ମହାପ୍ରଭୁଙ୍କ ପାଇଁ ଭକ୍ତର ଭକ୍ତି ହେଉଛି ଶ୍ରେଷ୍ଠ। ଅନ୍ତର ଭିତରୁ ଆଗୁଡ଼ ଆତ୍ମନିବେଦନ, ଶ୍ରଦ୍ଧା, ଭଲ ପାଇବା, ସମର୍ପଣ ଭାବନା ଏସବୁ ଥିଲେ ଯାଇ ଭକ୍ତର ଭକ୍ତିରେ ସନ୍ତୁଷ୍ଟ ହୁଅନ୍ତି ମହାପ୍ରଭୁ। ମହାପ୍ରଭୁଙ୍କର ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ନାନ ଯାତ୍ରା ପରେ ମହାପ୍ରଭୁ ଗଜାନନ ବେଶ ବା ହାତୀ ବେଶ ଧାରଣ କରନ୍ତି ଭକ୍ତମାନଙ୍କୁ ଦର୍ଶନ ଦେବା ପାଇଁ। ଗଣେଶ ହେଉଛନ୍ତି ବିଘ୍ନ ବିନାଶକ। ସମସ୍ତଙ୍କର ବିଘ୍ନ, ସମସ୍ତଙ୍କର ଦୁଃଖ, ସମସ୍ତଙ୍କର ରୋଗ, ସମସ୍ତଙ୍କର ଅନ୍ତରର ଦୁର୍ଦ୍ଦଶାକୁ ଦୂର କରିବା ପାଇଁ ମହାପ୍ରଭୁ ନିଜର ଜନ୍ମଦିନରେ ସ୍ନାନ ପୂର୍ଣ୍ଣିମାରେ ଗଜାନନ ବେଶ ଧାରଣ କରନ୍ତି। ମହାପ୍ରଭୁଙ୍କୁ ଯେଉଁ ଭକ୍ତ ଦର୍ଶନ କରନ୍ତି, ଗଜାନନ ବେଶକୁ ଦର୍ଶନ କରନ୍ତି, ସେହିମାନଙ୍କ ଜୀବନରେ କୌଣସି ପ୍ରକାର ବିଘ୍ନ, ଦୁଃଖ, ରୋଗ, ଶୋକ କିଛି ରହିନଥାଏ ବୋଲି ବିଶ୍ୱାସ ରହିଛି। ତେବେ ଏହି ଗଜାନନ ବେଶ କ'ଣ? ମହାପ୍ରଭୁ କାହିଁକି ହାତୀ ବେଶ ଧାରଣ କରନ୍ତି? ମହାପ୍ରଭୁ ସ୍ନାନ ମଣ୍ଡପରେ, ସ୍ନାନ ବେଦୀରେ, ସ୍ନାନ ପିଣ୍ଡିରେ ଭକ୍ତମାନଙ୍କୁ ଗଜାନନ ବେଶରେ ଦର୍ଶନ ଦିଅନ୍ତି କ'ଣ ପାଇଁ? ଆଲୋଚନା କରିବା ଏହି ଭକ୍ତି ସଙ୍ଗୀତ ପରେ।

ଭଗତ ସୁହାଗ ମଣିମାଙ୍କର କେବେ ବି ଯିବନି। ଭକ୍ତ ପାଇଁ ତାଙ୍କର ସ୍ୱରୂପକୁ କଳେବରକୁ ସିଏ ପରିବର୍ତ୍ତନ କରିଦେଇପାରନ୍ତି। ଭକ୍ତ ପାଇଁ ସିଏ ସବୁକିଛି କରିପାରନ୍ତି। ଥରେ ବଡ଼ସିଂହାର ବେଶ ପରେ ମଣିମାଙ୍କୁ ଶୟନ ପାଇଁ ସେବାୟତମାନେ ଆକୁଳ ନିବେଦନ କରି ଯାହା ଯାହା ନୀତି କାନ୍ତି ନୀତି ନିୟମ ରହିଛି ସେସବୁ ସରିବା ପରେ ପହଡ଼ ପକାଇଦେଲେ। ଏପଟେ ସିଂହଦ୍ୱାରରେ ଜଣେ ଭକ୍ତ ଆକୁଳ ନିବେଦନ କରୁଛନ୍ତି, ଗଡ଼ି ଯାଉଛନ୍ତି, ଆଖିରୁ ଧାରଧାର ଲୁହ ବହିଯାଉଛି। ମଣିମାଙ୍କୁ ଡାକ ପକାଉଛନ୍ତି, ହେ ମଣିମା, ଅନେକ ଦିନ ଧରି ଆପଣଙ୍କୁ ଟିକେ ଦର୍ଶନ କରିବି ବୋଲି ଭାବିଥିଲି। ଗରିବ ଲୋକ ମୁଁ, ପଇସା ପତ୍ର ହେଉନଥିଲା ବୋଲି ଆପଣଙ୍କୁ ଦର୍ଶନ କରିବା ପାଇଁ ଆସିପାରୁନଥିଲି। ବହୁତ କଷ୍ଟରେ ଅନେକ ଦିନ ସଞ୍ଚିତ ଧନକୁ ଏକାଠି କରି ମୁଁ ଆଜି ଦର୍ଶନ ପାଇଁ ଆସି ବଡ଼ଦାଣ୍ଡରେ ପହଞ୍ଚିଛି, ସିଂହଦ୍ୱାର ସମ୍ମୁଖରେ ପହଞ୍ଚିଛି, କିନ୍ତୁ ଦେଖିଲା ବେଳକୁ ଆପଣଙ୍କ ପହଡ଼ ପଡ଼ିଯାଇଛି, ଆପଣ ପହୁଡ଼ି ଗଲେଣି, ନିଦ୍ରା ଗଲେଣି, ଆଉ କ'ଣ ମୁଁ ଦର୍ଶନ କରିପାରିବି। ଏକଥା କହି ଭକ୍ତଟିଏ କାନ୍ଦି ପକାଉଛି, ଲୁଟି ପଡ଼ୁଛି, ବାରମ୍ବାର ବାରମ୍ବାର ମହାପ୍ରଭୁଙ୍କୁ ନିବେଦନ କରୁଛି। ଏପଟେ ମହାପ୍ରଭୁ ଭକ୍ତର ଡାକକୁ ସହି ନ ପାରି ସିଧା ଚାଲିଲେ ସିଂହଦ୍ୱାର ଅଭିମୁଖେ। ମା ଲକ୍ଷ୍ମୀ ଡାକ ପକାଉଛନ୍ତି, ପୁଣି କୁଆଡ଼େ ଚାଲିଲ କି? ମହାପ୍ରଭୁ କିଛି ଶୁଣୁନାହାନ୍ତି, ଚାଲିଛନ୍ତି ଭକ୍ତକୁ ଦର୍ଶନ ଦେବା ପାଇଁ ସିଂହଦ୍ୱାର ସମ୍ମୁଖକୁ। ଯାଇ ପହଞ୍ଚିଗଲେ, ଭକ୍ତକୁ ଦର୍ଶନ ଦେଲେ। ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରି ବିଭୋର ହୋଇଗଲେ, ନିଜର ସମସ୍ତ ଦୁଃଖ କଷ୍ଟ ଯନ୍ତ୍ରଣା ନିମିଷକେ ଦୂର ହୋଇଗଲା। ଯାହା ଯାହା କହିବାକୁ ଭାବିଥିଲା ଭକ୍ତଟିଏ ସବୁକିଛି ଭୁଲିଗଲା ମହାପ୍ରଭୁଙ୍କୁ ଦର୍ଶନ କରିବା ମାତ୍ରେ। ଟିକେ ବିଳମ୍ବ ହେବାରୁ ଲକ୍ଷ୍ମୀ ମା ଦୁଆର ମୁହଁରେ ଜଗିଥାନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ ଲେଉଟି ଆସିଲେ ଗମ୍ଭୀରା ଭିତରକୁ। ମା ମହାଲକ୍ଷ୍ମୀ ପଚାରିଲେ, ମୁଁ ଡାକୁଛି ଆପଣଙ୍କୁ, ଆପଣ କୁଆଡ଼େ ଚାଲିଗଲେ? ମହାପ୍ରଭୁ କ'ଣ ଉତ୍ତର ଦେଲେ ଜାଣିଛନ୍ତି?

ତମେ କେତେବେଳେ ଡାକୁଥିଲ? ମୁଁ ତ କିଛି ଶୁଣିପାରିନି। ଲକ୍ଷ୍ମୀ ମା କହିଲେ, ଦେଖିଲେ ତ ଆପଣ ଏଡ଼େ ରସିକିଆ, ଏଡ଼େ ଭକ୍ତ ଭଳିଆ, ଏତେ ଭକ୍ତର ଡାକକୁ ଶୁଣିଲା ବାଲା। ମୁଁ କହୁଛି କୁଆଡ଼େ ଯାଉଛନ୍ତି, ମୋତେ କିଛି ଉତ୍ତର ନ ଦେଇ ଚାଲିଗଲେ, ଫେରିଲା ପରେ କହୁଛନ୍ତି ମୁଁ ତ କିଛି ଶୁଣିନି। ତାର ଅର୍ଥ ହେଉଛି, ଭକ୍ତ ଯେତେବେଳେ ଡାକ ପକାଏ, ଆକୁଳ ଚିତ୍କାର କରେ, ମହାପ୍ରଭୁ ସେତେବେଳେ ସମସ୍ତ ଐଶ୍ୱର୍ଯ୍ୟକୁ, ସମସ୍ତ ବେଶ କାନ୍ତି ନୀତି ନିୟମକୁ ତ୍ୟାଗ କରି ଭକ୍ତ ପାଖକୁ ଦୌଡ଼ିଯାଆନ୍ତି। ସେଇଥିପାଇଁ ଭକ୍ତ ତାଙ୍କର ପ୍ରାଣଧନ, ଭକ୍ତ ତାଙ୍କର ଅତ୍ୟନ୍ତ ପ୍ରିୟ, ଅତି ଆପଣାର।

ଶ୍ରୀରଙ୍ଗା ଚରଣ ବିନୁ ନ ଜାଣ ଇଆନ। ମୁଁ କିଛି ଜାଣିନି ମହାପ୍ରଭୁ, କିଛି ଜାଣିନି ମଣିମା, କେବଳ ଆପଣଙ୍କର ସେ ଅଭୟ ପଦାର ବିନ୍ଦରେ ମୁଁ ଶରଣ ପଶିଛି। ସେଇ ପାଦ ପଦ୍ମକୁ ଆଶ୍ରୟ କରି, ଆଧାର କରି, ବିଶ୍ୱାସ କରି, ସମର୍ପଣ କରିଦେଇ ନିଜକୁ ପଡ଼ି ରହିଛି ଆପଣଙ୍କ ଦୁଆରରେ। ମାରିଲେ ମାରନ୍ତୁ, ତାରିଲେ ତାରନ୍ତୁ, ଯାହା ଆପଣଙ୍କର ଇଚ୍ଛା ଆପଣ ସେଇଆ ହିଁ କରନ୍ତୁ, ସେଇଆ ମୋ ପାଇଁ ମଙ୍ଗଳ ହେବ ବୋଲି ମୁଁ ଜାଣିଛି। ଆଜି ଭକ୍ତ କହୁଛି, ଜାଣିନି ମହାପ୍ରଭୁ, କେବେ ମୁଁ ନିଜକୁ ଭକ୍ତ ବୋଲି ଅନୁଭବ କରିନି, ଅନୁମାନ କରିନି, ବିଶ୍ୱାସ ରଖିପାରିନି। କାହିଁକି ନା ଆପଣଙ୍କ ଉପରେ ଯିଏ ଭରସା କରିଛି, ସେ ବିଶ୍ୱାସ କରିଛି, ସେ ବହୁତ ପରୀକ୍ଷାର ସମ୍ମୁଖୀନ ହୋଇଛନ୍ତି। ଆପଣ ସହଜରେ କୌଣସି ଭକ୍ତକୁ ଉଦ୍ଧାର କରିନାହାନ୍ତି। ଆପଣ ହଠାତ୍ ବା ତତ୍କ୍ଷଣାତ୍ କୌଣସି ଭକ୍ତକୁ ବିନା ପରୀକ୍ଷାରେ ଉଦ୍ଧାର କରିନାହାନ୍ତି, ରକ୍ଷା କରିନାହାନ୍ତି। ତେଣୁ ସେ ପରୀକ୍ଷାକୁ ମୋର ଡର। ଆପଣଙ୍କର ସେ ଯୋଉ ବୁଢ଼ିଆଣୀ ସୂତା ପରି ସେ ଯୋଉ ଜାଲ ଆପଣ ବିଛେଇ ଦେବେ, ସେ ଜାଲକୁ ମୋର ଡର। ସେ ଡର ଟିକକ ପାଇଁ ମୁଁ ନିଜକୁ କେବେ ହେଲେ ଆପଣଙ୍କର ଭକ୍ତ ବୋଲି ଅନୁଭବ କରିପାରୁନାହିଁ। ଆପଣଙ୍କର ଭକ୍ତ ହେଇଥିଲେ ସୁଦାମା କେତେ କଷ୍ଟ ସହିଛନ୍ତି, ଆପଣଙ୍କର ଭକ୍ତ ହେଇଥିଲେ ଯାଜପୁରର ବନ୍ଧୁ ମହାନ୍ତି କେତେ ଦୁଃଖରେ ରହିଛନ୍ତି, ଖାଦ୍ୟ ଟିକେ ପାଇଁ କେତେ ଆକୁଳ ଆତ୍ମନିବେଦନ କରିଛନ୍ତି, ଆପଣଙ୍କର ଭକ୍ତ ହେଇଥିଲେ ବାଳକ ପ୍ରହଲ୍ଲାଦ କେତେ କଷ୍ଟ, କେତେ ଗଞ୍ଜଣା, କେତେ ଯନ୍ତ୍ରଣା ସହିଥିଲେ, ତାପରେ ଯାଇ ଆପଣ ତାଙ୍କୁ ଉଦ୍ଧାର କରିଥିଲେ ମହାପ୍ରଭୁ। କେବେ ହେଲେ ମୁଁ ସେଇଥିପାଇଁ ନିଜକୁ ଭକ୍ତ ବୋଲି ଗଣନା କରିପାରୁନି। ସେ ବିଶ୍ୱାସ ମୋ ଭିତରେ ଆସୁନାହିଁ ଯେ ପ୍ରକୃତରେ ଆପଣଙ୍କର ଜଣେ ପ୍ରିୟ ଭକ୍ତ ମୁଁ ହେଇପାରିବି କି ନାହିଁ।

ମହାପ୍ରଭୁଙ୍କର ପରୀକ୍ଷାକୁ କାହାର ବା ଡର ନାହିଁ। ସେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ବଡ଼ କାଠିକର ପାଠ, ବଡ଼ କଷ୍ଟକର କଥା। ମହାପ୍ରଭୁ ଯେତେବେଳେ ଭକ୍ତର ପରୀକ୍ଷା ନିଅନ୍ତି, ଭକ୍ତ ସେତେବେଳେ ବାରମ୍ବାର ବାରମ୍ବାର ପରାସ୍ତ ହୁଏ, ବାରମ୍ବାର ହାରିଯାଏ। ତଥାପି ମହାପ୍ରଭୁଙ୍କ ଉପରେ ଅତୁଟ ବିଶ୍ୱାସ ରଖିଥାଏ, ଭରସା ରଖିଥାଏ, ନିଜକୁ ସମ୍ପୂର୍ଣ୍ଣ ଭାବରେ ସମର୍ପଣ କରିଦେଇଥାଏ ମହାପ୍ରଭୁଙ୍କର ସେହି ଦିବ୍ୟ ଅଭୟ ପଦାର ବିନ୍ଦରେ। ସେତେବେଳେ ମହାପ୍ରଭୁ ଭକ୍ତକୁ ଆପଣାର କରିନିଅନ୍ତି ଏବଂ ଉଦ୍ଧାର ମଧ୍ୟ କରନ୍ତି। ସେଦିନ ଭକ୍ତ ଗଣପତି ଭଟ୍ଟ ଆସିଥିଲେ ଶ୍ରୀମନ୍ଦିରକୁ ଦର୍ଶନ କରିବା ପାଇଁ ମହାପ୍ରଭୁଙ୍କୁ। ସେ ଜାଣିବାକୁ ପାଇଲେ ମହାପ୍ରଭୁ ହେଉଛନ୍ତି ପରମ ବ୍ରହ୍ମ। ସେ ଜାଣିବାକୁ ପାଇଲେ ଇଏ ହେଉଛନ୍ତି ଅନନ୍ତ, ଅସୀମ, ଅବ୍ୟକ୍ତ ନାରାୟଣ, ଏ ସମସ୍ତ ଶକ୍ତିର ଆଧାର। ତେଣୁ ଗଣପତି ଭଟ୍ଟ ବହୁ ଆସ୍ଥା ନେଇ ଆସିଥିଲେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ। ଏବଂ ଗଣପତି ଭଟ୍ଟ ଥିଲେ ପ୍ରଭୁ ଗଜାନନଙ୍କର ଅନନ୍ୟ ଭକ୍ତ, ଅନନ୍ୟ ସେବକ। ତେଣୁ ମହାପ୍ରଭୁ ଯେହେତୁ ପୂର୍ଣ୍ଣ ବ୍ରହ୍ମ, ପରଂ ବ୍ରହ୍ମ, ଚରାଚର ବିଶ୍ୱ ବ୍ରହ୍ମାଣ୍ଡର ଅଧିନାୟକ ମାଲିକ, ତେଣୁ ଗଣପତି ଭଟ୍ଟ ଭାବିଥିଲେ ମହାପ୍ରଭୁଙ୍କୁ ସେ ଗଜାନନ ବେଶରେ ଦର୍ଶନ କରିବେ। ଏହି ଆଶା ନେଇ, ବିଶ୍ୱାସ ନେଇ ଆସିଥିଲେ ଶ୍ରୀମନ୍ଦିରକୁ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ। ଯେତେବେଳେ

ଦେଖିଦେଲେ ଚକା ଚକା ଆଖି, ଅଧା ଅଧା ହାତ, ଚକା ବୈଠିରେ ଗମ୍ଭୀରା ଭିତରେ ରତ୍ନ ସିଂହାସନ ଉପରେ ମହାପ୍ରଭୁ ବସିଛନ୍ତି ବାହୁ ମେଲେ। ଗଣପତି ଭଟ୍ଟ ବିଶ୍ୱାସ କରିପାରିଲେ ନାହିଁ, କହିଲେ ନାଇଁ ନାଇଁ ନାଇଁ ନାଇଁ, ଇଏ ମୋ ପ୍ରଭୁ ନୁହନ୍ତି। ମୁଁ ଯାହା ଭାବିଥିଲି ମହାପ୍ରଭୁଙ୍କୁ, ଯେଉଁ ପରମବ୍ରହ୍ମଙ୍କର ପରମ ସତ୍ତାକୁ ମୁଁ ଅନୁଭବ କରି ବିଶ୍ୱାସ ରଖି ଦର୍ଶନ କରିବି ବୋଲି ଭାବିଥିଲି, ସେ ବିଶ୍ୱାସ ମୋର ଆଉ ରହୁନାହିଁ, ଇଏ ମୋ ପ୍ରଭୁ ନୁହନ୍ତି। ଏକଥା ଯାଇ ପଡ଼ିଲା ବଡ଼ ପଣ୍ଡାଙ୍କ ପାଖରେ, ପୁରୀର ଠାକୁର ରାଜାଙ୍କ ପାଖରେ ମଣିମା ପହଞ୍ଚେଇଦେଲେ ଏବଂ ଗଣପତି ଭଟ୍ଟ ଫେରିଗଲେ। କହିଲେ ନାଇଁ ନାଇଁ, ଇଏ ପରମବ୍ରହ୍ମ ନୁହନ୍ତି, ଇଏ ଭାବର ଠାକୁର ନୁହନ୍ତି। ପୁଣି ସ୍ୱପ୍ନାଦେଶ କ୍ରମେ ଗଣପତି ଭଟ୍ଟଙ୍କୁ ଡକରା ପଡ଼ିଲା, ଆଉ ସେଦିନ ଥାଏ ସ୍ନାନ ପୂର୍ଣ୍ଣିମା ବା ଦେବସ୍ନାନ ପୂର୍ଣ୍ଣିମା, ମହାସ୍ନାନ ପୂର୍ଣ୍ଣିମା। ଗଣପତି ଭଟ୍ଟ ପୁଣି ଆସିଲେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ। ଯେତେବେଳେ 108 ଗରା ପାଣିରେ ଚତୁର୍ଥା ମୂର୍ତ୍ତି ସ୍ନାନ କରି ସାରିଲେଣି, ତାପରେ ସ୍ନାନ ମଣ୍ଡପରେ, ସ୍ନାନ ବେଦୀରେ, ସ୍ନାନ ପିଣ୍ଡିରେ ମହାପ୍ରଭୁମାନଙ୍କୁ ଦିବ୍ୟ ସୁନ୍ଦର ଅଦ୍ଭୁତ ଅଲୌକିକ ମନୋରମ ବେଶରେ ସୁସଜ୍ଜିତ କରି ଦିଆଯାଇଛି, ଆଉ ସେ ବେଶଟି ହେଉଛି ଗଜାନନ ବେଶ ବା ହାତୀ ବେଶ। ଗଣପତି ଭଟ୍ଟ ଯେତେବେଳେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଆସିଲେ, ଗଜାନନ ବେଶକୁ ଦେଖି ଚେତା ହରେଇ ବସିଲେ, ଆଶ୍ଚର୍ଯ୍ୟ ହୋଇଗଲେ, ନିଜର ଶକ୍ତି ସାମର୍ଥ୍ୟ ବାକ୍ ଶକ୍ତିକୁ ସମ୍ପୂର୍ଣ୍ଣ ଭାବରେ ହରେଇ ବସିଲେ, ପାଟିରୁ କଥା ବାହାରିଲା ନାହିଁ, ସ୍ତବ୍ଧ ଚକିତ ଭାବରେ ମହାପ୍ରଭୁଙ୍କୁ ଚାହିଁ ରହିଲେ। ଗଜାନନ ବେଶକୁ ଦେଖି ଭାବ ବିହୁଳିତ ହୋଇପଡ଼ିଲେ ଏବଂ କହିଲେ, ଇଏ ହେଉଛନ୍ତି ସାକ୍ଷାତ ପୂର୍ଣ୍ଣ ବ୍ରହ୍ମ, ସାକ୍ଷାତ ପରମ ବ୍ରହ୍ମ, ଇଏ ହେଉଛନ୍ତି ପ୍ରକୃତ ଭଗବାନ। ମହାପ୍ରଭୁ ସେଇଠି କହିଲେ, ମୁଁ ହେଉଛି ନାରାୟଣ, ମୁଁ ହେଉଛି ବିଷ୍ଣୁ, ମୁଁ ହେଉଛି ଗଣେଶ, ମୁଁ ହେଉଛି ଶିବ, ମୁଁ ହେଉଛି ବରାହ, ମୁଁ ହେଉଛି ନୃସିଂହ, ମୁଁ ହେଉଛି କଳିକି, ମୁଁ ହେଉଛି ରାମ, ମୁଁ ହେଉଛି ବଳରାମ, ମୁଁ ହେଉଛି ଶ୍ୟାମ, ମୁଁ ହେଉଛି ସମସ୍ତ ରୂପର, ସମସ୍ତ ବେଶର, ସମସ୍ତ ଅଲୌକିକ ଶକ୍ତିର ଅଧିକାରୀ, ମୁଁ ହେଉଛି ସ୍ୱୟଂ ପରମ ବ୍ରହ୍ମ, ପୂର୍ଣ୍ଣ ବ୍ରହ୍ମ, ଚରାଚର ବିଶ୍ୱ ବ୍ରହ୍ମାଣ୍ଡର ମୁଁ ହେଉଛି ମାଲିକ। ଗଣପତି ଭଟ୍ଟ ସେଇଦିନ ବିଶ୍ୱାସ କରିଲେ, ବିଶ୍ୱାସ ରଖିଲେ, ମହାପ୍ରଭୁଙ୍କ ଉପରେ ଚରାଚର ବିଶ୍ୱ ବ୍ରହ୍ମାଣ୍ଡକୁ ଜଣେଇଦେଲେ, ମହାପ୍ରଭୁ ହେଉଛନ୍ତି ସାକ୍ଷାତ ପରମ ବ୍ରହ୍ମ, ଯିଏକି ସମସ୍ତ ରୂପର, ସମସ୍ତ ବେଶର, ସମସ୍ତ ଲୀଳାର, ସମସ୍ତ କଳେବରର ଆଧାର। ମଣିମା ଭକ୍ତର ଆକୁଳ ନିବେଦନକୁ, ଭାବନାକୁ ରକ୍ଷା କରି ସେଦିନ ସ୍ନାନ ମଣ୍ଡପରେ ଗଜାନନ ବେଶକୁ ଧାରଣ କରିଥିଲେ ଏବଂ ସେହି ବେଶକୁ ଆଜି ପର୍ଯ୍ୟନ୍ତ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି ମଣିମା। ପ୍ରତିବର୍ଷ ସ୍ନାନ ପୂର୍ଣ୍ଣିମାରେ ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କ ଦିବ୍ୟ ସୁନ୍ଦର ଜନ୍ମତିଥି ଅବସରରେ ମହାପ୍ରଭୁ ଗଜାନନ ବେଶରେ ଏ ପୃଥିବୀ ପୃଷ୍ଠରେ ସୁନ୍ଦର ବେଶ ଧାରଣ କରି ଭକ୍ତମାନଙ୍କୁ ଉଦ୍ଧାର କରୁଛନ୍ତି, ଦର୍ଶନ ଦେଉଛନ୍ତି। ଧନ୍ୟ ମହାପ୍ରଭୁ, ଧନ୍ୟ ଭକ୍ତ।

ଏଇଠି ଶେଷ କରୁଛୁ ଭାବଭକ୍ତିର ବିଶେଷ କାର୍ଯ୍ୟକ୍ରମ ଅର୍ଘ୍ୟ ଥାଳି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 81ତମ ଭାଗ ପ୍ରଯୋଜନା ସୁହାସ ମହାନ୍ତି।

ହିରଣ୍ୟକଶିପୁ ଓ ହିରଣ୍ୟାକ୍ଷଙ୍କ ଜନ୍ମ କାଳରେ ପୃଥିବୀ ଥରହର ହେଇ ଉଠିଲା। ଉଲ୍କାପାତ ହେଲା, ବଜ୍ରପାତ ହେଲା, ସମୁଦ୍ର ଗର୍ଜି ଉଠିଲା, ପ୍ରଜାମାନେ ଭୟରେ ଥରି ଉଠିଲେ। ଦୁଇ ଭାଇ ପର୍ବତ ପରି ବଢ଼ିବାକୁ ଲାଗିଲେ, ଗଦା ବୁଲେଇ ଦଶ ଦିଗରେ ଧାଇଁଲେ। ହିରଣ୍ୟାକ୍ଷ ଗଦା ଧରି ଦେବତାମାନଙ୍କୁ ପରାଜିତ କଲା, ବରୁଣ ଭୁବନରେ ପ୍ରବେଶ କରି ତାଙ୍କୁ ଯୁଦ୍ଧ କରିବା ପାଇଁ ଆହ୍ୱାନ ଦେଲା। ବରୁଣ ତାକୁ ତାର ସମକକ୍ଷ ଯୋଦ୍ଧା ନାରାୟଣଙ୍କ ବିଷୟରେ କହନ୍ତି।

ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 81ତମ ଭାଗ। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି। ଏ ଅଧ୍ୟାୟର କଣ୍ଠଶିଳ୍ପୀମାନେ ଥିଲେ ଅରବିନ୍ଦ ମୁଦୁଲି, ମଧୁଲିତା ମହାନ୍ତି, ସାଗରିକା ମହାନ୍ତି ଏବଂ ସିଦ୍ଧାର୍ଥ ମିଶ୍ର। ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।

ଏବେ ଆସନ୍ତୁ ନଜର ପକାଇନେବା ଆଜିର ପାଣିପାଗ କ'ଣ ରହିବ। ପାଣିପାଗର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ଅଞ୍ଚଳରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା କିମ୍ବା କୋଠି ନା କୋଠି ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ କେତେକାଂଶରେ ପାଗ ଶୁଖିଲା ରହିବା ସହିତ ଆକାଶ ମେଘାଚ୍ଛନ୍ନ କରିପାରେ। ଏଥିଲା ପାଣିପାଗର ସୂଚନା।

0: ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ସମୟ ବର୍ତ୍ତମାନ ସକାଳ 6:55 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: ଏଏମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତା ଶ୍ରୂୟନ୍ତାମ୍ ପ୍ରବାଚକଃ ପୁନୀତ ତ୍ରିପାଠୀ।

ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଏବେ ଶୁଣନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆମର ସ୍ୱାସ୍ଥ୍ୟ ସକାଳ 7:10 ଏଥିରେ ବିଷୟ ରହିଛି ଭେରିକୋସ୍ ପେନ୍। ଏ ବିଷୟରେ ଆଲୋଚନା କରିବେ ଡାକ୍ତର କୈଳାଶ ଚନ୍ଦ୍ର ମହାପାତ୍ର। ଶୁଭ ସକାଳ 7:25 8:30 ମର୍ଣ୍ଣିଂ ମେଲୋଡି ଡାଇଲିନ୍ ଲାଇଭ୍ ଚିଟ୍ଚାଟ୍ ସକାଳ 9 ଏବଂ ସନ୍ଧ୍ୟା 5। ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ସ ମାଧ୍ୟମରେ ନିଜର ମତାମତ ସେୟାର କରିପାରିବେ। ଦିନ 11 କଳାକାର 11:30 କେତୋଟି ପୁରୁଣା ହିନ୍ଦୀ କଥାଚିତ୍ରର ଗୀତ। ମଧ୍ୟାହ୍ନ 12 କିଛି କଥା କିଛି ଗୀତ। ଆଜି ଚର୍ଚ୍ଚାରେ ଦିନ 1:10। ଏଥିରେ ନିର୍ଦ୍ଧାରିତ ବିଷୟରେ ଏସ୍ଏମ୍ଏସ୍ ହ୍ୱାଟ୍ସଆପ୍ ମାଧ୍ୟମରେ ନିଜର ମତ ସେୟାର କରିପାରିବେ। ଦିନ 2:45 ଶୁଣିବେ କେତୋଟି ପୁରୁଣା ଓଡ଼ିଆ କଥାଚିତ୍ରର ଗୀତ। ଅପରାହ୍ନ 3 ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଇଆର୍ଟି। ସୁରିଲା ଆଫ୍ଟରନୁନ୍ ଅପରାହ୍ନ 4 ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 64 ଭାଗ ଶୁଣିପାରିବେ ସନ୍ଧ୍ୟା 6:10।

ଇଂଲଣ୍ଡର ଲଣ୍ଡନସ୍ଥିତ ଓଭାଲ୍ କ୍ରିକେଟ୍ ଗ୍ରାଉଣ୍ଡଠାରେ ଆଇସିସି ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ୱାର୍ଲ୍ଡକପ୍ର ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ହିନ୍ଦୀ ଏବଂ ଇଂରାଜୀ ଭାଷାରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ସନ୍ଧ୍ୟା 6:30ରେ। ଶୁଣିବେ ଫିଫା ୱାର୍ଲ୍ଡ କପ୍ 2026 ସମ୍ପର୍କିତ ଡେଲି ଅପଡେଟ୍ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 7:32ରେ ଶୁଣିବେ ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ର ଅବଶିଷ୍ଟାଂଶ ଖେଳ ଶେଷ ହେବା ପର୍ଯ୍ୟନ୍ତ। ଏହି ଥିଲା ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ଟିକେ ପରେ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପୁରୀରେ ପବିତ୍ର ସ୍ନାନ ପୂର୍ଣ୍ଣିମାରେ 108 ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଚତୁର୍ଦ୍ଧାମୂର୍ତ୍ତି ଜ୍ୱରରେ ପୀଡ଼ିତ ହୋଇଛନ୍ତି। ଶ୍ରୀମନ୍ଦିରରେ ଆଜିଠାରୁ ଅଣସର ଗୁପ୍ତନୀତି ଆରମ୍ଭ ହୋଇଛି। ଅଣସର ସମୟରେ ପଟ୍ଟିଦିଅଙ୍କୁ ପୂଜା କରାଯିବାର ପରମ୍ପରା ରହିଛି। ସେହିଭଳି ବ୍ରହ୍ମଗିରିସ୍ଥିତ ପ୍ରଭୁ ଅଲାରନାଥଙ୍କ ପୀଠରେ ଆଜିଠାରୁ ଦର୍ଶନ ଆରମ୍ଭ ହୋଇଛି। ଶ୍ରଦ୍ଧାଳୁମାନେ ଆସନ୍ତା 14 ଦିନ ଧରି ପ୍ରଭୁ ଅଲାରନାଥଙ୍କ ଦର୍ଶନ କରିପାରିବେ। ଏଥିପାଇଁ ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆସନ୍ତା ମାସ 4 ଓ 5 ତାରିଖରେ ଓଡ଼ିଶା ଗସ୍ତରେ ଆସିବେ। ବିଜେପି ରାଜ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି ଏହି ସୂଚନା ଦେଇଛନ୍ତି। ଜୁଲାଇ 4 ତାରିଖରେ ମନ୍ତ୍ରୀ ଶ୍ରୀ ଶାହା ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବା ପରେ ବରଗଡ଼ ଗସ୍ତ କରି 1,750 କୋଟି ଟଙ୍କା ବ୍ୟୟରେ ନିର୍ମିତ ଇଥାନଲ୍ ପ୍ଲାଣ୍ଟର ଲୋକାର୍ପଣ କରିବେ। ସେଠାରେ ଶ୍ରୀ ଶାହା ଏକ ସାଧାରଣ ସଭାକୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଜୁଲାଇ 5 ତାରିଖରେ ଶ୍ରୀ ଶାହା ସମ୍ବଲପୁରରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଦଳୀୟ ସଭାରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ତୈଳ ବିପଣନ କମ୍ପାନୀଗୁଡ଼ିକର ଖୁଚୁରା ଦୋକାନ ମାଧ୍ୟମରେ ମୋଟର ସ୍ପିରିଟ୍ ଓ ଉଚ୍ଚ ଗତିସମ୍ପନ୍ନ ଡିଜେଲର ବିକ୍ରୟ ଓ ବଣ୍ଟନ ନିୟନ୍ତ୍ରଣ ନେଇ ଜାରି ହୋଇଥିବା ଅସ୍ଥାୟୀ ନିୟମକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରିଛନ୍ତି। ଆସନ୍ତାକାଲିଠାରୁ ଏହା ଲାଗୁ ହେବ ବୋଲି ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ପଶ୍ଚିମ ଏସିଆ ପରିସ୍ଥିତି ଯୋଗୁଁ ଚଳିତ ମାସ 12 ତାରିଖରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସ୍ଥିର ରଖିବା ଲାଗି ଏହି କଟକଣା ଜାରି କରିଥିଲେ। ପ୍ରଯୁକ୍ତିବିଦ୍ୟା ଓ ଡିଜିଟାଲ ପ୍ରୟାସ ମାଧ୍ୟମରେ ଯାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ଓଡ଼ିଶା ଯାତ୍ରୀ ଆପ୍ରେ ଏକ ଉନ୍ନତ ସୁରକ୍ଷା ମଡ୍ୟୁଲ୍ ସାମିଲ କରାଯାଇଛି। ଫଳରେ ଏହା ଦେଶର ପ୍ରଥମ ସରକାରୀ ସମନ୍ୱିତ ସୁରକ୍ଷା ଓ ଗମନାଗମନ ପ୍ଲାଟଫର୍ମ ଭାବେ ରୂପାନ୍ତରିତ ହୋଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ନୂତନ ଭାବେ ସାମିଲ ହୋଇଥିବା ଏହି ସୁରକ୍ଷା ମଡ୍ୟୁଲ୍କୁ ଓଡ଼ିଶା ପୁଲିସ୍ ଏବଂ ଜାତୀୟ ଜରୁରୀକାଳୀନ ସେବା 112 ସହିତ ସମନ୍ୱିତ କରାଯାଇଛି। ଏହାଦ୍ୱାରା ଜରୁରୀକାଳୀନ ପରିସ୍ଥିତିରେ ଯାତ୍ରୀମାନେ ରିଅଲ୍ ଟାଇମ୍ ଲୋକେସନ୍ ଆଧାରିତ ସତର୍କତା ମାଧ୍ୟମରେ ତୁରନ୍ତ ପ୍ରଶାସନିକ ସହାୟତା ପାଇପାରିବେ। ଭୁବନେଶ୍ୱର ଲୋକସେବା ଭବନରେ ପରିସଂଖ୍ୟାନ ଦିବସ ଅବସରରେ ଦକ୍ଷ ଜନସେବା ପ୍ରଦାନକାରୀ ପ୍ରଶାସନିକ ତଥ୍ୟ ସଦୁପଯୋଗ ଶୀର୍ଷକ ଏକ କର୍ମଶାଳା ଆରମ୍ଭ ହୋଇଛି। କାର୍ଯ୍ୟକ୍ରମରେ ଯୋଗଦେଇ ଉନ୍ନୟନ କମିଶନର ଦେଓରଞ୍ଜନ କୁମାର ସିଂ ସମସ୍ତ ବିଭାଗର ପରିସଂଖ୍ୟାନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ଏହି ଅବସରରେ ଶ୍ରୀ ସିଂ ବିଭିନ୍ନ ନୂତନ ଡିଜିଟାଲ ପଦକ୍ଷେପର ଶୁଭାରମ୍ଭ କରିଥିଲେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ 2 ଇନ୍ଷ୍ଟାଣ୍ଟ ଓ ଇମ୍ପ୍ରୁଭ୍ମେଣ୍ଟ ପରୀକ୍ଷା ଆସନ୍ତା 3 ତାରିଖରେ ଅନୁଷ୍ଠିତ ହେବ। ଗୋଟିଏ ବିଷୟରେ ଅକୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଇନ୍ଷ୍ଟାଣ୍ଟ ପରୀକ୍ଷା ଦେବାର ସୁଯୋଗ ମିଳିବ। ଚଳିତ ବର୍ଷ ପ୍ରଥମ ଥର ପାଇଁ ଇମ୍ପ୍ରୁଭ୍ମେଣ୍ଟ ପରୀକ୍ଷା ଆରମ୍ଭ ହୋଇଛି। କୌଣସି ବିଷୟରେ କମ୍ ମାର୍କ ରଖିଥିବା ପରୀକ୍ଷାର୍ଥୀ ଇମ୍ପ୍ରୁଭ୍ମେଣ୍ଟ ପରୀକ୍ଷା ଦେଇପାରିବେ। ଏଥିପାଇଁ ମୋଟ 32 ପରୀକ୍ଷା କେନ୍ଦ୍ର କରାଯାଇଥିବା ପରିଷଦ ପକ୍ଷରୁ ସୂଚନା ମିଳିଛି। ସୁବର୍ଣ୍ଣପୁର ଜିଲ୍ଲାରେ ଚାଲିଥିବା ଜମି ରେକର୍ଡ ଓ ଅଭିଲେଖ ପରିଚାଳନା କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଭୂମି ଅଭିଲେଖ ଓ ସର୍ଭେ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ପୂର୍ଣ୍ଣଚନ୍ଦ୍ର ମିଶ୍ର ଏବଂ ଅନ୍ୟାନ୍ୟ ଅଧିକାରୀମାନେ ରେକର୍ଡ ପରିଚାଳନା କ୍ଷେତ୍ରରେ ଦେଖାଦେଉଥିବା ସମସ୍ୟା ଓ ସେଗୁଡ଼ିକର ସମାଧାନ ଉପରେ ଆଲୋଚନା କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ପରବର୍ତ୍ତୀ ପର୍ଯ୍ୟାୟ ପରିଚାଳନା ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ସମସ୍ତ ଅଧିକାରୀମାନଙ୍କୁ ସମ୍ପୂର୍ଣ୍ଣ ସ୍ୱଚ୍ଛତା, ନିରପେକ୍ଷତା ଓ ସମୟବଦ୍ଧ ଭାବେ ଲୋକମାନଙ୍କ ଦାବି ଓ ଆପତ୍ତିଗୁଡ଼ିକର ସମାଧାନ କରିବା ଲାଗି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାୟଗଡ଼ା ଜିଲ୍ଲାର ମା' ମଝିଘରିଆଣୀ ମନ୍ଦିର ଦାନହୁଣ୍ଡିରୁ 1,22,00,000 ଟଙ୍କା ମିଳିଛି। ଏଥିସହ ହୁଣ୍ଡିରୁ 32 ଗ୍ରାମ ସୁନା ଓ 1,300 କିଲୋ ରୂପା ସଂଗ୍ରହ ହୋଇଛି। ସ୍ଥାନୀୟ ତହସିଲଦାରଙ୍କ ତତ୍ତ୍ୱାବଧାନରେ ସୁରକ୍ଷା ବଳୟ ମଧ୍ୟରେ 9 ଦାନହୁଣ୍ଡି ଖୋଲାଯାଇ ଗଣତି କରାଯାଇଥିଲା। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ଗଜପତି ଜିଲ୍ଲାର କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ବର୍ଷା ହେବା ସତ୍ତ୍ୱେ ବିଭିନ୍ନ ସ୍ଥାନରେ ଗରମ ଓ ଗୁଳୁଗୁଳି ଜାରି ରହିଛି। ଗତକାଲି ନୂଆପଡ଼ାଠାରେ ଦିନର ସର୍ବୋଚ୍ଚ ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।

ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପେଟ୍ରୋଲ ଓ ଡିଜେଲର ବିକ୍ରୟ ଏବଂ ବଣ୍ଟନକୁ ନିୟନ୍ତ୍ରଣ କରୁଥିବା ଅସ୍ଥାୟୀ ନିୟାମକ ପଦକ୍ଷେପକୁ ପ୍ରତ୍ୟାହାର କଲେ ସରକାର। ପଶ୍ଚିମବଙ୍ଗରେ ଏକକ ନାଗରିକ ସଂହିତା ଲାଗୁ କରିବା ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି। କାତାରର ରାଜଧାନୀ ଦୋହାଠାରେ ଆଜିଠାରୁ ପୁଣି ଥରେ ଆରମ୍ଭ ହେବ ଆମେରିକା ଓ ଇରାନ ମଧ୍ୟରେ ଆଲୋଚନା। ବାର୍ଷିକ ଅମରନାଥ ଯାତ୍ରା ଆସନ୍ତା 3 ତାରିଖରୁ ଆରମ୍ଭ, ସୁରକ୍ଷିତ ଯାତ୍ରାକୁ ସୁନିଶ୍ଚିତ କରିବା ପାଇଁ ବ୍ୟାପକ ପଦକ୍ଷେପ। ଏବଂ ଫିଫା ବିଶୱକପ୍ ଫୁଟବଲ ପ୍ରତିଯୋଗିତାରେ ଜାପାନକୁ 2-1 ଗୋଲ୍ରେ ପରାସ୍ତ କଲା ବ୍ରାଜିଲ। ଦେଶବ୍ୟାପୀ ପେଟ୍ରୋଲ ଏବଂ ଡିଜେଲର ବିକ୍ରୟ ଏବଂ ବଣ୍ଟନକୁ ନିୟନ୍ତ୍ରଣ କରୁଥିବା ଅସ୍ଥାୟୀ ନିୟାମକ ପଦକ୍ଷେପକୁ ପ୍ରତ୍ୟାହାର କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଆସନ୍ତାକାଲିଠାରୁ ଏହା କାର୍ଯ୍ୟକାରୀ ହେବ। ସରକାରୀ କ୍ଷେତ୍ର ତୈଳ ବିପଣନ କମ୍ପାନୀଗୁଡ଼ିକ ଦ୍ୱାରା ଖୁଚୁରା ବିକ୍ରୟ ପ୍ରତିଷ୍ଠାନ ମାଧ୍ୟମରେ ମୋଟର ସ୍ପିରିଟ୍ ଏବଂ ହାଇସ୍ପିଡ୍ ଡିଜେଲ ବିତରଣ ଉପରୁ ଏହି ନିୟାମକ ପଦକ୍ଷେପ ପ୍ରତ୍ୟାହାର ହେବ। ପେଟ୍ରୋଲିୟମ୍ ଉତ୍ପାଦର ଯୋଗାଣ ସ୍ଥିତି ସମୀକ୍ଷା କରିବା ପରେ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଉପଭୋକ୍ତାଙ୍କ ସ୍ୱାର୍ଥକୁ ସୁରକ୍ଷା ପ୍ରଦାନ କରିବା ସହିତ ଦେଶବ୍ୟାପୀ ପେଟ୍ରୋଲ ଓ ଡିଜେଲର ପର୍ଯ୍ୟାପ୍ତ ଉପଲବ୍ଧତାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏହି ଅସ୍ଥାୟୀ ନିୟାମକ ବ୍ୟବସ୍ଥା ଦେଶବ୍ୟାପୀ ପ୍ରଚଳନ କରାଯାଇଥିଲା। ପଶ୍ଚିମ ଏସିଆ ସଙ୍କଟ ପରିସ୍ଥିତିରେ ଦେଶବ୍ୟାପୀ ଅସ୍ଥାୟୀ ଭାବେ ହାଇସ୍ପିଡ୍ ଡିଜେଲ ବିକ୍ରୟର ସର୍ବାଧିକ ସମୟସୀମା ସ୍ଥିର କରାଯାଇଥିଲା। ଗତ 12 ତାରିଖରୁ ଏହି ଅସ୍ଥାୟୀ ନିୟାମକ ପଦକ୍ଷେପ କାର୍ଯ୍ୟକାରୀ ହୋଇଥିଲା। ଏହାଦ୍ୱାରା ଖୁଚୁରା ବିକ୍ରୟ ପ୍ରତିଷ୍ଠାନ ଏବଂ ଶିଳ୍ପ ସଂସ୍ଥାଗତ ତଥା ବାଣିଜ୍ୟିକ ଗ୍ରାହକଙ୍କ ପାଇଁ ପ୍ରତିଦିନ ଗ୍ରାହକ କିମ୍ବା ଯାନ ପିଛା 200 ଲିଟର ହାଇସ୍ପିଡ୍ ଡିଜେଲ ବିକ୍ରୟ ସୀମା ଧାର୍ଯ୍ୟ କରାଯାଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ 2 ଦିନିଆ ଆନ୍ଧ୍ରପ୍ରଦେଶ ଗସ୍ତରେ ଯିବେ। ବିଜୟନଗରମ୍ରେ ଆଜି କେନ୍ଦ୍ରୀୟ ଜନଜାତି ବିଶ୍ୱବିଦ୍ୟାଳୟ ପ୍ରଥମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଗସ୍ତ ଅବସରରେ ରାଷ୍ଟ୍ରପତି ଆସନ୍ତାକାଲି ଅନନ୍ତପୁରମୁରରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ସମାରୋହରେ ଯୋଗଦେବେ। ଆଇନର ଶାସନ କ୍ଷମତା ଉପଯୋଗକୁ ଶୃଙ୍ଖଳାବଦ୍ଧ କରିଥାଏ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି। ସ୍ୱିଡେନ୍ର ଷ୍ଟକହୋମ୍ଠାରେ ଇଣ୍ଟରନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଫର୍ ଡେମୋକ୍ରାସି ଆଣ୍ଡ ଇଲେକ୍ଟୋରାଲ ଆସିଷ୍ଟାନ୍ସ ଆଇଡିଇଏ ସମ୍ମିଳନୀକୁ ସମ୍ବୋଧନ କରି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏହା କହିଛନ୍ତି। ସେ କହିଛନ୍ତି ଆଇନର ଶାସନ ଏକ କଲ୍ୟାଣକାରୀ ଯୋଜନା କିମ୍ବା ଆର୍ଥିକ ନୀତି ନୁହେଁ, ବରଂ ନାଗରିକଙ୍କୁ ସ୍ୱଚ୍ଛାଚାରିତାରୁ ସୁରକ୍ଷା ପ୍ରଦାନ କରିଥାଏ। ଆଇନର ଶାସନ ସୁରକ୍ଷା ଭାରତ ଏବଂ ସ୍ୱିଡେନ୍ର ଅଭିଜ୍ଞତା ଶୀର୍ଷକ ଏହି ସମ୍ମିଳନୀ ଆୟୋଜିତ ହେଉଛି। ଜଷ୍ଟିସ୍ ସୂର୍ଯ୍ୟକାନ୍ତ ତାଙ୍କ ସମ୍ବୋଧନରେ ବ୍ୟକ୍ତିଗତ ସ୍ୱାଧୀନତା ନେଇ ସୁରକ୍ଷା, ଆଇନର ଶାସନ, ନ୍ୟାୟିକ ସ୍ୱାଧୀନତା ଏବଂ ସାମ୍ବିଧାନିକ ଗଣତନ୍ତ୍ର ପ୍ରକ୍ରିୟା ଉପରେ ଆଲୋକପାତ କରିଛନ୍ତି। ନ୍ୟାୟିକ ବ୍ୟବସ୍ଥା କୋର୍ଟଗୁଡ଼ିକ ଉପରେ ନ୍ୟସ୍ତ କରାଯାଇଥିବା ଏକ ସାମ୍ବିଧାନିକ କର୍ତ୍ତବ୍ୟ ବୋଲି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି। ଭାରତୀୟ ଆଇନଗତ ଚେତନାର ମୂଳତତ୍ତ୍ୱକୁ ଧର୍ମର ପ୍ରାଚୀନ ପରମ୍ପରା ସହ ସଂଶ୍ଳିଷ୍ଟ କରି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ନ୍ୟାୟିକ ସ୍ୱାଧୀନତା ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରସଙ୍ଗ ଉପରେ ନିଜର ମତ ଉପସ୍ଥାପନ କରିଛନ୍ତି। ପଶ୍ଚିମବଙ୍ଗରେ ଏକକ ନାଗରିକ ସଂହିତା ଲାଗୁ କରିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ବିଧାନସଭାରେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଆସନ୍ତା 2 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ବିଲ୍ର ଚିଠା ପ୍ରସ୍ତାବ ଉପସ୍ଥାପନ କରାଯିବ। ଗୁଜରାଟ, ଉତ୍ତରାଖଣ୍ଡ ଏବଂ ଆସାମର ମଡେଲକୁ ଅନୁସରଣ କରି ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ରଞ୍ଜନା ଦେଶାଇଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ବିବାହ ଛାଡ଼ପତ୍ର, ପୋଷ୍ୟ ସନ୍ତାନ ଗ୍ରହଣ ସମେତ ମୋଟ 9 ପ୍ରସଙ୍ଗ ଉପରେ ଏହି କମିଟି ସମୀକ୍ଷା କରିବା ସହ 4 ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବ। ରିପୋର୍ଟ ଆଧାରରେ ରାଜ୍ୟ ସରକାର ଏକକ ନାଗରିକ ସଂହିତା ପ୍ରସ୍ତୁତ କରିବେ। ଅନୁସୂଚିତ ଜନଜାତି, କୁର୍ମୀ ଏବଂ ପ୍ରାଚୀନ ଜନଜାତି ସମ୍ପ୍ରଦାୟକୁ ଏହି ଆଇନର ପରିସର ମଧ୍ୟକୁ ନ ଆଣିବା ପାଇଁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀ ସୂଚନା ଦେଇଛନ୍ତି। ଆଫଗାନିସ୍ତାନର ଆବାସିକ ଅଞ୍ଚଳ ଉପରେ ପାକିସ୍ତାନର ବିମାନ ଆକ୍ରମଣକୁ ଭାରତ କଡ଼ା ନିନ୍ଦା କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ପାକିସ୍ତାନର ଏଭଳି ଆକ୍ରମଣ ଆଫଗାନିସ୍ତାନର ସାର୍ବଭୌମତ୍ୱ ଉପରେ ହସ୍ତକ୍ଷେପ, ଆଞ୍ଚଳିକ ଶାନ୍ତି ଏବଂ ସ୍ଥିରତା ପାଇଁ ଏହା ବିପଦ ସୃଷ୍ଟି କରିଛି ବୋଲି ମନ୍ତ୍ରଣାଳୟ କହିଛି। ଏହି ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ନିକଟ ସମ୍ପର୍କୀୟଙ୍କ ପ୍ରତି ଭାରତ ସମବେଦନା ଜ୍ଞାପନ କରିବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛି। ଆଫଗାନିସ୍ତାନର ସାର୍ବଭୌମତ୍ୱ ଏବଂ କ୍ଷତ୍ରିୟ ଅଖଣ୍ଡତା ପ୍ରତି ଭାରତ ସର୍ବଦା ସମର୍ଥନ ପ୍ରଦାନ କରୁଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି। ପାକିସ୍ତାନର ଏହି ଆକ୍ରମଣରେ ମହିଳା ଏବଂ ଶିଶୁଙ୍କୁ ମିଶାଇ 36 ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିବା ବେଳେ 163 ଜଣ ଆହତ ହୋଇଛନ୍ତି।

ସକାଳୁ ସକାଳୁ ବର୍ଷାର ରିମ୍ଝିମ୍ ସୁର ଦେହ ମନକୁ ପୁଲକିତ କରିବା ସଙ୍ଗେ ସଙ୍ଗେ ମନ ଆନନ୍ଦରେ ନାଚିଯାଉଛି। ଏ ବର୍ଷା କୌଣସି କ୍ଷତିକାରକ ବର୍ଷା ନୁହେଁ, ତାହାକୁ ହଇରାଣ କରୁଥିବା ଭଳି ବର୍ଷା ନୁହେଁ। ଏ ବର୍ଷା କେବଳ ମାଟିକୁ ଭିଜଉଛି, ମନକୁ ଭିଜଉଛି ଏବଂ ପରିବେଶକୁ ମଧ୍ୟ ଥଣ୍ଡା ଥଣ୍ଡା କରିଦେଉଛି। ଏମିତି ଗୋଟିଏ ସୁନ୍ଦର ପରିବେଶରେ ସକାଳର ଆଗମନ, ସୂର୍ଯ୍ୟ ଦେବତାଙ୍କର ଆଗମନ ସତ୍ତ୍ୱେ ବି ସୂର୍ଯ୍ୟ କିରଣ ଆମ ଆଖିକୁ ସ୍ପଷ୍ଟ ଦେଖାଯାଉ ନାହିଁ।

କୋଉଠି ନା କୋଉଠି ଆକାଶ ମେଘାଚ୍ଛନ୍ନ କରିଛି, ଆଉ କୋଉଠି ନା କୋଉଠି ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେଉଛି, ଆଉ କୋଉଠି ନା କୋଉଠି ହାଲକା ଛିପ୍ ଛିପ୍ ଛିପ୍ ଛିପ୍ ବର୍ଷା ହେଉଛି। ଆଉ ସେ ବର୍ଷାରେ ଗୀତ ଗାଇବାର ମଜା, ସଙ୍ଗୀତକୁ ଆପଣାଇବାର ମଜା ଖୁବ୍ ନିଆରା, ଖୁବ୍ ଆପଣାର।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କେତେକ ଦିଲ୍ ସେ ଦିଲ୍ ତକ୍ରେ ଚାଲିଛି ଶୁଭ ସକାଳ। ସକାଳ ହେଲେ ପୂର୍ବାକାଶରେ ସିନ୍ଦୁର ଫାଟିବାର ଦୃଶ୍ୟକୁ ଆମେ ସମସ୍ତେ ଦେଖିବାକୁ ଇଚ୍ଛା କରୁ, ଆଉ ସେ ଦୃଶ୍ୟରେ କିଛି ସମୟ ଭିଜିଗଲେ, ମଜିଗଲେ, ବୁଡ଼ିଗଲେ ଭାରି ଆନନ୍ଦ ଲାଗେ। ଆଜି କିନ୍ତୁ ବର୍ଷା ହେଉଛି, ଚାରିଆଡ଼େ ଝିପ୍ଝିପ୍ ଝିପ୍ଝିପ୍ ବର୍ଷା, ହେଲେ ବି ସକାଳ ଆସିଲେ ଦେହ ମନ ଫୁର୍ତ୍ତି ଲାଗେ, ଆରାମ ଲାଗେ, ମାଇଣ୍ଡ ଫ୍ରେଶ ଥାଏ। ରାତିର ବିଶ୍ରାମ ପରେ ସକାଳୁ ସକାଳୁ ଦେହ ମନ ସବୁକିଛି ହାଲକା ଥାଏ, ରିଲାକ୍ସ ଥାଏ। ଏମିତି ଗୋଟେ ସୁନ୍ଦର ପରିବେଶରେ ଯଦି ଭଲ ଗୀତଟିଏ ଶୁଣିବାକୁ ମିଳିଯାଏ, ନିଜ ମନପସନ୍ଦର ଗୀତଟିଏ କିଏ ଗାଇଦିଏ ବା ଶୁଣିବାକୁ ମିଳେ, ତାହେଲେ ତ ସକାଳଟା ପୁରା ରଙ୍ଗୀନ ରଙ୍ଗୀନ ହୋଇଯିବ। ପ୍ରଥମ କରି ପୃଥିବୀ ମାତାଙ୍କୁ ଝାପ୍ସା ଝାପ୍ସା ଆଲୋକରେ ଦେଖିବାର ଦୃଶ୍ୟ ସତରେ ଖୁବ୍ ହୃଦୟସ୍ପର୍ଶୀ। ପକ୍ଷୀର କାକଳି, କିଚିରି ମିଚିରି ଶବ୍ଦ, କୋଇଲିର କୁହୁତାନ, ଗାଈର ହମ୍ବାରଳି, ଏସବୁ ସାଙ୍ଗକୁ ଶାନ୍ତ ସୁଶୀତଳ ପବନ ଦେହ ମନକୁ ପୁଲକିତ କରିବା ସହିତ ମନରେ ଅଫୁରନ୍ତ ଆଶା ଭରିଦିଏ।

ସମୟ କିନ୍ତୁ ଚାଲିଥାଏ ଅବିରତ ଭାବରେ। ପ୍ରତି ମୁହୂର୍ତ୍ତରେ ପ୍ରକୃତି ତାର ରୂପ ରଙ୍ଗ ବେଶ ମଧ୍ୟ ବଦଳି ଚାଲିଥାଏ। ଏ ଦେଖୁନାହାନ୍ତି, ଆପଣ ଯେତେବେଳେ ଉଠିଲେ ସେତେବେଳେ ଯାହା ପରିବେଶ ପରିସ୍ଥିତି ଥିଲା ଏବେ କ'ଣ ତାହା ଅଛି? ଆଦୌ ନୁହେଁ। ସବୁ ସମୟରେ ପରିସ୍ଥିତି ପରିବେଶ ପ୍ରକୃତି ତାର ରୂପ ରଙ୍ଗ ବେଶ ସବୁକିଛି ବଦଳେଇ ଦେଇଥାଏ। ଠିକ୍ ସେମିତି ସମୟ ଅନୁସାରେ ଆମକୁ ମଧ୍ୟ ଅଗ୍ରସର ହେବାକୁ ପଡ଼ିଥାଏ ନିଜ କର୍ମରେ। ଟ୍ରାନ୍ସମିଶନ ଷ୍ଟାର୍ଟ ହୋଇଥିଲା 5:53। ଏ ଦେଖୁନାହାନ୍ତି 7:42 ହୋଇଗଲାଣି। କାର୍ଯ୍ୟକ୍ରମ ମଧ୍ୟ ସେମିତି ଚାଲିଛି ଆଗକୁ ଆଗକୁ, ତାର ରୂପ ରଙ୍ଗ ଏବଂ ଢଙ୍ଗକୁ ନେଇ ଆପଣମାନେ ମଧ୍ୟ ଆମ ସହିତ ଯୋଡ଼ି ହୋଇ ରହିଛନ୍ତି କାର୍ଯ୍ୟକ୍ରମ ମାଧ୍ୟମରେ। ତେବେ ଦୂର ପାହାଡ଼, ଝାଉଁବଣ, ନଈପଠା, ଆମ୍ବ ତୋଠା, ଫୁଲ ବଗିଚାର ସକାଳର ଆଗମନର ଦୃଶ୍ୟ ବାସ୍ତବିକ ନିଆରା। ପ୍ରକୃତି ଚଳଚଞ୍ଚଳ ହେଉଥାଏ ଧୀରେ ଧୀରେ, ଆଉ ତରୁଠାରୁ ତୃଣ ପର୍ଯ୍ୟନ୍ତ ସମସ୍ତେ ପୁଲକିତ ପଲ୍ଲବିତ ହେଉଥାନ୍ତି ଆସ୍ତେ ଆସ୍ତେ।

ମୁଁ କହୁଥିଲି ସକାଳର କଥା, ରାତି ପାହିଲେ ସକାଳ ହୁଏ, ଆଉ ସକାଳୁ ସକାଳୁ ସମସ୍ତଙ୍କର ଦେହ ମନ ଏସବୁ ଭଲ ଥାଏ, ଠିକ ଥାଏ, କାହିଁକି ନା ରାତିର ବିଶ୍ରାମ ପରେ ଆମେ ସମସ୍ତେ ଫୁର୍ତ୍ତି ଥାଉ, ଆକ୍ଟିଭ ଥାଉ, ଚଳଚଞ୍ଚଳ ଥାଉ। ଯେଉଁମାନେ ସକାଳୁ ସକାଳୁ ଉଠିବାର ଅଭ୍ୟାସ ରଖିଛନ୍ତି ସେମାନଙ୍କୁ ମୁଁ ବହୁତ ବହୁତ ଧନ୍ୟବାଦ ଜଣାଇବି, ଆଉ ଏହି ଅଭ୍ୟାସ ଆଗକୁ ଜାରି ରଖିବା ପାଇଁ ମଧ୍ୟ ଆପଣମାନେ ପ୍ରୟାସ ରଖନ୍ତୁ। କାରଣ ସକାଳୁ ଉଠିଲେ ଦେହ ମନ ଆହୁରି ପୁଲକିତ ରୁହେ, ବଡି ଆହୁରି ଆକ୍ଟିଭ ରୁହେ। ସକାଳୁ ସକାଳୁ ଉଠିବା, ଟିକେ ସମୟ ଏକ୍ସରସାଇଜ କରିବା, ସକାଳର ବାତାବରଣରେ ବୁଲାବୁଲି କରିବା, ନିଜ ଦେହକୁ ସୁସ୍ଥ ରଖିବା ପାଇଁ କିଛି ଟିପ୍ସ ଆପଣେଇବା, ତା ସହିତ ନିଜର ନିତ୍ୟକର୍ମ ସମୟ ମୁତାବକ ସାରି ନିଜର ପ୍ରଫେସନାଲ ଲାଇଫକୁ ଆପଣେଇବା, ଏ ହେଉଛି ଆମର ଦୈନନ୍ଦିନର କାମ। ତା ଭିତରେ ଆମେ ସୁସ୍ଥ ରହିବା ପାଇଁ ନିଜ ପାଇଁ କିଛି ସମୟ ବାହାର କରିବା, ଭଲ ଭଲ ଗୀତ ଶୁଣିବା, ଭଲ ଭଲ ଈଶ୍ୱରଙ୍କର କଥା ବା ଆଧ୍ୟାତ୍ମିକ ବାର୍ତ୍ତାକୁ ନିଜ ଜୀବନରେ ଲଗେଇବା ପାଇଁ, ନିଜର ଚାଲିଚଳନ ବ୍ୟବହାରକୁ ମାର୍ଜିତ କରିବା ପାଇଁ ନିହାତି ଭାବରେ ସେସବୁକୁ ଆମ ଜୀବନରେ ବ୍ୟବହାର କରିବା ଏବଂ ଚେଷ୍ଟା କରିବା ଦୈନନ୍ଦିନ ଜୀବନରେ କିଛି କିଛି ନିଜର ଦୋଷ, ଖରାପ ଗୁଣ, ଭୁଲକୁ ସୁଧାରିବା ପାଇଁ। ଏସବୁ ଯଦି ଆମେ ଧୀରେ ଧୀରେ ଧୀରେ ଧୀରେ ଆପଣେଇବା, ତାହେଲେ ଦେଖିବେ କିଛି ଦିନ ପରେ ଆପଣଙ୍କର ସମସ୍ତ ଖରାପ ଗୁଣ ସବୁ କୁଆଡ଼େ ଉଭେଇ ହୋଇଯାଇଛି, ଚାଲିଯାଇଛି, ଆଉ ଆପଣ ନିଜକୁ ବେଶ ମାର୍ଜିତ କରିପାରିଛନ୍ତି, ବେଶ ସୁନ୍ଦର କରିପାରିଛନ୍ତି, ନିଜର କାମ

ହଁ, ତେବେ ଋତୁଚକ୍ରର ଆବର୍ତ୍ତମାନରେ ମାଟି ମା ମଧ୍ୟ ଭିନ୍ନ ଭିନ୍ନ ରୂପ ଧାରଣ କରେ। ପତ୍ର ଝଡ଼ାର ଦୃଶ୍ୟ ତ ଆଉ କେତେବେଳେ ପତ୍ର କଅଁଳି ଥିବାର ଅପୂର୍ବ ଦୃଶ୍ୟ, ଆଉ କେତେବେଳେ ବର୍ଷାର ଟୋପାଟୋପା ପାଣିରେ ପତ୍ର ସବୁ ଗଛ ସବୁ ମାଟି ମା ଭିଜିଥିବାର ଦୃଶ୍ୟ, ତ ଆଉ କେତେବେଳେ ଗୋଧୂଳି ସମୟର ଦୃଶ୍ୟ। ସବୁଥିରେ ଭରି ରହିଛି ମାଦକତା, ଆତ୍ମୀୟତା ଆଉ ସୌନ୍ଦର୍ଯ୍ୟତା। ହଁ, ଆମ ମାଟି ମା ଠାରୁ ନିଜର ଆଉ କିଏ ବାହାରିପାରେ? କେତେ ସୁନ୍ଦର ତାର ବେଶ ପରିପାଟି, ସବୁଜ ରଙ୍ଗର ଶାଢ଼ୀରେ ଅପୂର୍ବ ଶୋଭାରାଜିରେ, ସତେ ଯେମିତି ଜନମନ ହରଣ କରୁଥାଏ ପ୍ରତିଟି ମୁହୂର୍ତ୍ତରେ ଆମ ପୃଥିବୀ ମାତା। ସେଇ ମାଟି ମାଆକୁ ବାରମ୍ବାର ପ୍ରଣାମ, ଅନ୍ତରରୁ ସଶ୍ରଦ୍ଧ ସମ୍ମାନ।

ୱେଲକମ୍ ବ୍ୟାକ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ରେ ଆରମ୍ଭ କରିବା ମର୍ଣ୍ଣିଂ ମେଲୋଡି। ଏହି ସକାଳକୁ ଆଉ ଟିକେ ମେଲୋଡିୟସ୍ କରିବା, ଆଉ ଟିକେ ରଙ୍ଗାରଙ୍ଗ କରିବା, ଆଉ ଟିକେ ଝୁମିବା ବର୍ଷାର ଛିପ୍ ଛିପ୍ ଛିପ୍ ଛିପ୍ ସପ୍ତାହରେ। ନୂଆ ନୂଆ ବର୍ଷା ହେଲେ କାହିଁକି କେଜାଣି ଭାରି ଆନନ୍ଦ ଲାଗେ। ଆଉ ଏ ଯେଉଁ ଛିପ୍ ଛିପ୍ ବର୍ଷା ମାଟିକୁ ଓଦା କରୁଛି, ବୃକ୍ଷଲତାକୁ ଓଦା କରୁଛି ଏବଂ ଆମ ମନକୁ ମଧ୍ୟ କାହିଁକି କେଜାଣି ଥଣ୍ଡା ଥଣ୍ଡା କରିଦେଉଛି, ଓଦା ଓଦା କରିଦେଉଛି। ସେ ଓଦା ଓଦା ମତୁଆଲା ମନଲାଖି ପରିବେଶରେ ରେନ୍ବୋ ଅଗଣାରେ ଏବେ ମର୍ଣ୍ଣିଂ ମେଲୋଡିର ଆସର। ତେବେ ବିଧାତାଙ୍କର ଅପୂର୍ବ ସୃଷ୍ଟିରେ କେତେ କେତେ ପ୍ରକାରର ସୌନ୍ଦର୍ଯ୍ୟ କେଉଁଠି ନା କେମିତି ଭରି ରହିଛି ତାହା ବାସ୍ତବରେ ଆଶ୍ଚର୍ଯ୍ୟଜନକ। ଆଜି ମୁଁ କହିବି ପାଉଁଜିର କଥା। ଛମ୍ ଛମ୍ ଶବ୍ଦର ସୁରେ ସୁରେ ପାଉଁଜିର ଶବ୍ଦରେ କିଏ ହଜି ନ ଯାଇଛି କହିଲେ, କିଏ ଅନ୍ୟମନସ୍କ ନ ହୋଇଛି କହିଲେ। ପାଦରେ ପାଉଁଜି ଆଉ ଧାରେ ଅଳତା ନାରୀ ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିଥାଏ। ରୁମ୍ଝୁମ୍ ରୁମ୍ଝୁମ୍ ଶବ୍ଦ ସତେ ଯେମିତି ସକାରାତ୍ମକ ଭାବନାକୁ ବହନ କରେ ସେଇ କେତେ ମୁହୂର୍ତ୍ତ ପାଇଁ।

ପାଉଁଜି କଥା କହେ, ପୁଣି ମନର କଥାକୁ ଗୀତରେ ଗୀତରେ ଗାଇଦିଏ। ସେ ପାଉଁଜିର ସ୍ୱରରେ କେତେବେଳେ କାହାର ନିଦ ଭାଙ୍ଗିଯାଏ ତ ଆଉ କେତେବେଳେ ପ୍ରୀତିର ଫଲ୍ଗୁ ମଧ୍ୟ ବୋଳି ହୋଇଯାଏ।

ଆମେ କହୁଛୁ ପାଉଁଜିର କଥା, ଆଉ ପାଉଁଜି ସମ୍ପର୍କରେ କେତେ କେତେ ସୁନ୍ଦର ସୁନ୍ଦର ଗୀତ ମଧ୍ୟ ଆପଣମାନେ ଶୁଣୁଛନ୍ତି। ସେ ଘୁଙ୍ଗୁର ହଉ ବା ପାଉଁଜି ହଉ, ଘୁଙ୍ଗୁର ଆଉ ପାଉଁଜି ଭିତରେ ଟିକେ ତ ସାମଞ୍ଜସ୍ୟ ରହିଛି, ପାର୍ଥକ୍ୟ ରହିଛି। ତଥାପି ଘୁଙ୍ଗୁର ଆଉ ପାଉଁଜିର ଶବ୍ଦରେ ସମସ୍ତେ ଅନ୍ୟମନସ୍କ, ସମସ୍ତେ ମତୁଆଲା। ତେବେ ପ୍ରିୟାର ପାଉଁଜି କଥା ଯଦି ଆମେ କହିବା, ତେବେ ସେଇଟା ନିଶ୍ଚିତ ଭାବରେ ସବୁଠାରୁ ଅଲଗା ହେବ। ପ୍ରେମିକର ମନ ଆକାଶରେ ଇନ୍ଦ୍ରଧନୁର ସାତରଙ୍ଗ ବୁଣି ଯେତେବେଳେ ପ୍ରିୟା ପାଦର ପାଉଁଜି ବାଜି ଉଠେ, ସେତେବେଳେ ଗୋଟିଏ ସୁନ୍ଦର ଗୀତ ମନେ ପଡ଼ିଯାଏ।

ୱେଲକମ୍ ବ୍ୟାକ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ତେବେ ଆଜି ଡାଇଲ୍ ଇନ୍ ଲାଇଫ୍ ଚିଟ୍ଚାଟ୍ରେ ଟପିକ୍ ରହିଛି ବ୍ରହ୍ମଗିରିର ଅଲାରନାଥଙ୍କୁ। ଆପଣ କେବେ ଦର୍ଶନ କରିଛନ୍ତି କି? ଯଦି ଦର୍ଶନ କରିଛନ୍ତି କ'ଣ ରହିଛି ଅନୁଭୂତି ଆମ ସହିତ ଆଜି ସେୟାର କରିପାରିବେ। ଆମ ନମ୍ବରଟି ହେଉଛି 0671230 3153। ଏହି ନମ୍ବରରେ ଆପଣମାନେ ଆମକୁ ସିଧାସଳଖ ଯୋଗାଯୋଗ କରିପାରିବେ ଏବଂ କହିପାରିବେ ବ୍ରହ୍ମଗିରିର ଅଲାରନାଥଙ୍କୁ ଆପଣ କେବେ ଦର୍ଶନ କରିବାକୁ ଯାଇଛନ୍ତି। ଯଦି ଯାଇଛନ୍ତି ତେବେ କ'ଣ ରହିଛି ଅନୁଭୂତି।

0: ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ। ଅଧିକ ଦୂର ଚାଲନ୍ତୁ ନାହିଁ। ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଅନ୍ତୁ। ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

0: ମୁଁ କହୁଥିଲି ଟପିକ୍ଟି ଆପଣମାନେ ନିଶ୍ଚିତ ଭାବରେ ଶୁଣିସାରିବେଳି, ଯଦି ଶୁଣିସାରିଲେଣି ତେବେ ଫଟାଫଟ କହିଦିଅନ୍ତୁ ଆପଣମାନେ ଅଲାରନାଥଙ୍କୁ କେବେ ଦର୍ଶନ କରିଛନ୍ତି କି, କ'ଣ ରହିଛି ସେ ସମୟର ଅନୁଭୂତି। ଦେଖିବା ଜଣେ କଲର ଆମ ସହିତ ଯୋଡ଼ି ହେଇଗଲେଣି, ସେ କିଏ? ହ୍ୟାଲୋ,
1: ଜୟ ଜଗନ୍ନାଥ ମ୍ୟାମ ନମସ୍କାର।
0: ଜୟ ଜଗନ୍ନାଥ ନମସ୍କାର, କିଏ କହୁଛନ୍ତି?
1: ମ୍ୟାମ ମୁଁ ପ୍ରଫୁଲ୍ଲ ପ୍ରଧାନ କହୁଥିଲି, କୁଆଁରପାଳ ମାଣିଆମନ୍ଦରୁ।
0: ଆପଣ ଫାର୍ଷ୍ଟ କଲର ଭାବରେ ଆମ ସହିତ ଯୋଡ଼ି ହେଇଛନ୍ତି, ଆପଣଙ୍କୁ ସ୍ୱାଗତ ଜଣାଉଛି। କ'ଣ କହିବେ ଟପିକ ସମ୍ପର୍କରେ?
1: ମ୍ୟାମ ଯେତେବେଳେ ତ ଆଲାରନାଥ କହିଥିଲେ ମୁଁ ବହୁତ ଖୁସି ହେଇଗଲି, ଆଉ କ'ଣ କହିବି।
0: ତାପରେ ଫଟାଫଟ ଲାଗିଗଲା ଆପଣଙ୍କ ନମ୍ବର।
1: ମ୍ୟାମ
0: ମୁଁ କହିଲି ଆପଣ ଖୁସି ହେଇଗଲେ ବହୁତ, ତାପରେ ଫାର୍ଷ୍ଟ କଲର ଭାବରେ ବି ଯୋଡ଼ି ହେଇଗଲେ।
1: ମ୍ୟାମ ଆପଣ ଟପିକ ଆଲାରନାଥ କହୁ କହୁ ମୁଁ ଆଡେ ମୋବାଇଲ ମାରିଲି। ଆଲାରନାଥ ଆମେ ଯାଇଛୁ ଦେଖିଛୁ ନା, ସେଠି ଗାଧେଇଛୁ, ଠାକୁର ଦର୍ଶନ କରିଛୁ, ଆଉ ସେଠି ଯୋଉ ପଥରଟା ପଡିଛି ତାପରେ ଯୋଉ କହୁଣୀ ଚିହ୍ନ ଆଣ୍ଠୁ ଚିହ୍ନ ଏଗୁଡା ସବୁ ଦେଖିଛୁ। ଆମକୁ ପଣ୍ଡା ସବୁ ବୁଝେଇ ଦେଲେ, ଏ ସମୟ ଏତେ ମନେ ନାହିଁ, ଆମେ 2000 ଦେଖିଲୁ ମ୍ୟାମ।
0: ଆଚ୍ଛା ଆଚ୍ଛା,
1: ଆଉ ଭଲ ଲାଗିଲା ବହୁତ ଜାଗା। ଏକରେ ଗୋଟେ ଅଛି ମନ୍ଦିରଟା, ତା ସାମ୍ନା କରକୁ ସେ ମନ୍ଦିରଟା ମୋର ମନେ ନାହିଁ, ବୋଲେ କୋଉଡ ଘରେ କଣ ହବ ଗୋଟେ ମନ୍ଦିର ଅଛି, ବୁଲାବୁଲି କରିକି ଆସିଲୁ, ବହୁତ ଭଲ ଲାଗିଲା ଆମକୁ ଆଉ।
0: ଆଚ୍ଛା, ବ୍ରହ୍ମଗିରିର ପାଖାପାଖି କେତେ ଦୂର ହବ ଆପଣ ଅନୁମାନ କରୁଛନ୍ତି?
1: ମ୍ୟାମ ଏମିତି ତ ଏରିଆ କଥା ତ ମୁଁ କହିପାରିବିନି, ପୁରୀ 18 ନା 22 କଣ ଏଇଟା କହୁଥିଲେ।
0: ଆଚ୍ଛା ଆଚ୍ଛା ଆଚ୍ଛା,
1: ଆମର ଏତେବେଳେ ତ ମନେ ନଥିଲା, 2000 କଥା, 26 ତଳର କଥା, କିନ୍ତୁ ଆମକୁ ବହୁତ ଆନନ୍ଦଦାୟକ ଦେଇଥିଲା। ଆଉ ସେଠି ସେ ଗାଧେଇଲୁ, ଯୋଉ ପୋଖରୀ ପଛ କରେ ଗୋଟେ ଥିଲା, ଆଉ ଏଟା ତ ଯୋଉ ମାରିଯାଏ ଯୋଉ ଦଳ, ସିଆଡିକା ଦଳ, ଆମ ଆଡେ ତ ସେ ଦଳ ନାହିଁ, ପୋଖରୀ ସବୁ ଦଳ ମାରିଯାଇଥିଲା, ଦଳ ଗୁଡାକ ସଫା କରିକି ଲୋକ ସଫା କରୁଥିଲେ, ସକାଳୁ 2 ସଫା କରୁଥିଲେ, ଦାନ୍ତ ଗାଡି ସଫା କରୁଥିଲେ। ସେଠୁ ଆମେ ଯେତେବେଳେ ଯାଇକି ଓହ୍ଲେଇ ପଡ଼ିଲୁ, ଆମେ ନେଇକି ଯେତେବେଳେ ଟ୍ୟାକ୍ସ ମାନେ କଣ ନେଇକି ଯାଇଥିଲୁ, ତାର ଜଣେ ଜାଗା ଦେଲୁ, ଜଣେ ଭାଇ ଆମକୁ କହିଲା ତମେ କୋଉଠୁ ଆସ, ଆମେ ଏଠୁ କହିଲୁ ଭଟ୍ଟାରିକା ମାଣିଆମନ୍ଦ। ସେଠୁ ଆମ ସହିତ ଟିକେ ଦୁଃଖ ସୁଖ ବହୁତ ବିଷୟରେ ଆଲୋଚନା କଲେ, ତାର ଶାଢୀ କଥା ପଚାରିଲେ, ଭଟ୍ଟାରିକା କଥା ପଚାରିଲେ, ଆଉ କୋଉଠିକି ଯିବ ଫାର୍ଷ୍ଟ ନା ଏଇଠିକି ଫାର୍ଷ୍ଟ ଆସିଛ, ଏମିତି କହିଲେ ଆମେ କହିଲେ ଫାର୍ଷ୍ଟ ଆସିବୁ ବ୍ରହ୍ମଗିରି, ତାପରେ ଜଗନ୍ନାଥ ମନ୍ଦିର ଦର୍ଶନ କରିବୁ, ତାପରେ ଅଲଗା ଆଡେ ବୁଲିବୁ ଆଉ। ଆଉ ସେ ଯୋଉ ସଫା କଲେ ଅର୍ଥ ଗାଡି, ଆମକୁ ଟିକେ ସାହାଯ୍ୟ କଲେ କଥାବାର୍ତ୍ତାରେ, କଣ ବିଭିନ୍ନ ପ୍ରକାର କଥା ଆଲୋଚନା କଲା ପରେ ତାଙ୍କ ଏଠିକି କଥା ବି କହିଲେ, ସେଠୁ ଆମକୁ କହିଲେ ପଳା ଏଠୁ ସାତପଡ଼ା। ଆମେ କହିଲୁ ନାଇଁ ଭାଇ, ଆମେ ସାତପଡ଼ା ପ୍ଲାନିଂ ରେ ଆସିନୁ, ଆଉ ଆମେ ଏଇଠି ଠାକୁର ଦର୍ଶନ କରିକି ଯିବୁ, ପୁରୀ ଦର୍ଶନ କରିକି ତାପରେ ଆମେ ଆଉ 2 ବୁଲିବୁ ଆଉ। 3 ପ୍ରୋଗ୍ରାମରେ ଆମେ ଯାଇଥିଲୁ ଆଉ, କିନ୍ତୁ ମୋର ଅଭ୍ୟାସ ସେ ଜିନିଷଟା ଆମର ମନେ ଅଛି, ସେଇ ପଥର ଦୃଶ୍ୟ ଗୁଡା ଏବେ ବି ଆଖି ଆଗରେ ଝଲସି ଆସୁଛି, ସେ ଗାଧୁଆଧି ମନକୁ ବହୁତ ଆନନ୍ଦଦାୟକ। ଆଉ ଠାକୁରଙ୍କ ତ ଯାହା କହିଲେ ନସରେ କଣ ବର୍ଣ୍ଣନା କରିବି ଠାକୁରଙ୍କ ବିଷୟରେ ମୁଁ।
0: ଯା ହଉ, ଏତେ ବର୍ଷ ତଳର କଥା ଆପଣ ମନେ ରଖିଛନ୍ତି, ଆଜି ମୁଁ କହିଲା ବେଳକୁ ଆପଣଙ୍କର ସେଇ ସେଇ ସ୍ମୃତି ସବୁ ମାନସ ପଟରେ ଆଙ୍କି ହେଇଯାଉଛି। ଯୋଉ କଥା ଆପଣ ଆଜି ବର୍ଣ୍ଣନା କରୁଛନ୍ତି ଆମ ସାମ୍ନାରେ ଫୋନ କଲ୍ସ ମାଧ୍ୟମରେ, ଆପଣଙ୍କୁ ବହୁତ ବହୁତ ବହୁତ ଧନ୍ୟବାଦ।
1: ଆପଣଙ୍କୁ ମଧ୍ୟ ମ୍ୟାମ ଆଜି ସକାଳ ଶୁଭ ସକାଳ ଅର୍ଘ୍ୟତାଳି ପାଇଁ, ଆଉ ଶୁଭ ସକାଳ ମର୍ଣ୍ଣିଂଟା ଯାକ ମୁଁ ଭଲରେ ଶୁଣିଛି, ପୁରା କୁଆଡେ ନ ଯାଇକି 3 ଯାକ ଶୁଣିଛି, ଆଉ ବସିଛି କେବଳ ଆପଣ ଆସିଛନ୍ତି ଟ୍ରଫିକ କହିଲେ କହିଲେ ମୁଁ କେବେ କହିବି ବୋଲି ପୁରା ବସିଛି, ବୋଲେ
0: ଗାଧୋଉଛି
1: ଆପଣଙ୍କ କଥାକୁ ପୁରା ମୁଁ ବୋଲେ କାନ ଭିତରେ ଗୋଟେ ଥାଏ ନୁହେଁ, ମୁଁ ସେମିତି ପୁରା ରହିଛି ଆପଣ ସହିତ କଥା ହେବି। ଫାର୍ଷ୍ଟ କହିବାକୁ ଧନ୍ୟବାଦ, ଆଉ ଆପଣଙ୍କୁ ମଧ୍ୟ ଧନ୍ୟବାଦ, ଆପଣ ବର୍ଣ୍ଣନା କରିଥିବା ସକାଳ ପାଇଁ ବହୁତ ମୋତେ ଆନନ୍ଦଦାୟକ ଦେଲା, ତେଣୁ ଆପଣ ଭଗବାନ ଆପଣଙ୍କୁ ଭଲରେ ରଖିଥାନ୍ତୁ, ଏତିକି କାମ ନା ଆଉ କଣ କହିବି।
0: ଆଜ୍ଞା, ଜୟ ଜଗନ୍ନାଥ।
1: ଜୟ ଜଗନ୍ନାଥ।

ଯେତେବେଳେ ଠାକୁର ସ୍ନାନ ଯାତ୍ରା ପରେ ଗଜାନନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି, କାହିଁ କୋଉ କୋଣରୁ, ପୃଥିବୀର କୋଣାନୁକୋଣରୁ ଭକ୍ତମାନେ ଆସି ମହାପ୍ରଭୁଙ୍କର ଦିବ୍ୟ ଦୁର୍ଲଭ ଦର୍ଶନ କରନ୍ତି। ହାତୀ ବେଶରେ ମଣିମାଙ୍କୁ ଦର୍ଶନ କରି କୃତ୍ୟକୃତ୍ୟ ହୋଇଯାଆନ୍ତି, ନିଜକୁ ସମ୍ପୂର୍ଣ୍ଣ ଭାବରେ ସମର୍ପଣ କରିଦିଅନ୍ତି ମଣିମାଙ୍କ ଶ୍ରୀ ଛାମୁରେ। ତେବେ ମହାପ୍ରଭୁ 108 ଗରା ଜଳରେ ସ୍ନାନ

0: ସ୍ନାନ କରି ଜ୍ୱରରେ ପୀଡ଼ିତ ହୁଅନ୍ତି। ଆମ ମଣିମାଙ୍କୁ ମଧ୍ୟ ଜ୍ୱର ହୁଏ, ଯେମିତି ଆମେ ଅତ୍ୟଧିକ ଗାଧୋଇ ପଡ଼ିଲେ କି ବେଶୀ ଥଣ୍ଡା ରେ କାରବାର କଲେ, ଜିନିଷ ବ୍ୟବହାର କଲେ ଆମକୁ ମଧ୍ୟ ଥଣ୍ଡା ଜ୍ୱର ହୁଏ। ଆମ ମହାପ୍ରଭୁ ମଧ୍ୟ ଠିକ୍ ସେମିତି ମାନବୀୟ ଲୀଳା କରୁଛନ୍ତି ଶ୍ରୀକ୍ଷେତ୍ର ଧାମରେ ଥାଇ। ମହାପ୍ରଭୁ ଯେତେବେଳେ 108 ଗରା ସୁଗନ୍ଧିତ ଜଳରେ ସ୍ନାନ କଲେ, ମହାପ୍ରଭୁଙ୍କୁ ମଧ୍ୟ ଜ୍ୱର ହେଲା। ଆଜିଠୁ ଅଣସର ନୀତି ଆରମ୍ଭ। ଆଉ ଏଇ ଅଣସର ନୀତି ଅବସରରେ ବ୍ରହ୍ମଗିରିର ଶ୍ରୀ ଅଲାରନାଥଙ୍କୁ ଦର୍ଶନ କରିବାର ପୁଣ୍ୟ ଫଳ ରହିଛି। ଅଲାରନାଥଙ୍କୁ ଦର୍ଶନ କଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବାର ସମାନ ପୁଣ୍ୟ ଫଳ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ତେବେ ଆପଣମାନେ ଯଦି ଅଲାରନାଥଙ୍କୁ ଦର୍ଶନ କରିଛନ୍ତି, ତେବେ ଆମ ସହିତ ସିଧାସଳଖ ଭାବରେ ଯୋଡ଼ି ହୋଇଯାଆନ୍ତୁ। ଆମ ନମ୍ବରଟି ହେଉଛି 0671230353। ଏବେ ଦେଖିବା ଆଉ ଜଣେ କଲର ଆମ ସହିତ ଯୋଡ଼ି ହୋଇଗଲେଣି, ସେ କିଏ, କୋଉଠୁ କହୁଛନ୍ତି? ହ୍ୟାଲୋ, ଆକାଶବାଣୀ ଏଫଏମ୍ ରେଡିଓ କଟକ।
1: ଜୟ ଜଗନ୍ନାଥ। ଆଜ୍ଞା,
0: ଜୟ ଜଗନ୍ନାଥ, ନମସ୍କାର। କିଏ କହୁଛନ୍ତି?
1: କଟକର ସିଡିଏ ସେକ୍ଟର 6 ରୁ ଆପଣ କହିବେ।
0: ଆଜ୍ଞା ଆଜ୍ଞା, ଆପଣଙ୍କୁ ସ୍ୱାଗତ ଶୁଣୁଛି। ତେବେ ସକାଳୁ ସକାଳୁ ଆପଣ ମଧ୍ୟ
1: ନମସ୍କାର।
0: ଆପଣଙ୍କୁ ଏଥିପାଇଁ ମୁଁ ସ୍ୱାଗତ କଲି ଯେ ଆପଣ ସକାଳୁ ସକାଳୁ ଆମ ପ୍ରୋଗ୍ରାମ ଶୁଣୁଛନ୍ତି, ଆମ ସହିତ ଯୋଡ଼ି ହେବେ ବୋଲି ପ୍ରୟାସ ମଧ୍ୟ ଜାରି ରଖିଛନ୍ତି। ତେବେ କଣ କହିବେ, ଅଲାରନାଥଙ୍କୁ ଦର୍ଶନ କରିଛନ୍ତି?
1: ଅଲାରନାଥଙ୍କୁ ଆମେ ପ୍ରତିବର୍ଷ ଏଇ ଅଣସର ସମୟରେ ଅଲାରନାଥ ମହାପ୍ରଭୁଙ୍କୁ ଜଗନ୍ନାଥ ରୂପରେ ବା ନାରାୟଣଙ୍କ ରୂପରେ ଆମେ ପ୍ରତିବର୍ଷ ଏଇ ସମୟରେ ଅଣସର ସମୟରେ ଆମେ ଦର୍ଶନ କରିଥାଉ। ପ୍ରତିବର୍ଷ ଆମ ଗ୍ରୁପ ସହିତ ଆମେ ଯାଉ, ବେଳେବେଳେ ମୁଁ କୋଉ ପରିବାରକୁ ମଧ୍ୟ ନେଇକି ଯାଏ। ଆଉ ଏଇ ବର୍ଷ ଯିବା ପାଇଁ ଆମର 5 ତାରିଖ ରବିବାରକୁ ସିଲେକ୍ଟେଡ୍ କରିକି ଗାଡି ବୁକିଂ
0: କରିଛୁ।
1: ତେଣୁକରି ଆମେ ଯିବା ପାଇଁ ସମ୍ପୂର୍ଣ୍ଣ ଭାବରେ ପ୍ରିପେୟାର ହେଇସାରିଛୁ ଆସନ୍ତା ରବିବାର 5 ତାରିଖରେ।
0: ତେବେ ଆପଣ କେତେ ବର୍ଷ ଧରି ଅଲାରନାଥଙ୍କୁ ଦର୍ଶନ କଲେଣି, କେତେ ଥର ଦର୍ଶନ କରିଛନ୍ତି?
1: ଅଲାରନାଥଙ୍କୁ ମୁଁ ତ ଏଇଠି ନିୟମିତ ଭାବରେ ଆମେ 10 ବର୍ଷ ହେଲା ଯାଉଛୁ। ମୁଁ ଯେତିକି ଏଇଠି ସିଡିଏର ରହିବା ଭିତରେ, ସଙ୍ଗତ କରିବା ଭିତରେ 10 ବର୍ଷ ହେଲା ନିୟମିତ ଭାବରେ ଯାଉଛୁ। ଅଲାରନାଥ ସମୟରେ ମାନେ ଏଇ ଅଣସର ସମୟରେ 1 ଥରରୁ 2 ଥର ମଧ୍ୟ ବି ଯାଇଛି। ଯେମିତି ପ୍ରଥମ ଦିନେ 2 ଦିନ ଭିତରେ ଆମେ ଗଲୁ, ପୁଣି ଥରେ କେତେବେଳେ ଯେମିତି ଯଦି ପିଲାମାନଙ୍କ ସାଙ୍ଗରେ ସପରିବାରଙ୍କୁ ନେଇକିରି ମୁଁ ମୋର ଗଲି, ସେ ବି ଟିକେ ଅଲଗା। ଥରେ କିମ୍ବା 2 ଥର ଯାଇଥାଉ। ଆଉ ଆପଣଙ୍କର ଯୋଉ ବାହୁଡା ସମୟରେ, ଯୋଉ ବାହୁଡା ଦଶମୀରେ ମୋ ବାପାଙ୍କର ଶ୍ରାଦ୍ଧ, ସେ ସମୟରେ ସେଇ 5-7 ବର୍ଷ ଭିତରେ ବାପା ଯୋଉ ଗଲେଣି, ତା ଭିତରେ ମୁଁ ସେ ବାହୁଡା ସମୟରେ ବି ଥରେ 2 ଥର ଯାଇକିରି ସେଠି ଠାକୁରଙ୍କୁ ବି ଦର୍ଶନ ମୁଁ କରିଛି। ଆମର କୋଉଠି ଗୁଣ୍ଡିଚା ମନ୍ଦିରରେ। ତେଣୁକରି ଏମିତି କଥା ପୁରୀ ପାଇଁ ତ କଥାର ମାନେ ସରିବାର ନା ନାହିଁ। ପୁରୀର କଥା ବହୁତ କିଛି, ଆଉ ପୁରୀ ଜଗନ୍ନାଥ ମହାପ୍ରଭୁଙ୍କର ଯୋଉ ମହିମା, ସେ ତ ସାରା ବିଶ୍ୱରେ ବିଖ୍ୟାତ। ଆଉ ତାଙ୍କୁ ଯେତେବେଳେ ଜ୍ୱର ହେଇଯାଉଛି ବା ତାଙ୍କ ଦେହ ଖରାପ ହେଇଯାଉଛି, ସେଥିପାଇଁ ଏ 10 ଦିନ ଆମେ ବି ଠାକୁରଙ୍କ ସାଙ୍ଗେ ସାଙ୍ଗେ ନିଶ୍ଚିନ୍ତ ଭାବରେ କୋଉଠି ନା କୋଉଠି ମନୋବଳ ଆମର ବି ଅସୁସ୍ଥ ହେଇଯାଏ।
0: ବହୁତ ବଢିଆ, ସୁନ୍ଦର ଭାବରେ ଆପଣ ଅଲାରନାଥଙ୍କୁ ଦର୍ଶନ କରି ଚାଲିଛନ୍ତି ଆଜିକି 10 ବର୍ଷ ଧରି। ଆଜି ବର୍ଣ୍ଣନା କଲେ ସବୁ ଶ୍ରୋତାମାନେ ଆପଣଙ୍କୁ ଶୁଣୁଛନ୍ତି, ଆପଣଙ୍କୁ ବହୁତ ବହୁତ ବହୁତ ଧନ୍ୟବାଦ।
1: ଆପଣ କେମିତି ଅଛନ୍ତି ମ୍ୟାଡମ୍? ମୁଁ ତ ସକାଳୁ ଶୁଣୁଛି ଆପଣ ବର୍ଷାକୁ ନେଇକିରି ଯୋଉ ବିଶ୍ଳେଷଣ କରିଛନ୍ତି ଆଉ ସୁନ୍ଦର ଭାବରେ ଯୋଉ ଶୋ କରିଚାଲିଛନ୍ତି, ମୁଁ ଶୁଣୁଥିଲି ଏପର୍ଯ୍ୟନ୍ତ ଶୁଣିଶୁଣି ମୁଁ ପ୍ରଥମ କଲରୁ ବି ଚେଷ୍ଟା କରୁଛି ମୁଁ କେମିତି ଲାଗିଗଲେ ଦ୍ୱିତୀୟ ମ୍ୟାଡମ୍ ସହିତ କଥା ହେବି। ଯାହା ହଉ, ପ୍ରଥମଟା ତ ଯଦି ନହେଲା ସେକେଣ୍ଡଟା ହେଇଗଲା।
0: ବହୁତ ବଢିଆ, ଆପଣ ସେମିତି କାମରେ ଲାଗିଥାନ୍ତୁ, ଆମକୁ ଶୁଣୁଥାନ୍ତୁ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ଆଜ୍ଞା ନମସ୍କାର। ଆଜ୍ଞା, ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ। ଅନ୍ୟ ସମୟରେ ଅଲାରନାଥଙ୍କୁ ଦର୍ଶନ କରିବା ଆଉ ଏ ଅଣସର ସମୟରେ ଦର୍ଶନ କରିବାର ମଧ୍ୟ ବୈଚିତ୍ରତା ରହିଛି, ଟିକେ ଫରକ ରହିଛି। ତେବେ ଆପଣମାନେ ବ୍ରହ୍ମଗିରିର ଶ୍ରୀ ଅଲାରନାଥଙ୍କୁ ଦର୍ଶନ କରିଛନ୍ତି, ଯଦି ଯାଇଛନ୍ତି ଦର୍ଶନ କରିବା ପାଇଁ କ'ଣ ରହିଛି ଅନୁଭୂତି ଅନୁଭବ ଆମ ସହିତ ସେୟାର କରିପାରିବେ? ଫଟାଫଟ ଡାଏଲ କରନ୍ତୁ 0671230353।

0: ନମସ୍କାର
1: ନମସ୍କାର କିଏ କହୁଛନ୍ତି
0: ରାଜେନ୍ଦ୍ର ଭଣା କହୁଛନ୍ତି
1: ଆପଣଙ୍କୁ ସ୍ୱାଗତ ଜଣାଉଛି କଣ କହିବେ ଅଲାରନାଥଙ୍କ ବିଷୟରେ ଆପଣ ଦର୍ଶନ
0: କରିଛନ୍ତି ପୁଣ୍ୟ ଶ୍ଳୋକ ନରରାଜା ପୁଣ୍ୟ ଶ୍ଳୋକ ଯୁଧିଷ୍ଠିର ପୁଣ୍ୟ ଶ୍ଳୋକ ତ ବୈଦେହି ପୁଣ୍ୟ ଶ୍ଳୋକ ଜନାର୍ଦ୍ଦନ ଭଗବାନ ପ୍ରଭୁ ଜଗନ୍ନାଥ ହେଲେ ଜନାର୍ଦ୍ଦନ ପୁଣ୍ୟମୟ ଅକ୍ଷରରେ ତାଙ୍କ ନାମ ପୁଣ୍ୟମୟ ଦେବତା ମଣିଷ ଯେମିତି କାମ କରିବ ସକାଳୁ ମାଟି ଡାଲି ହେଇଥିବ ସନ୍ଧ୍ୟାବେଳକୁ ସାବୁନ ଲଗେଇଦେଲେ ସିଏ କ୍ଲିନ୍ ହେଇଯିବ ସଫା ହେଇଯିବ ଯେମିତି ତାଙ୍କ ସାମ୍ନାରେ ଠିଆ ହେଇଗଲେ ଅନ୍ତର ଭିତର ଯେତେ ଭୁଲ ତଣ୍ଟିକୁ ତଳକୁ ଭିତର ଭୁଲ ସବୁ ସଫା ହେଇଯିବ ଭୁଲ କମ୍ପ୍ରମାଇଜ୍ ହେଇଯିବ ଠିକ ଅଛି ପ୍ରଭୁ ଜଗନ୍ନାଥ ତାଙ୍କର ବିଧାନ ଅଛି ସେ ସ୍ନାନ କରିବେ ଆଷାଢ଼ ମାସ ଆରମ୍ଭ ଜ୍ୟେଷ୍ଠ ମାସ ପୂର୍ଣ୍ଣମୀ ସ୍ନାନ ପୂର୍ଣ୍ଣମୀ ଦେବରାଜ ଇନ୍ଦ୍ର ନୂଆ ପାଣି ଦେବେ ପୃଥିବୀକି ସେ ପାଣିରେ ପ୍ରଥମ ସ୍ନାନ କରିବେ ପ୍ରଭୁ ଜଗନ୍ନାଥ ଜ୍ୟେଷ୍ଠ ଦେବ ତାଙ୍କ ଯେ ଦେହ ଖରାପ ହବ ସିଏ ଅଣସର ଘରେ ମେଡିସିନ ଖାଇବେ ସେତେବେଳେ ଜୀବମାନେ ତାଙ୍କୁ ଦର୍ଶନ ନକଲେ ତାଙ୍କ ଭୁଲର କମ୍ପ୍ରମାଇଜ୍ ହବ କେମିତି ତେଣୁ ସେ କହିଛନ୍ତି ଯେ ମୋର ଶକ୍ତି ଯାହା ମନ୍ମନା ଭବ ମଦ ଭକ୍ତ ମଦ୍ରାଜିମା ନମସ୍କୁରୁ ମାମେ ବୋଲି ସେ ଯୁକ୍ତ ହେବ ମହାତ୍ମା ମତ ପରାୟଣ ତେଣୁ ମତେ ଭାବିକିରି ଅଲାରନାଥଙ୍କୁ ସାମ୍ନାରେ ଠିଆ ହବ ମୋ ପାଖରେ ଯୋଉ କ୍ଷମତା ମୁଁ ପ୍ରଦାନ କରିବି ସିଏ ମଧ୍ୟ ସେଇ କ୍ଷମତା ପ୍ରଦାନ କରିବେ ତମ ଭୁଲ ସବୁ କମ୍ପ୍ରମାଇଜ୍ ହବ ସେ 15 ଦିନ ତେଣୁ ସିଏ ହଉଛନ୍ତି ପ୍ରଭୁ ବିଜାରକର୍ତ୍ତା ସମସ୍ତଙ୍କ ସବୁ ଜୀବ ପାଇଁ ବସିଛନ୍ତି ସମସ୍ତଙ୍କର ପିତାମାତା ସିଏ ବୃକ୍ଷ ଲତା ଜୀବ ଜନ୍ତୁ ମଣିଷ ଯାହାଙ୍କର ପିତାମାତା ସମସ୍ତଙ୍କର ସିଏ ସମସ୍ତଙ୍କର ଅନ୍ତର ଭିତର ଭୁଲ ତାଙ୍କ ସାମ୍ନାରେ ଠିଆ ହେଲେ ଭୁଲ ସଫା ହେଇଯିବ କମ୍ପ୍ରମାଇଜ୍ ହେଇଯିବ ସେ ହିସାବରେ ଏ ବିଧାନ କରାଯାଇଛି ତାଙ୍କୁ ନ ଦେଖିଲେ ଜୀବର ସମସ୍ୟା ସମାଧାନ ହବ କେମିତି
1: ଆପଣ ଦର୍ଶନ କରିଛନ୍ତି ଅଲାରନାଥଙ୍କ
0: ମୁଁ ଯାଇଛି 2-3 ଥର ଯାଏ ନା ମୁଁ ଆଗରୁ ଯାଉଥିଲି ତେଣୁ ଏବେ ଟିକେ ପ୍ରୋବ୍ଲେମ ହେଇଛି ଏଇଟା ତ ମୁଣ୍ଡ ପ୍ରୋବ୍ଲେମ ହେଲା ତେଣୁ ମୁଁ ଯାଇପାରୁନି ମୁଁ ବହୁତ ଯାଏ ଭଗବତ ଗୀତା ପଢେ ବିଷ୍ଣୁ ସରନାମ ପଢେ ମତେ ବି ସେଠି ଲୋକମାନେ ଯାଇଛନ୍ତି ଯେ ରାଜନ ଆସିଲେ ଏଇଟା ପ୍ରଭୁଙ୍କ ବିଷୟରେ କିଛି କହିବେ ଲୋକମାନେ ମୁଁ ଏଠି ଗଲାବେଳେ ଫୋନ କରିଦିଏ
1: ଆଉ
0: ମୁଁ ଗଲେ ମୋର ଖାଇବା ପିଇବା ସବୁ ମାଗଣା ହେଇଯାଏ ଜାଣିଛ
1: ବଢିଆ ଆଉ କଣ
0: ଆଉ ବର୍ତ୍ତମାନ ମୁଁ କଣ ନା ନିଜେ ଗାଡି ଚଲେଇ ପାରୁନି ମୁଁ ନିଜେ ଗାଡି ଚଲେଇ ପାରୁନି ଏଇ ମୁଣ୍ଡ ବ୍ୟବସ୍ଥା ଗାଡି ଚଲଉନି ତେଣୁ ଯାଉନି ଆଉ
1: ତେବେ ଆପଣ ଦର୍ଶନ କରିଛନ୍ତି ଆପଣଙ୍କର ଅନୁଭୂତି ଆମ ସହିତ ସେୟାର କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ
0: ଆଉ ଯୋଉଟା କହିଲି ସେଇଟା ଆପଣ ତ ଜଣେ କ୍ୱାଲିଫାଏ ଲୋକ ସେଇଟା ପୁଣ୍ୟଶ୍ଳୋକ ଯୁଧିଷ୍ଠିର ନରରାଜା ସୀତା ଭଗବାନଙ୍କ ସାଙ୍ଗରେ ସମାନ ବୁଝିପାରିବେ
1: ଆଜ୍ଞା ଆଜ୍ଞା ଆଜ୍ଞା
0: ହଁ ବାର୍ତ୍ତା ଲେଖିଲେ କିଏ ଲେଖିଛନ୍ତି ନା ବ୍ୟାସଦେବ ଲେଖିଛନ୍ତି
1: ଆଜ୍ଞା
0: ବୁଝିଲ
1: ଆଜ୍ଞା
0: ନମସ୍କାର
1: ନମସ୍କାର।

0: ଆପଣମାନେ ମଧ୍ୟ ନିଜର ଅନୁଭୂତି ଆମ ସହିତ ବଖାଣି ପାରିବେ। ଆମ ନମ୍ବରଟି ହେଉଛି 0671230315। ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
1: ଅଭଡ଼ା ମୁଠିଏ ମତେ ମିଳୋ ମହାବାହୁ, ତୁଳସୀ ଟିକିଏ ମତେ।

0: మొత్తమీడు మహాబాహు తులసిటికి మొత్తమీడు మహాబాహు మహాబాహు దీది నమస్కార్
1: ସାଇ ଏତେ ସୁନ୍ଦର ଭାବରେ ଗୀତ ଗାଇପାରନ୍ତି ବୋଲି ମୁଁ ଜାଣିନଥିଲି, ଆଜି ଜାଣିଲି, ବହୁତ ଖୁସି ଲାଗିଲା। ମହାପ୍ରଭୁଙ୍କୁ ଯୋଉ ଅବଢା ମୁଠିଏ ମିଳୁ ବୋଲି ସାଇ ସକାଳୁ ସକାଳୁ ପ୍ରାର୍ଥନା କଲେ, ନିଶ୍ଚିତ ଭାବରେ ୟା ଭିତରେ ଆପଣଙ୍କ ପାଖରେ ଅବଢା ପହଞ୍ଚିଯିବ।
0: ଆପଣ ଯୋଉ ଟପିକ ରଖିଲେ ମୋର ଅଭଡା କଥା ମନେ ପଡିଗଲା, କାହିଁକି ନା ମୁଁ ଯେବେ ବି ପୁରୀ ଯାଏ କିଛି ହଉ କି ନ ହଉ ଅଭଡା ଖାଇକି ଆସିବି, ଆଉ ଅଭଡା କ୍ଷୀରି, ଭାତ ଡାଲି ଆଉ କ୍ଷୀରି, ଆଉ ମୋର କିଛି ଦରକାର ନାହିଁ, ଏତିକି ହେଲା ହିଁ ଯଥେଷ୍ଟ। ଆଉ ମୁଁ

0: ତ ଥରେ ହିଁ ଅଲାରନାଥଙ୍କ ପାଖକୁ ଯାଇଛି, ସେତେବେଳେ କହିଲା ନା ମୁଁ ସେତେବେଳେ 10 ବର୍ଷର କି 11 ବର୍ଷର ହେଇଥିଲି, ଅଭଡ଼ା ଖାଇବାର ଇଚ୍ଛା ଥିଲା, ହେଲେ ସେଇ ଟାଇମରେ ଅଭଡ଼ା ବାହାରିବା ଟିକେ ଡେରି ହବ କହିଲେ ପଣ୍ଡା, ତ ଆମେ କଣ କରିବୁ, ମୋର କିନ୍ତୁ କ୍ଷୀରି ଖାଇବା ଇଚ୍ଛା ପ୍ରବଳ ଥିଲା, ମୁଁ ଯିବି କଲି, ତ ସେଇ ଟାଇମରେ ବାପା କହିଲେ ଗଲେ ଆମେ ତ ଡେରି ହବ ଅଭଡ଼ା ବାହାରିବାକୁ, ଆମେ ଅଲାରନାଥଙ୍କ ଦର୍ଶନ କରିକି ପଳେଇ ଆସିବା, ତା ଭିତରେ ଯଦି ଅଭଡ଼ା ବାହାରି ଯାଇଥିବ ତାହେଲେ ଖାଇକିରି ଘରକୁ ଯିବା, ତ ଆମେ ଯାଇଥିଲୁ ଆଉ ସେଠି ଦର୍ଶନ କରିକି ଆସିଲୁ, ସେଇ ଥରେ ହିଁ ମୁଁ ଯାଇଛି, ସେଇଟା ମୋର ଫାର୍ଷ୍ଟ, ଲାଷ୍ଟ ତ କହିପାରିବିନି, ଆଉ କେବେ ଯଦି ଡୋରି ଲାଗିବ ତାହେଲେ ଯିବି।
1: ଯାହା ହଉ, ସାଇ ଅଲାରନାଥଙ୍କୁ ଦର୍ଶନ କରିଛନ୍ତି, ଅବଢ଼ାରେ ଏତେ ଲୋଭ ରହିଛି ସାଇଙ୍କର ମୋ ଭଳି, ମୁଁ ମଧ୍ୟ ବହୁତ ଅବଢ଼ା ପ୍ରେମୀ, ଅବଢ଼ା ପ୍ରିୟ। ତେବେ ଯାହା ହଉ, ବହୁତ ଭଲ ଲାଗିଲା ଆଜି ଅବଢ଼ା ମୁଠିଏ ମିଳୁ ଭଜନଟି ଆମେ ସକାଳୁ ସକାଳୁ ଶୁଣିବାକୁ ପାଇଲୁ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଧନ୍ୟବାଦ ଦିଦି, ରହିଲି, ନମସ୍କାର।
1: ନମସ୍କାର। ପ୍ରକୃତରେ ମହାପ୍ରଭୁଙ୍କର ସେଇ ଦିବ୍ୟ ଅମୃତ ଅବଢ଼ାକୁ ଯିଏ ଚାଖିଛି, ଯିଏ ପାଇଛି, ଯିଏ ଆସ୍ୱାଦନ କରିଛି, ସେ ହିଁ ଜାଣିଛି ସେ ଅବଢ଼ାର ବାସ୍ନାରେ, ମହମହ ବାସ୍ନାରେ ଚତୁର୍ଦିଗ ଯେମିତି ବିମୋହିତ ହୋଇଯାଏ, ପ୍ରକମ୍ପିତ ହୋଇଯାଏ, ଆନନ୍ଦ ବଜାରକୁ ପଶୁ ପଶୁ ଅବଢ଼ାର ଯେଉଁ ମହମହ ବାସ୍ନା ଭକ୍ତମାନଙ୍କୁ ଟାଣି ନିଏ, ଭିଡ଼ି ନିଏ ଆନନ୍ଦ ବଜାର ଭିତରକୁ, ଧୀରେ ଧୀରେ ଧୀରେ ଧୀରେ ସମସ୍ତେ ପ୍ରବେଶ କରିଯାଆନ୍ତି। ପ୍ରକୃତରେ ସେ ଅବଢ଼ାର ଖାଲି ବାସ୍ନା ନୁହେଁ, ସେ ଅବଢ଼ାର ମହାତ୍ମ୍ୟ ମଧ୍ୟ ଅନେକ ପରିମାଣରେ ରହିଛି। ଯଦି କେବେ ପ୍ରଭୁଙ୍କର କୃପା ହୁଏ, ଦୟା ହୁଏ, ମୁଁ ପରବର୍ତ୍ତୀ କାର୍ଯ୍ୟକ୍ରମରେ ନିଶ୍ଚିତ ଭାବରେ ଅବଢ଼ାର ମହାତ୍ମ୍ୟ ବିଷୟରେ ଆଲୋଚନା କରିବି। ତେବେ ଆଜି ଯେଉଁ ଟପିକ୍ ରହିଛି, ଅଲାରନାଥଙ୍କୁ ଆପଣମାନେ ଦର୍ଶନ କରିଛନ୍ତି କି, କ'ଣ ରହିଛି ଅନୁଭୂତି, ଆଉ ଜଣେ କଲରଙ୍କୁ ଦେଖିବା। ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ନମସ୍କାର, କିଏ କହୁଛନ୍ତି? ଆଚ୍ଛା, ଉର୍ମିଳା ବେହେରା ଯାଇଛନ୍ତି କି ନାହିଁ ମହାପ୍ରଭୁ ଶ୍ରୀ ଅଲାରନାଥଙ୍କୁ ଦର୍ଶନ କରିବା ପାଇଁ?
2: ନିଶ୍ଚିନ୍ତ ନିଶ୍ଚିନ୍ତ ଯାଇଛି ବୋଲି ତ ଆଜି ଆପଣ ଯେଉଁ ଟପିକ ରଖିଛନ୍ତି ସେଥିପାଇଁ କଲଟା ହିଁ କଲି।
1: କେବେ ଯାଇଥିଲେ?
2: ନ ଯାଇକି କଣ ଅନୁଭୂତି କହିହବ କି?
1: କେବେ ଯାଇଥିଲେ କୁହନ୍ତୁ, କେମିତି କଣ
2: ହେଇଗଲାଣି? ବୋଧେ 10 ବର୍ଷ ପାଖାପାଖି ହେଇଯିବ। ଆମ ଏସ୍ସିଜି ଗ୍ରୁପରୁ ଆମେ ସବୁ ଯାଇଥିଲୁ।
1: ଆଚ୍ଛା,
2: ଆଗ ଜଗନ୍ନାଥଙ୍କୁ ଦର୍ଶନ କରିଥିଲୁ, ଏଠୁ ଭୋର ବାହାରିଥିଲୁ, 4:30 ବାହାରିଥିଲୁ, ଆଉ ଠାକୁରଙ୍କୁ ଏତେ ସୁନ୍ଦର ଭାବରେ ଦେଖିଥିଲୁ, ମୁଁ ବୋଧେ ଭାବୁଛି ମୁଁ ଠାକୁରଙ୍କୁ ସେଇଥରକ ହିଁ ମନବଦ୍ଧ କରିକି ଦେଖିଥିଲି। ଠାକୁରଙ୍କର ଗାଧୁଆ ନୀତି ହଉଥିଲା, ସେଇଥରକ ପୁରା ପାଖରୁ ଠାକୁରଙ୍କୁ ଦେଖିକି ଆସିଥିଲୁ, ମାନେ ତିନି ଜାଗା ଯିବାରଥିଲା ନା, ସେଥିପାଇଁ ପୁରା ଠାକୁରଙ୍କୁ ପୁରା ପାଖରୁ ମୁଁ ବି ଆଉ କେବେ ବି ଦେଖିପାରିବିନି, ବୋଧେ ହୁଏତ ତାଙ୍କ ପାଖରୁ ବି ଯେତେଥର ଯାଇଛି ବି ସେତେଥର ବି ମୁଁ ଆଉ ତାଙ୍କୁ ଦେଖିପାରୁନି, ଏତେ ସୁନ୍ଦର ଭେଷ ତାଙ୍କର ଆମେ ଦେଖିକି ଆସିଥିଲୁ।
1: ମାନେ କୋଉଠି? ପୁରୀରେ?
2: ପୁରୀରେ। ଆଗ ଟୋଟାଲ ମାନେ ସ୍ୱତନ୍ତ୍ର ବସ୍ତ୍ର ଫସ୍ତ୍ର ସବୁ କଢା ହେଇଯାଇଥିଲା, ଠାକୁର ପୁରା ଗାଧୋଉଥିଲେ, ବହୁତ ବଢିଆ ଲାଗୁଥିଲା, ପୁରା ପାଖରୁ ମାନେ ସେତିକି ଦି ହାତ ପାଖରୁ ଆମେ ଦେଖିକି ଆସିଥିଲୁ, ମାନେ ଏତେ ସୁନ୍ଦର, ମୁଁ ଆଜି ବି ସେ ଅନୁଭୂତି ଭୁଲିପାରୁନି, ଆଉ ବି କେବେ ଦେଖିବି ପାରିବିନି, ଯେତେଥର ଯାଉଛି ବି ଦେଖିପାରୁନି, ବହୁତ ଚପା ଚପିରେ ଦେଖିକି ହିଁ ଆସୁଛୁ, ସେଇଟା ଥିଲା ଅନୁଭୂତି। ତାପରେ ସେଠୁ ଗଲୁ ଅଲାରନାଥ ଗଲୁ, ତୁ ଯାଇକି ସେଠି ବୁଲାବୁଲି କରିକି ହରଚଣ୍ଡୀରେ ରୋଷେଇବାସ କରିବାର ଆୟୋଜନ ଥିଲା।
1: ଆଚ୍ଛା,
2: ସେଠି ଅଲାରନାଥ ପାଖରେ ସେଠି ଦର୍ଶନ କରିସାରିଲା ପରେ ସେଠି ଗୋଟେ ଅଛି ଝାଉଁବଣ, ସେ ତଳକୁ ସେପଟକୁ ଆମେ ସବୁ କିଛି ସ୍ତ୍ରୀ ଲୋକ ସବୁ ଗଲୁ, ସେପଟେ ବୁଲାବୁଲି କରିକି ଆସିଲା ଭିତରେ କିଛି ପୁଅ ପିଲା ଥିଲେ, କମେଣ୍ଟ ପାସ୍ କରିଥିଲେ, ଆଉ ଆମେ ବି ତାଙ୍କୁ କହିଥିଲୁ, ଆମେ ବି ଛାଡି ନଥିଲୁ, କହିକି ଆସିଥିଲୁ, ସେ ସେଟା ବି କହିହବନି। ତାପରେ ସେଠୁ ଆସିଲା ପରେ ଗୋଟେ ଗଛର ଫୁଲ ଏତେ ସୁନ୍ଦର ଦେଖାଯାଉଥିଲା, ଏତେ ଲୋଭ ବଳିଲା ଡାଳ ଖଣ୍ଡ ଆଣିବା ପାଇଁ।
1: ଆଚ୍ଛା,
2: ସେ ଡାଳରୁ ଖଣ୍ଡେ ହିଁ ସେଠୁ ଭାଙ୍ଗିକି ଆଣିଥିଲୁ, ହୁଏତ କେହି କିଛି କହିନଥିଲେ, କିନ୍ତୁ ଆଣିବା କଥା ନୁହେଁ, କିନ୍ତୁ ଭଲ ଲାଗିଥିଲା, ଆଣିକି ବି ତାକୁ ଆମେ ଏଠି ଲଗେଇଛୁ।
1: ସେ ଗଛ କଣ ଫୁଲ ଫୁଟିଛି ଆପଣଙ୍କ
2: ବାଡ଼ିରେ? ନା ନା, ଫୁଲ କାଇଁ ଆଉ ଫୁଟିଲାନି, ସେ ଗଛ ସେମିତି ଅଛି।
1: ଆଚ୍ଛା,
2: ଆଉ ସେଟା ଦେଖିବା ପାଇଁ କାଇଁ ଜାଣି, ସେପଟେ ଏରିଆର ଜିନିଷ ଯଦି ଏପଟେ ନ ହବ ପାଇଁ ଯଦି ତାର ନଥିବ, କିନ୍ତୁ ରହିଲା। ତାପରେ ସେଠୁ ଗଲୁ ହରଚଣ୍ଡୀରେ ରୋଷେଇବାସ କଲୁ, ସେଠି ଯୋଉ ବଳି ଦିଆ ହୁଏ ସବୁ ଆଇଁଷ ମାଛ ଆଉ କୁଛେଳିଙ୍କି ବଳି ଦିଆଯାଏ, ସେ ଜାଗାରେ ସେ ମାଙ୍କୁ ଦର୍ଶନ କରିକି ଯାଇଥିଲୁ ଡଲଫିନ୍ ଦେଖିବା ପାଇଁ।
1: ଆଚ୍ଛା,
2: ଦେଖିକି ବୁଲିକି ଆସିଥିଲୁ
1: ଆଉ, ମାନେ ଗୋଟେ ଦିନର ପୁରା ଅନୁଭୂତି ଆପଣ ବଖାଣି ଦେଲେ 2-3 ମିନିଟ ଭିତରେ।
2: ଆଜ୍ଞା,
1: ଯାହା ହଉ, ଏତେ ସୁନ୍ଦର ଭାବରେ ଅଲାରନାଥଙ୍କୁ ଦର୍ଶନ କରିଛନ୍ତି, ସେଦିନ ଅଲାରନାଥଙ୍କୁ ଦର୍ଶନ କରିବା ଅପେକ୍ଷା ଆପଣ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଅଧିକ মানে পাখরু দেখিছন্তি অধিক পরিমাণে বিশ্বাস
2: বন্ধ করে কি মানে দেখিছো মু বি জেতে থার যাউতি জেতে জনকু বি ভেটুছি মু বি কই পারুনি পকতে এমিতি বেসবে না দেখি পারিবনে সে।

0: ଠାକୁରଙ୍କର ମହିମା ଆମେ ଏସ୍ଜି ମାନଙ୍କର କଣ ଥିଲା ସେ ମାଙ୍କୁ ଦେଖି ଠାକୁରଙ୍କୁ ଦେଖିକି ଆସିଥିଲୁ ମାନେ ସେ ଅନୁଭୂତିଟା ମୋର ପୁରା ଠାକୁରଙ୍କ ପାଖରୁ ଦେଖିବାଟା ବହୁତ କଷ୍ଟ
1: ଆଉ ବହୁତ କଷ୍ଟ ଯାହା ହଉ ଆପଣ ମାନେ ସେତିକି ଦିବ୍ୟ ଚକ୍ଷୁରେ ଆପଣ ଦର୍ଶନ କରିଛନ୍ତି ଇଏ ହଉଛି ଭଗବାନଙ୍କ କୃପା ଆଉ କିଛି ନୁହେଁ ମହାପ୍ରଭୁ ଚାହିଁଲେ ହିଁ ତାଙ୍କ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ଭକ୍ତ ପାଇଁ ମଧ୍ୟ ସେ ଆତୁର ହୁଅନ୍ତି ଅପେକ୍ଷା କରି ରହିଥାନ୍ତି ଯାହା ହଉ ଆପଣ ଆମ ସହିତ ଏକାଠି ହେଲେ ଏକତ୍ରିତ ହେଲେ ଆମ ସହିତ ସାମିଲ ହେଲେ ଏତେ ସୁନ୍ଦର ଭାବରେ ବର୍ଣ୍ଣନା କଲେ ଠାକୁରଙ୍କ ଗାଥା ବ୍ୟଥା ଆଉ ବର୍ଣ୍ଣନା କଲେ ଗୋଟେ ଦିନର ପୁରା ଆପଣଙ୍କର କଣ ରହିଥିଲା ସେଦିନର ଯୋଉ ସୁନ୍ଦର ଅନୁଭୂତି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ
0: ଥ୍ୟାଙ୍କ ୟୁ ଆପଣଙ୍କୁ ଏତେ ସୁନ୍ଦର ବର୍ଷା ପାଗରେ ଆମ ମାନଙ୍କ ପାଇଁ ପଳେଇ ଆସିଛନ୍ତି ଏତେ ସୁନ୍ଦର ପ୍ରୋଗ୍ରାମ କରୁଛନ୍ତି ତା ସହିତ ଯୋଉ ସୁନ୍ଦର ସୁନ୍ଦର ଗୀତକୁ ବର୍ଷାର ଛିଟାର ଯୋଉ ମଜା ନିତ୍ୟପାଙ୍କ କଥା ଆହୁରି ବଢିଆ ଲାଗୁଛି ଏମିତି ସୁନ୍ଦର ପ୍ରୋଗ୍ରାମ କରିଥାନ୍ତୁ ଆମ ଭଲ ପାଇବା ଆପଣଙ୍କ ପ୍ରତି ସେମିତି ଥାଉ
1: ଓକେ ଥ୍ୟାଙ୍କ ୟୁ
0: ଥ୍ୟାଙ୍କ ୟୁ ବାବା।

0: ସମୟ ତ ଚକ ଭଉଣୀ ଖେଳିବ, ତା ଭିତରେ ବି ଆମ ପ୍ରୋଗ୍ରାମ ଚାଲିବ, ଆପଣମାନେ ମଧ୍ୟ ଆମ ସହିତ ସାମିଲ ହେବେ। କାରଣ ସମୟ ଚକ ଭଉଣୀ ନ ଖେଳିଲେ ଜୀବନର ଗତି ଆଗକୁ ଆଗକୁ ଯିବ କେମିତି। ବର୍ତ୍ତମାନ ସମୟ 9:42:22 ହୋଇଗଲାଣି। କାର୍ଯ୍ୟକ୍ରମ ଚାଲିଛି ଡାଇଲିନ ଲାଇଭ ଚିଟ୍ଚାଟ୍। ଆପଣମାନେ ଆମ ସହିତ ସିଧାସଳଖ ଭାବରେ ଯୋଡ଼ି ହେଉଛନ୍ତି ଏବଂ ନିଜ ମତ ମଧ୍ୟ ରଖୁଛନ୍ତି। ଏବେ ଦେଖିବା ଆଉ ଜଣେ କଲରଙ୍କୁ। ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
1: ଜୟ ଜଗନ୍ନାଥ, ନମସ୍କାର।
0: ଜୟ ଜଗନ୍ନାଥ, ନମସ୍କାର। କିଏ କହୁଛନ୍ତି?
1: ମୁଁ କହୁଥିଲି ରାଜେଶ ନାୟକ ଫ୍ରମ୍ ଚର୍ତ୍ତିକା ବଜାର, ଜଗତସିଂହପୁର।
0: ଆପଣଙ୍କୁ ସ୍ୱାଗତ ଜଣାଉଛି। ଆପଣ ଯଦି ଅଲାରନାଥଙ୍କୁ ଦର୍ଶନ କରିଛନ୍ତି ତେବେ କଣ ରହିଛି ଅନୁଭୂତି ଆଜି ଆମକୁ କହିଦିଅନ୍ତୁ।
1: ଆଜ୍ଞା, ସୁନ୍ଦର ଟପିକ ଜାଣିଛନ୍ତି, ସେଥିପାଇଁ ଦିଲ୍ଲୀ ଧନ୍ୟବାଦ ଦେବି। ଆଉ ଏ ଟପିକ ଉପରେ କହିବି, ଆକ୍ଚୁଆଲି କଥା ହଉଛି, ନିରାଟ ସତ୍ୟ ହଉଛି, ମୁଁ ତ ବହୁବାର ପୁରୀ ଯାଇଛି, ଅଲାରନାଥଙ୍କୁ ଦର୍ଶନ ଜମା ବି କରିନି।
0: ଆଚ୍ଛା,
1: ଆପଣ ତେଣୁ କୋଉ ରୁଟ୍ରେ ଯିବାକୁ ପଡିବ, କୋଉଠି ପହଞ୍ଚିବାକୁ ପଡିବ, କଣ କେମିତି, ଯଦି ଟିକେ ଡାଇରେକ୍ସନ ବତେଇ ଦିଅନ୍ତେ ତାହେଲେ ଆମେ ଯାଇ ଦର୍ଶନ କରନ୍ତୁ। ଆଉ
0: ଆଜିକାଲି ବହୁତ ସୁବିଧା ହେଇଗଲାଣି, ଆପଣ ଗୁଗୁଲ ମ୍ୟାପ୍କୁ ଅନୁସରଣ କରିପାରିବେ। ପୁରୀରୁ ମାତ୍ର 18-22 କିଲୋମିଟର ଭିତରେ ପଡିବ। ବ୍ରହ୍ମଗିରି ଅଭିମୁଖେ ଯାତ୍ରା କରୁ କରୁ ମହାପ୍ରଭୁ ଶ୍ରୀ ଅଲାରନାଥଙ୍କୁ ଆପଣ ଦର୍ଶନ କରିବେ। ଯଦି ଆଜି ପର୍ଯ୍ୟନ୍ତ କେବେ ଯାଇନାହାନ୍ତି ତାହେଲେ ଅଣସର ଆଜିଠାରୁ ଆରମ୍ଭ ହେଉଛି, ନିଶ୍ଚିତ ଭାବରେ 14 ଦିନ ଭିତରେ ଚେଷ୍ଟା କରନ୍ତୁ, ଥରେ ବି ଯାଆନ୍ତୁ, ଦର୍ଶନ କରି ଆସନ୍ତୁ।
1: ଆଉ ଗୋଟେ କଥା ହଉଛି କଣ ନା, ଆମର ଯୋଉ ଜଗତସିଂହପୁର ଜିଲ୍ଲାରୁ ତ ଯୋଉ ଦାରୁ ବାହାରିଥିଲେ, ଆମର ମା ଶାରଳାଙ୍କ ପାଖରୁ ବାହାରିଥିଲେ ବଳଭଦ୍ରଙ୍କର, ଏବଂ ରଘୁନାଥପୁରରେ ଜଗନ୍ନାଥଙ୍କର, ଏବଂ ଯଶବନ୍ତପୁର ନାଇଲରେ ମା ସୁଭଦ୍ରାଙ୍କର। ତେଣୁ ମୁଁ ଦାରୁ ଦର୍ଶନ ପାଇଁ ବହୁତ ଥର ଯାଇଛି, ଏମିତିକି କଟକ ନୂଆ ବଜାର ପର୍ଯ୍ୟନ୍ତ ଯାଇଛି, କିନ୍ତୁ ଦୁର୍ଭାଗ୍ୟର କଥା ଅଲାରନାଥଙ୍କୁ ଦର୍ଶନ କରିନି। ଆପଣ ରୁଟ୍ ବତେଇଦେଲେ ମୁଁ ସମୟ ସୁବିଧା ଦେଖି ଦର୍ଶନ କରିବି। ଆଉ
0: ନିଶ୍ଚିତ ଭାବରେ ଆପଣ ଅଲାରନାଥଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟଫଳ ପ୍ରାପ୍ତି ହେଇଥାଏ ବୋଲି ବିଶ୍ୱାସ ରହିଛି। ମୁଁ ଚାହିଁବି ନିଶ୍ଚିତ ଭାବରେ ଆପଣ ଏଇ ବର୍ଷ ମହାପ୍ରଭୁ ଶ୍ରୀ ଅଲାରନାଥଙ୍କୁ ଦର୍ଶନ କରନ୍ତୁ, ତାପରେ କଣ ରହିଛି ଅନୁଭୂତି ଆମ ସହିତ ବଖାଣି ପାରିବେ।
1: ଆଜ୍ଞା, ଟପିକ ଆଣିଥିବାରୁ ବହୁତ ବହୁତ ଧନ୍ୟବାଦ। ରହିଲି ଭଉଣୀ, ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ।

0: ଆପଣମାନେ ମଧ୍ୟ ଆମ ସହିତ ଯୋଡ଼ି ହୋଇପାରିବେ ଟେଲିଫୋନ୍ ମାଧ୍ୟମରେ। ଆମ ନମ୍ବରଟି 0671230353। ଏବେ ଦେଖିବା ଆଉ ଜଣେ କଲରଙ୍କୁ। ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
1: ଭୁବନେଶ୍ୱରରୁ କହୁଥିଲି କୃପା ସିନ୍ଧୁ କବି। ନମସ୍କାର।
0: ନମସ୍କାର, ଜୟ ଜଗନ୍ନାଥ, ଆପଣଙ୍କୁ ସ୍ୱାଗତ ଜଣାଉଛି। କଣ କହିବେ ଆଜିର ଟପିକ ସମ୍ପର୍କରେ?
1: ଟପିକ ସମ୍ବନ୍ଧରେ କହିବି କଣ, ଆମର ତ ଏଠି 5.5 ବର୍ଷା ହଉଛି ଯେ ପୁରା ଭଲିକି ହଉଛି ବର୍ଷା ନାଦୁଛି।
0: ଆଚ୍ଛା, ଏଇ ବର୍ଷା ପାଗରେ ଆପଣ ଆମ ସହିତ ଯୋଡି ହେଇଯାଇଛନ୍ତି। ପ୍ରଭୁ ଅଲାରନାଥଙ୍କୁ ଯଦି ଦର୍ଶନ କରିଛନ୍ତି ତେବେ କହିଦିଅନ୍ତୁ କଣ ରହିଛି ଅନୁଭୂତି?
1: କରୋନା ପୂର୍ବରୁ ଯାଇଥିଲି, ତାପରେ ଆଉ ଏବେ ଯାଇନି।
0: ଆଚ୍ଛା,
1: ଆଉ ସେତେ ସେମିତି ଭଲ ସୁଯୋଗ ମିଳିନି। ଏ ବର୍ଷ କଣ ହଉଛି ଦେଖାଯାଉ।
0: କରୋନା ପୂର୍ବରୁ ଆପଣ ଯାଇଥିଲେ?
1: ହଁ।
0: ଆଚ୍ଛା, କଣ କେମିତି ଠାକୁରଙ୍କୁ ଦର୍ଶନ କରିଥିଲେ, କଣ ରହିଥିଲା ଅନୁଭୂତି?
1: ଅନୁଭୂତି କଣ, ସେଠି ବହୁତ ବଢିଆ ବିଷ୍ଣୁ ତ ଅଛନ୍ତି, ଆଉ କ୍ଷୀରିଟା ସେଠି ଟିକେ ଭଲ ସ୍ପେଶାଲ ବୋଲି ଖାଲି ଅନୁଭୂତି ଗୋଟେ। ଆଉ ଏତିକି କହିବି, ଶ୍ରୀମନ୍ଦିରରେ ଯେତେ ଦିନ ଯାଏ ଦର୍ଶନ କରିବା ଆଉ ଅଲାରନାଥର ଗୋଟେ ଥର ଦର୍ଶନ କରିବା ସେଥିରେ କୋଟି ପୁଣ୍ୟ ମିଳେ।
0: କ୍ଷୀରି ଖାଇଲେ ଆପଣ ସେଠି ପ୍ରସାଦ ପାଇଲେ?
1: ଆଜ୍ଞା ଆଜ୍ଞା ଆଜ୍ଞା, ହଁ କ୍ଷୀରି ଖାଇଲି।
0: ଆଚ୍ଛା, ଓକେ, କ୍ଷୀରି।

0: ଯଦି ନ ଖାଇଥାନ୍ତେ ଯାଇକି ଦର୍ଶନ କରିଥାନ୍ତେ ତାହେଲେ ଟିକେ ମନରେ କିନ୍ତୁ ରହିଯାଇଥାନ୍ତା।
1: ନାଇଁ ନାଇଁ ନାଇଁ, କ୍ଷୀରି ବେଳେ ବେଳେ ସରିଯାଏ।
0: ହଁ ସରିଯାଏ,
1: ହଁ ଆମେ ଗଲାବେଳକୁ କିନ୍ତୁ ଥିଲା, ଯୋଡେ ହଁ ଯୋଡେ କ୍ଷୀରି ଥିଲା, ଆମେ ଖାଇଲୁ।
0: ହଁ
1: ଆଉ ସେ ଲାଷ୍ଟକୁ ସେ ପଣ୍ଡା ଦେଇଦେଲେ। ମୁଁ କହୁଛି ସେତେବେଳେ ମାନେ ଇଏ ହେଲାଣି 7-8 ବର୍ଷ।
0: ଆଜ୍ଞା ଆଜ୍ଞା,
1: ମୁଁ କହୁଛି। ତାପରେ ଏମିତି ବର୍ଷା ପାଗରେ ଯାଇଥିଲୁ ଆମେ। ଏଇ ବର୍ଷ ତ ସେମିତି ବର୍ଷା ରହିବ, ଦେଖାଯାଉ କଣ ହଉଛି।
0: ଓକେ, ଯା ହଉ, ଆପଣ ଅଲାରନାଥଙ୍କୁ ଦର୍ଶନ କରିଛନ୍ତି, ଅନୁଭୂତି ମଧ୍ୟ ଆପଣଙ୍କ ହୃଦୟ ଭିତରେ ସେମିତି ସାଇତା ହିଁ ରହିଥିଲା। ଆଜି ଆପଣଙ୍କୁ ସୁଯୋଗ ମିଳିଲା, ଆଜି ଆପଣ କହିଦେଲେ ସମସ୍ତଙ୍କୁ, ବହୁତ ବହୁତ ଧନ୍ୟବାଦ।
1: ଆଜ୍ଞା ଆଜ୍ଞା, ନମସ୍କାର
0: ନମସ୍କାର। ପ୍ରକୃତରେ କ୍ଷୀରି ଖିଆ ଦିଅ ହେଉଛନ୍ତି ଅଲାରନାଥ। କ୍ଷୀରି ତାଙ୍କର ବହୁତ ପ୍ରିୟ। ବର୍ଷକ 12 ମାସ 365 ଦିନ ଯାକ ଅଲାରନାଥଙ୍କ ପାଖରେ

0: ତାପରେ ଏମିତି ବର୍ଷା ପାଗ ବର୍ଷା ପାଗରେ ଯାଇଥିଲୁ ଆମେ। ଏଇ ବର୍ଷ ତ ସେମିତି ବର୍ଷା ରହିବ, ଦେଖାଯାଉ କଣ ହଉଛି।
1: ଓକେ, ଯାହା ହଉ, ଆପଣ ଅଲାରନାଥଙ୍କୁ ଦର୍ଶନ କରିଛନ୍ତି, ଅନୁଭୂତି ମଧ୍ୟ ଆପଣଙ୍କ ହୃଦୟ ଭିତରେ ସେମିତି ସାଇତା ହିଁ ରହିଥିଲା। ଆଜି ଆପଣଙ୍କୁ ସୁଯୋଗ ମିଳିଲା, ଆଜି ଆପଣ କହିଦେଲେ ସମସ୍ତଙ୍କୁ, ବହୁତ ବହୁତ ଧନ୍ୟବାଦ।
0: ଆଜ୍ଞା ଆଜ୍ଞା, ନମସ୍କାର
1: ନମସ୍କାର। ପ୍ରକୃତରେ ଖିରିଖିଆ ଦିଅ ହେଉଛନ୍ତି ଅଲାରନାଥ। ଖିରି ତାଙ୍କର ବହୁତ ପ୍ରିୟ। ବର୍ଷକ ବାର ମାସ 365 ଦିନ ଯାକ ଅଲାରନାଥଙ୍କ ପାଖରେ ଖିରି ପ୍ରସାଦ ଲାଗି ହୋଇଥାଏ। ମହାପ୍ରଭୁ ଶ୍ରୀ ଅଲାରନାଥ ଖିରି ଚଟା ଦିଅ ମଧ୍ୟ କେହି କେହି କହନ୍ତି। ଖିରି ଖାଉ ଖାଉ ତାଙ୍କର ଓଠ, ମାନେ ଗରମ ଗରମ ଖିରି ଖାଉ ଖାଉ ତାଙ୍କର ଓଠ ମଧ୍ୟ ଲାଗିଯାଇଥିଲା। ସେ ଯେଉଁ ଖିରିର ଅଠାଳିଆ ଅଂଶରେ ଓଠ ମଧ୍ୟ ଟିକେ କଳା ପଡ଼ିଯାଇଥିଲା, ବିଶ୍ୱାସ ରହିଛି। ତେବେ ଆଉ ଗୋଟେ କଥା ମଧ୍ୟ ରହିଛି, ଅଲାରନାଥଙ୍କୁ ଯେଉଁ ପୂଜକ, ଯେଉଁ ପୁରୋହିତ ପୂଜା କରୁଥିଲେ, ସେ ସବୁଦିନ କ୍ଷୀରି ପ୍ରସାଦ ଲଗାଇ ଦିଅନ୍ତି ଏବଂ ପ୍ରସାଦ ଲଗାଇ ଦେଇକି କହିଦିଅନ୍ତି ଠାକୁରଙ୍କୁ ଯେ ତମେ ଖାଇଦିଅ ବୋଲି, ଠାକୁର ତାପରେ ଖାଇଦିଅନ୍ତି। ଏମିତି କିଛିଦିନ ଗଲା ପରେ ପୁରୋହିତଙ୍କ ପୁଅ ଜାଣିବାକୁ ପାଇଲେ ଯେ ବାପା କ୍ଷୀରି ପ୍ରସାଦ ଲଗାଉଛନ୍ତି, ମହାପ୍ରଭୁ ଖାଇଦେଉଛନ୍ତି, ବାପା ବାପା ଆଜି ମୁଁ ପୂଜା କରିବି। ତ ବାପା କହିଲେ, ଛୋଟ ଛୁଆଟେ, ତୁ କ'ଣ ଜାଣିଛୁ, ତୁ କ'ଣ ପୂଜା କରିବୁ, ଅଲାରନାଥ ଦିଅ, କ୍ଷୀରି ଚଟା ଦିଅ, କ୍ଷୀରି ଖାଇବା ଦିଅ, କ୍ଷୀରି ନ ଖାଇଲେ ଠାକୁରଙ୍କର ପେଟ ପୁରିବନି, ତୁ କେମିତି ପୂଜା କରୁ, ନା ନା ଜିଦି କଲା ଛୋଟ ଛୁଆଟେ, ଆଉ ନିଜେ ପୂଜା କରିବାକୁ ମଧ୍ୟ ଜିଦି ଧରି ବସିଲା। ବାପା ପିଲାଟିର କଥାକୁ ଭାଙ୍ଗି ନ ପାରି ତାକୁ ମଧ୍ୟ ଆଦେଶ ଦେଲେ ପୂଜା କରିବା ପାଇଁ। ଏବଂ ସେହିଦିନ ମଧ୍ୟ ଯେଉଁ କ୍ଷୀରି ପ୍ରସାଦ ଭାବରେ ବ୍ୟବହାର ଠାକୁରଙ୍କୁ ଅର୍ପଣ କରାଯାଇଥିଲା ନୈବେଦ୍ୟ ଭାବରେ, ସେ କ୍ଷୀରିକୁ ମଧ୍ୟ ଅଲାରନାଥ ଏତେ ଆଗ୍ରହର ସହିତ, ଏତେ ଆନନ୍ଦର ସହିତ ଚଟାପଟ ଖାଇଦେଇଥିଲେ। ଆଉ ସେ କ୍ଷୀରି ବହୁତ ଗରମ ଥିଲା, ଅଲାରନାଥଙ୍କ ଓଠରେ, ତଳ ଓଠରେ ସାମାନ୍ୟ ଟିକେ ଫୋଟକା ମଧ୍ୟ ହୋଇଯାଇଥିଲା। ପୁରୋହିତ ଯେତେବେଳେ ଆସି ଦେଖିଲେ କ୍ଷୀରି ସମ୍ପୂର୍ଣ୍ଣ ଭାବରେ ପାତ୍ରରୁ ଶେଷ ହୋଇଯାଇଛି ଏବଂ ତା ପରଦିନ ପୂଜା କଲାବେଳେ ମହାପ୍ରଭୁଙ୍କ ଅଧରରେ ଟିକେ ଫୋଟକା ହୋଇଛି, ଏବଂ ଛୋଟ ଛୁଆର ଏଭଳି ଭକ୍ତି ଦେଖି ବାପା ମଧ୍ୟ ବହୁତ ଖୁସି ହୋଇଥିଲେ। ମହାପ୍ରଭୁ ସେହିଦିନଠାରୁ କ୍ଷୀରିଖିଆ ଅଲାରନାଥ ବୋଲି ମଧ୍ୟ ଅନେକ ଭକ୍ତମାନେ ବିଶ୍ୱାସ କରନ୍ତି। କ୍ଷୀରି ବହୁତ ପ୍ରସିଦ୍ଧି ଲାଭ କରିଛି ଅଲାରନାଥଙ୍କ ପାଖରେ। ଏବେ ଦେଖିବା ଆଉ ଜଣେ କଲରଙ୍କୁ। ଆକାଶବାଣୀ ଏଫଏମ୍ ରେନ୍ବୋ କଟକ, କିଏ କହୁଛନ୍ତି?
2: ଆସ ଓଲାରେ ଖାଅ କ୍ଷୀରି, ବାପା ଯାଇଛନ୍ତି ବିଦେଶ କରି। ନମସ୍କାର ଆଜ୍ଞା।
1: ନମସ୍କାର, କିଏ କହୁଛନ୍ତି?
2: ମୁଁ ସମୀର ପଣ୍ଡା କହୁଛି, ତେଲେଙ୍ଗା ପେଣ୍ଠ କଟକରୁ।
1: ଆପଣଙ୍କୁ ସ୍ୱାଗତ ଜଣାଉଛି, କଣ କହିବେ କୁହନ୍ତୁ। ଅଲାରନାଥଙ୍କୁ ଦର୍ଶନ କରିଛନ୍ତି କି ନାହିଁ? ନିଶ୍ଚିତ ଭାବରେ କରିଥିବେ, ଯଦି ହଁ ତାହେଲେ ଅନୁଭୂତି ବଖାଣି ଦିଅନ୍ତୁ।
2: ଆପଣ ତ ବିସ୍ତୃତ ଭାବରେ ମହାପ୍ରଭୁଙ୍କର ଅଲୌକିକ କଥା କହିଦେଲେ, ଆମେ ମଧ୍ୟ ଲୋକ କଥା ଅନୁସାରେ ଟିକେ ଭିନ୍ନ ପାଖାପାଖି ସାମଞ୍ଜସ୍ୟ ଅଛି, କିନ୍ତୁ ଏଇ ଯୋଉ ଗପ ଅନୁସାରେ ମୁଁ କହିବି, ପଣ୍ଡିତେ ଯେତେବେଳେ ବିଦେଶ ଗଲେ ଭାରି ପୂଜା ପଣ୍ଡା ଅଲାରନାଥଙ୍କର, ଘରେ ସ୍ତ୍ରୀଙ୍କୁ କହିଦେଇଗଲେ ଯେ ଦିଅଙ୍କର ପୂଜା କେମିତି ହବ, ଆଉ ଛୋଟ ପିଲାଟି, ବାଳୁତ ପିଲାଟି, ଚପଲାମି ଅଛି, ଖେଳରେ ମନ ଦଉଛି, କ୍ଷୀରି କରିକି ଦେଇଦବ, ସେ କବାଟ ଆଉ ଯାଇକି ପୋତି ଠାକୁରଙ୍କୁ ଅର୍ପଣ କରିଦେବେ, ଠାକୁର କ୍ଷୀରି ଖାଇବେ। ପିଲା ଲୋକ କ୍ଷୀରି ନେଇକି ଯେତେବେଳେ ଯାଇଛନ୍ତି, ବୋଉଙ୍କ କଥା ମାନିକି ଶୋଇଛନ୍ତି ଏବଂ ଠାକୁରଙ୍କୁ କହିଛନ୍ତି, ଆସ ଓଲାରେ ଖାଅ କ୍ଷୀରି, ବାପା ଯାଇଛନ୍ତି ବିଦେଶ କରି, ମତେ ଆସିନି ପୂଜା କରି, କହି କବାଟ ଆଉ ଦେଇ ଚାଲିଯାଇଛନ୍ତି। ଏବଂ ଆପଣ ତା ପର କଥା କହିଦେଇଛନ୍ତି ସମ୍ପୂର୍ଣ୍ଣ ଭାବରେ, ଏବଂ ମୁଁ କହି ମୋର ମନେ ପଡ଼ିଲା, 9ଟାରୁ ମାନେ 9:50-52 ହେଇଗଲା, 1996 ଯେତେବେଳେ ନବକଳେବର ହେଇଥିଲା, କାହିଁକି ମୁଁ କଥା କହୁଛି, ସେ ମହାପ୍ରଭୁଙ୍କର ମହିମା। ମୁଁ +2 ଫାର୍ଷ୍ଟ ଇୟର ପଢୁଥାଏ, କଲେଜ ଯିବା ପାଇଁ ରାସ୍ତା କଡ଼ରେ ବସ୍ ଅପେକ୍ଷା କରିଥାଏ, ଜଣେ ଭଦ୍ର ବ୍ୟକ୍ତି ଆସି ପହଞ୍ଚିଲେ, ତାଙ୍କ ଗାଡି ଧରିକି ମତେ କହିଲେ, ବାବା କୁଆଡେ ଯିବ? ମୁଁ କହିଲି କଲେଜ ଯିବି। ନା ମୋ ସାଙ୍ଗରେ ଗଲେ କିଛି ଅସୁବିଧା ଅଛି କି? କିଛି ଆଜ୍ଞା ଅସୁବିଧା ନାହିଁ, ବସ୍ ଧରିଥାନ୍ତି। ତାଙ୍କ ସାଙ୍ଗରେ ବସିକି ଗଲି, କଥା ହେଲି, ଏବଂ ସେ ଗୋଟେ କାର୍ଡ ଦେଲେ, ମତେ କହିଲେ ଭୁବନେଶ୍ୱର ନିର୍ଦ୍ଦିଷ୍ଟ ସ୍ଥାନ ବତେଇଲେ, ସେ ଜଣେ ବେଦ କର୍ମକାଣ୍ଡ ସ୍କୁଲର ପ୍ରମୁଖ ବ୍ୟକ୍ତିତ୍ୱ, ମତେ ଭେଟ ହବ 2 ଦିନ ପରେ। ତାଙ୍କ ସହିତ ଯାଇ ଭେଟ ହେଲି, କଥା ମାନିକି ପହଞ୍ଚିଗଲି, ଭେଟ ହେଲି। ସେ କିଛି କହିଲେନି, ମତେ କହିଲେ ଆସ ଗୋଟେ ଜାଗାକୁ ଯିବା। ତ प्रथमे दर्शन

0: ଦର୍ଶନ କଲୁ ଦଧିମାଛ ଗାଡିଆରେ ମହାପ୍ରଭୁଙ୍କର ଦାରୁ, ତାପରେ ଅଲାରନାଥଙ୍କ ବିଷୟରେ ବିଶେଷ ଶୁଣିଥିଲି, ତାଙ୍କରି ସାଙ୍ଗରେ ଯାଇ ଦର୍ଶନ କଲି ଏବଂ ପୁରୀ ପଟ ହୋଇ ବୁଲିକି ଆସିଲି, ମନେ ପଡିଗଲା। ତାପରେ ମୁଁ ଅନେକ ଥର ଯାଇଛି, ଠାକୁରଙ୍କ ବାବଦରେ ଅନେକ କଥା ଶୁଣିଛି, କିନ୍ତୁ ସେଇ ସମୟର ଅନୁଭୂତି ଏବଂ କ୍ଷୀରି ଖାଇକି ଆସିଲୁ ମନେ ପଡିଯାଉଛି। ପ୍ରକୃତରେ ଠାକୁର କେବେ ହେଲେ କାହାକୁ ମାନେ ବିରହରେ ରଖନ୍ତିନି। ଅଣସରରେ ଠାକୁର, ଆଜିଠୁ ଅଣସର ଘରେ ଠାକୁର ରହିଲେ ଚୈତନ୍ୟ ମହାପ୍ରଭୁ ଜଗନ୍ନାଥଙ୍କୁ ଦୈନନ୍ଦିନ ଦର୍ଶନ କରନ୍ତି। ବିରହରେ ପାଗଳ ପ୍ରାୟ ହେଲେ, କିନ୍ତୁ ଠାକୁର ତାଙ୍କୁ କହିଲେ ଆରେ ମୁଁ ଅଲାରନାଥରେ ଅଛି, ମତେ ସେଇଠି ଦର୍ଶନ କର। ତେଣୁ ଏ ଅଲାରନାଥଙ୍କ ମହିମା ହଉଛି କଣ, ବିରହରେ ଭକ୍ତକୁ ଭଗବାନ କେବେ ହେଲେ ଏକୁଟିଆ ଛାଡି ଦିଅନ୍ତିନି। ଆଉ ସମାନ ଫଳ ସ୍କନ୍ଦ ପୁରାଣ ଅନୁସାରେ ଆଜ୍ଞା, ଅଣସରରେ ଅଲାରନାଥଙ୍କୁ ଦର୍ଶନ କରିବା ଯାହା, ପୁରୀରେ ଜଗନ୍ନାଥଙ୍କୁ ଦର୍ଶନ କରିବା ସେୟା। ଆଉ ଏଠି ରାଜାରଙ୍କ ସମସ୍ତେ ସମାନ, ସମସ୍ତେ ଏକାଠି ହେଇକି ଧାଡିରେ ଯାଆନ୍ତି, କିଛି ଇଏ ନାହିଁ। ଏବଂ କ୍ଷୀରି ଭୋଗ ତ ପ୍ରସିଦ୍ଧ ଭୋଗ, ଆଉ କେତେବେଳେ ହେଲେ ଆମେ ଭାବିବାନି। ଦେଖନ୍ତୁ ବିକଳ୍ପ ସ୍ୱରୂପ
1: ପ୍ରଭୁ
0: ଗଜାନନ ବେଶରେ ଦର୍ଶନ ଦେଲେ, ଆଜିଠୁ ଜ୍ୱରରେ କମ୍ପୁଛନ୍ତି, କିନ୍ତୁ ବିକଳ୍ପ ରଖିଛନ୍ତି, ଯାଅ ମୋ ଭକ୍ତମାନେ, ମୁଁ ସେଠି ବିଷ୍ଣୁ ରୂପରେ ଚତୁର୍ଦ୍ଧାମୂର୍ତ୍ତି ରୂପରେ ମୁଁ ଦର୍ଶନ ଦଉଛି। ଅଲୌକିକ କଥା, ମହାପ୍ରଭୁଙ୍କ କଥା କହିଲେ ସରିବନି, ଯାଇଛି ଆଜ୍ଞା।
1: ନିଶ୍ଚିତ ଭାବରେ ଏତେ ସୁନ୍ଦର ଭାବରେ ଆପଣ ବଖାଣିଲେ, ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ।
0: ଧନ୍ୟବାଦ ଆଜ୍ଞା।

0: ମହାପ୍ରଭୁଙ୍କର ଦୟାରୁ କୃପାରୁ ଆଶୀର୍ବାଦରୁ ସବୁକିଛି ଚାଲିଛି। ସଂସାରର ପ୍ରତ୍ୟେକଟି କାର୍ଯ୍ୟ, ଜୀବନର ପ୍ରତ୍ୟେକଟି ମୁହୂର୍ତ୍ତ, ପ୍ରତ୍ୟେକଟି ଭାବନା ମହାପ୍ରଭୁଙ୍କ କୃପାରୁ ହିଁ ଚାଲିଛି ବୋଲି ତାଙ୍କର ଭକ୍ତମାନେ, ତାଙ୍କୁ ଭରସା ରଖିଥିବା, ତାଙ୍କୁ ଆଶ୍ରା ରଖିଥିବା ଭକ୍ତମାନେ ହିଁ ବିଶ୍ୱାସ କରନ୍ତି। ତେବେ ଆପଣମାନେ ଯଦି ଅଲାରନାଥଙ୍କୁ ଦର୍ଶନ କରିବା ପାଇଁ ଯାଇଥିବେ, କ'ଣ ରହିଛି ଅନୁଭୂତି ଆମ ସହିତ ବାଣ୍ଟି ପାରିବେ? ଆମ ନମ୍ବର 0671230315। ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
1: ହ୍ୟାଲୋ ଦିଦି, ନମସ୍କାର।
0: ନମସ୍କାର, କିଏ କହୁଛନ୍ତି?
1: କଟକରୁ ରଶ୍ମିତା ବେହେରା କହୁଛି।
0: ଓକେ, ଆପଣଙ୍କୁ ସ୍ୱାଗତ ଜଣାଉଛି। କ'ଣ କହିବେ ଆଜିର ଟପିକ ଉପରେ?
1: ଆଜ୍ଞା,
0: ଆଜିର ଟପିକ ଯାହା ରହିଛି ସେଥିରେ ଆପଣଙ୍କ ମତ ଦିଅନ୍ତୁ।
1: ଦିଦି, ମୁଁ ଅଲରାନାଥ ତିନି ଥର ଯାଇଛି, ଆଉ ଥରେ ଏଇ ଯୋଉ ଠାକୁର ଶୋଇଲା ପରେ ଥରେ ଯାଇଛୁ, ଆଉ ଥରେ ମଝିରେ ଏମିତି ବୁଲିବାକୁ ଯାଇଛୁ।
0: ଆଚ୍ଛା,
1: କିନ୍ତୁ ମଝିରେ ଯେତେବେଳେ ଫାଙ୍କା ଟାଇମରେ ଆମେ ଯାଇଥିଲୁ, ସେତେବେଳେ ଠାକୁରଙ୍କୁ ଭଲରେ ଦର୍ଶନ କରିଥିଲୁ, ଦର୍ଶନ କରିଥିଲୁ। ଯେତେବେଳେ ଯୋଉ ଠାକୁର ଯୋଉ କ୍ଷୀରି ଖାଇକିନି ତାଙ୍କ ଦେହ ହାତ ପୋଡି ଯାଇଥିଲା, ସବୁ ସେ ନନା କଣ କଲେ ନା, ତାଙ୍କ ଝିଅରୁ ବସ୍ତ୍ର ଟେକିକିନି ଆମକୁ ଦେଖେଇଲେ, କହିଲେ ଦେଖ ଯେ କ୍ଷୀରି ଖାଇଥିଲେ ଠାକୁର, ତାଙ୍କ ଝିଅ ଯାକ ମାନେ ଗରମ କ୍ଷୀରି ପଡିକିନି କେମିତି ଫୋଟକା ହେଇଯାଇଛି ସବୁ ଦେଖେଇଥିଲେ। ସେଇ ଗୋଟିକ ଦିଦି ବହୁତ ଖୁସି ଲାଗିଲା।
0: ଆଚ୍ଛା, ଠାକୁର ସେଠି ଫୋଟକା ହେଲେ ଆପଣଙ୍କୁ ଖୁସି ଲାଗିଲା ଦର୍ଶନ କରି, ନାଇଁ କି?
1: ଆଜ୍ଞା,
0: ମାନେ ଠାକୁରଙ୍କ ଗରମ କ୍ଷୀରି ଖାଇକି ଠାକୁରଙ୍କୁ ଫୋଟକା ହେଲା?
1: ସେଥିପାଇଁ ନୁହଁ ଦିଦି, ଏଇ ଜିନିଷଟା ଆମେ ଦେଖିପାରିଥାନ୍ତୁ କି କଣ, ଆମେ ଯୋଉ ଅଲଗା ଇଚ୍ଛା କଲେ ଠାକୁରଙ୍କୁ
0: ଦେଖିପାରିବେନି? ଆପଣ ଫାଙ୍କା ବେଳେ ଯାଇଥିଲେ ବୋଲି ସେଇ ଜିନିଷକୁ ଆପଣ ଦେଖିପାରିବେ?
1: ଆମେ ଖାଲି ଶୁଣିଛୁ ଯେ ଏମିତି ଠାକୁର କ୍ଷୀରି ଖାଇଥିଲେ, ଆଉ ଏମିତି ଗରମ କ୍ଷୀରି ପଡିକିନି ଫୋଟକା ହେଇଯାଇଛି ଆମେ ଶୁଣିଛୁ ଖାଲି, କିନ୍ତୁ ନନା କଣ କଲେ ନା ସେଦିନ ଆମକୁ ଦେଖେଇଲେ, କହିଲେ ଦେଖନ୍ତୁ କେମିତି କ୍ଷୀରି ଖାଇକିନି ଗରମ କ୍ଷୀରି ଠାକୁରଙ୍କର ଦେହ ଯାକ କେମିତି ଫୋଟକା ହେଇଛି।
0: ତେବେ ଆପଣଙ୍କର ପରମ ସୌଭାଗ୍ୟ, ଆପଣ ଦର୍ଶନ କରିଛନ୍ତି, ତିନି ଥର ଯାଇଛନ୍ତି ଦର୍ଶନ କରିବା ପାଇଁ। ସେ ଅନୁଭୂତି ବିଷୟରେ ଆଜି ଆପଣ
1: ଯୋଉ ଦେଖିଲୁ ଠାକୁରଙ୍କୁ, ସେ ତରିକା ଦେଖିବା ବହୁତ ମାନେ ଜୀବନଟା ଯେମିତି ଧନ୍ୟ ହେଇଗଲା।
0: ବାହ, ବହୁତ ବଢିଆ। ପ୍ରକୃତରେ ଈଶ୍ୱରଙ୍କୁ ଦର୍ଶନ କଲେ ଜୀବନ ଧନ୍ୟ ହେଇଗଲା ଭଳି ଅନୁଭବ ହୁଏ, ଯୋଉମାନେ ଅନୁଭବ କରିପାରନ୍ତି। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

0: ପ୍ରତ୍ୟେକ ସମୟର ନିର୍ଦ୍ଦିଷ୍ଟ ବିଧିବିଧାନ ମଧ୍ୟ ରହିଛି। ସେହି ବିଧିବିଧାନ ଅନୁସାରେ, ସେହି ନୀତିନିୟମ ଅନୁସାରେ, ସେହି ପରମ୍ପରା ଅନୁସାରେ ଆମ ଠାକୁର ମଧ୍ୟ ସ୍ନାନ ପରେ ଅଣସର ପିଣ୍ଡିକୁ ପ୍ରବେଶ କରିଛନ୍ତି। ଠାକୁରଙ୍କୁ ମଧ୍ୟ ଜ୍ୱର ହୋଇଛି। ଏହି ସମୟରେ ବ୍ରହ୍ମଗିରିର ଶ୍ରୀ ଅଲାରନାଥଙ୍କୁ ଦର୍ଶନ କଲେ ଜଗନ୍ନାଥଙ୍କୁ ଦର୍ଶନ କରିବାର ପୁଣ୍ୟଫଳ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ଆଜି ମଧ୍ୟ ଆମର ଟପିକ୍ ରହିଛି ସେହି ସମ୍ପର୍କରେ। ଦେଖିବା ଲାଷ୍ଟ କଲରଙ୍କୁ। ହ୍ୟାଲୋ,
1: ଅଶୋକ ପଣ୍ଡା, ମଧୁପାଟଣା, କଟକ।
0: ଆପଣଙ୍କୁ ସ୍ୱାଗତ ଜଣାଉଛି। କୁହନ୍ତୁ, ଅଲାରନାଥଙ୍କୁ ଦର୍ଶନ କରିଛନ୍ତି?
1: ନିଶ୍ଚିନ୍ତ ଭାବେ ଅଲାରନାଥଙ୍କୁ ଦର୍ଶନ କରିଛି, କ୍ଷୀରି ଖାଇଛି, ପ୍ରସାଦ ଖାଇଛି, ଆଉ ଅଧିକା କିଛି କହିବି ନାହିଁ। ସ୍ୱଳ୍ପ ସମୟ ଅନେକ ଶ୍ରୋତା ମାନେ କହିଛନ୍ତି, ଆପଣ ବି କହିସାରିଛନ୍ତି। କିନ୍ତୁ ଏତିକି ମୁଁ ନିଶ୍ଚିନ୍ତ ଭାବେ ଦର୍ଶନ କରିଛି, ଅନେକ ଥର ଦର୍ଶନ କରିଛି, ଥରେ ନୁହଁ ଅନେକ ଥର ଦର୍ଶନ କରିଛି।
0: ବହୁତ ଭାଗ୍ୟବାନ ଆପଣ, ଶେଷ କଲର ହିସାବରେ ଆମ ସହିତ ଯୋଡ଼ି ହେଲେ, ଅଲାରନାଥଙ୍କୁ ଦର୍ଶନ କରିଛନ୍ତି। ଆପଣଙ୍କ ଭିତରେ ମଧ୍ୟ ଅନୁଭୂତି ରହିଛି ବୋଲି ଆମେ ଅନୁଭବ କରିପାରୁଛୁ। ଆପଣଙ୍କୁ ଧନ୍ୟବାଦ।
1: ଧନ୍ୟବାଦ।

ରେନ୍ବୋ ଏସ୍ଏମ୍ଏସ୍ରେ ମେସେଜ୍ ଟି କରିଛନ୍ତି ସୃଷ୍ଟି ସୌମ୍ୟ ସୁଦୀକ୍ଷା ତେଲେଙ୍ଗାପେଣ୍ଠରୁ ଶୁଣିବାକୁ ଚାହିଁଛନ୍ତି ଭକ୍ତ ସାଲବେଗ ଫିଲ୍ମରୁ ଗୋଟେ ବଢ଼ିଆ ଗୀତଟେ ଶୁଣେଇ ଦେଉଛି ଆପଣଙ୍କ ମନପସନ୍ଦର ଗୀତ ଷ୍ଟୁଡିଓ

ପରବର୍ତ୍ତୀ ଏସଏମଏସଟି କରିଛନ୍ତି ମୁନା ଭାଇନା, ଆଭାସ ବାବୁ, ବାସନ୍ତୀ ନାନୀ, ବାମଦେବ ଭାଇ, ସବୁ ଶ୍ରୋତା ବନ୍ଧୁଙ୍କ ପାଇଁ ମେସେଜଟି କରିଛନ୍ତି ଈଶାନ୍ତ ମନ୍ତ୍ରୀ ଚୈତନ୍ୟ ଚାନ୍ଦ ପ୍ରଫୁଲ୍ଲ ଚାନ୍ଦ କୁଆଁରପାଳ କଟକରୁ। ତେବେ ଶୁଣିବା ପାଇଁ ଚାହିଁଛନ୍ତି ଗୋଟେ ବର୍ଷା ଗୀତ, ପୁଣି ଶୁଣିବା ପାଇଁ ଚାହିଁଛନ୍ତି କୁମାର ବାପି ଓ ଶୈଳଭାମାଙ୍କ କଣ୍ଠରେ। ଶୁଣିଦେଉଛି କୁମାର ବାପିଙ୍କ କଣ୍ଠରୁ ଏହି ସୁନ୍ଦର ଗୀତଟି।

ପରବର୍ତ୍ତୀ ମେସେଜଟି କରିଛନ୍ତି ସମୀର ଏବଂ ସସ୍ମିତା ଖଟୁଆ ନରସିଂହପୁର ଡେରାବିସ୍ କେନ୍ଦ୍ରାପଡ଼ାରୁ ଶୁଣିବା ପାଇଁ ଚାହିଁଛନ୍ତି ଆଶାର ଆକାଶ ଫିଲ୍ମର ଗୋଟିଏ ସୁନ୍ଦର ଗୀତଟି ଶୁଣାଇ ଦେଉଛି ଆପଣଙ୍କ ମନପସନ୍ଦର ଗୀତ।

ପରବର୍ତ୍ତୀ ମେସେଜଟି କରିଛନ୍ତି ରମେଶ ଚନ୍ଦ୍ର ସାହୁ ଔଖମ ଭାପୁର ଢେଙ୍କାନାଳରୁ ଶୁଣିବା ପାଇଁ ଚାହିଁଛନ୍ତି ରକ୍ତ ଗୋଲାପ ମୁଭିର ଗୋଟେ ସୁନ୍ଦର ଗୀତ ଶୁଣି ଦେଉଛି ଆପଣଙ୍କ ମନପସନ୍ଦ।

ପରେ ପରେ ମେସେଜ୍ ଟି କରିଛନ୍ତି ପ୍ରଦୀପ କୁମାର ସାମନ୍ତ ସିଂହାର ସେକ୍ଟର 12 ସିଡିଏ କଟକରୁ। ଶୁଣି ଦେଉଛି ଗୋଟେ ବର୍ଷା ଭିଜା ସୁନ୍ଦର ଗୀତ। ଆପଣ ଯେଉଁ ଗୀତଟି ଶୁଣିବା ପାଇଁ ଚାହିଁଛନ୍ତି 1973ର ସେ ଗୀତ ବର୍ତ୍ତମାନ ପାଇଁ ମିଳୁନି, ତେଣୁ ଆପଣଙ୍କ ମନକୁ ଛୁଇଁଲା ଭଳି ଗୋଟେ ସୁନ୍ଦର ଗୀତ ମୁଁ ପ୍ଲେ କରୁଛି।

ପରବର୍ତ୍ତୀ ମେସେଜଟି କରିଛନ୍ତି ବାବନ ଚନ୍ଦ୍ର ପାଲ ମମତା ପାଲ କିଶୋରନଗର କଟକରୁ। ତେଣୁ ଗୀତଟି ଯେଉଁ ଶୁଣିବା ପାଇଁ ଚାହିଁଛନ୍ତି ଏ ଦୁଇଟି ଯାକ ଗୀତ ବର୍ତ୍ତମାନ ପାଇଁ ଆମ ପାଖରେ ନାହିଁ, କିନ୍ତୁ ମୁଁ ଶୁଣେଇ ଦେଉଛି ଆପଣଙ୍କୁ ନିହାତି ଭାବରେ ଭଲ ଲାଗିବ, କେବଳ ଆପଣଙ୍କ ପାଇଁ ଏହି ସୁନ୍ଦର ଗୀତଟି ବାବୁଲ ସୁପ୍ରିୟଙ୍କ କଣ୍ଠରେ।

ରେନ୍ବୋ ଏସ୍ଏମ୍ଏସ୍ରେ ଆପଣମାନେ ଏତେ ସୁନ୍ଦର ସୁନ୍ଦର ଗୀତ ଶୁଣିବା ପାଇଁ ଚାହୁଁଛନ୍ତି, ମେସେଜ୍ ମଧ୍ୟ କରିଛନ୍ତି, ସମସ୍ତଙ୍କୁ ତ ମୁଁ ବହୁତ ବହୁତ ଧନ୍ୟବାଦ ଜଣାଇବି। ତା ସହିତ ଧନ୍ୟବାଦ ଜଣାଇବି ଏତେ ସୁନ୍ଦର ଭାବରେ ପ୍ରୋଗ୍ରାମ ସୁରୁଖୁରୁରେ ହେଇପାରୁଛି ଆପଣମାନଙ୍କର ଏହି ସୁନ୍ଦର ସୁନ୍ଦର ମେସେଜ୍ ପାଇଁ। ତେବେ ଏତେ ସଂଖ୍ୟାରେ ଆପଣମାନଙ୍କର ମେସେଜ୍ ଆସୁଛି, ସବୁ ଏସ୍ଏମ୍ଏସ୍କୁ କାର୍ଯ୍ୟକ୍ରମରେ ସାମିଲ କରିବା, ସବୁ ଗୀତକୁ କାର୍ଯ୍ୟକ୍ରମରେ ସାମିଲ କରିବା ହୁଏତ ଆଦୌ ସମ୍ଭବ ନୁହେଁ। ସେଇଥିପାଇଁ ଯେଉଁ ଏସ୍ଏମ୍ଏସ୍ ଗୁଡ଼ିକ ରହିଯାଉଛି ସେଥିରେ ଆପଣମାନେ ଆଦୌ କିଛି ବି ମନ ଖରାପ କରିବେ ନାହିଁ, ଅଭିମାନ କରିବେ ନାହିଁ, ଆମକୁ କେବଳ ସହଯୋଗ କରିବେ, ସପୋର୍ଟ କରିବେ।

ପରେ ପରେ ମଠ ସାହି ପଟ୍ଟାମୁଣ୍ଡେଇ କେନ୍ଦ୍ରାପଡ଼ାରୁ ମେସେଜଟି କରିଛନ୍ତି ସନ୍ଧ୍ୟାରାଣୀ ସୁତାର, ଶୁଣିବା ପାଇଁ ଚାହିଁଛନ୍ତି କୃଷ୍ଣ ସୁଦାମ ଫିଲ୍ମର ଗୋଟିଏ ସୁନ୍ଦର ଗୀତ, ଶୁଣେଇ ଦେଉଛି ଆପଣଙ୍କ ମନପସନ୍ଦ ଗୀତ।

ପରବର୍ତ୍ତୀ ମେସେଜଟି କରିଛନ୍ତି ପ୍ରେମାନନ୍ଦ ମହାପାତ୍ର ବାଙ୍କୀ କଟକରୁ ଶୁଣିବା ପାଇଁ ଚାହିଁଛନ୍ତି ଅନାରୀ ମୁଭିର ଗୋଟେ ବଢ଼ିଆ ଗୀତଟେ ପହଞ୍ଚାଇ ଦେଉଛି ଆପଣଙ୍କ ମନପସନ୍ଦର ଗୀତ

ପରେ ପରେ ମେସେଜ ଟି କରିଛନ୍ତି, ସମୟ ଖେଳୁଛି ଚକା ଭୋଁରେ ଫିଲ୍ମରୁ ଗୋଟେ ସୁନ୍ଦର ଗୀତ ଶୁଣିବା ପାଇଁ ଚାହିଁଛନ୍ତି। ହ୍ୟାଲୋ ରେନ୍ବୋ ଫ୍ୟାମିଲି, ପୂଜା କଟକରୁ ମେସେଜ ଟି କରିଛନ୍ତି। ତେବେ ସମୟ ଖେଳୁଛି ଚକା ଭୋଁରୀର ଆହେଲୀଳ ଶୈଳ ଗୀତଟି କୋଉଟା ଆପଣ ଶୁଣିବା ପାଇଁ ଚାହିଁଛନ୍ତି ମତେ ତ ଆଶ୍ଚର୍ଯ୍ୟ ଲାଗୁଛି। ତେବେ ଯାହା ହଉ, ଗୋଟେ ସୁନ୍ଦର ଗୀତ ଆପଣଙ୍କ ପାଇଁ ମୁଁ ପ୍ଲେ କରୁଛି, ଶୁଣନ୍ତୁ।

ପରେ ପରେ ମେସେଜଟି କରିଛନ୍ତି ଡମ୍ବରୁଧର ରଥ ଶର୍ମା, ସେକ୍ଟର 13 ସିଡି କଟକରୁ। ଶୁଣିବା ପାଇଁ ଚାହିଁଛନ୍ତି ଅମର ପ୍ରେମ ମୁଭିର ଗୋଟେ ସୁନ୍ଦର ଗୀତ, ପହଞ୍ଚାଇ ଦେଉଛି ଆପଣଙ୍କ ମନପସନ୍ଦର ଗୀତ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଏଇ ଦିଲ୍ ସେ ଦିଲ୍ ତକ୍ ସଫରରେ ମୁଁ ଅଛି ମୋନାଲିସା ଆପଣମାନଙ୍କ ସାଥିରେ। ବର୍ତ୍ତମାନ ସମୟ ତ 11:00 ବାଜି ସାରିଲାଣି। ଆରମ୍ଭ କରୁଛୁ ଆପଣମାନଙ୍କର ଫେଭରେଟ୍ ଶୋ କଳାକାର।

କିଛି ସ୍ୱର ଏମିତି ଥାଏ ଯାହାକୁ ଶୁଣିଲେ ଲାଗେ ସମୟ ଟିକେ ପଛକୁ ଫେରିଗଲାଣି। ନାଇଣ୍ଟିଜ୍ର ପ୍ରେମ, ହସ ଆଉ ଅନୁଭବ ସବୁକିଛି ପୁଣି ଥରେ ମନେ ପଡ଼ିଯାଏ, ଆଉ ମନ ଆପେ ଆପେ ସେ ଗୀତ ସହ ଗୁନଗୁନ ହେଇଯାଏ। ହସତି, ଆଜି ଆମେ କଥା ହେବା ସେଇ ନାଇଣ୍ଟିଜ୍ର ଅନେକ ସୁପରହିଟ୍ ସଙ୍ଗକୁ ନିଜ ମଧୁର ଭଏସ୍ରେ ସଜାଇଥିବା ଲୋକପ୍ରିୟ ସିଙ୍ଗର। ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ଦ ୱାନ୍ ଆଣ୍ଡ ଓନ୍ଲି ଅଭିଜିତ ଭଟ୍ଟାଚାର୍ଯ୍ୟ। ଆଜି ଆମେ କଥା ହେବା ତାଙ୍କ ମ୍ୟୁଜିକାଲ ଜର୍ଣ୍ଣି ବିଷୟରେ। ଆଗକୁ ତ ଢେର ସାରା କଥା ହେବା, କିନ୍ତୁ ଏବେ ଶୁଣିନବା ତାଙ୍କ ଭଏସ୍ରୁ ଏଇ ସଙ୍ଗଟି। ତେବେ ଗୀତଟି ଶୁଣିଥାନ୍ତୁ ଆଉ ଗୀତର ତାଳେ ତାଳେ ପୁରା ପୁରୀ ଝୁମି ଯାଆନ୍ତୁ।

ଅଭିଜିତ ସଙ୍ଗୀତର ଜର୍ଣ୍ଣି ଷ୍ଟାର୍ଟ ହୋଇଥିଲା ଅନେକ ସ୍ୱପ୍ନକୁ ସାଥି ଧରି। ଏଇଟିଜ୍ର ଶେଷ ଆଉ ନାଇଣ୍ଟିଜ୍ର ଆରମ୍ଭ, ଏ ଟାଇମ୍ ତାଙ୍କ ପାଇଁ ଗୋଟେ ଗୋଲ୍ଡେନ୍ ଟାଇମ୍ ଥିଲା। ବାଗି, ଖିଲାଡ଼ି, ୟେସ୍ ବସ୍, ଜୋ ଚିତା, ୱହି ସିକନ୍ଦର ଭଳି ଫିଲ୍ମ ଗୀତଗୁଡ଼ିକ ତାଙ୍କୁ ରାତାରାତି ଷ୍ଟାର୍ ବନେଇଦେଲା। ସେତେବେଳେ ମ୍ୟୁଜିକ୍ ଡିରେକ୍ଟରମାନେ କହୁଥିଲେ ରୋମାଣ୍ଟିକ୍ ସଙ୍ଗ ମାନେ ଅଭିଜିତ ପରଫେକ୍ଟ। ଅଭିଜିତଙ୍କ ଭଏସ୍ ପୁରା ଫିଟ୍ ଥିଲା ଶାହରୁଖ ଖାନ୍ଙ୍କୁ। ବାଦଶାହ, ଜୋସ୍, ଚଲତେ ଚଲତେ ପ୍ରତ୍ୟେକ ଫିଲ୍ମରେ ତାଙ୍କ ଭଏସ୍ ଏମିତି ଚାଦୁ ଥିଲା ଯେ ସେ ଗୀତରେ ହିରୋ କେଉଁଟା ଅଧିକ ଲୋକପ୍ରିୟ ହେବ ଅନୁମାନ କରିବା କଷ୍ଟ। ତାଙ୍କର ପ୍ରତ୍ୟେକ ସଙ୍ଗଟା ଥିଲା ସୁଇଟ୍ ଭାଇବ୍ସ। ସେ ଗୀତ ଶୁଣିଲେ ଲାଗେ ସତେ ଯେପରି ଆମ ନିଜ ଷ୍ଟୋରି। ତେବେ ସେଥି ଆଗକୁ ତ କଥାବାର୍ତ୍ତା ଜାରି ରହିବ, ତେବେ ଚାଲନ୍ତୁ ଏବେ ଶୁଣିନବା ତାଙ୍କ ଫିଲ୍ମରୁ ଆଉ ଗୋଟେ ସୁପରହିଟ୍ ଗାନା। ତେବେ ଗୀତଟି ଶୁଣୁଥାନ୍ତୁ ଆଉ କହୁଥାନ୍ତୁ ଦେ ସେ ଦିଲ୍ ତକ୍।

ଅଭିଜିତ କେବଳ ସିଙ୍ଗର ତା ନୁହେଁ, ସେ ଜଣେ ଭଲ ମଣିଷ ମଧ୍ୟ। ଲାଇଭ କନସର୍ଟରେ ସେ ଏବେ ବହୁତ ଆକ୍ଟିଭ। ସୌରଭ ତାଙ୍କର ଡେଡିକେସନ ବହୁତ। ସେ କୁହନ୍ତି ମନରୁ ଗାଇବା ହେଉଛି ପ୍ରକୃତ କଳା। ତାଙ୍କ ସଙ୍ଗୀତରେ ଅଛି ବେଙ୍ଗଲୀ ସୁଇଟନେସ୍, ହିନ୍ଦୀ ରୋମାନ୍ସ ଏବଂ ଇଣ୍ଡିଆନ୍ କ୍ଲାସିକାଲର ଗୋଟିଏ ଡିଫରେଣ୍ଟ ଷ୍ଟାଇଲ। ଆଉ ଖାସ୍ ସେଇଥିପାଇଁ ସେ ଅନେକ ସମ୍ମାନରେ ସମ୍ମାନିତ ମଧ୍ୟ ହୋଇଛନ୍ତି। ମେ କୋଇ ଏସା ଗୀତ ଗାଉ ଏହି ସଙ୍ଗ ପାଇଁ 1998 ମସିହାରେ ସେ ଫିଲ୍ମଫେୟାର ଆୱାର୍ଡ ପାଇଥିଲେ। ତାପରେ ସଙ୍ଗୀତ ମହାସମ୍ମାନ ଏମ୍ଟିଭି ଏସିଆ ଆୱାର୍ଡ, ବଙ୍ଗବିଭୂଷଣ ସହ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ସମ୍ମାନ ମଧ୍ୟ ସେ ପାଇଛନ୍ତି। ତାଙ୍କ କଣ୍ଠସ୍ୱର ଆଉ ସଙ୍ଗୀତ ପ୍ରତି ଡେଡିକେସନ୍ ତାଙ୍କୁ ଭାରତୀୟ ସଙ୍ଗୀତ ଜଗତରେ ଏକ ସମ୍ମାନୀୟ ସ୍ଥାନରେ ପହଞ୍ଚାଇ ଦେଇଛନ୍ତି।

ଅଭିଜିତଙ୍କ ଭଏସ୍ ଲକ୍ଷ ଲକ୍ଷ ଶ୍ରୋତାଙ୍କୁ ହସେଇଛି, କନ୍ଦେଇଛି ଏବଂ ପ୍ରେମର ମିଠା ଭାବନାରେ ହଜେଇ ଦେଇଛି। ଅଭିଜିତ ଆଜି ମଧ୍ୟ ଅନେକ କନ୍ସର୍ଟ କରୁଛନ୍ତି ଏବଂ ନୂତନ ପିଢ଼ି ସହ ସ୍ୱର ମିଶାଉଛନ୍ତି। ସମୟ ବଦଳିଛି, ସଙ୍ଗୀତର ଧାରା ମଧ୍ୟ ବଦଳିଛି, କିନ୍ତୁ ତାଙ୍କ ଗୀତ ଏଭରଗ୍ରୀନ। ତେବେ ଆଜି ତ ସମୟ ହୋଇଯାଇଛି, କଳାକାର ସୋକୁ ଏଇଠି ରଖୁଛି, ପୁଣି ଥରେ ନେଇ ଆସିବି ଆଉ ଜଣେ କଳାକାରଙ୍କ କାହାଣୀକୁ ନେଇ, ଖାସ୍ ଆଉ ଖାସ୍ ଆପଣମାନଙ୍କ ପାଇଁ।

ଆମ ସମସ୍ତଙ୍କୁ ଗୀତ ଶୁଣିବାକୁ ବହୁତ ହି ଭଲ ଲାଗେ। ଆଉ ଗୀତ ଶୁଣିଲେ ମନରେ ଯାହା ବି ଥାଉ ନା କାହିଁକି ସବୁକିଛି ହାଲକା ହେଇଯାଏ। ଆଉ ସେ ଗୀତ ଯଦି ଟିକେ ପୁରୁଣା ଥାଏ ନା, ସେ ଗୀତ ସହ ଆମର ବହୁତ କିଛି ମେମୋରିର ଫ୍ଲାସବ୍ୟାକ୍ ଆସିଯାଏ, ମାନେ ବହୁତ କିଛି ମେମୋରି ତାଜା ହେଇଯାଏ। ତେବେ ଚାଲନ୍ତୁ ନା ସେଇ ଏଭରଗ୍ରୀନ୍ ସଙ୍ଗକୁ ଶୁଣିବା ଆଉ ସେ ଗୀତର ତାଳେ ତାଳେ ଝୁମିଯିବା।

ଆମେ ସମସ୍ତେ ଭଲ କଥା ଶୁଣିବାକୁ ବହୁତ ପସନ୍ଦ କରୁ। ଯଦି କେହି ହସିକି କହିଦିଅନ୍ତି କେମିତି ଅଛୁ ବୋଲି, ଆଉ ଯଦି ସେମାନେ ଆମକୁ ପଚାରି ଦିଅନ୍ତି, ମନଟା ଗୋଟେ ଅଜଣାତିରେ ଖୁସି ହେଇଯାଏ। ସେଥିପାଇଁ କୁହାଯାଏ ମଣିଷର ସୌନ୍ଦର୍ଯ୍ୟ ତା କଥାରେ ଲୁଚିଥାଏ। ଗୋଟେ ମିଠା କଥା ରାଗକୁ ଶାନ୍ତ କରିପାରେ, ଭାଙ୍ଗିଥିବା ସମ୍ପର୍କକୁ ପୁଣି ଥରେ ଯୋଡ଼ିପାରେ, ଆଉ ନିରାଶ ମନରେ ଆଶାର ଦୀପ ଜଳିପାରେ। ଆଜିର ଏ ବ୍ୟସ୍ତମୟ ଜୀବନରେ ଆମେ ସମସ୍ତେ ସବୁକିଛି ପାଇବା ପାଇଁ ଜଲ୍ଦି ଜଲ୍ଦି ହେଉ, କିନ୍ତୁ ଦୁଇ ପଦ ମିଠା କଥା କହିବାକୁ ଭୁଲିଯାଉ। ତେବେ ଆସନ୍ତୁ ନା ଆଜିଠୁ ନିଜ କଥାରେ ମିଠା ସ୍ୱରିଦେବା। ହୁଏତ ଆମର ଛୋଟ ଛୋଟ ମିଠା କଥା କାହା ମୁହଁରେ ହସ ଆଣିଦେବ, କାହାର ଦୁଃଖକୁ ହାଲକା କରି ଟିକେ ଖୁସି ଦେବ। ତେବେ ଆପଣଙ୍କ ମନରେ ଖୁସି ପାଇଁ ଶୁଣିଦେଉଛି ଏ ଗୀତଟି, ଶୁଣିଥାନ୍ତୁ ଆଉ କହୁଥାନ୍ତୁ ଦିଲ ସେ ଦିଲ ତକ।

ସୋ ଚାଲିଛି କିଛି କଥା କିଛି ଗୀତରେ ଆଉ ମୁଁ ଅଛି ମୋ ନେଲିସା ଆପଣମାନଙ୍କ ସାଥିରେ। ମିଠା କଥାର ସବୁଠାରୁ ବଡ଼ ବିଶେଷତା କ'ଣ ହେଉଛି ଜାଣିଛନ୍ତି? ଏଇଟା ସିଧା ହୃଦୟକୁ ଛୁଇଁଯାଏ। ଆଜିକାଲି ଆମେ ଫୋନରେ ବହୁତ କଥା ହେଉଛୁ, ମେସେଜ କରୁଛୁ, କିମ୍ବା ସାମ୍ନାସାମ୍ନି ବସି ଆମେ ବହୁତ ସାରା କଥା ହେଉଛୁ, କିନ୍ତୁ ସ୍ନେହର କଥା କହିବା ପାଇଁ ଖୁବ୍ କମ୍ ସମୟ ମିଳୁଛି। ଘରେ ହେଉ କି ଅଫିସରେ, ବନ୍ଧୁବାନ୍ଧବଙ୍କ ଭିତରେ ହେଉ ବା ଅଜଣା ଲୋକମାନଙ୍କ ସହ, ଆମ ବ୍ୟବହାର ଆଉ ଆମ କଥାବାର୍ତ୍ତା କହିବାର ଶୈଳୀ ହିଁ ଆମର ପ୍ରକୃତ ପରିଚୟ। ତେଣୁ ଆମେ ଏମିତି କହିବା ଯାହା ଅନ୍ୟକୁ କଷ୍ଟ ଦେବନି, କାରଣ ପଦେ ମିଠା କଥା ସମ୍ପର୍କକୁ ସୁନ୍ଦର କରିବା ସହ ମଣିଷର ବ୍ୟକ୍ତିତ୍ୱକୁ ଆଉ ଟିକେ ସୁନ୍ଦର କରିନିଏ।

ଆମେ କାହାକୁ କ'ଣ ଗିଫ୍ଟ ଦେଲୁ ସେଇଟା ସମୟ ସହ ଭୁଲି ଯାଇପାରୁ, କିନ୍ତୁ ଆମେ କେଉଁଭଳି ଭାବରେ ସ୍ନେହରେ ତାଙ୍କ ହୃଦୟ ଜିତିଥିଲୁ ସେଇଟା ବହୁ ଟାଇମ୍ ଯାଏଁ ମନେ ରହିଥାଏ। ସେଥିପାଇଁ କୁହାଯାଏ କାହାକୁ କିଛି କହିବା ଆଗରୁ ଭାବି ଚିନ୍ତି କହିବା, କାରଣ ଭଲ କଥା ସମ୍ପର୍କକୁ ବହୁତ ମଜବୁତ କରେ, ଭରସା ବଢ଼ାଏ ଆଉ ଅନେକ ପ୍ରୋବ୍ଲେମ୍ର ସଲ୍ୟୁସନ୍ ବି କରିଦିଏ।

ଚକାଳି। ତେବେ ସେଠି ଆପଣଙ୍କ ସହ କଥାରେ କଥାରେ କେତେବେଳେ ସମୟ ସରି ସରି ଆସିଲାଣି ଜମା ବି ଜଣାପଡ଼ୁନି। ତେବେ ଆଜି ତ ସମୟ ହୋଇଯାଇଛି କିଛି କଥା କିଛି ଗୀତ ସୋକୁ ଏଇଠି ରଖୁଛି। ତେବେ ଏତିକି କହିବି, ସବୁବେଳେ ହସୁଥାନ୍ତୁ ଆଉ ନିଜର ମିଠା ମିଠା କଥାରେ ଅନ୍ୟକୁ ଖୁସି କରନ୍ତୁ, ଅନ୍ୟକୁ ଖୁସି ହେବା।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଆପଣମାନେ କେମିତି ଅଛନ୍ତି? ନିହାତି ବହୁତ ଭଲରେ ଥିବେ। ସମୟ ତ ବର୍ତ୍ତମାନ 10:10 ବାଜି ସାରିଲାଣି। ଆରମ୍ଭ କରୁଛୁ ଆପଣମାନଙ୍କର ଫେଭରେଟ୍ ଶୋ ଆଜି ଚର୍ଚ୍ଚାରେ। ଯୋ ଶୋରେ ଢେର ସାରା ଚିଟଚାଟ ସହ ଗାନର ଝଲସା, ଆଉ ମୁଁ ଅଛି ଆପଣଙ୍କ ସହ ମୋନାଲିସା। ଢେର ସାରା କଥା ହେବା ଆଉ ଗୀତ ମଧ୍ୟ ଶୁଣିବା ଆଜି ଚର୍ଚ୍ଚାରେ। ସାଥୀ କହିଲେ, ନୂଆ ଡ୍ରେସ୍ ପିନ୍ଧିବାର ଖୁସି କେମିତି ଲାଗେ? ବୋଧହୁଏ ସେ ଖୁସିକୁ ଶବ୍ଦରେ ବର୍ଣ୍ଣନା କରିବା ଟିକେ କଷ୍ଟକର ହୋଇପଡ଼େ। ପିଲାବେଳ ହେଉ କି ବଡ଼ ହେବା ପରେ, ନୂଆ ଡ୍ରେସ୍ ହାତକୁ ଆସିଲେ ମନ ଭିତରେ ଗୋଟିଏ ଅଲଗା ଉତ୍ସାହ ଆସିଯାଏ। କେବେ ପର୍ବପର୍ବାଣୀ ତ କେବେ ବର୍ଥଡେ, କେବେ ବିବାହ ତ ପୁଣି କେବେ ସ୍ପେଶିଆଲ ଡେ। ଏହିସବୁ ଡେରେ ନୂଆ ଡ୍ରେସ୍ ପିନ୍ଧି ଆଇନା ସାମ୍ନାରେ ବାରମ୍ବାର ନିଜକୁ ଦେଖିବା, ସମସ୍ତଙ୍କ ପ୍ରଶଂସା ଶୁଣିବା, ଆଉ ସେ ମୁମେଣ୍ଟଟା ପୁରା ମେମୋରେବଲ ହୋଇଯାଏ। ସବୁଠୁ ମଜା କଥା ହେଲା, ସମୟ ବିତିଯାଏ, ଡ୍ରେସ୍ ପୁରୁଣା ହୋଇଯାଏ, କିନ୍ତୁ ତା ସହ ଯୋଡ଼ି ରହିଥିବା ସ୍ମୃତି କେବେ ବି ପୁରୁଣା ହୁଏନି। ଆଲମାରିରେ ସେ ଡ୍ରେସ୍ଟାକୁ ଦେଖିଲେ ଲାଗେ ଯେମିତି ପୁଣି ଥରେ ସେ ଦିନକୁ ଆମେ ଫେରିଯାଇଛୁ। ତେବେ ଆପଣଙ୍କୁ ନିହାତି କିଛି ମନେ ପଡ଼ୁଥିବ, ତେବେ ସାଥୀ ଆପଣଙ୍କ ନ୍ୟୁ ଡ୍ରେସ୍ ପିନ୍ଧିବାର ଖୁସି ଆଉ ତା ସହ ଜଡ଼ିତ କିଛି ସୁନ୍ଦର ସ୍ମୃତି ଆମକୁ ଟିକେ କୁହନ୍ତୁ। ତେବେ ଆପଣଙ୍କର ସେଇ ମେମୋରେବୁଲ ମୁମେଣ୍ଟ ପାଇଁ ଆପଣ ଆମକୁ ମେସେଜ କରନ୍ତୁ। ମେସେଜ କରିବା ପାଇଁ ଟାଇପ୍ କରନ୍ତୁ ଏଫ୍ଏମ୍ଆର୍ସି ଟିକେ ସ୍ପେସ୍ ନିଜ ନାଁ, ମେସେଜ ଆଉ ଠିକଣା ଲେଖି ପଠାଇ ଦିଅନ୍ତୁ ଆମ ନମ୍ବରକୁ। ଆମ ନମ୍ବରଟି ହେଲା 0949596321 ନମ୍ବରଟି ଆଉଥରେ କହି ରଖୁଛି 0949596321। ଆଉ ଆମ ହ୍ୱାଟ୍ସଆପ୍ ନମ୍ବର ହେଲା 8895254200। ତେବେ ଡେରି ଜମା ବି କରନ୍ତୁନି, ଜଲ୍ଦି ଜଲ୍ଦି ଆପଣ ଆପଣଙ୍କର ସେଇ ବଢ଼ିଆ ମଜା କଥା ଆମକୁ ମେସେଜ ମାଧ୍ୟମରେ ଲେଖିକି ପଠାନ୍ତୁ। ସେତେ ପର୍ଯ୍ୟନ୍ତ ଶୁଣି ଦେଉଛି ଏଇ ଗୀତଟି, ଶୁଣିଥାନ୍ତୁ ଆଉ ଗୀତର ତାଳେ ତାଳେ ପୁରା ଝୁମି ଯାଆନ୍ତୁ।

ଶୌଚରେ ଯେ ଆଜି ଚର୍ଚ୍ଚରେ ଆଉ ମୁଁ ଅଛି ମୋନାଲିସା ଆପଣମାନଙ୍କ ସାଥିରେ। ସତ କହିବାକୁ ଗଲେ ନୂଆ ଡ୍ରେସ୍ ଗୋଟେ ପୋଷାକ ନୁହଁ, ଏହା ହେଉଛି ମାନେ ଏହା ସହ ଯୋଡ଼ି ହୋଇ ରହିଥାଏ ଅନେକ ଭାବନା, ମା ବାପାଙ୍କ ସ୍ନେହ, ନିଜର ଛୋଟ ଛୋଟ ଇଚ୍ଛା ଆଉ କେବେ କେବେ ଅନେକ ଦିନର ଅପେକ୍ଷା ମଧ୍ୟ।

ରଜ ଦୁର୍ଗାପୂଜା କିମ୍ବା ଦିୱାଲୀ ହେଉ କି ସ୍ପେଶିଆଲ ଫଙ୍କସନ ଆସିଲେ ଫାଷ୍ଟ କ୍ୱେଶ୍ଚିନ୍, ଏଥର କୋଉ ଡ୍ରେସ୍ ପିନ୍ଧିବି? ଦୋକାନରେ ଘଣ୍ଟା ଘଣ୍ଟା ଧରି ଡ୍ରେସ୍ ବାଛିବା, ଘରକୁ ଆସି ବାରମ୍ବାର ଦେଖିବା ଆଉ ପିନ୍ଧିବା ଦିନକୁ ଅପେକ୍ଷା କରିବା, ଏହି ଛୋଟ ଛୋଟ ଖୁସି ହିଁ ଜୀବନକୁ ରଙ୍ଗୀନ କରିଦିଏ। ବୋଧହୁଏ ସେଥିପାଇଁ ଫଟୋ ଦେଖିଲେ ଡ୍ରେସ୍ ନୁହଁ, ସେଦିନର ସ୍ମୃତି ସବୁ ଆମ ଆଖି ଆଗକୁ ଆସିଯାଏ। ତେବେ ସାଥୀ, ଆପଣଙ୍କ ଅନୁଭୂତି କ'ଣ ରହିଛି ଆମକୁ ସେୟାର କରନ୍ତୁ। ନୂଆ ଡ୍ରେସ୍ ପିନ୍ଧିବାର ଖୁସି ଆଉ ମାନେ ସ୍ମୃତି ଆମକୁ ସେୟାର କରନ୍ତୁ। ସେୟାର କରିବା ପାଇଁ ମେସେଜ କରନ୍ତୁ, ମେସେଜ ପାଇଁ ଟାଇପ୍ କରନ୍ତୁ FMRC ଟିକେ ସ୍ପେସ ଦେଇ ଆପଣଙ୍କ ନାଁ, ମେସେଜ, ଠିକଣା ଲେଖି ଆମକୁ ପଠାଇ ଦିଅନ୍ତୁ 0949596320 ନମ୍ବରକୁ। ଆଉ ଆମ ହ୍ୱାଟ୍ସଆପ୍ ନମ୍ବର ହେଉଛି 8895254200। ତେବେ ଡେରି ଜମା ବି କରନ୍ତୁନି, ଜଲ୍ଦି ଜଲ୍ଦି ଆପଣଙ୍କ ସେଇ ମେମୋରେବୁଲ୍ ମୋମେଣ୍ଟ, ସେଇ ଖୁସିର ମୁହୂର୍ତ୍ତ ଆଉ ସେଇ ଦିନର ସ୍ମୃତି ସବୁ ଆମକୁ ମେସେଜ ମାଧ୍ୟମରେ ଲେଖି ପଠାଇ ଦିଅନ୍ତୁ। ସେତେ ପର୍ଯ୍ୟନ୍ତ ଏହି ଗୀତଟି ଶୁଣି ଦେଉଛି।

ଶୋ ଚାଲିଛି ଆଜି ଚର୍ଚ୍ଚାରେ ଆଉ ମୁଁ ଅଛି ମୋ ନାଲି ସା ଆପଣମାନଙ୍କ ସାଥିରେ ତେବେ ସାଥୀ ଆପଣମାନଙ୍କର ଖୁବ୍ ସାରା ମେସେଜ ଆସି ଆମ ପାଖରେ ପହଞ୍ଚିଗଲାଣି ତେବେ ଚାଲନ୍ତୁ ପଢ଼ିନବା ପ୍ରଥମ ମେସେଜରେ କିଏ କରିଛନ୍ତି ଆଉ କଣ ଲେଖିଛନ୍ତି ପ୍ରଥମ ମେସେଜଟି କରିଛନ୍ତି ଶ୍ରଦ୍ଧା ପିଡ଼ାନାସୀ କଟକରୁ ସେ ଲେଖିଛନ୍ତି ନୂଆ ଡ୍ରେସ୍ ପିନ୍ଧିଲେ ମନରେ ଅଲଗା ଖୁସି ଆସିଯାଏ ପର୍ବପର୍ବାଣୀ ଜନ୍ମଦିନ କିମ୍ବା କୌଣସି ଖାସ୍ ଦିନରେ ପିନ୍ଧିଥିବା ନୂଆ ଡ୍ରେସ୍ ସହ ଅନେକ ସୁନ୍ଦର ସ୍ମୃତି ସବୁ ଯୋଡ଼ି ହୋଇ ରହିଥାଏ ସେହି ମୁହୂର୍ତ୍ତଗୁଡ଼ିକ ମନେ ପକାଇଲେ ଆଜି ବି ମୁହଁରେ ହସ ଫୁଟି ଉଠେ ଖୁବ୍ ସୁନ୍ଦର ମେସେଜଟି କରିଥିଲେ ଶ୍ରଦ୍ଧା ପିଡ଼ାନାସୀ କଟକରୁ ପରବର୍ତ୍ତୀ ମେସେଜଟି କରିଛନ୍ତି ରାଜେନ୍ଦ୍ର ନନା ନୂଆ ଗାଁରୁ ସେ ଲେଖିଛନ୍ତି ଗୁଡ୍ ଆଫ୍ଟରନୁନ୍ ମ୍ୟାମ୍ ଆପଣଙ୍କୁ ମଧ୍ୟ ମୋ ତରଫରୁ ଭେରି ଗୁଡ୍ ଆଫ୍ଟରନୁନ୍ ସେ ଲେଖିଛନ୍ତି ନୂଆ ଡ୍ରେସ୍ ପିନ୍ଧିବାକୁ ମୋତେ ଭାରି ଖୁସି ଲାଗେ ଆଉ ସେ ଲେଖିଛନ୍ତି କି ଆପଣଙ୍କୁ ପ୍ରଭୁ ଜଗନ୍ନାଥ ଆଶୀର୍ବାଦ କରନ୍ତୁ ଆପଣଙ୍କୁ ମଧ୍ୟ ହୃଦୟରୁ ବହୁତ ବହୁତ ଧନ୍ୟବାଦ ଆପଣଙ୍କର ଏତେ ସାରା ଗୁଡ୍ ୱିସେସ୍ ପାଇଁ ଖୁବ୍ ସୁନ୍ଦର ମେସେଜଟି କରିଥିଲେ ରାଜେନ୍ଦ୍ର ନନା ନୂଆ ଗାଁରୁ ତେବେ ସାଥୀ ଆପଣମାନଙ୍କର ମତାମତ କ'ଣ ରହିଛି ଆଜିର ଚର୍ଚ୍ଚାର ବିଷୟକୁ ନେଇକି ନୂଆ ଡ୍ରେସ୍ ପିନ୍ଧିବାର ଖୁସି ଆଉ ସ୍ମୃତି ଆମମାନଙ୍କୁ ଟିକେ ସେୟାର କରନ୍ତୁ ସେୟାର କରିବା ପାଇଁ ମେସେଜ କରନ୍ତୁ ମେସେଜ କରିବା ପାଇଁ ଟାଇପ୍ କରନ୍ତୁ FMRC ଟିକେ ସ୍ପେସ୍ ଦେଇ ଆପଣଙ୍କ ନାଁ ମେସେଜ ଠିକଣା ଲେଖି ଆମକୁ ପଠାଇ ଦିଅନ୍ତୁ 0949596321 ନମ୍ଘରକୁ ଆଉ ଆମ ହ୍ୱାଟ୍ସଆପ୍ ନମ୍ଘରଟି ହେଲା 8895254200 ତେବେ ଡେରି ଜମା ବି କରନ୍ତୁନି ଜଲ୍ଦି ଜଲ୍ଦି ଆପଣ ଆପଣଙ୍କର ମନର କଥା ଆମକୁ ମେସେଜ ମାଧ୍ୟମରେ ଲେଖି ପଠାଇ ଦିଅନ୍ତୁ ସେତେ ପର୍ଯ୍ୟନ୍ତ ଏଇ ଗୀତରେ ଶୁଣିଦେଉଛି ତେବେ ଏ ଗୀତଟି ଶୁଣୁଥାନ୍ତୁ ଆଉ ଏନ୍ଜୟ କରନ୍ତୁ

ସୋ ଚାଲିଛି ଆଜି ଚର୍ଚ୍ଚରେ ଆଉ ମୁଁ ଅଛି ମୋନାଲିସା ଆପଣମାନଙ୍କ ସାଥିରେ ତେବେ ଚାଲନ୍ତୁ ପଢ଼ିନବା ପରବର୍ତ୍ତୀ ମେସେଜଟି କିଏ କରିଛନ୍ତି ଆଉ କ'ଣ ଲେଖିଛନ୍ତି ପରବର୍ତ୍ତୀ ମେସେଜଟି କରିଛନ୍ତି ଆଭା ସେନ ରାଜକୁମାର ଭରଦ୍ୱାଜ ବିମଲ ଶ୍ରୀବାସ୍ତବ ମନୀଷ ଶର୍ମା ଆଲିସା ଅପ୍ପା ତମନ୍ନା ରେଡ୍ଡି ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ସେ ଲେଖିଛନ୍ତି ମୋନାଲିସା ଅପ୍ପା ଗୁଡ୍ ଆଫ୍ଟରନୁନ୍ ଆପଣଙ୍କୁ ମଧ୍ୟ ମୋ ତରଫରୁ ଭେରି ଗୁଡ୍ ଆଫ୍ଟରନୁନ୍ ସେ ଲେଖିଛନ୍ତି ଟାଟା ଷ୍ଟିଲ୍ ପ୍ଲାଣ୍ଟ ପରିବାର ତରଫରୁ ଓଡ଼ିଶାବାସୀଙ୍କୁ ପ୍ୟାର ଭରା ନମସ୍କାର ଆମେ 27 ଜଣ ଷ୍ଟାଫ ମିଶିକି ଶୁଣୁଛୁ ଆଉ ଖାଇ ବସିଛୁ ଆମେ ମଝିରେ ମଝିରେ ବା ୱାନ୍ ମନ୍ଥ କି ଟୁ ମନ୍ଥରେ ଥରେ ନ୍ୟୁ ଡ୍ରେସ୍ କିଣି ପିନ୍ଧିଥାଉ ନୂଆ ଡ୍ରେସ୍ ପିନ୍ଧିବାର ମଜା ଅଲଗା ହୋଇଥାଏ ମନରେ ବହୁତ ସଉକ ଥାଏ ଆଉ ବର୍ଥଡେରେ 4 କି 5 ହଳ ଡ୍ରେସ୍ ଆମେ ସମସ୍ତେ କିଣିକି ପିନ୍ଧୁ ବାବା ଅପା ମଉସା ଦେଇଥାନ୍ତି ବହୁତ ମଜା ଲାଗେ ଖୁବ୍ ସୁନ୍ଦର ମେସେଜଟି କରିଥିଲେ ଆଭା ସେନ ରାଜକୁମାର ଭରଦ୍ୱାଜ ବିମଲ ଶ୍ରୀବାସ୍ତବ ମନୀଷ ଶର୍ମା ଆଲିସା ଅପ୍ପା ତମନ୍ନା ରେଡ୍ଡି ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ପରବର୍ତ୍ତୀ ମେସେଜଟି କରିଛନ୍ତି ବିପିନ ଦଳେଇ ଖୋର୍ଦ୍ଧାରୁ ସେ ଲେଖିଛନ୍ତି ନୂଆ ଡ୍ରେସ୍ ପିନ୍ଧିବାର ଖୁସି ଖୁବ୍ ନିଆରା ଆଉ ଯଦି ପିଲାଦିନେ ବାପା ଆଣିଦେଇଥିବେ ତାହେଲେ ଖୁସି ଦୁଇଗୁଣା ହୋଇଯାଏ ପିଲାଦିନର ନୂଆ ଡ୍ରେସ୍ କଥା ଆଜି ବି ମନେ ପଡ଼େ ଖୁବ୍ ସୁନ୍ଦର ମେସେଜଟି କରିଥିଲେ ବିପିନ ଦଳେଇ ଖୋର୍ଦ୍ଧାରୁ

ପରବର୍ତ୍ତୀ ମେସେସ୍ଟି କରିଛନ୍ତି ରାହାସ କୁମାର ବେହେରା ଢେଙ୍କାନାଲରୁ। ସେ ଲେଖିଛନ୍ତି, ଶୁଭ ଅପରାହ୍ନ ମ୍ୟାମ୍, ସୁନ୍ଦର ବିଷୟଟି ପାଇଁ ଧନ୍ୟବାଦ। ଆପଣଙ୍କୁ ମଧ୍ୟ ଶୁଭ ଅପରାହ୍ନ। ସେ ଲେଖିଛନ୍ତି, ନୂଆ ପୋଷାକ ସେଇ ମିଠା ମିଠା ବାସ୍ନା ମନେ ଭରିଦିଏ କେତେ ସପନ ଆଉ ତୃଷ୍ଣା, ରଙ୍ଗରେ ତାର ପ୍ରେମରେ ଅପୂର୍ବ ସୁନ୍ଦରତା, ପ୍ରତିଟି ସୂତାରେ ବୁଣା ଅକୁହା ନିରବତା। ସେ ପୋଷାକ ଯେବେ ପ୍ରିୟାର ଅଙ୍ଗ ଛୁଏଁ ସାରା ଦୁନିଆ ସତେ ପ୍ରେମମୟ ହୁଏ। ସେ ତ ସ୍ମୃତି ଗୋଟେ ଖୋଲା ଫର୍ଦ୍ଦ ଯେଉଁଠି ଲେଖା ହୁଏ ନିଆରା ସମ୍ପର୍କ। ସମୟ ବଦଳେ ହେଲେ ସେ ବାସ୍ନା ଆଜି ବି ରହିଥାଏ ଜୀବନର ପ୍ରତିଟି ପୃଷ୍ଠାରେ। ସେ ନିରନ୍ତର ସୁନ୍ଦର ଆଉ ଆଣେ ମିଳନ। ଖୁବ୍ ସୁନ୍ଦର ମେସେଜଟି କରିଥିଲେ ରାହାସ କୁମାର ବେହେରା ଢେଙ୍କାନାଳରୁ। ତେବେ ସାଥୀ, କ'ଣ ରହିଛି ଆପଣଙ୍କର ମତାମତ ଆଜିର ଚର୍ଚ୍ଚାର ବିଷୟକୁ ନେଇକି? ନୂଆ ଡ୍ରେସ୍ ପିନ୍ଧିବାର ଖୁସି ଆଉ ସ୍ମୃତି ଆମକୁ ସେୟାର କରନ୍ତୁ ମେସେଜ ମାଧ୍ୟମରେ। ମେସେଜ କରିବା ପାଇଁ ଟାଇପ୍ କରନ୍ତୁ FMRC ଆପଣଙ୍କ ନାଁ, ମେସେଜ ଆଉ ଠିକଣା ଲେଖି ଆମକୁ ଆମ ହ୍ୱାଟ୍ସଆପ୍ ନମ୍ଘର ମାଧ୍ୟମରେ ଆପଣଙ୍କର ମତାମତ ଲେଖିକି ପଠାଇ ଦିଅନ୍ତୁ। ଆମ ହ୍ୱାଟ୍ସଆପ୍ ନମ୍ଘରଟି ହେଉଛି 8895254200। ତେବେ ଆପଣଙ୍କର ମେସେଜ ଜଲ୍ଦି ଜଲ୍ଦି ଲେଖିକି ପଠାଇ ଦିଅନ୍ତୁ। ସେତେ ପର୍ଯ୍ୟନ୍ତ ଏହି ଗୀତଟି ଶୁଣିଥାନ୍ତୁ।

ନୂଆ ଡ୍ରେସ୍ର ରଙ୍ଗ ସମୟ ସହ ଫିକା ପଡ଼ିଯାଇପାରେ, କିନ୍ତୁ ତା ସହ ଥିବା ସ୍ମୃତି କେବେ ବି ଫିକା ପଡ଼େନି। ସେଇ ଛୋଟ ଛୋଟ ଖୁସି, ସେଇ ଉତ୍ସାହ ଆଉ ସେ ମେମୋରେବୁଲ୍ ମୁମେଣ୍ଟ ଜୀବନକୁ ବହୁତ ସୁନ୍ଦର କରିନିଏ। ଆଶା କରୁଛି ଆଜିର କଥା ଆପଣଙ୍କ ମନରେ ଲୁଚିଥିବା ଅନେକ ସ୍ମୃତିକୁ ତାଜା କରିଦେଇଥିବ। ତେବେ ସାଥୀ, ଆଜି ତ ସମୟ ହୋଇଯାଇଛି ଆଜିର ଚର୍ଚ୍ଚାର ଶୋକୁ ଏଇଠି ରଖୁଛି। ତେବେ ଏତିକି କହିବେ, ହସୁଥାନ୍ତୁ, ଖୁସିରେ ରୁହନ୍ତୁ ଆଉ ଜୀବନର ପ୍ରତ୍ୟେକ ଛୋଟ ଛୋଟ ଖୁସିକୁ ଏନ୍ଜୟ କରନ୍ତୁ।

ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ଭାରତର କୃଷି କ୍ଷେତ୍ରରେ ବିପ୍ଳବ ଆଣିବା ଏବଂ ଦେଶର ଖାଦ୍ୟ ଶସ୍ୟ ଭଣ୍ଡାରକୁ ପର୍ଯ୍ୟାପ୍ତ ରଖିବାରେ ହରିୟାଣାର ଚାଷୀମାନଙ୍କ ଅବଦାନ ପାଇଁ ଶ୍ରୀ ଚୌହାନ ପ୍ରଶଂସା କରିଛନ୍ତି। ଆଥେନ୍ସରେ ଥିବା ୟୁରୋ ବ୍ୟାଙ୍କର ମୁଖ୍ୟାଳୟ ଗ୍ରୀସ୍ରୁ ଭାରତକୁ ଅର୍ଥ ପ୍ରେରଣ ପାଇଁ ୟୁପିଆଇ ଆଧାରିତ ରେମିଟାନ୍ସ ସେବା ଆରମ୍ଭ କରିଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି ୟୁରୋ ବ୍ୟାଙ୍କରେ ଏହି ସେବାର ଶୁଭାରମ୍ଭ ଭାରତର ଡିଜିଟାଲ୍ ପେମେଣ୍ଟ କ୍ଷେତ୍ରରେ ବିଶ୍ୱବ୍ୟାପୀ ବିସ୍ତାରରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ସେ କହିଛନ୍ତି ୟୁପିଆଇ ବର୍ତ୍ତମାନ ଗ୍ରୀସ୍ରେ କାର୍ଯ୍ୟକ୍ଷମ ହେବା ସହିତ ଯୋଗ୍ୟ ଗ୍ରାହକମାନେ ତୁରନ୍ତ ସୁରକ୍ଷିତ ଓ ସୁଗମ ଭାବେ ଟଙ୍କା ପଠାଇପାରିବେ ଏବଂ ପୂର୍ବର ରେମିଟାନ୍ସ ଖର୍ଚ୍ଚ ତୁଳନାରେ ଅଳ୍ପ ଖର୍ଚ୍ଚରେ ଏହି ସୁବିଧା ପାଇପାରିବେ। ଏହି ଅବସରରେ ଶ୍ରୀ ଗୋୟଲ ଗ୍ରୀସ୍ରେ ୟୁରୋ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଫୋକିନ୍ କାରାଭିଆସ୍ଙ୍କ ସହିତ ମଧ୍ୟ ସାକ୍ଷାତ କରିଛନ୍ତି। ବୈଠକରେ ଉଭୟ ପକ୍ଷ ଭାରତ ଗ୍ରୀସ୍ ଅର୍ଥନୈତିକ ସହଯୋଗ ବିସ୍ତାର ସମ୍ପର୍କରେ ଆଲୋଚନା କରିବା ସହ ଗ୍ରୀକ୍ ବ୍ୟବସାୟୀମାନଙ୍କୁ ଭାରତରେ ନିବେଶ କରିବାକୁ ପ୍ରୋହାହିତ କରିଛନ୍ତି। ଭୂମିକମ୍ପ ପ୍ରଭାବିତ ଭେନେଜୁଏଲାରେ ଅପରେସନ୍ ଅମିସ୍ତାଦ ଅଧୀନରେ ଭାରତ ମାନବିକ ସହାୟତା କାର୍ଯ୍ୟକ୍ରମକୁ ଆହୁରି ତ୍ୱରାନ୍ୱିତ କରିଛି। ବିପର୍ଯ୍ୟୟରେ ପ୍ରଭାବିତ ଲୋକଙ୍କୁ ଚିକିତ୍ସା ସହାୟତା ଓ ଜରୁରୀକାଳୀନ ସହଯୋଗ ଯୋଗାଇବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ଭେନେଜୁଏଲାର ରାଜଧାନୀ କାରାକାସ୍ଥିତ ଭାରତୀୟ ଦୂତାବାସ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛି ଯେ ଅପରେସନ୍ ଅମିସ୍ତାଦ ଅଧୀନରେ ଭୂମିକମ୍ପ ପ୍ରଭାବିତ ଲୋକଙ୍କୁ ଚିକିତ୍ସା ସେବା ସହ ବିପର୍ଯ୍ୟୟ ରିଲିଫ୍ କାର୍ଯ୍ୟକୁ ଅଧିକ ଜୋରଦାର କରାଯାଇଛି। ପୂର୍ବରୁ ଅପରେସନ୍ ଅମିସ୍ତାଦ ଅଧୀନରେ ଭେନେଜୁଏଲାରେ ମୁତୟନ ଭାରତୀୟ ସେନା ଦଳ ଭୟାବହ ଭୂମିକମ୍ପରେ ପ୍ରଭାବିତ ଲୋକଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇବା ପାଇଁ ଏକ ଫିଲ୍ଡ ହସ୍କିଟାଲ ସ୍ଥାପନ କରିଥିଲା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଜି ସୁଦ୍ଧା ବୁଲା କୁକୁର ଆକ୍ରମଣ ସମ୍ପର୍କିତ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶାବଳୀକୁ ପାଳନ କରିବା ପାଇଁ ସମସ୍ତ କେନ୍ଦ୍ର ସରକାରୀ ବିଭାଗ ଓ ଅନୁଷ୍ଠାନଗୁଡ଼ିକୁ ନିର୍ଦ୍ଦେଶ ଦେଇଛି। ବୁଲା କୁକୁରଙ୍କ ଆକ୍ରମଣ ରୋକିବା, ଜନସୁରକ୍ଷା ସୁନିଶ୍ଚିତ କରିବା ଏବଂ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପାଳନକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ନ୍ୟାୟାଳୟଙ୍କ ନିର୍ଦ୍ଦେଶାବଳୀ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ କରିବାକୁ ସମସ୍ତ ବିଭାଗକୁ କୁହାଯାଇଛି। ଗତବର୍ଷ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ ସାର୍ବଜନୀନ ସ୍ଥାନ ବ୍ୟବହାର କରୁଥିବା ଓ ବିଶେଷକରି ଶିଶୁ ଓ ରୋଗୀମାନଙ୍କ ପାଇଁ ସେହି ସ୍ଥାନଗୁଡ଼ିକୁ ଅଧିକ ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି। ଆଫଗାନିସ୍ତାନର ପାକ୍ତିଆ, କୁନାର ଏବଂ ପାକ୍ତିକା ପ୍ରଦେଶରେ ପାକିସ୍ତାନ ସେନା ପକ୍ଷରୁ କରାଯାଇଥିବା ବିମାନ ଆକ୍ରମଣକୁ ବିଶ୍ୱର ବିଭିନ୍ନ ନେତା ଓ ଅନ୍ତର୍ଜାତୀୟ ସମୁଦାୟ ନିନ୍ଦା କରିଛନ୍ତି। ଏହି ଆକ୍ରମଣରେ ମହିଳା ଓ ଶିଶୁଙ୍କ ସମେତ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ତାଲିବାନର ଉପମୁଖପାତ୍ର

0: ହାମଦୁଲ୍ଲା ଫତ୍ରତ୍ କହିଛନ୍ତି ଜୁନ୍ 28 ତାରିଖ ରାତିରେ ହୋଇଥିବା ଏହି ବିମାନ ଆକ୍ରମଣରେ 36 ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବାବେଳେ 163 ଜଣ ଆହତ ହୋଇଛନ୍ତି। ଏଥିସହ 3ଟି ବାସଗୃହ ମଧ୍ୟ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ହିଂସାକାଣ୍ଡକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରି ଜାତିସଂଘର ମହାସଚିବ ଆଣ୍ଟ୍ରୋନିଓ ଗୁଟେରସ୍ ତୁରନ୍ତ ଶତ୍ରୁତାର ଅନ୍ତ ଘଟାଇବାକୁ ଆହ୍ୱାନ ଜଣାଇବା ସହ ସମସ୍ତ ପକ୍ଷଙ୍କୁ ସାଧାରଣ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଅନୁରୋଧ କରିଛନ୍ତି। ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି ଭାରତୀୟ ସେନାର ଶକ୍ତି କୌଣସି ଏକମାତ୍ର ବ୍ୟକ୍ତିର ନୁହେଁ, ବରଂ ସେନା ଯବାନ, କମାଣ୍ଡର, ପୂର୍ବ ସେନାନୀ, ସେମାନଙ୍କ ପରିବାର ଓ ଦେଶବାସୀଙ୍କ ଅତୁଟ ବିଶ୍ୱାସରୁ ମିଳିଥାଏ। ନୂଆଦିଲ୍ଲୀରେ ଆଜି ସେନାମୁଖ୍ୟ ପଦବୀରୁ ଦାୟିତ୍ୱ ହସ୍ତାନ୍ତର କରିବା ସମୟରେ ସେ ଏହି କଥା କହିଛନ୍ତି। ସେ କହିଛନ୍ତି 4 ଦଶକରୁ ଅଧିକ ସମୟ ଭାରତୀୟ ସେନାରେ ସେବା କରିବା ତାଙ୍କ ଜୀବନର ସବୁଠାରୁ ବଡ଼ ସମ୍ମାନ ଓ ସୁଯୋଗ ଥିଲା।
1: 4 ଦଶକ ସେ ଅଧିକ ସମୟ ଭାରତୀୟ ସେନା ମେ ସେବାରତ ରହିନା ମେରେ ଜୀବନ କା ସବସେ ବଡ଼ା ସୌଭାଗ୍ୟ ରହା। ଭାରତୀୟ ସେନା କିସି ଏକ ବ୍ୟକ୍ତି ବିଶେଷ ସେ ନହିଁ ବଲକି ଅପନେ ସୈନିକୋଁ, କମାଣ୍ଡରୋଁ, ପୂର୍ବ ସୈନିକୋଁ, ପରିବାରଜନୋଁ ଔର ଦେଶବାସୀଓଁ କେ ଅଟୁଟ ବିଶ୍ୱାସ ସେ ଶକ୍ତି ପ୍ରାପ୍ତ କରତୀ। ସବ ପ୍ରଥମ ମେ ଭାରତୀୟ ସେନା କେ ହର ସୈନିକ ସାମିଲ ବୀର ଗତି ପ୍ରାପ୍ତ ବଳିଦାନିଓଁ କୋ ନମନ କରତା ହୁଁ।
0: ଜେନେରାଲ ଦ୍ୱିବେଦୀ କହିଛନ୍ତି ଯେ ଗତ 2 ବର୍ଷ ଧରି ଭାରତୀୟ ସେନା ସମସ୍ତ କ୍ଷେତ୍ରରେ ନିଜର ପ୍ରସ୍ତୁତି, ସନ୍ତୁଳନ ଓ ସଚେତନତାକୁ ନିରନ୍ତର ଭାବେ ଅତୁଟ ରଖିଛି। ନୂତନ ସେନାମୁଖ୍ୟ ଜେନେରାଲ ଧୀରଜ ସେଠଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବା ସମୟରେ ଜେନେରାଲ ଦ୍ୱିବେଦୀ କହିଛନ୍ତି ଯେ ଜେନେରାଲ ସେଠ ଜଣେ ଅନୁଭବୀ ସେନାନୀ ଓ କ୍ଷମତାଶୀଳ ନେତା। ଶିଖ ଧର୍ମର ଷଷ୍ଠ ଗୁରୁ ଗୁରୁ ହରଗୋବିନ୍ଦ ସାହିବଜୀଙ୍କ ଆଜି ପ୍ରକାଶ ପର୍ବ ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଏକ ବାର୍ତ୍ତାରେ ଶ୍ରୀ ଶାହା କହିଛନ୍ତି ଯେ ଧର୍ମ, ସଂସ୍କୃତି ଓ ମାନବୀୟ ମୂଲ୍ୟବୋଧର ସୁରକ୍ଷା ପାଇଁ ଗୁରୁ ହରଗୋବିନ୍ଦ ସାହିବଜୀ ସନ୍ଥ ସୈନିକ ପରମ୍ପରାର ମୂଳଦୁଆ ପକାଇଥିଲେ। ଆଧ୍ୟାତ୍ମିକ ଶକ୍ତି ଓ ବୀରତ୍ୱର ଅଦ୍ଭୁତ ସମନ୍ୱୟର ବାର୍ତ୍ତା ପ୍ରଦାନ କରି ସେ ଶ୍ରୀ ଅକାଲ ତଖତ ସାହିବର ପ୍ରତିଷ୍ଠା କରିବା ସହ ସମାଜକୁ ଅନ୍ୟାୟ ବିରୋଧରେ ଦୃଢ଼ତାର ସହ ଛିଡ଼ା ହେବାକୁ ପ୍ରେରଣା ଦେଇଥିଲେ ବୋଲି କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ 2ଟି ଖଡ଼ଗ ଧାରଣ କରି ଗୁରୁ ହରଗୋବିନ୍ଦ ସାହିବଜୀ ପ୍ରମାଣିତ କରିଥିଲେ ଯେ ଆଧ୍ୟାତ୍ମିକତା ସହିତ ଅନ୍ୟାୟ ବିରୋଧରେ ନିର୍ଭୀକ ଭାବେ ଛିଡ଼ା ହେବା ଆସ୍ଥାର ଏକ ଅବିଚ୍ଛେଦ୍ୟ ଅଂଶ। ଆନ୍ତର୍ଜାତିକ ସଂସଦୀୟ ଦିବସ ଅବସରରେ ଲୋକସଭା ବାଚସ୍କତି ଓମ୍ ବିର୍ଲା ସମସ୍ତ ନିର୍ବାଚିତ ଜନପ୍ରତିନିଧି ଏବଂ ବିଶ୍ୱର ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ବିର୍ଲା କହିଛନ୍ତି ସଂସଦ ହେଉଛି ଜନସାଧାରଣଙ୍କ ଆଶା, ଆକାଂକ୍ଷା, ଅଧିକାର ଏବଂ ବିଶ୍ୱାସର ସର୍ବୋଚ୍ଚ ପ୍ରତିଫଳନ, ଯେଉଁଠାରେ ବିଭିନ୍ନ ଚିନ୍ତାଧାରାର ମନ୍ଥନ ହୋଇଥାଏ, ନୀତି ପ୍ରସ୍ତୁତ ହୁଏ ଏବଂ ଦେଶର ଭବିଷ୍ୟତର ଦିଗ ନିର୍ଦ୍ଧାରଣ କରାଯାଏ। ସେ କହିଛନ୍ତି ଏକ ସଶକ୍ତ, ସ୍ୱାଧୀନ ଏବଂ ଉତ୍ତରଦାୟୀ ସଂସଦ ହିଁ ଗଣତନ୍ତ୍ରର ପ୍ରକୃତ ଶକ୍ତି ଏବଂ ନାଗରିକଙ୍କ ଅଧିକାରର ସର୍ବବୃହତ ସଂରକ୍ଷକ। ଶ୍ରୀ ବିର୍ଲା କହିଛନ୍ତି ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ସଂସଦ ଭାବେ ଭାରତର ସଂସଦ ସର୍ବଦା ସମ୍ଭିଧାନର ଆଦର୍ଶ, ଗଣତାନ୍ତ୍ରିକ ପରମ୍ପରା ଏବଂ ଜନପ୍ରତିନିଧିତ୍ୱର ଗୌରବମୟ ଐତିହ୍ୟକୁ ଦୃଢ଼ତାର ସହ ଚଳାଇ ଆସିଛି। ଶ୍ରୀ ବିର୍ଲା କହିଛନ୍ତି ବିବିଧତାରେ ପରିପୂର୍ଣ୍ଣ ଆମ ଦେଶରେ ସଂସଦ ହେଉଛି ଜାତୀୟ ଏକତା, ସାମାଜିକ ସଦ୍ଭାବ ଏବଂ ସାମ୍ବିଧାନିକ ମୂଲ୍ୟବୋଧର ଏକ ସଶକ୍ତ ମଞ୍ଚ, ଯେଉଁଠାରେ ପ୍ରତ୍ୟେକ ଅଞ୍ଚଳ, ପ୍ରତ୍ୟେକ ବର୍ଗ ଏବଂ ପ୍ରତ୍ୟେକ ନାଗରିକଙ୍କ ସ୍ୱରକୁ ସ୍ଥାନ ମିଳିଥାଏ। ମିଜୋରାମର ମୁଖ୍ୟମନ୍ତ୍ରୀ ପୁ ଲାଲଦୁହୋମା କହିଛନ୍ତି ଯେ ରାଜ୍ୟରେ ଶାନ୍ତି ଓ ସ୍ଥିରତା କ୍ଷେତ୍ରରେ ଉନ୍ନତି ଘଟିଛି। ସେ ଜନସାଧାରଣଙ୍କୁ ଏକତ୍ରିତ ହୋଇ ଏକ ଶାନ୍ତି ଓ ସ୍ଥିର ରାଜ୍ୟ ଗଠନ ଲାଗି କାମ କରିବାକୁ ଆହ୍ୱାନ ଦେଇଛନ୍ତି। ଶାନ୍ତି ଚୁକ୍ତି ଦିବସର 40ତମ ବାର୍ଷିକୀ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ଥାୟୀ ଉନ୍ନତି ପାଇଁ ଶାନ୍ତି ଓ ସ୍ଥିରତା ଅତ୍ୟନ୍ତ ଆବଶ୍ୟକ। ରାଜ୍ୟପାଳ ଅବସରପ୍ରାପ୍ତ ଜେନେରାଲ ବିଜୟ କୁମାର ସିଂ କହିଛନ୍ତି ଯେ ମିଜୋରାମର ଶାନ୍ତି ଓ ସ୍ଥିରତା କେବଳ ରାଜ୍ୟ ପାଇଁ ଗର୍ବର ବିଷୟ ନୁହେଁ, ବରଂ ଏହା ଦେଶର ଅନ୍ୟ ଅଞ୍ଚଳମାନଙ୍କ ପାଇଁ ମଧ୍ୟ ଏକ ଆଦର୍ଶ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ରାଜ୍ୟରେ ସମାନ ନାଗରିକ ସଂହିତା କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି। ସେ ବିଧାନସଭାରେ ଘୋଷଣା କରି କହିଛନ୍ତି ଯେ ଆସନ୍ତା 2 ଜୁଲାଇ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ଏ ସମ୍ପର୍କିତ ବିଧେୟକ ଖସଡ଼ା ପ୍ରସ୍ତାବ ଉପସ୍ଥାପନ କରାଯିବ। ଗୁଜରାଟ, ଉତ୍ତରାଖଣ୍ଡ ଏବଂ ଆସାମର ଆଦର୍ଶକୁ ଅନୁସରଣ କରି ସର୍ବୋଚ୍ଚ ନ୍ୟାୟାଳୟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ରଞ୍ଜନା ଦେଶାଇଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଛି। ଫିଫା ବିଶ୍ୱକପ୍ରୁ ଜର୍ମାନୀ ବାଦ୍ ପଡ଼ିଛି। ବୋଷ୍ଟନରେ ଅନୁଷ୍ଠିତ ମ୍ୟାଚ୍ରେ ପାରାଗୁଏଠାରୁ 4-3 ଗୋଲରେ ଜର୍ମାନୀ ପରାସ୍ତ ହୋଇଛି। ଅନ୍ୟ ଏକ ମ୍ୟାଚ୍ରେ ମାରୋକୋ 3-2 ନେଦରଲ୍ୟାଣ୍ଡସ୍କୁ ପରାସ୍ତ କରିଥିବାବେଳେ ପୂର୍ବରୁ ବ୍ରାଜିଲ 2-1 ଜାପାନକୁ ପରାସ୍ତ କରିଥିଲା। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ବିକଶିତ ଭାରତ ଲକ୍ଷ୍ୟ ପୂରଣ ପାଇଁ କୃଷିକ୍ଷେତ୍ରର ଉନ୍ନତି ଅପରିହାର୍ଯ୍ୟ କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ଗ୍ରୀସ୍ ଓ ଭାରତ ମଧ୍ୟରେ ଆଜିଠାରୁ ଆରମ୍ଭ ହେଲା ୟୁପିଆଇ ଆଧାରିତ ଅର୍ଥ ନେଣଦେଣ ସେବା। भारत।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ରବିଧାନ ସଂଗ୍ରହ ଅବଧିକୁ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ବୃଦ୍ଧି କଲେ ରାଜ୍ୟ ସରକାର। ଭାରତୀୟ ସ୍ଥଳସେନା ମୁଖ୍ୟ ଭାବେ ଆଜି ଦାୟିତ୍ୱ ଗ୍ରହଣ କଲେ ଜେନେରାଲ ଧୀରଜ ସେଠ। ପୁରୀ ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ଶ୍ରୀଜୀଉଙ୍କ ଅଣସର ଗୁପ୍ତନୀତି। ସାମାଜିକ ଗଣମାଧ୍ୟମର ଗୁରୁତ୍ୱ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରିବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ସାମାଜିକ ଗଣମାଧ୍ୟମ ଦିବସ। ଏବଂ ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ରାଜ୍ୟରେ ରବିଧାନ ସଂଗ୍ରହ ଅବଧିକୁ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଚଳିତ ବର୍ଷ ସରକାର 20 ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ବର୍ତ୍ତମାନ ସୁଦ୍ଧା 18,79,000 ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଛି। 5ଟି ଜିଲ୍ଲାରେ ଧାନ ସଂଗ୍ରହ ହୋଇନଥିବାରୁ ଅବଧିକୁ ବୃଦ୍ଧି କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ଭାରତୀୟ ସେନା ଜାତୀୟ ସୁରକ୍ଷା ସମ୍ପର୍କିତ ସମସ୍ତ କାର୍ଯ୍ୟ ସ୍ୱଷ୍ଟ ଲକ୍ଷ୍ୟ ଓ ଦାୟିତ୍ୱର ସହିତ ନିର୍ବାହ କରିଥାଏ ବୋଲି ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି। ନୂଆଦିଲ୍ଲୀରେ ଆଜି ସେନା ମୁଖ୍ୟ ପଦବୀରୁ ଦାୟିତ୍ୱ ହସ୍ତାନ୍ତର କରିବା ସମୟରେ ଜେନେରାଲ ଦ୍ୱିବେଦୀ କହିଛନ୍ତି, 4 ଦଶକରୁ ଅଧିକ ସମୟ ଭାରତୀୟ ସେନାରେ ସେବା କରିବା ତାଙ୍କ ଜୀବନର ସବୁଠାରୁ ବଡ଼ ସମ୍ମାନ ଓ ସୁଯୋଗ ଥିଲା। ସ୍ଥଳସେନା, ନୌସେନା ଓ ବାୟୁସେନା ଉତ୍ତମ ସମନ୍ୱୟ, ପରସ୍କର ବିଶ୍ୱାସ ଓ ଏକତ୍ର ଦୃଷ୍ଟିକୋଣ ସହିତ କାର୍ଯ୍ୟ କରିଆସୁଛନ୍ତି। ଜେନେରାଲ ଦ୍ୱିବେଦୀଙ୍କ ପରେ ନୂତନ ସ୍ଥଳସେନା ମୁଖ୍ୟ ଭାବେ ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ 2028 ମସିହା ଅଗଷ୍ଟ ମାସ 31 ତାରିଖ ପର୍ଯ୍ୟନ୍ତ ଏହି ଦାୟିତ୍ୱ ତୁଲାଇବେ। ତୈଳ ବିପଣନ କମ୍ପାନୀଗୁଡ଼ିକର ଖୁଚୁରା ଦୋକାନ ମାଧ୍ୟମରେ ମୋଟର ସ୍ପିଡ୍, ଉଚ୍ଚ ଗତିସମ୍ପନ୍ନ ଡିଜେଲର ବିକ୍ରୟ ଓ ବଣ୍ଟନ ନିୟନ୍ତ୍ରଣ ନେଇ ଜାରି ହୋଇଥିବା ଅସ୍ଥାୟୀ ନିୟମକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରିଛନ୍ତି। ଆସନ୍ତାକାଲିଠାରୁ ଏହା ଲାଗୁ ହେବ ବୋଲି ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ପଶ୍ଚିମ ଏସିଆ ପରିସ୍ଥିତି ଯୋଗୁଁ ଚଳିତ ମାସ 12 ତାରିଖରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସ୍ଥିର ରଖିବା ଲାଗି ଏହି କଟକଣା ଜାରି କରିଥିଲେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ 2 ଇନ୍ଷ୍ଟାଣ୍ଟ ଓ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଆସନ୍ତା 3 ତାରିଖରେ ଅନୁଷ୍ଠିତ ହେବ। ଗୋଟିଏ ବିଷୟରେ ଅକୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଇନ୍ଷ୍ଟାଣ୍ଟ ପରୀକ୍ଷା ଦେବାର ସୁଯୋଗ ମିଳିବ। ଚଳିତ ବର୍ଷ ପ୍ରଥମଥର ପାଇଁ ଇମ୍ପ୍ରୁଭମେଣ୍ଟ

0: ପରୀକ୍ଷା ଆରମ୍ଭ ହୋଇଛି। କୌଣସି ବିଷୟରେ କମ୍ ମାର୍କ ରଖିଥିବା ପରୀକ୍ଷାର୍ଥୀ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେଇପାରିବେ। ଏଥିପାଇଁ ମୋଟ 32 ପରୀକ୍ଷା କେନ୍ଦ୍ର କରାଯାଇଥିବା ପରିଷଦ ପକ୍ଷରୁ ସୂଚନା ମିଳିଛି। ଚଳିତ ବର୍ଷ ମୋଟ 4,600 ଜଣ ଛାତ୍ରଛାତ୍ରୀ ଏହି ଇମ୍ପ୍ରୁଭମେଣ୍ଟ ପରୀକ୍ଷା ପାଇଁ ଆବେଦନ କରିଛନ୍ତି। ଅନ୍ୟପକ୍ଷରେ ଯୁକ୍ତ 2 ପରୀକ୍ଷା ଖାତାର ପୁନଃ ଯାଞ୍ଚ ଆବେଦନ ଅବଧିକୁ ଆସନ୍ତା 4 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପୁରୀ ଶ୍ରୀମନ୍ଦିରରେ ଆଜିଠାରୁ ଅଣସର ଗୁପ୍ତନୀତି ଆରମ୍ଭ ହୋଇଛି। ଶ୍ରୀବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ, ସୁଭଦ୍ରାଙ୍କ ସ୍ଥାନରେ ମା' ଭୁବନେଶ୍ୱରୀ, ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଅନନ୍ତ ନାରାୟଣ ଏବଂ ସୁଦର୍ଶନଙ୍କ ସ୍ଥାନରେ ପତିତ ପବନ ପୂଜା ପାଉଛନ୍ତି। ପଟ୍ଟିଦିଅଙ୍କ ସହ ଖଟ ଉପରେ ଦୋଳଗୋବିନ୍ଦ, ରାମ, ନୃସିଂହ, ଭୂଦେବୀ, ଶ୍ରୀଦେବୀ, ମଦନମୋହନ, ଶ୍ରୀକୃଷ୍ଣଙ୍କୁ ମଧ୍ୟ ପୂଜା କରାଯାଉଛି। ମଙ୍ଗଳ ଆଳତୀଠାରୁ ଆରମ୍ଭ କରି ସମସ୍ତ ପୂଜାବିଧି ସମ୍ପନ୍ନ କରାଯିବା ସହ ମହାପ୍ରସାଦ ଲାଗି କରାଯିବ। ଗତକାଲି ଚତୁର୍ଥ ମୂର୍ତ୍ତିଙ୍କୁ ଗୋଟି ପହଣ୍ଡିରେ ସ୍ନାନବେଦୀରୁ ଅଣସର ଗ୍ରହକୁ ବିଜେ କରାଯାଇଥିଲା। ପହଣ୍ଡି ଶେଷ ହେବା ପରେ ସୁବର୍ଣ୍ଣ ଚିତା ଓ ରାହୁରେଖା ଓଲାଗି ହୋଇଥିଲା। ଜ୍ୱର ପୀଡ଼ାର ଲାଘବ ପାଇଁ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଫୁଲୁରୀ ତେଲ ଲାଗି କରାଯିବ। ରାଜବୈଦ୍ୟ ପ୍ରସ୍ତୁତ କରୁଥିବା ଦଶମୂଳ ମହୁଷଧି ସେବନ ପରେ ମହାପ୍ରଭୁ ସୁସ୍ଥ ହେବେ। ଏହି ସମୟ ମଧ୍ୟରେ ଶ୍ରୀମନ୍ଦିରରେ ପଟ୍ଟିଦିଅଙ୍କୁ ପୂଜା କରାଯିବାର ପରମ୍ପରା ରହିଛି। ସେହିଭଳି ବ୍ରହ୍ମଗିରିସ୍ଥିତ ପ୍ରଭୁ ଅଲାରନାଥଙ୍କ ପୀଠରେ ଆଜିଠାରୁ ଦର୍ଶନ ଆରମ୍ଭ ହୋଇଛି। ଶ୍ରଦ୍ଧାଳୁମାନେ ଆସନ୍ତା 14 ଦିନ ଧରି ପ୍ରଭୁ ଅଲାରନାଥଙ୍କ ଦର୍ଶନ କରିପାରିବେ। ଭୋର 4ଟାରୁ ମନ୍ଦିର ଦ୍ୱାରଫିଟା ପରେ ମଙ୍ଗଳ ଆଳତୀ, ଗୋପାଳବଲ୍ଲଭ ନୀତି ଶେଷ ହେବା ପରେ ସକାଳ 6ଟାରୁ ଅପରାହ୍ନ 2 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ କରିପାରିବେ। ମଧ୍ୟାହ୍ନ ଧୂପ ପରେ ପୁଣି ଥରେ ଦିନ 2ଟାରୁ ରାତି 10 ପର୍ଯ୍ୟନ୍ତ ମନ୍ଦିର ଖୋଲା ରହିବ ବୋଲି ନିଯୋଗ ପକ୍ଷରୁ କୁହାଯାଇଛି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମହାପ୍ରଭୁଙ୍କ ଗୁପ୍ତ ସେବା ନୀତି ସମ୍ପର୍କରେ ଶ୍ରୀମନ୍ଦିର ସଂସ୍କୃତି ଗବେଷକ ଶରତ ମହାନ୍ତି ଆକାଶବାଣୀକୁ କହିଛନ୍ତି,
1: ତେଣୁ ଆଜି ହେଉଛି ଅନବସର ଗୃହର ପ୍ରଥମ ଦିବସ। 15 ଦିନ ବ୍ୟାପୀ ମହାପ୍ରଭୁ ଜ୍ୱରାକ୍ରାନ୍ତ ହୋଇକରି ଭକ୍ତ ଏବଂ ସର୍ବସାଧାରଣଙ୍କୁ ଦର୍ଶନ ବଞ୍ଚିତ ରଖିବେ। ତେଣୁ ଆଜି କେବଳ ଗୋପନୀୟ ସେବା, ଯେଉଁଟାକି ଅଙ୍ଗଲାଗି ସେବକ ବା ଦୈତାପତି ସେବକମାନେ, ପତି ମହାପାତ୍ର, ଏମାନେ ହିଁ କେବଳ ଅଣସର ତାଟି ଭିତରକୁ ପ୍ରବେଶ ଅଧିକାର ରହିଛି। ତେଣୁ ମହାପ୍ରଭୁଙ୍କର ଗୁପ୍ତ ସେବା ଆଜିଠାରୁ ଆରମ୍ଭ ହେବ।
0: ଅନ୍ୟପକ୍ଷରେ ତିନି ରଥର ପ୍ରଭା ସଂଯୋଗ ପାଇଁ ବେଦି ପଛଭାଗ 14 ନାହାକରେ ଗୋଟିଏ ଲେଖାଏଁ ଧୂଳିଦଣ୍ଡା ଲଗାଯାଇଛି। ବର୍ତ୍ତମାନ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସାମାଜିକ ଗଣମାଧ୍ୟମ ବା ସୋସିଆଲ ମିଡିଆର ଗୁରୁତ୍ୱ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ସୋସିଆଲ ମିଡିଆ ଦିବସ ପାଳନ କରାଯାଉଛି। ସାମାଜିକ ଗଣମାଧ୍ୟମକୁ ବିଶ୍ୱ ଯୋଗାଯୋଗ କ୍ଷେତ୍ରରେ ଅବଗତ କରାଇବା ପାଇଁ ପ୍ରତିବର୍ଷ ଜୁନ୍ 30 ତାରିଖ ତଥା ଆଜିର ଦିନକୁ ଏହି ଦିବସ ଭାବେ ପାଳନ କରାଯାଉଛି। ଆସନ୍ତୁ ଶୁଣିବା ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ରିପୋର୍ଟ।
2: ସାମାଜିକ ଗଣମାଧ୍ୟମ ବର୍ତ୍ତମାନ ସମୟରେ ମଣିଷର ଜୀବନଶୈଳୀ, ଶିକ୍ଷା, ସମ୍ଭାଦ, ବ୍ୟବସାୟ, ମନୋରଞ୍ଜନ ଏବଂ ସାମାଜିକ ସଂଯୋଗର ମାଧ୍ୟମ ପାଲଟିଛି। ସୂଚନାର ଦ୍ରୁତ ଆଦାନ ପ୍ରଦାନ ସହିତ ଜନସାଧାରଣଙ୍କ ମଧ୍ୟରେ ଦୂରତା ହ୍ରାସ ପାଇଛି। 2010 ଆମେରିକାର ପ୍ରସିଦ୍ଧ ପ୍ରଯୁକ୍ତି ୱେବ୍ସାଇଟ୍ ମାସିଭଲ୍ ଏହି ଦିବସ ପାଳନର ଆରମ୍ଭ କରିଥିଲେ। ସାମାଜିକ ଗଣମାଧ୍ୟମ ଜରିଆରେ ବିଶ୍ୱବ୍ୟାପୀ ଲୋକଙ୍କୁ ଏକତା ସୂତ୍ରରେ ବାନ୍ଧିବା, ଚିନ୍ତାଧାରାର ଆଦାନ ପ୍ରଦାନ ଏବଂ ସକାରାତ୍ମକ ପରିବର୍ତ୍ତନକୁ ପ୍ରୋହାହିତ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ବିପଦ ସମୟରେ ଉଦ୍ଧାର କାର୍ଯ୍ୟ, ରକ୍ତଦାନ ଅଭିଯାନ, ସାମାଜିକ ସହାୟତା, ସରକାରୀ ସୂଚନାର ପ୍ରସାର ଏବଂ ବ୍ୟବସାୟର ଅଭିବୃଦ୍ଧି କ୍ଷେତ୍ରରେ ସାମାଜିକ ଗଣମାଧ୍ୟମର ଭୂମିକା ଅତୁଳନୀୟ। ବର୍ତ୍ତମାନ ସମୟରେ ଅନେକ ଯୁବପିଢ଼ି ସାମାଜିକ ଗଣମାଧ୍ୟମରୁ ରୋଜଗାର କରିବା ସହ ନିଜକୁ ସଫଳ ଉଦ୍ୟୋଗୀ କରିପାରିଛନ୍ତି। କଣ୍ଟେଣ୍ଟ କ୍ରିଏଟର, ରିଲ୍ସ ଏବଂ ଅନେକ ବ୍ୟବସାୟ ଏହା ଜରିଆରେ ସଫଳତା ହାସଲ କରୁଛି। ସାମାଜିକ ଗଣମାଧ୍ୟମର ସକାରାତ୍ମକ ଦିଗ ସହିତ ଅନେକଗୁଡ଼ିଏ ପ୍ରତିବନ୍ଧକ ମଧ୍ୟ ରହିଛି। ମିଥ୍ୟା ଖବର ପ୍ରଘଟ, ସାଇବର ଠକେଇ, ଗୋପନୀୟତାର ଉଲ୍ଲଂଘନ ଏବଂ ଅତ୍ୟଧିକ ବ୍ୟବହାର ଯୋଗୁଁ ମାନସିକ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ବର୍ତ୍ତମାନ ବିଶ୍ୱର 5.79 ବିଲିୟନ୍ ଲୋକ ସାମାଜିକ ଗଣମାଧ୍ୟମ ବ୍ୟବହାର କରୁଛନ୍ତି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ସମୀକ୍ଷକ ଜାନକିସ୍ ବଡ଼ପଣ୍ଡା ପ୍ରତିକ୍ରିୟାରେ କହିଛନ୍ତି,
3: ଯେତେଲାଗି ଯୋଉ ମୋବାଇଲ ମାନିଆ ଠାରୁ ବା ଆପଣଙ୍କର କମ୍ପ୍ୟୁଟରରେ ବସିକି ସେମାନେ ବିଭିନ୍ନ ପ୍ରକାରର ସାମାଜିକ ଗଣମାଧ୍ୟମରେ ଦେଖୁଛନ୍ତି, ସେଥିରୁ ଯେମିତି ଦୂରେଇବେ। ଯୋଉମାନେ ସବୁ ବୟସ୍କ, ଯୋଉମାନଙ୍କ ବୁଦ୍ଧିଶୁଦ୍ଧି ହେଲାଣି, ପାଠଶାଠ ପଢିଛନ୍ତି, ସେମାନେ ଯୋଉ ସାମାଜିକ ଗଣମାଧ୍ୟମରୁ ବାଛି ବାଛି ତାଙ୍କର ବନ୍ଧୁତ୍ୱ ଗ୍ରହଣ କରିବେ ଏବଂ ସେମାନଙ୍କ ଠାରୁ ବାସ୍ତବରେ ପରସ୍ପର ସହିତ ଆଲୋଚନା ପର୍ଯ୍ୟାଲୋଚନା କରିବା ପାଇଁ ଏକ ସୁଯୋଗ ଭାବରେ ଗ୍ରହଣ କରିବେ, ସେଭଳି କରିବାର ଆବଶ୍ୟକତା ଅଛି।
2: ସାମାଜିକ ଗଣମାଧ୍ୟମ ହେଉଛି ଶକ୍ତିଶାଳୀ ସଂଯୋଗର ମାଧ୍ୟମ। ଏହାର ଦାୟିତ୍ୱଶୀଳ ଏବଂ ସକାରାତ୍ମକ ବ୍ୟବହାର ଏକ ସୁରକ୍ଷିତ ଓ ସଚେତନ ଡିଜିଟାଲ ସମାଜ ଗଠନରେ ସହାୟକ ହୋଇପାରିବ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତିରେଖା ତାରିଣୀ।
0: କେନ୍ଦ୍ର ସରକାରଙ୍କ 12 ବର୍ଷ ରାଜ୍ୟ ସରକାର

0: ଗାନ୍ଧୀଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ରାୟଗଡ଼ା ଜିଲ୍ଲା ବିଷମକଟକଠାରେ ବୁଦ୍ଧିଜୀବୀ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ବିଧାୟକ ରଘୁରାମ ମାଛ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ଭଦ୍ରକ ଜିଲ୍ଲାରେ ବୟସ୍କ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସର୍ବେକ୍ଷଣ ଆରମ୍ଭ ହୋଇଛି। ସର୍ବେକ୍ଷଣ ସମୟରେ ସେମାନଙ୍କ ରକ୍ତଚାପ, ଚକ୍ଷୁ, ଉଚ୍ଚତା ଓ ଫୁସ୍ଫୁସ୍ ସମ୍ବନ୍ଧୀୟ ବିଭିନ୍ନ ପରୀକ୍ଷା କରାଯାଉଛି। 45 ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ସାମାଜିକ, ଅର୍ଥନୈତିକ, ଶାରୀରିକ, ମାନସିକ ଏବଂ ପାରିପାର୍ଶ୍ୱିକ ପରିବେଶ ଉପରେ ମଧ୍ୟ ସର୍ବେକ୍ଷଣ କରାଯାଉଛି। ଏହାର ଫଳାଫଳ ଭବିଷ୍ୟତରେ ବୟସ୍କ ନାଗରିକଙ୍କ ପାଇଁ ସରକାରୀ ନୀତି ଓ ଯୋଜନା ପ୍ରଣୟନରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଛି। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଓ କଟକର କେତେକ ସ୍ଥାନରେ ବର୍ଷା ହୋଇଯାଇଛି। ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ବାଂଲାଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଆସନ୍ତା ଶୁକ୍ରବାର ସୁଦ୍ଧା ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏ ସମ୍ପର୍କରେ ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତି କହିଛନ୍ତି,
1: ଆଗାମୀ 7 ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷା ରହିବ, ପ୍ରବଳ ବର୍ଷା ଇଭିନ୍ ଅତି ପ୍ରବଳ ବର୍ଷା ମଧ୍ୟ ହେବାର ସମ୍ଭାବନା ରହିଛି। ଆଗାମୀ 24 ଘଣ୍ଟା ମଧ୍ୟରେ ହାଲକାରୁ ମଧ୍ୟମ ବର୍ଷା ଅଧିକାଂଶ ସ୍ଥାନରେ ହେବାର ସମ୍ଭାବନା ରହିଛି। ଉତ୍ତର ଅଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ଗୁଡ଼ିକ, ଉପକୂଳବର୍ତ୍ତୀ ଅଞ୍ଚଳର ଜିଲ୍ଲା ଗୁଡ଼ିକରେ ଆଉ ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।
0: ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ଗଜପତି ଜିଲ୍ଲାର କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମୁଖ୍ୟ ସମ୍ବାଦ ପୁଣିଥରେ, ରବିଧାନ ସଂଗ୍ରହ ଅବଧିକୁ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ବୃଦ୍ଧି କଲେ ରାଜ୍ୟ ସରକାର। ଭାରତୀୟ ସ୍ଥଳସେନା ମୁଖ୍ୟ ଭାବେ ଆଜି ଦାୟିତ୍ୱ ଗ୍ରହଣ କଲେ ଜେନେରାଲ ଧୀରଜ ସେଠ। ପୁରୀ ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ଶ୍ରୀଜୀଉଙ୍କ ଅଣସର ଗୁପ୍ତ ନୀତି। ସାମାଜିକ ଗଣମାଧ୍ୟମର ଗୁରୁତ୍ୱ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରିବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ସାମାଜିକ ଗଣମାଧ୍ୟମ ଦିବସ ଏବଂ ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଶୁଣନ୍ତୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଇଆର୍ଟି।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଏ ଦିଲ୍ ସେ ଦିଲ୍ ତକ୍ ସଫରରେ ମୁଁ ଅଛି ମୋନାଲିସା ଆପଣମାନଙ୍କ ସାଥିରେ କାଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ମୋ ଦେଶର ଗାଥା ପ୍ରତିଟି କାନରେ ଗୁଞ୍ଜରିତ ହୁଏ ଏଠି ପବନ ହୁଏ ସ୍ୱଦେଶର କାହାଣୀ ବିଭିନ୍ନତା ଭିତରେ ଏକଦଶା ଯେ ମୋ ଦେଶର ପ୍ରତିଛବି ଏଥିରେ ପ୍ରତିଟି ମଣିଷଙ୍କ ହୃଦୟରେ ରହିଛି ଦେଶପ୍ରେମର କାହାଣୀ ଏହି ଦେଶପ୍ରେମ ଭିତରେ ରହିଛି ବୀରତାର ଗାଥା ଓ ଅନେକ ଦେଶବୀରମାନଙ୍କର ଯଶସ୍ୱୀର କଥା ତେବେ ସେହି ଦେଶପ୍ରେମର କଥାକୁ ନେଇ ଆରମ୍ଭ କରୁଛୁ ମୋ ଦେଶ

0: ଖରାଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

ମେଘୁଆ ପାଗର ମେଘ ଭିଜା ବର୍ଷା ଭିଜା ଅଭିନନ୍ଦନ ଆପଣଙ୍କୁ ସମସ୍ତଙ୍କୁ ମ୍ୟୁଜିକ୍ ମିତ୍ର ଅନୁ ତରଫରୁ ଜୁହାର ଆଦାବ ସତ ଶ୍ରୀ ଅକାଳ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଦିଲ୍ ସେ ଦିଲ୍ ତକ୍ ଶୁଣୁଛନ୍ତି ସୁରିଲା ଆଫ୍ଟରନୁନ୍ ଆଉ ସୁରିଲା ଆଫ୍ଟରନୁନ୍ରେ ଗୋଟିଏ ପୁରୀ ଗୋଟିଏ ବ୍ୟୁଟିଫୁଲ୍ ରୋମାଣ୍ଟିକ୍ ଟ୍ରାକ୍ ଆପଣଙ୍କ ପାଖକୁ ଆସିବ ଖାସ୍ ନେଇକି ଆସିଛି ଆପଣଙ୍କ ପାଇଁ ମ୍ୟୁଜିକ୍ ମିତ୍ର ଅନୁ ଏମିତି ଶୁଣୁଥାନ୍ତୁ ଆମକୁ ଦିଲ୍ ସେ ଦିଲ୍ ତକ୍

ଯୋଗାଯୋଗ ଆଜିକାଲି ବିନା ଯୋଗାଯୋଗରେ କିଛି ବି ହୁଏ ନା, କାରଣ କାମ କରିବାକୁ ହେଲେ ଯୋଗାଯୋଗ ଦରକାର। ଏଇଠି ବସି ଗୋଟିଏ ଅଲଗା ପୃଥିବୀ ସହିତ ଯୋଡ଼ିବାକୁ ହେଲେ ନିଜକୁ ଦରକାର କନେକ୍ସନ। କହିବାର କଥା ହେଲା ଯେ ଆମେ ଗୋଟିଏ ଜାଗାରେ ବସି ଅନେକ ଜାଗା ସହିତ ଯୋଡ଼ି ହୋଇପାରୁଛେ, ଏବଂ ସେଇଥିପାଇଁ କୁହାଯାଉଛି ଏ ପୃଥିବୀଟା ପୁରାପୁରି ନା ଛୋଟିଆ ହୋଇଗଲାଣି। ଆମେ ଯେକୌଣସି ଜାଗାକୁ ଚାହିଁଲେ କନେକ୍ଟ ହୋଇଯାଇପାରୁଛେ, ନିଜ କାମ ସୁରୁଖୁରୁରେ ହୋଇପାରୁଛି, ସମୟ ବଞ୍ଚୁଛି, ଏବଂ ଲାଇଫ୍ ବି କ୍ୱାଇଟ୍ କମ୍ଫର୍ଟେବଲ୍ ହୋଇଯାଇଛି, ରାଇଟ୍। ହେଲେ ଏଇ ଯେଉଁ ଆରାମଦାୟକ ଜୀବନ, ଏ ଭିତରେ ଯେଉଁ ପ୍ରକୃତ ଯୋଗାଯୋଗ କେଉଁଠି ନା କେଉଁଠି ବାଧାପ୍ରାପ୍ତ ହୋଇଛି କି? କିଛି କହିପାରିବା ଯେ କୌଣସି ଝଡ଼ ଝଞ୍ଜା ତୋଫାନ ଯୋଗୁଁ? କାହିଁ, ସେମିତି ତ କିଛି ହେଇନି। କାରଣ ଆମେ ସବୁବେଳେ କହୁ ଯେତେବେଳେ ଝଡ଼ ବାତ୍ୟା ହୁଏ କିମ୍ବା ସେଭଳି କିଛି ପ୍ରାକୃତିକ ବିପର୍ଯ୍ୟୟ ଦେଖାଦିଏ, ତେବେ ଯୋଗାଯୋଗ ଭାଙ୍ଗିଯାଏ ଅନେକ ସମୟରେ। କିନ୍ତୁ ଆଜିକାଲି ମନ ଭିତରର ଯେଉଁ ଝଡ଼ ଝଞ୍ଜା ବାତ୍ୟା ତୋଫାନ ଯାହା ବି କୁହନ୍ତୁ ଯେତେବେଳେ ଆସୁଛି ନା, ଏ ଯୋଗାଯୋଗ ଗୁଡ଼ିକ ଭାରି ଦୁର୍ବଳ ହୋଇପଡ଼ୁଛି। ପୃଥିବୀ ସଙ୍କୁଚିତ ହୋଇଯାଇଛି ସତ, କିନ୍ତୁ ଯେଉଁ ଯୋଗାଯୋଗ ଆମ ଭିତରେ ଗୋଟିଏ ଶକ୍ତ ସମ୍ପର୍କ ସୃଷ୍ଟି କରିବା କଥା, ତାହା ଧୀରେ ଧୀରେ ଆଉଟ୍ ଅଫ୍ ନେଟୱାର୍କ ବା ଆଉଟ୍ ଅଫ୍ ରିଚ୍ ହୋଇଯାଉଛି। କ'ଣ ଠିକ୍ କହିଲି ନା?

ତାକୁ ଛାଡ଼ିକି ବି ଆମ ଭିତରେ ଏକ ପୃଥିବୀ ରହିଛି ଯେଉଁଠି ହସ, ରାଗ, ଦୁଃଖ, ଅଭିମାନ, ଜାଣି କେତେ ପ୍ରକାର ଇମୋସନ୍ସ ଖୁନ୍ଦି ହେଇକି ରହିଛି, ଯାହାକୁ ନେଇକି ଆମେ ଯେତେବେଳେ ବାହାର ଦୁନିଆ ସହିତ ସମ୍ପର୍କ ସ୍ଥାପନ କରୁଛେ, ତାପରେ ଯାଇକି ଆମେ ଦୁନିଆରେ ଗୋଟେ ପରିଚୟ ସୃଷ୍ଟି କରୁଛେ। ଭିତରେ ଅନେକ କିଛି ଲାଗି ରହିଥିଲେ ବି ବେଳେବେଳେ ଏଇ ପୃଥିବୀ ସହିତ ଯୋଡ଼ି ହେବାକୁ ପଡ଼େ, କାରଣ ଦରକାର, ଆବଶ୍ୟକତା ରହିଛି। ଆଉ କେବଳ ଆବଶ୍ୟକତା ନୁହେଁ, ଦାୟିତ୍ୱ ରହିଛି, କର୍ତ୍ତବ୍ୟବୋଧ ରହିଛି। ସେଥିପାଇଁ ଆମକୁ କାମ ବି କରିବାକୁ ପଡ଼େ। ଆଉ ଧୀରେ ଧୀରେ ଏଇ କାମ ହିଁ ଆମର ପରିଚୟ ସୃଷ୍ଟି କରେ। ଆଉ ଏଇ ଯେଉଁ କଥା ରହିଛି ଯେ ପୃଥିବୀ ଧୀରେ ଧୀରେ ଧୀରେ ଧୀରେ ସଙ୍କୁଚିତ ହେଇଯାଉଛି, ବେଳେବେଳେ ଲାଗେ ଯେମିତି ଆମ ଭିତରେ ସମାହିତ ହେଇଯାଉଛି, ହେଲେ ଯଦି ଏଭଳି ହେଉଛି ତେବେ ଆମ ଭିତରେ ଏତେ କନଫ୍ୟୁଜନ କାହିଁକି, ଏତେ ନିରାଶାବୋଧ କାହିଁକି? ଆମେ ଯଦି ପରସ୍ପର ସହିତ ଇଜିଲି କନେକ୍ଟ ହେଇପାରୁଛେ ଟେକ୍ନୋଲୋଜିକାଲି, ତେବେ ମାନସିକ ଭାବେ ଏତେ ଦ୍ୱନ୍ଦ୍ୱ କାହିଁକି, ଏଭଳି କାହିଁକି ହେଉଛି? ବୋଧହୁଏ ଯେମିତିକି କହିଥିଲି, ଧୀରେ ଧୀରେ କନେକ୍ସନ, ରିଅଲ କନେକ୍ସନ ୱିକ୍ ହେଉଛି। ତେଣୁ ଚାଲନ୍ତୁ ନା ଏହି ରିଅଲ କନେକ୍ସନ ଉପରେ ଆମେ କାମ କରିବା, ପରସ୍ପର ଭିତରର ଭଲ ପାଇବାକୁ ଷ୍ଟ୍ରଙ୍ଗ କରିବା। ଦୁଇ ଜଣଙ୍କ ଭିତରେ ତୃତୀୟ ଜଣକୁ ଆସିବାକୁ ଦେବାନି, ହୁଏତ ଆମ କନେକ୍ସନ ଷ୍ଟ୍ରଙ୍ଗ ହୋଇଯାଇପାରେ। ଆଉ ଏ ଯେଉଁ ପୃଥିବୀ ସଙ୍କୁଚିତ ହୋଇଯାଉଛି, ସେ ସଙ୍କୁଚିତ ପୃଥିବୀକୁ ଆମେ ମଧ୍ୟ ଭଲ ପାଇପାରିବା ନା, କ'ଣ କହୁଛନ୍ତି?

ନମସ୍କାର ଶ୍ରୋତବନ୍ଧୁ, ସନ୍ଧ୍ୟା ପାଞ୍ଚଟାର ଏଫ୍ଏମ୍ ନ୍ୟୁଜ୍ ହେଡ୍‌ଲାଇନ୍ସକୁ ଆପଣମାନଙ୍କୁ ସ୍ୱାଗତ କରୁଛି, ମୁଁ ମହେଶ୍ୱର ସାହୁ। ରବିଧନ ସଂଗ୍ରହ ଅବଧିକୁ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଭାରତୀୟ ସ୍ଥଳସେନା ମୁଖ୍ୟ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ଜେନେରାଲ ଧୀରଜ ସେଠ। ପୁରୀ ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ଶ୍ରୀଜୀଉଙ୍କ ଗୁପ୍ତ ସେବା। ଶ୍ରୀବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ, ସୁଭଦ୍ରାଙ୍କ ସ୍ଥାନରେ ମା ଭୁବନେଶ୍ୱରୀ ଏବଂ ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଅନନ୍ତ ନାରାୟଣ ଓ ସୁଦର୍ଶନଙ୍କ ସ୍ଥାନରେ ପତିତ ପାବନ ପଟିଦ୍ୟ ଭାବେ ପୂଜା ପାଉଛନ୍ତି। ଅନ୍ୟପଟେ ବ୍ରହ୍ମଗିରିସ୍ଥିତ ପ୍ରଭୁ ଶ୍ରୀ ଅଲାରନାଥଙ୍କ ପୀଠରେ ଆଜିଠାରୁ ଦର୍ଶନ ଆରମ୍ଭ ହୋଇଛି। ସାମାଜିକ ଗଣମାଧ୍ୟମର ଗୁରୁତ୍ୱ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରିବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ସାମାଜିକ ଗଣମାଧ୍ୟମ ଦିବସ। ମୌସୁମୀ ପ୍ରଭାବରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଫଗାନିସ୍ତାନ ଉପରେ ପାକିସ୍ତାନର ଆକ୍ରମଣକୁ

ଅନ୍ତର୍ଜାତୀୟ ସମୁଦାୟ ନିନ୍ଦା କରିଛନ୍ତି। ଶାନ୍ତି ବଜାୟ ରଖିବା ପାଇଁ ଜାତିସଂଘ ମଧ୍ୟ ନିବେଦନ କରିଛି। ଭାରତ ପକ୍ଷରୁ ଭେନେଜୁଏଲା ଭୂକମ୍ପ ପୀଡ଼ିତଙ୍କ ପାଇଁ ମାନବିକ ସହାୟତା କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି। ବିକଶିତ ଭାରତ ଲକ୍ଷ୍ୟ ପୂରଣ ପାଇଁ କୃଷି କ୍ଷେତ୍ରର ଉନ୍ନତି ଅପରିହାର୍ଯ୍ୟ ବୋଲି କେନ୍ଦ୍ର କୃଷିମନ୍ତ୍ରୀ କହିଛନ୍ତି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ଇନ୍ଷ୍ଟାଣ୍ଟ ଓ ଇମ୍ପ୍ରୁଭ୍ମେଣ୍ଟ ପରୀକ୍ଷା ଆସନ୍ତା 3 ତାରିଖରେ ଅନୁଷ୍ଠିତ ହେବ। ଗୋଟିଏ ବିଷୟରେ ଅକୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଇନ୍ଷ୍ଟାଣ୍ଟ ପରୀକ୍ଷା ଦେବାର ସୁଯୋଗ ମିଳିବ। ପାରାଗୁଏଠାରୁ 4-3 ପେନାଲ୍ଟି ଗୋଲ୍ରେ ପରାସ୍ତ ହୋଇ ଫିଫା ବିଶ୍ୱକପ୍ରୁ ଜର୍ମାନୀ ବାଦ୍ ପଡ଼ିଛି। ବର୍ତ୍ତମାନ ପାଇଁ ଏଫ୍ଏମ୍ ନ୍ୟୁଜ୍ ହେଡ୍ଲାଇନ୍ସ ଏତିକିରେ ଶେଷ ହେଲା। ଆପଣମାନେ ପରବର୍ତ୍ତୀ ହେଡ୍ଲାଇନ୍ ଶୁଣିପାରିବେ ସନ୍ଧ୍ୟା 6ଟାରେ।

0: ବା ଦରକାର, ଏକ୍ସପିରିଏନ୍ସଡ୍ ଲୋକଙ୍କ ଠାରୁ ଆମେ ପରାମର୍ଶ ନେବା ଦରକାର। ତ ଆପଣ କ'ଣ ଚାହାନ୍ତି, ମାନେ ଚାହାନ୍ତି ତ କହିପାରିବେନି, ଯେ ଆପଣ କ'ଣ କରନ୍ତି ଯେତେବେଳେ ଆପଣ କନଫ୍ୟୁଜ୍ ହୁଅନ୍ତି? ତ ଦେଖିନେବା କିଏ କରିଛନ୍ତି କଲ୍। ହ୍ୟାଲୋ,
1: ଜୟ ମା ତାରା ତାରିଣୀ, ଜୟ ମା ବୁଢ଼ୀ ଠାକୁରାଣୀ।
0: କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ନମସ୍କାର, ନାରାୟଣ ପ୍ରଧାନ, ବରମପୁର ବୁଗୁଡା ଜିଲ୍ଲା।
0: କେମିତି ଅଛନ୍ତି ଭାଇ?
1: ବହୁତ ବଢିଆ ଅଛି, ମୁଁ ତ ଗାଁକୁ ପଳେଇ ଆସି ପିଢି ସ୍ଥଳ ପାଇଁ ଗାଁରେ ବର୍ତ୍ତମାନ ବର୍ଷା ଲାଗି ରହିଛି।
0: ଆଚ୍ଛା, ଆଉ ଆଜିର ଟପିକ ଉପରେ କଣ କହିବେ? ବର୍ଷା ହଉଛି ନା?
1: ଆଜ୍ଞା, ହଁ ଗାଁରେ ବର୍ଷା ହଉଛି ଆମର।
0: ଆଚ୍ଛା, ତ ବଢିଆ ବର୍ଷା ପାଗରେ ଆମକୁ କଲ୍ କରିଛନ୍ତି, ବହୁତ ଭଲ ଲାଗିଲା। ତେବେ ଟପିକ ଉପରେ କଣ କହିବେ?
1: ଦେଖନ୍ତୁ, ଯଦି କୌଣସି କାମରେ ଯଦି ମୁଁ କନଫର୍ମ ହେଇଯାଏ, ତାହେଲେ ମୋର ପରିବାର ଯୋଉ ଅଛନ୍ତି ବୟୋଜ୍ୟେଷ୍ଠ ଲୋକ, ବଡ ଭାଇ କିମ୍ବା ଭଉଣୀ, ତାଙ୍କୁ ଟିକେ ପରାମର୍ଶ ନେଇଥାଏ। ପରାମର୍ଶ ନେଇକି ବୁଝିକି ମୁଁ କାମଟା କରେ।
0: ତ ବଢିଆ ହେଲା ଆଉ କଣ, ମାନେ ତା ମାନେ ବଡ ମାନଙ୍କଠୁ ପରାମର୍ଶ ନେଲେ ଆଜି ପର୍ଯ୍ୟନ୍ତ ମାନେ ଯାହା ବି କନଫ୍ୟୁଜ୍ ହେଇଛନ୍ତି ସବୁବେଳେ ବଡ ମାନଙ୍କ ପରାମର୍ଶରେ କରିଛନ୍ତି।
1: ଆଜ୍ଞା,
0: କେବେ ମାନେ ଅସୁବିଧା କିଛି ହେଇନି ତାହେଲେ? ଭଲ ହେଇଛି କାମ?
1: ନାଇଁ, ସେମାନଙ୍କର ଟିକେ ଜ୍ଞାନ ଆମଠୁ ଟିକେ ଅଧିକ ସେମାନଙ୍କର। ଯୋଉମାନେ ବୟୋଜ୍ୟେଷ୍ଠ ଲୋକ, ସେମାନେ ସବୁ ପୁରୁଖା ଲୋକ, ସେମାନେ ସମାଜରେ ସବୁ ରୀତିନୀତି ବହୁତ ଜାଣିଛନ୍ତି, ଆମ ଅଭିଜ୍ଞ ସେମାନେ।
0: ନିଶ୍ଚୟ ସେମାନେ ଅନୁଭବୀ, ସେମାନେ ସେଇ ବାଟ ଦେଇ ଆସିଛନ୍ତି ନା, ବଢିଆ ବଢିଆ ବଢିଆ ଲାଗିଲା ଭାଇ, ଆପଣ ଭଲ କଥାଟେ କହିଲେ। ଆଉ ସମାଜକୁ, ଆଜିକାଲିର ସମାଜକୁ ତ ଏଇଟା ଗୋଟେ ଭଲ ମେସେଜ ଯେ ବୟୋଜ୍ୟେଷ୍ଠ ଲୋକମାନଙ୍କ ଠାରୁ ନିଶ୍ଚିତ ରୂପେ ଆପଣ ପରାମର୍ଶ ଗ୍ରହଣ କରିବା ଉଚିତ, ନାଇଁ କି?
1: ଆଜ୍ଞା,
0: ଓକେ, ବହୁତ ବହୁତ ଧନ୍ୟବାଦ, ରହିଲି, ନମସ୍କାର। ତ ଏ ଥିଲେ ନାରାୟଣ ଭାଇ ଆଉ ଗଞ୍ଜାମରୁ, ଯେମିତିକି ସେ କହିଲେ ବଡ଼ମାନଙ୍କ ଠାରୁ ଆମେ ପୁରୁଖା ଲୋକଙ୍କ ଠାରୁ ପରାମର୍ଶ ନିହାତି ନେବା ଆବଶ୍ୟକ। ତ ଆପଣଙ୍କର କ'ଣ ରହିଛି ଏ ସମ୍ପର୍କରେ ମତାମତ, ନିଶ୍ଚୟ ଜାଣିବା। ହେଲେ ତା ପୂର୍ବରୁ ଶୁଣିନେବା ଗୋଟେ ବ୍ୟୁଟିଫୁଲ ଟ୍ରାକ୍।

0: ସୋ ଫ୍ରେଣ୍ଡସ୍, ଆମେ କଥା ହଉଥିଲେ ଯେ କୌଣସି କଥା ହେବା କାମରେ ଆପଣ ଯେତେବେଳେ ଆପଣଙ୍କ ମନରେ ଆଶଙ୍କା ସୃଷ୍ଟି ହୁଏ, ମାନେ ଶଙ୍କା ହୁଏ ଯେ ଏଇଟା କରିବି ନା ଏଇଟା କରିବି, ଆଇଦର ଅର୍ ଆସେ, ସେତେବେଳେ ଆପଣ କ'ଣ କରନ୍ତି? ଏ ସମ୍ପର୍କରେ କଥା ହେବାକୁ ରେଡି ହେଇଯାଇଛନ୍ତି ଆମ ଲିସନର୍, ଦେଖିନେବା କିଏ କରିଛନ୍ତି କଲ୍। ହ୍ୟାଲୋ, ନମସ୍କାର।
1: ହ୍ୟାଲୋ, ଶୁଭ ସନ୍ଧ୍ୟା ମ୍ୟୁଜିକ ମିତ୍ର ଅନୁ ମ୍ୟାମ, ନମସ୍କାର।
0: ନମସ୍କାର, ମୁନା ଭାଇ କହୁଛନ୍ତି ଜଗତସିଂହପୁରରୁ?
1: ମୁନା ଭାଇ କହୁଛି ଯେ, କିନ୍ତୁ ନାଁଟା ଚେଞ୍ଜ ହେଇଯାଇଛି, ମୁଁ ରେଡିଓ ସମ୍ରାଟ ମୁନା ଭାଇ ଦାନ କୋଟିଲ କନପୁର
0: କହୁଛି। କେମିତି ଅଛନ୍ତି? ପୁରା ସମ୍ରାଟ ହେଇଗଲେଣି ତାହେଲେ ଏଭେତରେ?
1: ଇଏ ସବୁ ମୋ ବନ୍ଧୁ ମାନେ ନାଁଟା ଉପାଧି ଦେଇଛନ୍ତି ଆଉ, ସବୁ ମିଳିଛି, ପପୁଲ ବଦାନ, ଚୈତନ୍ୟ ଚାନ୍ଦ, ବାସନ୍ତି କର୍ତ୍ତୁବା, ରାଜେଶ ନାୟକ,
0: ଘଣ୍ଟ
1: ଗୋଟେ ରଖିଥାନ୍ତୁ, ଆଉ ବିଶେଷ କରି ମଣିଷ ଆସୁନାହାନ୍ତି ଆଉ।
0: ନିଶ୍ଚୟ ନିଶ୍ଚୟ ନିଶ୍ଚୟ ପୁଣି ମର୍ଣ୍ଣିଂ ଶୋରେ ଦେଖା ହବ। ହେଲେ ଏବେ ଯୋଉ ଇଭିନିଂ ଶୋ ଚାଲିଛି,
1: ଭଲ ଲାଗିଲା, ବହୁତ ସୁନ୍ଦର ଟପିକ ଆଜି ରଖିଛନ୍ତି। ଦେଖନ୍ତୁ ମ୍ୟାଡମ, ପ୍ରଥମେ ଆମେ ଯୋଉ କାର୍ଯ୍ୟ କରିବା, ପ୍ରଥମେ ଆମ ନିଜ ଭିତରେ କେତେ ସେ କାମ ଅଛି, କେତେ ସମର୍ପିତ ଭାବ ରଖୁଥାଏ, କେତେ ଶକ୍ତି ସାମର୍ଥ୍ୟ ସେ କାର୍ଯ୍ୟ ପ୍ରତି ଆମ ମନୋବଳ ସେତିକି ହଉଛି ନା ନାହିଁ। ଯଦି ଆମେ ନିଜ ଭିତରେ ସେତିକି ଉତ୍ସାହିତ କରିବା, ସେ କାର୍ଯ୍ୟ ପ୍ରତି ତାକୁ ଦ୍ୱନ୍ଦ୍ୱ ରହିବନି। ଆଉ ବିଶେଷ କରି ଆପଣ ଯେକୌଣସି କାର୍ଯ୍ୟ କରିବା, ସେ ଭିତରେ ଭଲ ତ ବୁଝିବା, ଯେକୌଣସି କାମ କଥା ବୁଝିବା, ତା ବାଦେ ଯଦି ଆମେ କରିବା ନିଶ୍ଚିତ ସଫଳ ରହିବା। ଆଉ ଦ୍ୱନ୍ଦ୍ୱ ଆପଣ ଯଦି ରହିବେ, ଆପଣ ଯେତେ ପରାମର୍ଶ ଦେଲେ ସେ କାମ କେବେ ସହଜ ହବନି, କାହିଁକି ଆପଣ ସେଠି ସେ କାର୍ଯ୍ୟ ପ୍ରତି କେତେ ସମର୍ପିତ ଭାବ ରଖିଛନ୍ତି।
0: ଓକେ, ବହୁତ ବହୁତ ଧନ୍ୟବାଦ ରହିଲି ଭାଇ, ନମସ୍କାର। ତ ଏ ଥିଲେ ମୁନା ଭାଇ ଜଗତସିଂହପୁରରୁ, ଆଉ ତାଙ୍କର ଯେମିତିକି ସେ କହିଲେ, ଯଦି ଆମେ ବୁଝି ବିଚାରିକି କରିବା ଆଉ ସମ୍ପୂର୍ଣ୍ଣ ଜ୍ଞାନ ହାସଲ କରିବା, ତେବେ ଦ୍ୱନ୍ଦ୍ୱ ହିଁ ରହିବନି, ଆଉ ବହୁତ ବଢିଆ କଥା। ତେବେ ଆଗକୁ ବଢିବା, କହିବାର କଥା ହେଲା ଯେ କନଫ୍ୟୁଜନ୍ ଆସିବା ସ୍ୱାଭାବିକ। ଯଦି ଗୋଟେ ଆପଣ ନୂଆ ଫିଲ୍ଡରେ ପାଦ ଦେଇଛନ୍ତି ନା, ତ କନଫ୍ୟୁଜନ୍ ନିଶ୍ଚୟ ହବ। ହେଲେ କନଫ୍ୟୁଜନ୍ କ୍ଲିୟର ହବା ଆଗରୁ କଲ୍ ନେଇଯିବା। ହ୍ୟାଲୋ, ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ହ୍ୟାଲୋ ଅପା, ନମସ୍କାର, ବଳରାମ ସୀତାର କହୁଛି, ଚାଉଳିଆ ମେରା।
0: ଓକେ, କେମିତି ଅଛନ୍ତି?
2: ବହୁତ ଭଲ ରହିଛୁ।
0: ଆଚ୍ଛା, ଆଜିର ଟପିକ ଉପରେ କଣ କହିବେ?
2: କଣ କହିବା, ରାତି ହେଲା ବେଳକୁ ବହୁତ ଚିନ୍ତା ମାନସିକ ଆମ ଗତିରେ ରହିଯାଉଛି, ହେଲା କି ଧର ଯିଏ ଯାହାଟା କଥା କହୁଛି, କେମିତି ରାତି ପାଇଲେ ସେ କାମଟା ଆମେ କରିବା, ତାପରେ ଏମିତି ଭାବନା ଭିତରେ ରହିକି କଣ, ମୁଁ ଗୋଟେ ତ ହାଣ୍ଡକ ଲୋକ, କଣ ଗୋଟେ ରାତି ପାଇଲେ କଣ ଗୋଟେ ବ୍ୟବସାୟ କରିବା, ରାତି ପାଇଲା ବେଳକୁ ଗୋଟେ ଭାବିକି ଗୋଟେ ଗ୍ୟାସ ଚୁଲା ଗୋଟେ କରିଦେଇଛି, ଗୋଟେ ସେମିତି ଭଡ଼ାକୁ ଲଗଉଛି, ହେଲା କି ବାପା। ଆଜ୍ଞା,
0: ମାନେ ଏମିତି କନଫ୍ୟୁଜ ହେଇକିନା ମାନେ କରିଦେଲେ, ଏବେ ଏମିତି ଭଡା ଲଗେଇକି ଚଲେଇଛନ୍ତି ନାଇ?
2: ଆଜ୍ଞା।
0: ଆଚ୍ଛା,
2: ତାପରେ ଏମିତି ଏମିତି ଚାଲିଛି ଆଉ।
0: ଓକେ, ଜୀବନ ଏମିତି ଚାଲିଥାଉ, ଏମିତି ଆମକୁ କଲ କରୁଥାନ୍ତୁ, ଖୁସିରେ ରୁହନ୍ତୁ, ହେଲା।
2: ଆଜ୍ଞା, ଆମ ଖୁଡ଼ି ଟିକେ କଥା ହେବେ ଏଫଏମ୍ ରେ।

0: ଟପିକ ଉପରେ କହିବେ।
1: ହ୍ୟାଲୋ।
0: ହଁ ହ୍ୟାଲୋ।
1: ହ୍ୟାଲୋ ନମସ୍କାର।
0: ନମସ୍କାର, ଆପଣଙ୍କ ନାଁଟା କୁହନ୍ତୁ।
1: ମୋ ନାଁ ଅନ୍ନପୂର୍ଣ୍ଣା ଗ୍ରହାଚାର୍ଯ୍ୟ।
0: ଓକେ, ଆଜି ଟପିକ ଉପରେ କଣ କହିବେ?
1: ଏ ପୁତୁରା ଆମର ଏବେ ଲଗେଇଦେଲେ କହିଲେ କୁଡି ନିଆ, ଆମେ ତ ଏଫଏମ୍ ରେ କେବେ କଥା ହେଇନୁ, ମୋ ପସନ୍ଦ କଥା ହେଇଥିଲି।
0: ଠିକ ଅଛି, ଯେ ଯଦି କୌଣସି କାମ କିମ୍ବା କଥାରେ ଆପଣ ଯେତେବେଳେ ମନ ଭିତରେ ଗୋଟେ ଦ୍ୱନ୍ଦ ଆସେ କି ଆଶଙ୍କା ଆସେ କଣ କରିବି କଣ କରିବିନି, ତେବେ କଣ କରନ୍ତି? ଓକେ, ବହୁତ ବହୁତ ଧନ୍ୟବାଦ, ରହିଲି, ନମସ୍କାର। ତ ଏ ଥିଲେ ବଳରାମ ସୂତାର ଏବଂ ତାଙ୍କ ଖୁଡ଼ିଙ୍କ ସହିତ ବି ସେ ଆମକୁ କଥା କରେଇଲେ। ତେବେ ଏତିକି କହିବି ସାଥୀ, ଯେ ଆପଣମାନେ ଟପିକ ଉପରେ କଥା ହୁଅନ୍ତୁ, ଆମକୁ ଆଗକୁ ବଢ଼ିବାକୁ ବି ସୁବିଧା ହେବ। ଆଉ ବହୁତ ଲିସନର୍ସ ଅଛନ୍ତି ଯେଉଁମାନେ କି ଟପିକ ଉପରେ କହିବାକୁ ଚାହୁଁଛନ୍ତି, ତ ଆଗକୁ ବଢ଼ିବା ଏବଂ ସେମାନଙ୍କ ସହିତ କଥା ହେବା। ଆଉ ଏଇ ଯେଉଁ କନଫ୍ୟୁଜନ୍ ଯେତେବେଳେ ମନରେ ଆସେ, ଆପଣ କ'ଣ କରନ୍ତି ରିଅଲି? ସେ ସମ୍ପର୍କରେ ରେଡି ହେଇଗଲେଣି ଆପଣ କହିବାକୁ, ଦେଖିନେବା କିଏ କରିଛନ୍ତି କଲ। ହ୍ୟାଲୋ।
2: ହ୍ୟାଲୋ।
0: ହଁ ହ୍ୟାଲୋ, ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ସନ୍ତୋଷ ମଲ୍ଲିକ କହୁଛି, ମାକଡ଼ବରା ଭର୍ତ୍ତପୁର ଜିଲ୍ଲା ଯାଜପୁର।
0: କେମିତି ଅଛନ୍ତି?
2: ବହୁତ ବଢିଆ।
0: ଆଚ୍ଛା, ଆଜିର ଟପିକ ଉପରେ କଣ କହିବେ?
2: ଆଜି ମ୍ୟାଡମ କରେଣ୍ଟଟା ନଥିବାରୁ ଟପିକଟା ଶୁଣି, ଆପଣ ଟପିକଟା କହିଲେ ମୁଁ ଉତ୍ତର ଦେବି ଆଉ।
0: କରେଣ୍ଟ ନଥିବାରୁ ମାନେ କରେଣ୍ଟ ଥିଲେ ଶୁଣିଥାନ୍ତେ?
2: ଆଜ୍ଞା, ଇଲେକ୍ଟ୍ରିକ ଥାନ୍ତା ନା।
0: ଓହୋ, ଆଚ୍ଛା ଆଚ୍ଛା, ଆମେ ବୁଝିପାରିଲୁନି। ଠିକ ଅଛି, ଆଜିର ଟପିକ ରହିଛି ଯେ ଯେତେବେଳେ କୌଣସି କଥା କିମ୍ବା କାମରେ ଆପଣ ମନ ଭିତରେ ଗୋଟେ ଶଙ୍କା ଆସେ, ଯେ ଦ୍ୱନ୍ଦ ଆସେ, ଯେ କଣଟା କରିବି କଣଟା କରିବିନି, ଏଇ ଟାଇପ୍ର ଯେତେବେଳେ ଆସେ କଣ କରନ୍ତି ଆପଣ?
2: ଭାବେ କଣଟା କରିବି ହେଲା, ବୁଝିପାରିଲେ? ତାପରେ ଆଉ ଗୋଟେ କଥା, ଯୋଉ ଯାଏ କାମଟା ନ ହେଇଛି ସେ ଯାଏ ମନଟା ଭଲ ଲାଗିବନି।
0: ହଁ, ନିଶ୍ଚୟ ନିଶ୍ଚୟ, ସେଇଟା ତ ସତ କଥା, କାରଣ ଆମକୁ କରିବାକୁ ହିଁ ପଡିବ, ତେଣୁ ରିସ୍କ ହେଲେ ବି ଆମେ କରିବା, ନାଇଁ କି?
2: ନିଶ୍ଚିତ। ଆଉ ଆପଣ ଯୋଉ ଟପିକଟା ଆଜି ରଖିଛନ୍ତି, ବହୁତ ବଢିଆ ଟପିକ ରଖିଛନ୍ତି,
0: ତେଣୁକରି
2: କରେଣ୍ଟଟା ନଥିବାରୁ ଆମେ ଶୁଣିପାରିନୁ, ତେଣୁକରି ସେଥିପାଇଁ ଆମେ ଫୋନଟା ଲାଗିଗଲା। ଯାହା ହଉ, ଆପଣଙ୍କୁ ଆମେ ପଚାରିକି ଟପିକଟା
0: ତଥାପି କରିବାକୁ ବେଳେବେଳେ ପଡେ, ପରିସ୍ଥିତି ବି ସେମିତି ଆସେ, ତେଣୁ ସେ କରନ୍ତି ଆଉ କରୁ କରୁ ହେଇବି ଯାଏ। ଠିକ, ତ ଚାଲନ୍ତୁ ଏ ଖୁସିରେ ଶୁଣିବା ଗୋଟେ ବେଳେବେଳେ ଟ୍ରାକ, ଆଉ ପୁଣି ଆସି କଥା ହେବି ଆପଣଙ୍କ ସହିତ। ଦିଲ ସେ ଦିଲ ତକ୍।

0: ଯେତେବେଳେ ଦ୍ୱନ୍ଦ୍ୱରେ ପଡେ ଭଗବାନଙ୍କର ପରାମର୍ଶ ନେଇଥାଏ, ଏବଂ ମୁଁ ଯେତେବେଳେ ଦ୍ୱନ୍ଦ୍ୱରେ ପଡେ ନିରବତା ଅବଲମ୍ବନ କରେ, ନିରବତା ଏବଂ ଭଗବାନ ଏଇ ଦୁଇଟି ହିଁ ମୋତେ ସାହାଯ୍ୟ କରିଥାଏ।
1: ବଢିଆ। ତେବେ ଆପଣଙ୍କୁ ପଚାରିବାକୁ ଚାହିଁବୁ, ଆପଣ ପ୍ରଥମ ଥର ପାଇଁ କଲ୍ କରିଛନ୍ତି ରେନ୍ବୋକୁ?
0: ନା ମ୍ୟାଡମ, ମୁଁ ଆଗରୁ ଅନେକ ଥର ଫୋନ କରିଥିଲି।
1: ଆଚ୍ଛା ଠିକ ଅଛି, ତାମାନେ ପ୍ରଥମେ ମୋ ସହିତ ବୋଧେ ଆପଣଙ୍କର ଇଣ୍ଟରାକ୍ସନ ହଉଛି, ବହୁତ ଭଲ ଲାଗିଲା।
0: ମ୍ୟାଡମ କହୁଛନ୍ତି?
1: ଆଜ୍ଞା ଆଜ୍ଞା,
0: ନମସ୍କାର, ପୁଣି ଥରେ ଆପଣଙ୍କୁ ନମସ୍କାର କରୁଛି।
1: ଆଜି ନମସ୍କାର ପର୍ବଟା ପୁରା ଆରମ୍ଭରୁ ଶେଷ ଯାଏ ଚାଲିଛି। ତେବେ କହିବାକୁ ଚାହିଁବି ଯେ ଆପଣ ଆମ କାର୍ଯ୍ୟକ୍ରମ ତ ନିଶ୍ଚୟ ଶୁଣୁଥିବେ, କେଉଁ କାର୍ଯ୍ୟକ୍ରମ ଆପଣଙ୍କୁ ଭଲ ଲାଗେ?
0: ଆପଣଙ୍କର କାର୍ଯ୍ୟକ୍ରମ ମୁଁ ନିୟମିତ ଶୁଣିଥାଏ, ଆଉ କାର୍ଯ୍ୟକ୍ରମର ଉପସ୍ଥାପନା ଶୈଳୀ ବହୁତ ଭଲ ଓ ସୁନ୍ଦର ହେଉଛି। ବିଶେଷ କରି ମୁଁ ଏଇ କାର୍ଯ୍ୟକ୍ରମ ଗୋଟେ ଶିଖିଥାଏ, ଆପଣ ଯୋଉ ଗୋଟେ ଗୋଟେ ପ୍ରସଙ୍ଗ ରଖିଥାନ୍ତି, ବିଷୟ ରଖିଥାନ୍ତି ବା ପ୍ରଶ୍ନ ରଖିଥାନ୍ତି, ସେଇ ପ୍ରଶ୍ନ ଗୁଡିକ ମୁଁ ଗୋଟେ କାର୍ଯ୍ୟକ୍ରମରେ ଶିଶୁମାନଙ୍କୁ ଛାତ୍ର ଛାତ୍ରୀ ମାନଙ୍କୁ ପଚାରିଥାଏ। କାହିଁକି ମୁଁ ଗୋଟେ ଉଦାହରଣ ଦେବି ଯେ ମୁଁ ଅନେକ ଶିଶୁଙ୍କୁ ଆଉ ଛାତ୍ର ଛାତ୍ରୀଙ୍କୁ ପଚାରିଥାଏ ଯେ ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଫଟୋ ଉପରେ ଏବେ ଗୋଟେ କାର୍ଯ୍ୟକ୍ରମ ଗଲା, ଆଉ ବା ତୁମର ପ୍ରିୟ ମଣିଷ କିଏ, ତୁମେ କାହାକୁ ବେଶି ଭଲ ପାଅ ଜୀବନରେ, ଏମିତି ଅନେକ ପ୍ରଶ୍ନ ମତେ ବହୁତ ଭଲ ଲାଗେ। ମୁଁ ସେଇ ପ୍ରଶ୍ନ ଗୁଡିକ ହିଁ ଛାତ୍ର ଛାତ୍ରୀ ଶିଶୁମାନଙ୍କୁ ପଚାରିଥାଏ।
1: ବହୁତ ବଢିଆ। ତ ଭଲ, ମାନେ ଆପଣଙ୍କର ଯୋଉ ଏଇ ଯୋଉ ଜିନିଷଟା ଆପଣ ପ୍ରସେସଟା କରୁଛନ୍ତି ବହୁତ ଭଲ କରୁଛନ୍ତି, ସେଥିପାଇଁ ଧନ୍ୟବାଦ ଦେବି ଆପଣଙ୍କୁ। ଏମିତି ଆମକୁ ସବୁବେଳେ ଶୁଣୁଥାନ୍ତୁ, ରହିଲି, ନମସ୍କାର।
0: ନମସ୍କାର, ଧନ୍ୟବାଦ।
1: ତ ଏଥିରେ ବୁଲୁ ପଟ୍ଟନାୟକ ଖସିପୁର ଆନନ୍ଦପୁରରୁ ଆମର ଜଣେ ନିୟମିତ ଶ୍ରୋତା ଆକାଶବାଣୀର, ଏବଂ ଏବେ ରେନ୍ବୋକୁ ମଧ୍ୟ ସେ ଆପଣେଇ ନେଲେଣି, ତା ମାନେ କିଛି ନା କିଛି ପ୍ରଭାବ ଆପଣଙ୍କ ଉପରେ ନିଶ୍ଚୟ ପଡ଼ିଛି, ସେଥିପାଇଁ ସେଇଟା ତ ଆମର ହିଁ ପୁରସ୍କାର, ଆମର ହିଁ ଖୁସି। ତ ଆଗକୁ ବଢ଼ିବା ଏବଂ ଆପଣଙ୍କ ସହିତ କଥା ହେବାର ସମୟ ଏବେ। ତ କହିବାର କଥା ହେଲା, ଆଜିର ଟପିକ୍ ରହିଛି ଡାଇଲ୍ ଇନ୍ ଲାଇଫ୍ ଚାଟ୍ ରହିଛି। ଆପଣ କୌଣସି କଥା ବା କାମରେ କନଫ୍ୟୁଜ୍ ହେଲେ କ'ଣ କରନ୍ତି, ଆଉ ଦେଖିନେବା କିଏ କରିଛନ୍ତି କଲ୍। ହ୍ୟାଲୋ, ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ନମସ୍କାର ଅନୁ ମ୍ୟାମ୍।
1: ହଁ ନମସ୍କାର,
2: ମୁଁ ସମୀର ପଣ୍ଡା କହୁଛି, ତେଲେଙ୍ଗା ପିଣ୍ଠ କଟକରୁ।
1: କେମିତି ଅଛନ୍ତି ଭାଇ?
2: ଭଲ ଅଛି।
1: ଆଚ୍ଛା, ଆପଣଙ୍କ ଭଏସ୍ର ଲାଗୁଛି ଯେମିତି ଟିକେ ଟିକେ ମାନେ ଦେହ ଭଲ ନାହିଁ ସେଇଭଳି ଲାଗିଲା, ସେଥିପାଇଁ କି ପଚାରୁଛି।
2: ନାଇଁ, ଦେହ ଭଲ ଅଛି, ଯେହେତୁ ଆଜି
1: ଆଜ୍ଞା
2: ପାଗ ସକାଳୁ ଖରାପ ଥିଲା, କୁଆଡେ ଗଲିନି, ଖାଲି ଖାଇପି ଶୋଇଲି,
1: ସେଥିପାଇଁ କି ଉଠିକି ସେଥିପାଇଁ ଭଏସ୍ଟା ଟିକେ ଅଫ୍ ଅଛି। ଓକେ, କିଛି କଥା ନାହିଁ, ଆଜିର ଟପିକ୍ ଉପରେ କଣ କହିବେ?
2: ନିହାତି ଆଜ୍ଞା, ଦ୍ୱନ୍ଦ୍ୱ ରଖିଛନ୍ତି ଆଜିର ବିଷୟବସ୍ତୁ, ଏବଂ ମୁଁ କହିଦିଏ ଆଜି June 30 ସାମାଜିକ ଗଣମାଧ୍ୟମ ଦିବସ। ମାନେ ଆମେ ବେଳେବେଳେ ଏ ଯୋଉ କନଫ୍ୟୁଜନ ବା ଭୁଲ ବୁଝାମଣା ବା କିଛି ଜିନିଷ ଜାଣିବା ପାଇଁ ଦ୍ୱନ୍ଦ୍ୱ ଚାଲି ଆସେ, କିଛି ତା ଭିତରେ ଆଜିକା ଡେଟ୍ର ଗୋଟେ ଦ୍ୱନ୍ଦ୍ୱ ସୃଷ୍ଟିକାରୀ ମାଧ୍ୟମ ହେଉଛି ସାମାଜିକ ଗଣମାଧ୍ୟମ। ତ ଆମେ ମୋର କହିବାର କଥା, ଆମେ ଯଦି ଜାଣିଥିବା ପ୍ରସଙ୍ଗ ବାବଦରେ କିମ୍ବା ଯେକୌଣସି ଆମର ନିଜସ୍ୱ ସମସ୍ୟା ବାବଦରେ, ସାମାଜିକ ରୀତିନୀତି ବାବଦରେ ଯଦି ଆମର ଜ୍ଞାତସାରରେ ଅଛି, ତାହେଲେ ଆମେ ଦ୍ୱନ୍ଦ୍ୱରେ ରହିବା ନାହିଁ ବା ଦ୍ୱନ୍ଦ୍ୱରେ ପଡିବା ନାହିଁ। ଆଉ ଯଦି ଦ୍ୱନ୍ଦ୍ୱ ଆସୁଛି, ଯେମିତି ଦେଖନ୍ତୁ ଗୋଟେ କଥା କୁହନ୍ତି, ଏ ବର୍ଷର ରୋଗୀ ଆସନ୍ତା ବର୍ଷର ବୈଦ ବା କିଛି କିଛି ତାର ଅଭିଜ୍ଞତା ଆସିଯାଇଥାଏ, ସେମିତି ଯଦି କିଛି ଦ୍ୱନ୍ଦ୍ୱ ଆସୁଛି ଆମଠାରୁ ଯୋଉମାନେ ଅଧିକା ଜ୍ଞାନୀ ବା ଆମଠାରୁ ଯୋଉମାନେ ଅଧିକ ବୟସ୍କ, ଦେଶ ଦୁନିଆ ବିଷୟରେ ଯୋଉମାନଙ୍କ ପାଖରେ ଅନୁଭବ ଅଛି, ଅନୁଭୂତି ଅଛି, ମୁଁ ସେମାନଙ୍କର ପରାମର୍ଶ ନେଇ ଯେମିତି କୁହନ୍ତି, ମାନେ ଯାହା ପାଖରେ ଯାହା ଅଛି ସିଏ ତାହା ନିଶ୍ଚିତ ବାଣ୍ଟିବ, ସୁଖ ବାଣ୍ଟିବ, ଦୁଃଖୀ ଦୁଃଖ ବାଣ୍ଟିବ, ଆଉ ଜ୍ଞାନୀ ଯିଏ ସେ ଜ୍ଞାନ ନିଶ୍ଚିତ ବାଣ୍ଟିବେ। ଦ୍ୱନ୍ଦ୍ୱୀ ଲୋକ ଯୋଉମାନେ ଥାନ୍ତି ସେମାନେ ଦ୍ୱନ୍ଦ୍ୱ ସୃଷ୍ଟି କରି ମାନେ ମତଭେଦ ସୃଷ୍ଟି କରିବାରେ ସେମାନେ ପାରଙ୍ଗମ ହୋଇଥାନ୍ତି, କିନ୍ତୁ ସେ ଜାଗାରେ ଆମକୁ ଦ୍ୱନ୍ଦ୍ୱରୁ ମୁକ୍ତ କରିବାକୁ ହେଲେ ଆମେ ଯଦି ଜାଣିବାର ଉଦ୍ଦେଶ୍ୟ ରଖିବା, ଜିଜ୍ଞାସୁ ହେବା ପ୍ରତ୍ୟେକ କଥା ଉପରେ, ଚେଷ୍ଟା କରିକି ଆମେ ଯଦି ଦଖଲ ରଖିବା, ତାହେଲେ ଆମ ପାଖରେ ସେ ଯୋଉ କୁହନ୍ତି ନା, ଆମ ପାଖରେ ସକାରାତ୍ମକ ମନୋଭାବ ରହିବ, ଆମ ପାଖରେ ପ୍ରତ୍ୟେକ ବିଷୟରେ କିଛିଟା ଜାଣିବାର ଅଭିଳାଷ ଥିବ, ତାହେଲେ ଆମେ କେବେ ହେଲେ ଦ୍ୱନ୍ଦ୍ୱରେ ପଡିବା ନା। ଆଉ ଯଦି ଦ୍ୱନ୍ଦ୍ୱରେ ପଡିବା, ସବୁଠାରୁ ପ୍ରମୁଖ ମାଧ୍ୟମ ଯେମିତି ପୂର୍ବରୁ କହୁଥିଲେ ବଡ ଭାଇ ବୁଲୁ ପଟ୍ଟନାୟକ।

0: ଈଶ୍ୱରଙ୍କ ପାଖରେ ନିଜକୁ ସମର୍ପଣ କରିବା ଏବଂ ଜାଣିକି ସେ ବାବଦରେ ଅବଗତ ହେବା, ନିଶ୍ଚିନ୍ତ ଦ୍ୱନ୍ଦ୍ୱମୁକ୍ତ ହେବା।
1: ବଢିଆ କଥା କହିଲେ ଭାଇ, ବହୁତ ଭଲ ଲାଗିଲା କଥା ହେଇକି, ରହିଲି, ନମସ୍କାର। ତ ଏଥିଲେ ସମୀର ପଣ୍ଡା ତେଲେଙ୍ଗାପେଣ୍ଠ କଟକରୁ, ଏବଂ ଭଲ କଥା କହିଲେ ଯେ ଦ୍ୱନ୍ଦ୍ୱ ଯଦି ଆସୁଛି ମଣିଷ ଜିଜ୍ଞାସୁ ହେବା ଦରକାର। ଯଦି ଜିଜ୍ଞାସା ରହିଛି ତେବେ ଦ୍ୱନ୍ଦ୍ୱ ଆସିଲେ ବି ସେଇଟା ତାର ସଲ୍ୟୁସନ୍ ବାହାରିଯିବ। ତେଣୁ ସେଇ କଥାରେ ଖୁସି ହେଇକି ଗୋଟେ ବ୍ୟୁଟିଫୁଲ୍ ଗୀତ ହେଇଯାଉ, ଆଉ ପୁଣି ଆସି କଥା ହେବି ଆପଣଙ୍କ ସହିତ। ଦିଲ୍ ସେ ଦିଲ୍ ତକ୍।

0: ସମୟ ଦ୍ରୁତ ଗତିରେ ଦୌଡ଼ୁଛି ଆଉ ଡାଇଲ୍ ଇନ୍ ଲାଇଫ୍ ଚିଟ୍ ଚାଟ୍ରେ କଥା ହେବା ପାଇଁ ଲିସନର୍ ଯୋଡ଼ି ହେଇଗଲେଣି। ଦେଖିନେବା କିଏ କରିଛନ୍ତି କଲ୍। ହ୍ୟାଲୋ ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ଦିଦି ନମସ୍କାର।
0: ନମସ୍କାର, ସାଇ କହୁଛ ବେଲପଡ଼ାରୁ? କେମିତି ଅଛ?
1: ପୁରା ବବାଲ ଅଛି, ଆପଣ କେମିତି ଅଛନ୍ତି?
0: ବହୁତ ବଢିଆ। ଆଜିର ଟପିକ ଉପରେ କଣ କହିବ?
1: ଯେତେବେଳେ ମାନେ ମୁଁ କୋଉ କାମକୁ ନେଇକି

0: ସେଇଟା ଗୋଟେ ଆମ ଘର ଲୋକଙ୍କୁ ପଚାରିକି ସେ କାମ କରେ, କାହିଁକି ନା ସେମାନେ ଏମିତି ଭଲ କହିପାରିବେ ମୋଠୁ ଅଧିକା, ସେମାନେ ଜାଣିଛନ୍ତି ସବୁ ବିଷୟରେ। ମୁଁ ତାଙ୍କୁ ପଚାରେ ଯେ ଯୋଉ କଥାଟା ମୁଁ ଘର ଲୋକଙ୍କୁ ନ ପଚାରି ପାରିବି, ମୁଁ କଣ କରେ ଭଗବାନଙ୍କ ପାଖରେ ଦିଟା ଗୋଟେ କାଗଜ ନେଇଯାଏ, ଲେଖି ଦେଇକିରି ପକାଏ, ଯୋଉଟା ଉଠାଏ ଆଖି ବୁଝିକିରି ସେଇ କାମଟା କରେ।
1: ବଢିଆ। ଆଉ ଆଉ ଯୋଉଟା ଉଠାନ୍ତି କାମଟା କରନ୍ତି ସକ୍ସେସ ହୁଏ କି ନାହିଁ?
0: ହଁ, ଯେତେବେଳେ ବି ମାନେ ମୁଁ ଏମିତି ଭଗବାନଙ୍କୁ ଡାକିକି କରିଛି କାମଟା ହେଇଛି, କାହିଁକି ନା ସିଏ ଜମା ଭୁଲ ଭାଲ କରେଇବେନି, ମୁଁ ତାଙ୍କ ଉପରେ ଏତିକି ବିଶ୍ୱାସ ରଖିଛି।
1: ବଢିଆ ବଢିଆ, ବହୁତ ବଢିଆ। ତ ଏମିତି ଖୁସିରେ ଖୁସିରେ ଥାଆନ୍ତୁ, ଆଉ ଏମିତି ଭଲ ପାଇବା ସବୁବେଳେ ଆମ ପ୍ରତି ରହିଥାଉ। ଠିକ ଅଛି, ରହିଲୁ, ନମସ୍କାର। ତ ଏଇଥିଲେ ସାଇ ବେଲପଡାରୁ, ଆଉ ଖୁବ ସୁନ୍ଦର ଭାବେ ତାଙ୍କର କନଫ୍ୟୁଜନ କେମିତି କ୍ଲିୟର ହୁଏ ସେଇଟା ଆମ ସହିତ ସେୟାର କଲେ। ଆପଣ ଚାହିଁଲେ ଆମ ସହିତ ସେୟାର କରିପାରିବେ, ଡାଏଲ କରନ୍ତୁ 0671230353 ଏବଂ କୁହନ୍ତୁ ଆମକୁ ଏ ସମ୍ପର୍କରେ ଯେକୌଣସି କଥା ବା କାମରେ ଯଦି କନଫ୍ୟୁଜ୍ ହୁଅନ୍ତି ତେବେ କଣ କରନ୍ତି, ଦେଖିନେବା କିଏ କରିଛନ୍ତି କଲ। ହ୍ୟାଲୋ, ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ହ୍ୟାଲୋ ଅନୁମାମ, ନମସ୍କାର।
1: ନମସ୍କାର,
2: ମୁଁ ଆପଣଙ୍କର ନିୟମିତ ଶ୍ରୋତା ବନ୍ଧୁ ରମେଶ ଚନ୍ଦ୍ର ସାହୁ ଅଗୁମା ଭାପୁରୁ ଢେଙ୍କାନାଳରୁ।
1: କେମିତି ଅଛନ୍ତି ଭାଇ?
2: ହଁ ମ୍ୟାଡମ, ଦେଖନ୍ତୁ ଦୋକାନରେ ତ ବସିଛି, ଯେତେବେଳେ ଲଗଉଛି କଲ୍ ଟିକେ ଲାଗିଯାଉଛି, କେତେବେଳେ ନ ଲଗାଇଲେ କେତେବେଳେ ଟିକେ ଦୁଃଖରେ ବସିଛି, ଆଉ ଯେହେତୁ ଯେତେବେଳେ ଲାଗିଯାଉଛି ଟିକେ ଖୁସି ଲାଗୁଛି, କାରଣ ଗ୍ରାହକ ଯେତେବେଳେ ଅଛନ୍ତି ସେତେବେଳେ କରିହବନି, ଆଉ ଯେତେବେଳେ ଫ୍ରି ହଉଛି ସେତେବେଳେ ଲାଗୁଛି, କିନ୍ତୁ ଲଗଉଛି ଲାଗୁନି, ତେଣୁ କେତେବେଳେ ଲାଗୁଛି କେତେବେଳେ ଲାଗୁନି। ଆଉ
1: କିଏ ଲାଗୁଛି ଲାଗୁନି ଭିତରେ ଟିକେ ଟପିକ ଉପରେ କହିଦିଅନ୍ତୁ।
2: ନିଶ୍ଚିନ୍ତ ନିଶ୍ଚିନ୍ତ ମ୍ୟାଡମ, ଦେଖନ୍ତୁ ଆମର ସବୁ ଆମର ବୟୋଜ୍ୟେଷ୍ଠ ଭାଇମାନେ, ବଡ ବଡ ଭାଇମାନେ, ଅଶୋକ ଭାଇ ବା ବୁଲୁ ଭାଇ, ଏସବୁ ଯେ କଥା ଗୁଡିକ କହିଲେ ଆକ୍ଚୁଆଲି ସେ କଥା ଗୁଡିକ ଠିକ, କାରଣ ଆମର ଯେତେବେଳେ ଦ୍ୱନ୍ଦ୍ୱ ହଉଛି, ମନ ଭିତରେ ଦ୍ୱନ୍ଦ୍ୱ ହଉଛି କେତେ ମାନେ କୋଉ କାମଟା ହବ ନ ହବ କି କଣ ହବ, ସେଟା ମନ ଭିତରେ ଗୋଟେ ନିଶ୍ଚିନ୍ତ ଗୋଟେ ଭାବନା ସୃଷ୍ଟି ହଉଥାଏ ଯେ କଣ କେମିତି କଲେ କୋଉଟା ଭଲ ହବ। ଯଦି ମନ ଭିତରେ କିଛି ଦ୍ୱନ୍ଦ୍ୱ ସୃଷ୍ଟି ହଉଛି, କିଛି ଆମର ବୟୋଜ୍ୟେଷ୍ଠ ବ୍ୟକ୍ତି ଭାଇ ଭାଇ ମାନେ ଅଛନ୍ତି ବା ବନ୍ଧୁ ବାନ୍ଧବ ଅଛନ୍ତି ବା ଭିଣେଇ ଅଛନ୍ତି, ଆମର ଯେହେତୁ ଯେହେତୁ ଆମର ଯେତେ ବୟୋଜ୍ୟେଷ୍ଠ ଅଛନ୍ତି ସେମାନଙ୍କ ସହିତ ଟିକେ କଥାବାର୍ତ୍ତା ହେଇକି ଆଲୋଚନା କଲେ ସମସ୍ୟାର ସମାଧାନ ହେଇଯାଏ। ଯଦି ବା ନ ହବ, ଭଗବାନ ଉପରେ ନିଶ୍ଚିନ୍ତ ଭାବରେ ଗୋଟେ ଆଶା କରିଥାଉ, ଏଇ ଦୃଷ୍ଟିଟା କେମିତି ହବ ତାଙ୍କ ଉପରେ ଛାଡ଼ିଦେବି, ନିଷ୍ପତ୍ତି କରିଦେବି। ଆଉ ଯଦି ମନ ଭିତରେ କିଛି ଯୋଉଟା ହଉଛି କାର୍ଯ୍ୟ ଆମ ମନ ଭିତରେ, ତା ଆମେ ଚେଷ୍ଟା କରିବା, ଯଦି ହେଇଯାଉଛି ଭଲ କଥା, ନହେଲେ ଏସବୁ ଟିକେ ପରାମର୍ଶ ନେବା ଦରକାର। ଆଉ କଣ,
1: ଓକେ, ବହୁତ ବଢିଆ ଲାଗିଲା ଭାଇ ଆପଣଙ୍କ ସହିତ କଥା, ଭଲ କଥା ବି ଆପଣ କହିଲେ, ଆଉ ଏମିତି ଶୁଣୁଥାନ୍ତୁ ଆମକୁ। ଠିକ ଅଛି, ରହିଲି,
2: ଠିକ ଅଛି ମ୍ୟାଡମ, ରଖୁଛି ମ୍ୟାଡମ,
1: ନମସ୍କାର। ତ ରମେଶ ଭାଇ ଆମକୁ ଫୋନ କରିଥିଲେ ଢେଙ୍କାନାଳରୁ, ଆଉ ଖୁବ ସୁନ୍ଦର ଭାବେ ନିଜର କନଫ୍ୟୁଜନ କେମିତି କ୍ଲିୟର କରନ୍ତି ସେ ସମ୍ପର୍କରେ ଆମକୁ କହିଲେ। ଆପଣ ଚାହିଁଲେ କହିପାରିବେ, ଆଉ କହିବାକୁ ରେଡି ବି ଅଛନ୍ତି ଆପଣ, ଦେଖିନେବା କିଏ କରିଛନ୍ତି କଲ୍।
3: ହ୍ୟାଲୋ,
1: ହଁ ହ୍ୟାଲୋ, ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
3: ଆଜ୍ଞା, ଗୁଡ୍ ଇଭିନିଂ, ମୁଁ ସତ୍ୟପ୍ରକାଶ କହୁଛି ଭଦ୍ରକରୁ।
1: କେମିତି ଅଛନ୍ତି?
3: ଆଜ୍ଞା, ବହୁତ ଭଲ ଅଛି, ବହୁତ ଦିଦି ବ୍ୟବଧାନ ପରେ ମୁଁ ବହୁତ ଚେଷ୍ଟା କରେ କଲ୍ ଲଗେଇବା ପାଇଁ, ଗତକାଲି ବହୁତ ଚେଷ୍ଟା କଲି କିନ୍ତୁ କଲ୍ ଲାଗିପାରୁନଥିଲା, ଫାଇନାଲି ଆଜି
1: ଲଗେଇଲା
3: ଆଉ କଲ୍ କନେକ୍ଟ ହେଇଗଲା।
1: ଓକେ, ସେଥିପାଇଁ ଆପଣଙ୍କୁ ଅଗ୍ରିମ ବଧେଇ। ତେବେ ଟପିକ ଉପରେ କଣ କହିବେ?
3: ଆଜ୍ଞା, ଟପିକ ଉପରେ କହିବି ତ ଟିକେ, ଯେହେତୁ ଆମ ସିଗ୍ନାଲ ଟିକେ ପ୍ରୋବ୍ଲେମ ହୁଏ, ତ ଟପିକ କଣ ଆପଣ ରଖିଛନ୍ତି, ଦ୍ୱନ୍ଦ୍ୱ।
1: ମନରେ ଯେତେବେଳେ ଦ୍ୱନ୍ଦ୍ୱ ଆସେ କୌଣସି କଥାକୁ ନେଇ ବା କୌଣସି କାମକୁ ନେଇ, ତେବେ ଆପଣ କଣ କରନ୍ତି?
3: ସେତେବେଳେ ମୁଁ କଣ କରେ ନା, ମୋ ନିଜସ୍ୱ ମତାମତ ଆପଣ ମାଗିଛନ୍ତି, ସେଥିପାଇଁ ମୁଁ ନିଜସ୍ୱ ମତାମତ ଦେବି, ମୁଁ ସମସ୍ତଙ୍କ ପାଖରୁ ଫିଡ୍ବ୍ୟାକ୍ ନିଏ, ମତାମତ ନିଏ, କଣ କଲେ ହେଇପାରିବ ଆଉ କଣ କଲେ ହେଇପାରିବ, ତାପରେ ସମସ୍ତଙ୍କ କଥାକୁ ବିଚାର କରେ, ଯିଏ ଯୋଉ ଟାଇପ୍ର ମତାମତ ଦିଏ ବିଚାର କରେ, ତାପରେ ମୁଁ ଉପଯୁକ୍ତ ପଦକ୍ଷେପ ନିଏ। କିନ୍ତୁ ଦ୍ୱନ୍ଦ୍ୱରେ ରହିବା ସ୍ୱାଭାବିକ କଥା, କିନ୍ତୁ ଦ୍ୱନ୍ଦ୍ୱରୁ ବାହାରିକି ମଧ୍ୟ କାମକୁ ଆଗେଇବା ଦରକାର। ଆଉ ମୁଁ ମୋ ୱେରେ ସେଥିପାଇଁ ମୁଁ କଣ କରେ ନା, ସବୁ ସମସ୍ତଙ୍କ ପାଖରୁ ଫିଡ୍ବ୍ୟାକ୍ ନିଏ, ମତାମତ ନିଏ, ଏବଂ ତାପରେ ଯାହା କରିବା କଥା ଯୋଉଟା ଠିକ ଲାଗେ, ଲୋକ ଅନୁସାରେ ପଚାରେ, ଯୋଉଟା ଠିକ ଲାଗେ ସେଇଟା ହିଁ କରେ।
1: ବହୁତ ବଢିଆ, ବହୁତ ଭଲ ଲାଗିଲା ଭାଇ ଆପଣଙ୍କ ସହିତ କଥା ହେଇକି। ତେବେ କଲ୍ ନିଶ୍ଚୟ ଆଗକୁ ଲାଗିବ, ଜୟ ଜଗନ୍ନାଥ। ତ ଏଥିରେ ସତ୍ୟପ୍ରକାଶ ଭଦ୍ରକରୁ ଆଉ ବଢିଆ କଥା କହିଲେ, ଯେ ସମସ୍ତଙ୍କଠୁ ସେ ପରାମର୍ଶ ନିଅନ୍ତି, ଶେଷରେ ବିଚାର କରନ୍ତି ଆଉ ତାପରେ ଡିସିସନ ନିଅନ୍ତି। ତେବେ ଆପଣ କଣ କରନ୍ତି ନିଶ୍ଚୟ ଜାଣିବା, ହେଲେ ନବା ଗୋଟେ ଛୋଟିଆ ମ୍ୟୁଜିକାଲ ବ୍ରେକ୍। ଦିଲ୍ ସି ଦିଲ୍ ତକ୍।

0: ଯାଇଛି ତ ଆଉ ଡେରି ନ କରି ଦେଖିନବା କିଏ କରିଛନ୍ତି କଲ। ହ୍ୟାଲୋ ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ନମସ୍କାର, ଜୟ ଜଗନ୍ନାଥ, ଗୁଡ ଇଭିନିଂ।
0: ଗୁଡ ଇଭିନିଂ, ନମସ୍କାର, ଜୟ ଜଗନ୍ନାଥ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ବଳରାମ ବେହେରା ସାର୍ କହୁଥିଲି, ଏସ୍ଜି ଅଫିସ ହାଇକୋର୍ଟ
0: ବିଲ୍ଡିଂ। ଓକେ, କେମିତି ଅଛନ୍ତି?
1: ଭେରି ଗୁଡ, ଭେରି ଗୁଡ, ବହୁତ ଭଲ।
0: ଆଚ୍ଛା, ତ ଆଜିର ଟପିକ ଉପରେ କଣ କହିବେ?
1: ଟପିକ ତ ବେଶୀ ସମୟ

0: ଭାଇ ଭଉଣୀ ଯେକୌଣସି ଘରର ଯେକୌଣସି ଗୋଟେ ଜିନିଷ ସେଟା ଘର ଭିତରେ ସମାଧାନ କଲେ ଆଉ ଏଭଳି ଗୋଟେ କେତେ ଗୋଟେ କଥା ଥାଏ ଯାଇକି ସେଟା ପ୍ରକାଶ କରିବା କଥା ନୁହଁ ଘରେ ବାହାରେ ସେଟା ଘର ଭିତରେ ସମାଧାନ କଲେ ସେମିତି ବାପା ମାଙ୍କ ସାଙ୍ଗରେ କିଛି ହେଲା ଭାଇ ଭଉଣୀ ଭିତରେ କିଛି ହେଲା କି ବାପା ମାଙ୍କ ଯାହା ଯେକୌଣସି ଜିନିଷ ହେଲା ସେଟା ଘର ଭିତରେ ସମାଧାନ କରିବା ଦରକାର ଅଫିସିଆଲି ମ୍ୟାଟର ଗୋଟେ ହେଲା ଅଫିସ ଭିତରେ ସେଟାକୁ ସମାଧାନ କରିଦେବା ଦରକାର କେମିତି ସମାଧାନ ହେଇଯିବ ଜିନିଷଟା
1: କି
0: ସାଙ୍ଗ ଦୋସ୍ତି ଭିତରେ କିଛି ଗୋଟେ ହେଲା ସାଙ୍ଗ ଦୋସ୍ତି ଭିତରେ ସେଟାକୁ ସମାଧାନ କରିଦେବା ଉଚିତ ଏଇ ଜିନିଷଟା ହଉଛି ଏଇଭଳିଆ ସଟଲି ସବୁ କାମଟା ସାରିଦେଲେ ଆଉ ଅସୁବିଧା କିଛି ହବନି
1: ନମସ୍କାର ଜୟ ଜଗନ୍ନାଥ ଜୟ ଜଗନ୍ନାଥ ତ ଭାଇ ଟିକେ କନଫ୍ୟୁଜ୍ ହେଇଯାଇଛନ୍ତି ଆମ ଟପିକ୍ରେ ବି ତ ଆମର ଆଜିର ଟପିକ୍ ରହିଛି ଯେ ଯଦି ମନରେ କୌଣସି ବିଷୟରେ ଦ୍ୱନ୍ଦ୍ୱ ଆସେ ତେବେ ଆପଣ କଣ କରନ୍ତି କିଛି କଥା ନାହିଁ ତ ଦେଖିନେବା କିଏ କରିଛନ୍ତି କଲ୍ ହ୍ୟାଲୋ ନମସ୍କାର କିଏ କହୁଛନ୍ତି କୋଉଠୁ କହୁଛନ୍ତି
2: ନିଦ ନାହିଁ ମୋର ଆଖିରେ ନିଦ ନାହିଁ ମୋର ଆଖିରେ ଯେବେ ତୁ ଚାଲିଗଲୁ ସାଥିରେ ବୋଲି ମୋ ବାରୁନି ତତେରେ ଯେବେ ଦେଖା ହୋଇଥିଲୁ ମୋ ସାଥିରେ କିମିଆ କଲୁ ତ ନୀଳ ଆଖିରେ ଲାଜ ଲାଜ ମିଠା କଥାରେ ଏ ମନ ମୋର ଫିଲ୍ କଲା ତତେରେ ତୁ ଥିଲୁ ମୋ ପ୍ରଥମ ପ୍ରେମରେ ନମସ୍କାର ଗୁଡ୍ ଇଭିନିଂ ନମସ୍କାର ଗୋପପୁର ନିଶ୍ଚିନ୍ତ କହିଲି କଟକ ଚନ୍ଦ୍ରକାନ୍ତ ପୁଷ୍ଟି
1: ଆଚ୍ଛା ଚନ୍ଦ୍ରକାନ୍ତ ମୁଁ ଆଗରୁ ହିଁ କହିଦେଲି ନାହିଁ ତମର ଟିକେ ଫ୍ଲୋଟା ଅଫ୍ କରିଦେଲି ତାହେଲେ କିଛି କଥା ନାହିଁ ତେବେ ଆଜିର ଟପିକ ଉପରେ କଣ କହିବ
2: ଟପିକ ଉପରେ ମୁଁ ଏଇଟା କହିବି ଯେ ଯେକୌଣସି କଲେଜ ହଉ ସେ ଫ୍ୟାମିଲି ଭିତରେ ବି କଲେଜ ବନା ହଉଛି ସେଟା ଫ୍ୟାମିଲି ଭିତରେ ଡିସ୍କସନ ହେଇ ସେଟା ସମାଧାନ ହେଇଗଲେ ତ ବହୁତ ଭଲ କଥା ଯଦି ଆମେ ବାହାରେ ତାକୁ ପ୍ରକାଶ କରିବା ସେଟା ଦୁନିଆ ଲୋକ ଦୁନିଆ ପ୍ରକାର ଟାଇଟ ଅପରା କରିବେ ତ ସେଟା ବି ଭଲ ନୁହେଁ ତ ଫ୍ୟାମିଲି ଭିତରେ ଯେକୌଣସି କଲେଜ ବନା ହଉଛି ଯେକୌଣସି ସମସ୍ୟାକୁ ନେଇକି ସେଟା ଯଦି ଫ୍ୟାମିଲି ଭିତରେ ସମାଧାନ ହେଇଯାଆନ୍ତା ତାହେଲେ ବହୁତ ଭଲ ହୁଅନ୍ତା ଆଉ ବାହାର ପ୍ରକାଶ କରନ୍ତାନି
1: ବହୁତ ବହୁତ ଧନ୍ୟବାଦ ରହିଲି ନମସ୍କାର ତ ଏଥିରେ ଚନ୍ଦ୍ରକାନ୍ତ ପୃଷ୍ଟି ନିଶ୍ଚିନ୍ତ କୋଇଲିରୁ ଏବଂ ଯେମିତିକି ସେ କହିଲେ ତାଙ୍କ କଥା ତ ଆମେ ପୁଣି ଥରେ କହୁଛୁ ଯେ ଆଜିର ଟପିକ ଥିଲା ଯେ କୌଣସି କଥା ବା କାମରେ ଆପଣ ଯଦି ମନରେ ଦ୍ୱନ୍ଦ୍ୱ ଆସେ ବା ଶଙ୍କା ଆସେ ବା ଗୋଟେ ଡାଉଟ୍ ହୁଏ ଯେ ଏଇଟା କରିବା ଉଚିତ କି ଅନୁଚିତ ସେତେବେଳେ ଆପଣ କ'ଣ କରନ୍ତି ତ ଠିକ୍ ଅଛି କିଛି କଥା ନାହିଁ ଆପଣମାନେ ବହୁମାତ୍ରାରେ ଆମ ସହିତ ଯୋଡ଼ି ହେଲେ ଆମ ସହିତ କଥା ହେଲେ ଏବଂ ନିଜର ମତ ମଧ୍ୟ ବ୍ୟକ୍ତ କଲେ ସେଥିପାଇଁ କି ଦେଶେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଏମିତି ଆମ ସହିତ ରହିଥାନ୍ତୁ ଦେଶେ ଦେଲ୍ ତାକୁ ଶୁଣୁଥାନ୍ତୁ ଗୋଟେ ବ୍ୟୁଟିଫୁଲ୍ ଟ୍ରାକ୍

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ନମସ୍କାର ଶ୍ରୋତା ବନ୍ଧୁ, ସନ୍ଧ୍ୟା 6ଟାର ନ୍ୟୁଜ୍ ହେଡ୍‌ଲାଇନ୍ସକୁ ଆପଣମାନଙ୍କୁ ସ୍ୱାଗତ କରୁଛି ମୁଁ ମହେଶ୍ୱର ସାହୁ। ପବିତ୍ର ସ୍ନାନ ପୂର୍ଣ୍ଣିମାରେ ଗତକାଲି 108 ଗରା ସୁଗନ୍ଧିତ ଅଭିମନ୍ତ୍ରିତ ଜଳରେ ଦିବ୍ୟ ସ୍ନାନ କରିବା ପରେ ଜ୍ୱରରେ ପଡ଼ିଛନ୍ତି ଶ୍ରୀଜୀଉ। ଆଜିଠାରୁ ଅଣସର ଘରେ ରହି ଚତୁର୍ଦ୍ଧା ମୂର୍ତ୍ତି ଗୁପ୍ତ ସେବା ପାଉଛନ୍ତି। ଭକ୍ତମାନେ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଚକ୍ରରାଜ ଶ୍ରୀ ସୁଦର୍ଶନଙ୍କୁ ପଟିଦିଅ ରୂପରେ ଦର୍ଶନ କରୁଛନ୍ତି। ଅନ୍ୟପଟେ ଶ୍ରଦ୍ଧାଳୁମାନେ ବ୍ରହ୍ମଗିରିସ୍ଥିତ ଶ୍ରୀ ଅଲାରନାଥ ପୀଠରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ଆସନ୍ତା ଜୁଲାଇ 16 ତାରିଖରେ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତିନି ରଥର ପ୍ରଭା ସଂଯୋଗ ପାଇଁ ବେଦୀ ପଛଭାଗ 14 ନାହକରେ ଗୋଟିଏ ଲେଖାଏଁ ଧୂଳିଦଣ୍ଡା ଲଗାଯାଇଛି। ରାଜ୍ୟରେ 335,850 ଜଣ ହିତାଧିକାରୀଙ୍କ ବ୍ୟାଙ୍କ ଖାତା ସହ ଆଧାର ସଂଯୋଗ ହୋଇନାହିଁ, ଫଳରେ ସେମାନଙ୍କୁ ଆସନ୍ତା ଜୁଲାଇ ମାସରୁ ଭତ୍ତା ମିଳିପାରିବ ନାହିଁ। ଏଥିପାଇଁ ତୁରନ୍ତ ଏହି ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ସେମାନଙ୍କ ଆଧାର କାର୍ଡ ଲିଙ୍କ୍ ବା ସଂଯୋଗ କରାଇବାକୁ ଜିଲ୍ଲାପାଳମାନଙ୍କୁ ରାଜ୍ୟ ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ରବି ଧାନ ସଂଗ୍ରହ ଅବଧିକୁ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଚଳିତ ବର୍ଷ ସରକାର ଜୁନ୍ 30 ତାରିଖ ଅର୍ଥାତ୍ ଆଜି ସୁଦ୍ଧା 20 ଲକ୍ଷ ମେଟ୍ରିକ୍ ଟନ୍ ରବିଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ବର୍ତ୍ତମାନ ସୁଦ୍ଧା 18,79,000 ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଛି। 5ଟି ଜିଲ୍ଲାରେ ଧାନ ସଂଗ୍ରହ ହୋଇ ନ ଥିବାରୁ ଅବଧି ବୃଦ୍ଧି କରାଯାଇଥିବା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ 2 ଇନ୍ଷ୍ଟାଣ୍ଟ ଓ ଇମ୍ପ୍ରୁଭ୍ମେଣ୍ଟ ପରୀକ୍ଷା ଆସନ୍ତା 3 ତାରିଖରେ ଅନୁଷ୍ଠିତ ହେବ। ବର୍ତ୍ତମାନ ପାଇଁ ନ୍ୟୁଜ୍ ହେଡ୍‌ଲାଇନ୍ସ ଏତିକିରେ ଶେଷ ହେଲା।

0: ଜିଏସ୍ଟି କାଉନ୍ସିଲ୍ ଟ୍ୟାକ୍ସକୁ ଆହୁରି ସରଳ କରିଦେଇଛି। ସରକାର ସିମେଣ୍ଟ ଉପରେ ଜିଏସ୍ଟି ଦର 28%ରୁ ହ୍ରାସ କରି 18% କରିଦେଇଛନ୍ତି। ଟ୍ୟାକ୍ସ ହ୍ରାସ ଦ୍ୱାରା ଘରୋଇ ଏବଂ ବ୍ୟବସାୟିକ ପ୍ରୋଜେକ୍ଟ ଉପରେ ଚାପ କମ୍ ହେବାର ସମ୍ଭାବନା ରହିଛି। ଏହିପରି ମାର୍ବଲ ଏବଂ ଟ୍ରାବୋଟିନ୍ ବ୍ଲକ ଉପରେ ଟ୍ୟାକ୍ସର ଦର 12%ରୁ ହ୍ରାସ କରି 5% କରିଦିଆଯାଇଛି। ଯେବେକି ଗ୍ରାନାଇଟ୍ ବ୍ଲକ ଉପରେ ପୂର୍ବରୁ 12% ତୁଳନାରେ ଏବେ କେବଳ 5% ଜିଏସ୍ଟି ଲାଗିବ। ଏହା ସହିତ ବାଲି ଚୂନର ଇଟା ଓ ପଥର କାମ ଉପରେ ମଧ୍ୟ ଟ୍ୟାକ୍ସର ଦର 12%ରୁ ହ୍ରାସ କରି 5% କରିଦିଆଯାଇଛି।
1: ଆଚ୍ଛା, ତମର ସବୁ ରିପୋର୍ଟ ଦେଖେଲା, ଏଚ୍ଆଇଭି ଟେଷ୍ଟ ହେଇଛି?
2: ନାଇଁ ଡାକ୍ତର ବାବୁ, ସେଇଟା କଣ ନିହାତି ଜରୁରୀ?
3: ଆଜ୍ଞା ହଁ, ଗର୍ଭାବସ୍ଥାରେ ପ୍ରତ୍ୟେକ ମହିଳା ନିଜର ଏଚ୍ଆଇଭି ପରୀକ୍ଷା କରେଇ ନେଇ ଅଜଣା ଆତଙ୍କଠୁ ଦୂରେଇ ରୁହନ୍ତୁ।
4: ଯଦି ରିପୋର୍ଟ ପଜିଟିଭ ଆସେ ତାହେଲେ ଉପଯୁକ୍ତ ଚିକିତ୍ସା ଜରିଆରେ ନିଜେ ତଥା ଶିଶୁ ଉଭୟ ଏଡ୍ସ ଭଳି ମାରାତ୍ମକ ରୋଗକୁ ପ୍ରତିରୋଧ କରନ୍ତୁ।
5: ମନେ ରଖନ୍ତୁ, ଏହି ପରୀକ୍ଷା ଏବଂ ଚିକିତ୍ସା ନିକଟସ୍ଥ ସରକାରୀ ଡାକ୍ତରଖାନାରେ ଥିବା ICTC କେନ୍ଦ୍ରରେ ମାଗଣାରେ ଉପଲବ୍ଧ।
4: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1097 ସହ ଯୋଗାଯୋଗ କରନ୍ତୁ।
5: ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି ଦ୍ୱାରା ଜନହିତରେ ଜାରି।

ଶୁଣୁଛନ୍ତି 101.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ବି ମ୍ୟୁଜିକ୍ ମିତ୍ର ଅନୁ ସହ ଦିଲ୍ ସେ ଦିଲ୍ ତକ୍ ତ ଚାଲନ୍ତୁ ଜାଣିଦେବା ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ କିଛି ସୂଚନା ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 64ତମ ଭାଗ ଶୁଣିପାରିବେ ସନ୍ଧ୍ୟା 6:10

ଏଥିଲା ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ବର୍ତ୍ତମାନ ଶୁଣନ୍ତୁ ଆସନ୍ତାକାଲିର କାର୍ଯ୍ୟକ୍ରମ ସୂଚନା ରଖିଛି। ଭକ୍ତି ଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିପାରିବେ ସକାଳ 6:05। ଅତିବଡ଼ି ଶ୍ରୀଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 82ତମ ଭାଗ ଶୁଣିପାରିବେ ସକାଳ 6:40। ସକାଳ 7:10 ରହିଛି ଆମର ସ୍ୱାସ୍ଥ୍ୟ। ଶୁଭ ସକାଳର ସମୟ 7:25। ମୋ ପସନ୍ଦ ସକାଳ 8:30। ସକାଳ 9:00 ଶୁଣିପାରିବେ ଡାଇଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍ ଏବଂ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ନିଜର ମତ ସେୟାର କରିପାରିବେ। ଦିନ 10:00 ରେନ୍ବୋ ଏସ୍ଏମ୍ଏସ୍। କଳାକାରର ସମୟ ଦିନ 11:30 ରହିଛି ପୁରୁଣା ହିନ୍ଦୀ କଥାଚିତ୍ର ଗୀତ। ଏଥିଲା ଆସନ୍ତାକାଲିର କାର୍ଯ୍ୟକ୍ରମ ସୂଚନାରୁ କିଛି। ବର୍ତ୍ତମାନ ଜାଣିନେବା ପାଣିପାଗ।

0: ପାଣିପାଗର ପୂର୍ବାନୁମାନରୁ ଜଣାଯାଏ ଯେ ଆଗାମୀ 24 ଘଣ୍ଟା ମଧ୍ୟରେ କେଉଁଝର, ମୟୂରଭଞ୍ଜ ଏବଂ କନ୍ଧମାଳର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ବିଜୁଳି ସହିତ 40-50 କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ସେଠାରେ ଜାରି କରାଯାଇଛି ଏବଂ ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଅଞ୍ଚଳରେ ମଧ୍ୟ ଏହି ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ତାଛଡ଼ା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଏ ସମସ୍ତ ଜିଲ୍ଲାରେ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ ଆଗକୁ ବଢ଼ିବା, ଏବେ ଶୁଣିବା ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 64ତମ ଭାଗ ଓ ପରେ ପରେ ସଂସ୍କୃତିରେ ସମ୍ବାଦ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆଉ ପରବର୍ତ୍ତୀ ସମୟରେ ଆପଣ ଶୁଣିପାରିବେ T20 କ୍ରିକେଟ ୱାର୍ଲ୍ଡ କପ୍ ୱମେନ୍ସ ୱାର୍ଲ୍ଡ କପ୍ର ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ର ଧାରାବିବରଣୀ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 64ତମ ଭାଗ।

ଶୁଣିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 64ତମ ଭାଗ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସଂସ୍କୃତରେ ସମ୍ଭାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ਟਿਊਨ ਕਰ ਜਾਂਦੇ 100.4 ਆਕਾਸ਼ਵਾਣੀ ਐਫ ਐਮ ਰੇਨਬੋ ਕਟਕੋ ਦਿਲ ਸੇ ਦਿਲ ਤੱਕ ਸੁਣਥਲੇ ਕਿਤੁਰੀ ਚਲਚਿੱਤਰ ਗੀਤ ତେବେ ସମୟ ବର୍ତ୍ତମାନ ରାତି 11 ହେବାକୁ ଯାଉଛି ଆଉ କିଛି କ୍ଷଣ ମଧ୍ୟରେ ଆପଣ ଶୁଣିପାରିବେ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆଉ ପରେ ପରେ ଶୁଣିପାରିବେ ନ୍ୟୁଜ୍ ହେଡ୍ଲାଇନ୍ସ ଆମ କେନ୍ଦ୍ରରୁ ରହିଥାନ୍ତୁ ଏମିତି ଆମ ସହ ଦିଲ୍ ସେ ଦିଲ୍ ତକ୍

ସମ୍ବାଦ ସହ ମୁଁ ଲହରିକା ପଟ୍ଟନାୟକ ଦେଶରେ ଆସନ୍ତାକାଲିଠାରୁ କାର୍ଯ୍ୟକାରୀ ହେବ ଭିଭିଜି ରାମଜୀ ଗ୍ରାମୀଣ ଆଇନ 2025। ଏଥିରେ ଗ୍ରାମାଞ୍ଚଳର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରତ୍ୟେକ ଦିନ କାମ ଯୋଗାଇ ଦେବାକୁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି କହିଲେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ। ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଅଣସର ନୀତି ପୂଜା ପାଉଛନ୍ତି ପଟ୍ଟିଦିଅଁ। ବ୍ରହ୍ମଗିରିସ୍ଥିତ ପ୍ରଭୁ ଅଲାରନାଥଙ୍କ ପୀଠରେ ଆଜିଠାରୁ ଦର୍ଶନ ଆରମ୍ଭ। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସୁପରିଚାଳନା ପାଇଁ 23 ଜଣ ଓଏଏସ୍ ଅଧିକାରୀଙ୍କୁ ଦାୟିତ୍ୱ। ଜୁଲାଇ 27 ତାରିଖ ପର୍ଯ୍ୟନ୍ତ ଓଏସ୍ଡି ଭାବେ ଦାୟିତ୍ୱ ତୁଲାଇବେ ବୋଲି ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ପ୍ରକାଶ। ରାଜ୍ୟରେ ରବିଧାନ ସଂଗ୍ରହ ଅବଧି ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା କହିଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। 5 ଜିଲ୍ଲାରେ ଧାନ ସଂଗ୍ରହ ହୋଇ ନ ଥିବାରୁ ଅବଧି ବୃଦ୍ଧି କରାଯାଇଥିବା କହିଲେ। ଦ୍ରବ୍ୟ ଓ ସେବାକର ଆଇନ ଅଧୀନରେ ଅପିଲ ଦାଖଲ କରିବାର ସମୟସୀମା ବୃଦ୍ଧି କଲେ ସରକାର। ଆପେଲା ଟ୍ରିବ୍ୟୁନାଲରେ ଆସନ୍ତା ମାସ 31 ତାରିଖ ପର୍ଯ୍ୟନ୍ତ ଏ ସଂକ୍ରାନ୍ତ ଆବେଦନ ଦାଖଲ କରାଯାଇପାରିବ। ରେଳ ସୁରକ୍ଷା ଏବଂ ଯାତ୍ରୀ ନିରାପତ୍ତାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ପକ୍ଷରୁ ଗ୍ରହଣ କରାଯାଇଛି କେତେକ ସ୍ୱତନ୍ତ୍ର ପଦକ୍ଷେପ। ସମ୍ଭେଦନଶୀଳ ସ୍ଥାନଗୁଡ଼ିକରେ 500ରୁ ଅଧିକ ସୌରଶକ୍ତି ଚାଳିତ ସିସିଟିଭି କ୍ୟାମେରା ସ୍ଥାପନ। ଅକ୍ଟୋବର ସୁଦ୍ଧା 2000ରୁ ଅଧିକ ସୌରଶକ୍ତି ଚାଳିତ ସିସିଟିଭି କ୍ୟାମେରା ସ୍ଥାପନ ପାଇଁ ଲକ୍ଷ୍ୟ। ଆଇସିସି ମହିଳା ଟି20 ବିଶ୍ୱକପ୍ର ସେମିଫାଇନାଲରେ ୱେଷ୍ଟଇଣ୍ଡିଜ୍କୁ 8 ପରାସ୍ତ କଲା ଅଷ୍ଟ୍ରେଲିଆ। ଭାରତ ଇଂଲଣ୍ଡ ପ୍ରଥମ ଟି20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆସନ୍ତାକାଲି ଚେଷ୍ଟରଲି ଷ୍ଟ୍ରିଟ୍ଠାରେ ଖେଳାଯିବ। ଭାରତୀୟ ସମୟ ରାତି 10:00 ଆରମ୍ଭ ହେବ ମ୍ୟାଚ୍। ଏବଂ ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ବାଂଲାଦେଶ ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ। ଆସନ୍ତା ଶୁକ୍ରବାର ସୁଦ୍ଧା ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ନେଇ ପାଣିପାଗ ବିଭାଗର ସୂଚନା। ମୁଖ୍ୟ ସମ୍ବାଦ ଆଜି ପାଇଁ ଏତିକି। ଶୁଭରାତ୍ରୀ, ନମସ୍କାର।

ಸುಣಜಂತಿ 100.4 ಆಕಾಶವಾಣಿ ಎಫ್ಎಂ ರೇನ್ಬೋ ಕಟಕ್ಕೂ ದಿಲ್ ಸೆ ದಿಲ್ ತಕ್ ಸಮಯ ವರ್ತಮಾನ ರಾತಿ 11:07 ହେବାକୁ ଯାଉଛି। ଜାଣନ୍ତୁ ଜାଣିନେବା ପାଣିପାଗ। ପାଣିପାଗର ପୂର୍ବାନୁମାନରୁ ଜଣାଯାଏ ଯେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁରର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ତାଛଡ଼ା ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଏ ସମସ୍ତ ଅଞ୍ଚଳର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି, ସେଥିପାଇଁ ସତର୍କ ସୂଚନା ଜାରି କରାଯାଇଛି। ତା ସହ ଓଡ଼ିଶାର ପ୍ରାୟ ଜିଲ୍ଲାରେ ସବୁ ଅଞ୍ଚଳରେ ହାଲକାରୁ ମଧ୍ୟମ ଧରଣର ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗର ସୂଚନା ବର୍ତ୍ତମାନ ପାଇଁ ଏତିକି। ଏବେ ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ କିଛି ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିପାରିବେ ସକାଳ 6:05। ଅଧିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 82ତମ ଭାଗ ଶୁଣିପାରିବେ ସକାଳ 6:40। 7:10 ରହିଛି ଆମର ସ୍ୱାସ୍ଥ୍ୟ, ଶୁଭ ସକାଳର ସମୟ 7:25। ଆପଣଙ୍କ ପ୍ରିୟ କାର୍ଯ୍ୟକ୍ରମ ମୋ ପସନ୍ଦ ଶୁଣିପାରିବେ ସକାଳ 8:30। ସକାଳ 9:00 ରହିଛି ଡାଏଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍ ଏବଂ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ଆପଣ ନିଜର ମତ ସେୟାର କରିପାରିବେ। ଦିନ 10:00 ରହିଛି ରେନ୍ବୋ ଏସ୍ଏମ୍ଏସ୍, ଯେଉଁଥିରେ ଆପଣ ଏସ୍ଏମ୍ଏସ୍ ବା ହ୍ୱାଟ୍ସଆପ୍ ମାଧ୍ୟମରେ ମେସେଜ୍ କରି ନିଜ ମନପସନ୍ଦର ଗୀତ ଶୁଣିପାରିବେ। କଳାକାରର ସମୟ 11:30 ରହିଛି ପୁରୁଣା ହିନ୍ଦୀ ଚଳଚ୍ଚିତ୍ର ଗୀତ। ଏଥିଲା ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ କିଛି ସୂଚନା। ଏଇଠି ଶେଷ କରୁଛୁ ଆଜିର ଅଧିବେଶନ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଏଫ୍ଏମ୍ ଗୋଲ୍ଡରୁ ସକାଳ 5:53 ପର୍ଯ୍ୟନ୍ତ। ଆପଣଙ୍କ ସହିତ ଆମର ଦେଖା ହେବ ଆସନ୍ତାକାଲି ସକାଳ 5:55। ସେତେବେଳେ ଯାଏ ଦିଅନ୍ତୁ ବିଦାୟ। ନମସ୍କାର, ଶୁଭରାତ୍ରୀ।

ଦୀତି କାଶ୍ୟପ ସମ୍ବାଦ ଭିତରେ ଅନୁତପ୍ତ ଦୀତିଙ୍କୁ ଆଗକୁ କ'ଣ ଘଟିବ, କିପରି ଶ୍ରୀବିଷ୍ଣୁଙ୍କ ଦ୍ୱାରପାଳ ଜୟ ବିଜୟ ନିଜର ଅସଂଯତ ବ୍ୟବହାର ପାଇଁ ବ୍ରହ୍ମା କୁମାରଙ୍କ ଅଭିଶାପରେ ଭାଗି ହେବେ, ଅସୁର ଭାବରେ ଭୟଙ୍କର ରୂପ ନେଇ ଜନ୍ମ ନେବେ, ଆଉ ନାମ ହେବ ହିରଣ୍ୟକଶିପୁ ଆଉ ହିରଣାକ୍ଷ, ପୁଣି କରୁଣାମୟ ଶ୍ରୀହରି କିପରି ଅବତାର ନେଇ ଦୁହିଁଙ୍କୁ ଉଦ୍ଧରିବେ ସେ ବିଷୟ ମୈତ୍ରେୟଙ୍କଠୁ ବିଦୁର ଶୁଣିଥିଲେ।

0: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଶ୍ରବଣ ଯନ୍ତ୍ରର ବ୍ୟବହାର ଆଲୋଚନା କରିଛନ୍ତି ଡାକ୍ତର ଅଶ୍ୱିନୀ କୁମାର ଦାସ।
1: ଶ୍ରବଣ ଇନ୍ଦ୍ରିୟ କର୍ଣ୍ଣ ତିନି ଭାବରେ ବିଭକ୍ତ, ଯଥା ବାହ୍ୟକର୍ଣ୍ଣ, ମଧ୍ୟକର୍ଣ୍ଣ ଓ ଅନ୍ତଃକର୍ଣ୍ଣ। ବାହ୍ୟକର୍ଣ୍ଣ, ମଧ୍ୟକର୍ଣ୍ଣ ଏବଂ ଅନ୍ତଃକର୍ଣ୍ଣ ମଧ୍ୟରେ କୌଣସି ଅସୁବିଧା ଦ୍ୱାରା ଶ୍ରବଣ ସମସ୍ୟା ହୋଇଥାଏ। ଶ୍ରବଣ ସମସ୍ୟାର ସମାଧାନ ଅସ୍ତ୍ରୋପଚାର କିମ୍ବା ଶ୍ରବଣ ଯନ୍ତ୍ର ବ୍ୟବହାର ଦ୍ୱାରା କରାଯାଏ। ଶ୍ରବଣ ଯନ୍ତ୍ର ସାଧାରଣତଃ ତିନି ଭାଗରେ ବିଭକ୍ତ, ଆନାଲଗ୍, ସେମି ଡିଜିଟାଲ ଏବଂ ଡିଜିଟାଲ ଶ୍ରବଣ ଯନ୍ତ୍ର। ଏହି ତିନୋଟି ମଧ୍ୟରୁ ଡିଜିଟାଲ ଶ୍ରବଣ ଯନ୍ତ୍ର ହେଉଛି ଅତ୍ୟାଧୁନିକ ଏବଂ ଦୀର୍ଘସ୍ଥାୟୀ। ଶ୍ରବଣ ଯନ୍ତ୍ରର ତିନୋଟି ମୁଖ୍ୟ ଅଂଶ ହେଉଛି ମାଇକ୍ରୋଫୋନ୍, ଆମ୍ପ୍ଲିଫାୟର ଏବଂ ରିସିଭର। ମାଇକ୍ରୋଫୋନ୍ ମାଧ୍ୟମରେ ଶବ୍ଦଗୁଡ଼ିକ ଆମ୍ପ୍ଲିଫାୟର ପାଖକୁ ପହଞ୍ଚେ ଏବଂ ଆମ୍ପ୍ଲିଫାୟର ଶବ୍ଦଗୁଡ଼ିକୁ ଜୋର କରି ରିସିଭର ପାଖକୁ ପହଞ୍ଚାଏ, ଯାହାଦ୍ୱାରା ଶ୍ରବଣ ସମସ୍ୟା ଥିବା ବ୍ୟକ୍ତି କଥାଗୁଡ଼ିକୁ ଭଲ ଭାବରେ ଶୁଣିପାରେ। ଶ୍ରବଣ ଯନ୍ତ୍ର ମୁକବଧିର ପିଲାମାନଙ୍କ ପାଇଁ ଏକ ଆଶାର ସଞ୍ଚାର କରିଛି। ଶ୍ରବଣ ଯନ୍ତ୍ର ଦ୍ୱାରା କଥାବାର୍ତ୍ତା ଶୁଣି ବଧିର ପିଲାମାନେ ଭାଷା ଶିଖିଥାନ୍ତି। ଯେକୌଣସି ଶ୍ରବଣ ଯନ୍ତ୍ର ବ୍ୟବହାର କରିବା ପୂର୍ବରୁ ଶ୍ରବଣ ସମସ୍ୟାର ସଠିକ୍ ମୂଲ୍ୟାଙ୍କନ କରିବା ନିହାତି ଆବଶ୍ୟକ, ଯାହାକୁ ଅଡିଓମେଟ୍ରି କୁହାଯାଏ। ଅଡିଓମେଟ୍ରି ଟେଷ୍ଟ ଦ୍ୱାରା ଶ୍ରବଣ ଶକ୍ତି ହ୍ରାସର ପରିମାଣ ଜାଣିହୁଏ। ସମ୍ପ୍ରତି 20 ଡେସିବେଲରୁ ଅଧିକା ଶୁଣୁଥିବା ବ୍ୟକ୍ତିମାନଙ୍କୁ ଶ୍ରବଣ ଦୋଷ ଅନ୍ତର୍ଭୁକ୍ତ କରାଯାଇଛି। 50 ଡେସିବେଲରୁ ଅଧିକ ଶୁଣୁଥିବା ବ୍ୟକ୍ତି ଶ୍ରବଣ ସମସ୍ୟାର ସମ୍ମୁଖୀନ ହୁଅନ୍ତି। 50 ଡେସିବେଲରୁ 90 ଡେସିବେଲ ପର୍ଯ୍ୟନ୍ତ ଶ୍ରବଣ ସମସ୍ୟା ଥିବା ବ୍ୟକ୍ତିମାନେ

ଶ୍ରବଣ ଯନ୍ତ୍ରର ଉପଯୁକ୍ତ ଲାଭ ପାଇପାରନ୍ତି। 90 ଡେସିବେଲରୁ ଅଧିକ ଶ୍ରବଣ ସମସ୍ୟା ଥିବା ବ୍ୟକ୍ତିଙ୍କ ପାଇଁ ଶ୍ରବଣ ଯନ୍ତ୍ର ସେତେ ଭଲ ଭାବରେ କାର୍ଯ୍ୟ କରେ ନାହିଁ। ଭୁଲ ଶ୍ରବଣ ଯନ୍ତ୍ର ବ୍ୟବହାର କରିବା ଦ୍ୱାରା ଶ୍ରବଣ ସମସ୍ୟା ବୃଦ୍ଧି ପାଇପାରେ। ଡିଜିଟାଲ ଶ୍ରବଣ ଯନ୍ତ୍ର କଥାଗୁଡ଼ିକ ନିଜେ ନିଜେ ପରିଷ୍କାର କରି ସ୍ନାୟୁ ଯନ୍ତ୍ର ପାଖକୁ ପଠାଏ, ଯାହାଦ୍ୱାରା ଏହି ଯନ୍ତ୍ର ବ୍ୟବହାର କରୁଥିବା ବ୍ୟକ୍ତି ସଠିକ୍ ଭାବେ କଥା ବୁଝିପାରେ ଏବଂ କଥାର ଜୋର ବଢ଼ାଇବା କିମ୍ବା କମେଇବାକୁ ପଡ଼େ ନାହିଁ, କାରଣ ଏହା ସ୍ୱତଃପ୍ରବୃତ ଭାବେ ହୋଇଥାଏ। ଆନାଲଗ୍ କିମ୍ବା ସେମି ଡିଜିଟାଲ ଶ୍ରବଣ ଯନ୍ତ୍ର ଦ୍ୱାରା କଥା ଶୁଣାଯାଏ, କିନ୍ତୁ ମେସିନ୍ରେ ହେଉଥିବା ଶବ୍ଦ ଯୋଗୁଁ କଥା ପରିଷ୍କାର ବୁଝାଯାଏ ନାହିଁ ଏବଂ ଏହାଦ୍ୱାରା ଶ୍ରବଣ ସମସ୍ୟା ମଧ୍ୟ ବୃଦ୍ଧି ପାଇଥାଏ। ଡିଜିଟାଲ ଶ୍ରବଣ ଯନ୍ତ୍ର ସାଧାରଣତଃ କାନ ପଛରେ, କାନ ଭିତରେ, ଅଳ୍ପ କାନ ଭିତରେ ଏବଂ ପୁରା କାନ ଭିତରେ ପିନ୍ଧାଯାଏ। କମ୍ ବୟସର ଯୁବକ ଏବଂ ଯୁବତୀମାନଙ୍କ ପାଇଁ କମ୍ କାନ ଭିତରେ ଏବଂ ପୁରା କାନ ଭିତରେ ଲଗାଯାଉଥିବା ଶ୍ରବଣ ଯନ୍ତ୍ର ଉପଯୋଗୀ ହୋଇଥାଏ। ଡିଜିଟାଲ ଶ୍ରବଣ ଯନ୍ତ୍ର ପାଇଁ

ପଛରେ କାନ ଭିତରେ ଅଳ୍ପ କାନ ଭିତରେ ଏବଂ ପୁରା କାନ ଭିତରେ ପିନ୍ଧାଯାଏ। କମ୍ ବୟସର ଯୁବକ ଏବଂ ଯୁବତୀମାନଙ୍କ ପାଇଁ କମ୍ କାନ ଭିତରେ ଏବଂ ପୁରା କାନ ଭିତରେ ଲଗାଯାଉଥିବା ଶ୍ରବଣଯନ୍ତ୍ର ଉପଯୋଗୀ ହୋଇଥାଏ। ଡିଜିଟାଲ୍ ଶ୍ରବଣଯନ୍ତ୍ର ପାଇଁ କାନର ଆକାର ମାପ କରିବା ନିହାତି ଆବଶ୍ୟକ। ମାପ ଦ୍ୱାରା ତିଆରି ହୋଇଥିବା ଶ୍ରବଣଯନ୍ତ୍ର କାନରୁ ଖସି ପଡ଼େ ନାହିଁ ଏବଂ ସଠିକ୍ ପରିମାଣର ଶବ୍ଦ କାନ ମଧ୍ୟରେ ପ୍ରବେଶ କରିଥାଏ। ଶ୍ରବଣଯନ୍ତ୍ର ବ୍ୟାଟେରୀ ମାଧ୍ୟମରେ ପରିଚାଳିତ ହୁଏ। କାନ ଭିତର ହିୟରିଂ ଏଡ୍ରେ ଗୋଟିଏ ବ୍ୟାଟେରୀ 15-25 ଦିନ ପର୍ଯ୍ୟନ୍ତ ବ୍ୟବହାର କରିହୁଏ। କାନ ଭିତରେ ଆଉ ପୁରା କାନ ଭିତରେ ଶ୍ରବଣଯନ୍ତ୍ରରେ ଗୋଟିଏ ବ୍ୟାଟେରୀ 5-7 ଦିନ ପର୍ଯ୍ୟନ୍ତ ବ୍ୟବହାର କରିହୁଏ। ଶ୍ରବଣଯନ୍ତ୍ର ବ୍ୟବହାର କରୁଥିବା ବ୍ୟକ୍ତି କିଛିଟା ସାବଧାନତା ଅବଲମ୍ବନ କରିବା ନିହାତି ଦରକାର, ଯଦ୍ୱାରା ଶ୍ରବଣଯନ୍ତ୍ର ନଷ୍ଟ ହେବ ନାହିଁ। ଶୋଇଲା ଏବଂ ଗାଧୋଇଲା ବେଳେ ଶ୍ରବଣଯନ୍ତ୍ର ବ୍ୟବହାର ନ କରିବା, ଶ୍ରବଣଯନ୍ତ୍ରକୁ ପାଣିଠାରୁ ବଞ୍ଚେଇ କରି ରଖିବା। ବର୍ତ୍ତମାନ ଜଳ ନିରୋଧକ ଶ୍ରବଣଯନ୍ତ୍ର ଉପଲବ୍ଧ ହେଲାଣି। ସଠିକ୍ ସମୟରେ ଶ୍ରବଣଯନ୍ତ୍ରର ବ୍ୟାଟେରୀ ବଦଳାଇବା, ଶ୍ରବଣଯନ୍ତ୍ରକୁ ଉଚ୍ଚ ଜାଗାରୁ ତଳକୁ ନ ପକାଇବା।

0: ବ୍ୟବସ୍ଥା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ। ଅଧିକ ଦୂର ଚାଲନ୍ତୁ ନାହିଁ। ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଅନ୍ତୁ। ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ। ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

0: ଇଟ୍ସ ମ୍ୟୁଜିକାଲି ୟୋର ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଆପଣମାନେ ଟ୍ୟୁନ୍ କରିଛନ୍ତି। ଯୋଡ଼ି ହେଇଛି ଆପଣଙ୍କ ସାଥେ ସ୍ମୃତି। ୟେସ୍, ଡାଇଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍ ୱିଥ୍ ସ୍ମୃତି ହାଜିର ହେଇଗଲାଣି। 0671-2303-153 ଏ ନମ୍ବରରେ ଆପଣମାନେ ମୋ ସହିତ କନେକ୍ଟ ହୋଇପାରିବେ, ମୋ ସହିତ କଥା ହୋଇପାରିବେ। ଭାବପ୍ରବଣତା ମଣିଷ ହୃଦୟର ସବୁଠାରୁ ସୁନ୍ଦର ଭାଷା। ଯେଉଁଠି ଭାବନା ଥାଏ ସେଠି ସମ୍ପର୍କର ଗଭୀରତା ବଢ଼ିଥାଏ। ଭାବପ୍ରବଣ ମଣିଷ ଗୋଟିଏ ମଣିଷ ଅନ୍ୟର ଦୁଃଖକୁ ନିଜର ଦୁଃଖ ଭାବେ ଅନୁଭବ କରେ। ଏ ଭାବନା ମଣିଷକୁ କୋମଳ କରେ କିନ୍ତୁ ଦୁର୍ବଳ ନୁହଁ। ଭାବପ୍ରବଣତା ହେଉଛି ହୃଦୟର ଏକ ସୁନ୍ଦର ଶକ୍ତି ଯାହା ମଣିଷକୁ ମଣିଷ ସହ ଯୋଡ଼ି ରଖେ। ବନ୍ଧୁ, ହଁ ବନ୍ଧୁ, ଭାବପ୍ରବଣତା ଦୁର୍ବଳତା ନୁହଁ, ଏହା ହୃଦୟର ସେହି ସୌନ୍ଦର୍ଯ୍ୟ ଯାହା ଅନ୍ୟର ହସରେ, ଖୁସିରେ ଏବଂ ଅନ୍ୟର ଲୋହରେ ବେଦନା ଖୋଜିପାରେ। ତେବେ ଏତେ କଥା କହିବାର କାରଣ ଆଜିର ଟପିକ୍ ମଧ୍ୟ ତାରି ଉପରେ। ଆଚ୍ଛା କୁହନ୍ତୁ, ଆପଣଙ୍କ ଜୀବନର ସବୁଠାରୁ ସେହି ଭାବପ୍ରବଣ ମୁହୂର୍ତ୍ତଟି କ'ଣ ଥିଲା? ସାଥୀ, ଆପଣମାନେ ମୋ ସହିତ ଯୋଡ଼ି ହୋଇପାରିବେ 0671-2303-153 ଏ ନମ୍ବରରେ। ଆପଣଙ୍କ ଜୀବନର ସବୁଠାରୁ ଭାବପ୍ରବଣ ମୁହୂର୍ତ୍ତ କେଉଁଟା ଥିଲା, କ'ଣ ଥିଲା ଆଉ କେମିତି ସେଟାକୁ ଆପଣ ବୁଝିଥିଲେ, ସେ ବିଷୟରେ ବହୁତ ହି ସେନ୍ସିଟିଭ କଥା କିନ୍ତୁ ବହୁତ ଭଲ ଲାଗିବ ନିହାତି ଭାବରେ। ତେବେ ଆପଣମାନେ ମୋ ସହିତ ଯୋଡ଼ି ହୁଅନ୍ତୁ 0671-2303-153 ଏଇ ନମ୍ବରରେ। ଦେଖିବା ଫୋନ୍ ଲାଇନ୍ରେ ଜଣେ କଲର୍ ଆସିଗଲେଣି, କିଏ ଅଛନ୍ତି? ହ୍ୟାଲୋ,
1: ହ୍ୟାଲୋ ଦିଦି, ନମସ୍କାର।
0: ନମସ୍କାର,
1: ମୁଁ ସାଇ କହୁଛି ବେଲପଡ଼ାରୁ।
0: ସାଇ, ୱେଲକମ୍ କରୁଛୁ ଏଫ୍ଏମ୍ ରେନ୍ବୋକୁ। ଆଜି ଫାଷ୍ଟ କଲ୍ ତମର ଲାଗିଯାଇଛି, କେମିତି ଅଛ? ମୁଁ ବି ବହୁତ ଭଲ ଅଛି। ତେବେ ସାଇ, ଆଜିର ଫାଷ୍ଟ କଲର୍ ତମେ, ତେବେ କୁହ, ପ୍ରଥମ କଥା ହେଉଛି ତମ ଜୀବନର ସବୁଠାରୁ ଭାବପ୍ରବଣ ମୁହୂର୍ତ୍ତଟି କ'ଣ ଥିଲା? କିଛି ହେଇଛି ଲାଇଫ୍ରେ ସେମିତି?
1: ହଁ, ସେମିତି ତ ସମସ୍ତଙ୍କ ଲାଇଫ୍ ରେ ହେଇଛି, ମୋ ଲାଇଫ୍ ରେ କେମିତି ନ ହବ। ମାନେ ସେଇ ଟାଇମଟା ବୁଝିବାଟା ବି ବହୁତ କଷ୍ଟ, ଯିଏ ବୁଝିଗଲା ସିଏ ମାନେ ସବୁକିଛି କରିପାରିବ। ଆଉ ସେଇଟା ନଥିଲେ ଜୀବନରେ କିଛି ନଥିଲା ଭଳିଆ ମତେ ଲାଗେ, କାହିଁକି ନା ଗୋଟେ ଭାବପ୍ରବଣତା ଗୋଟେ ଏମିତିଆ ଜିନିଷ ଯାହାକୁ ବୁଝିବା କଷ୍ଟ। ମୁଁ ଆଗରୁ ଭଗବାନଙ୍କୁ ବିଶ୍ୱାସ କରୁନଥିଲି, ତ ମୁଁ ଭାବେ ଯାହା ଆମେ କରିବା ସେଇଟା ହିଁ ଫଳ ପାଇବା, ଏଇଟା ତ ଭାବିବା ଠିକ, ହେଲେ ଭଗବାନଙ୍କୁ ବି ବିଶ୍ୱାସ କରିବା ତା ସହିତ ଦରକାର, କିନ୍ତୁ ମୁଁ ବିଶ୍ୱାସ କରୁନଥିଲି। ହେଲେ ଏମିତି ଗୋଟେ ଟାଇମ ଆସିଥିଲା, ମୁଁ ଯାଇଥିଲି ପୁରୀ, ତ ସେତେବେଳେ କହିଥିଲା ନା ରଥଯାତ୍ରା ଟାଇମରେ ଆମେ ଯାଇଥିଲୁ, ତ ବାହୁଡା ଥିଲା, ପ୍ରବଳ ଭିଡ଼ ଥିଲା, ତ ଆମର ଇଚ୍ଛା ହେଲା ଟିକେ ରଥ ଟାଣିବା ପାଇଁ, ଘର ଲୋକ କହିଲେ ରଥ ଟାଣିବା, ମୁଁ କହିଲି ହଁ କଣ ରଥ ଟାଣିବା ଏଇ ଏତେ ଭିଡ଼ ଭିତରେ କଣ ଯାଇ ଟାଣିବା, ତ ତାଙ୍କ କଥା ଶୁଣିକି ବି ପଳେଇ ଯାଇଥିଲି। ଏତେ ଭିଡ଼ ଥିଲା, ଚାରିଆଡୁ ପୁରା ଚାପି ଚୁପି ଦେଲେ, ସେଇ ଟାଇମରେ ମୁଁ କଣ କରିଥିଲି, ହାତ ଟେକି ଦେଇକି ଜୟ ଜଗନ୍ନାଥ କହିକି ଭଗବାନଙ୍କୁ ଡାକିଥିଲି, ତାପରେ ଆପଣ ବିଶ୍ୱାସ କରିବେନି, ସେଇ ଟାଇମରେ କହିଥିଲା ନା ମୁଁ

0: ରାତିରେ ପୁରା ଗୋଟେ ସାଇଡକୁ ପଳେଇ ଆସିଛି। ତାପରେ ମାନେ ମତେ ଏତେ ଖୁସି ଲାଗିଲା, ମୁଁ କହିଲି ମୁଁ ଭଗବାନଙ୍କୁ ବିଶ୍ୱାସ କରିନଥିଲି, ହେଲେ ଭଗବାନଙ୍କୁ ଆଜି ମାନେ ହାତ ଟେକି ଦେଲି, ଯେହେତୁ ଭଗବାନ ପୁରା ମତେ ସାହାଯ୍ୟ କଲେ।
1: ବିଲକୁଲ, ମାନେ ପ୍ରକୃତରେ ସେଇ ସମୟଟା ମାନେ ବହୁତ ମାନେ ଆନନ୍ଦିତ ଲାଗିଥିବ, ଆଣ୍ଡ ଗୋଟେ କୋହ ଆସିଥିବ ମନ ଭିତରୁ, ନାଇଁ କି? ବହୁତ ସୁନ୍ଦର, ବହୁତ ସୁନ୍ଦର ସାଇ। ଯାହା ହଉ, ଗୋଟେ ସୁନ୍ଦର ଅନୁଭୂତି ତମେ ସେୟାର କଲ, ବହୁତ ବଢିଆ ଲାଗିଲା। ଥ୍ୟାଙ୍କ ୟୁ ସୋ ମଚ୍ କଲ କରିଥିବାରୁ।
0: ଧନ୍ୟବାଦ ଦିଦି, ରହିଲି, ନମସ୍କାର।
1: ନମସ୍କାର। ସୋ ଆପଣମାନେ ବି ଫଟାଫଟ ଆମ ସହିତ କନେକ୍ଟ ହୁଅନ୍ତୁ। ଆଜି ସ୍ମୃତି ପଚାରୁଛି ଆପଣଙ୍କୁ, ଆପଣଙ୍କ ଜୀବନର ସବୁଠାରୁ ସେଇ ଭାବପ୍ରବଣ ମୁହୂର୍ତ୍ତଟି କ'ଣ ଥିଲା, କେମିତି ଥିଲା, ସେ ବିଷୟରେ ଆପଣମାନେ ମୋ ସହିତ ସେୟାର କରିପାରିବେ ଆପଣଙ୍କ କଥା 0671230353 ଏଇ ନମ୍ବରରେ। ଦେଖିବା ଆଉ ଜଣେ କଲର୍ ଆସିଲେଣି କିଏ ଅଛନ୍ତି। ହ୍ୟାଲୋ,
2: ହ୍ୟାଲୋ ମ୍ୟାମ୍, ନମସ୍କାର, ଜୟ ଜଗନ୍ନାଥ।
1: ନମସ୍କାର, ଜୟ ଜଗନ୍ନାଥ, କିଏ କହୁଛନ୍ତି? ମାଣିଆ ବନ୍ଧରୁ ଆମ ସହିତ ପ୍ରଫୁଲ୍ଲ ଭାଇ ଯୋଡି ହେଇଯାଇଛନ୍ତି। ଯାହା ହଉ, ବହୁତ ବଢିଆ ଲାଗିଲା ଆପଣଙ୍କ ସହିତ ଆଜି ଆମେ କନେକ୍ଟ ହେଲୁ। କୁହନ୍ତୁ, ଆପଣଙ୍କ ଜୀବନର ସବୁଠାରୁ ଭାବପ୍ରବଣ ମୁହୂର୍ତ୍ତଟି କ'ଣ ଥିଲା?
2: ମ୍ୟାମ, ମୁଁ ଯେତେବେଳେ ଯାଇଥିଲି ବାପା ମାଙ୍କ ସହିତ ପୁରୀ, ଆମେ ପୁରୀରେ ତ ରହିଥିଲୁ, ବହୁତ କଷ୍ଟ ହେଇଥିଲା, ବର୍ଷା ମାଡ଼ ଖାଇକି ଥିଲୁ, କିନ୍ତୁ ରଥ ଟଣା ହଉଥିଲା ଯୋଉ ଦିନ ସେକେଣ୍ଡ ରଥ ଗୁଣ୍ଡିଚା ବାସି ଦିନ, ଯୋଉ ଗୁଣ୍ଡିଚା ମନ୍ଦିର ଯାଇକି ମହାପୁର ରହୁଥିଲେ, ସେଇଠି ଭୋଗ ନେଇକି ବାପା ମା ଏକା ଯାଇଥିଲୁ। ମୁଁ ଧରିଥିଲି ଭୋଗ, ମତେ ପୂଜା କରିବା କଥା ଯୋଉ ପଣ୍ଡା ଦେଖିଲେ, କହିଲେ ବାପା କଣ କରୁଛୁ? ମୁଁ କହିଲି ବାବୁ ଟିକେ ଭୋଗ କରିଥାନ୍ତି। ସେଠୁ କହିଲ ଠିକ ଅଛି, ଏକଜେ ମୁଁ ବାରେଇଦେବି। ମୁଁ କହିଲି ଆମ ଟିକେ ଠାକୁର ବାବୁ ଯାଇଛନ୍ତି, ସେ ମତେ କଣ କଲେ ନା ତାଙ୍କ କାନ୍ଧରେ ବସେଇକି ଟେକି ଦେଲେ, ମୁଁ ରଥ ଉପରକୁ ଗଲି, ସେଠି ଭୋଗ ହେଲା, କାଳିଆକୁ କୁଣ୍ଢେଇଥିଲି, ଜିନିଷଟା ବୋଲେ ଏତେ ଭାବପ୍ରବଣ ହେଇଗଲି ବୋଲେ ମୋ ଜୀବନରେ ଆଉ କିଛି ନାହିଁ ବୋଲେ ସେଠି ମୁଁ ଆନନ୍ଦିତ ବୋଲେ ଆନନ୍ଦ ଯେତିକି ବୋଲେ ଠାକୁର ଯେତିକି ଆନନ୍ଦ, ଯୋଉ ପଣ୍ଡା ମୁଁ ଆସିବା ମୋତେ କାନ୍ଧରେ ବସେଇକି ଟେକି ଦେଲେ ତାଙ୍କୁ ଏତିକି, ଆଉ ବାପା ସେତିକି ବୋଲେ ସେଇ ଜୀବନରେ ସେଇ ଜିନିଷଟା କେବେ ଭୁଲି ହଉନି ଯେ ଭୁଲି ହବନି ବଞ୍ଚିକି
1: ସତରେ। ବହୁତ ବଢିଆ କଥା, ବହୁତ ମାନେ ନିଆରା କଥାଟିଏ ପ୍ରକୃତରେ ହେଲା ଯେ ଠାକୁର ମାନେ ଯେମିତି କୁହାଯାଏ ପଣ୍ଡା ମାନେ ସେଇମାନେ ହେଉଛନ୍ତି ଜଗନ୍ନାଥଙ୍କର ଚଳନ୍ତି ପ୍ରତିମା ଟାଇପ୍ର, ତେଣୁ ସେ ନିଜେ ହିଁ ଆପଣଙ୍କୁ କାନ୍ଧରେ ଟେକି ଦେଇ ଠାକୁରଙ୍କୁ ଦିଅଙ୍କୁ ଦର୍ଶନ କରିଦେଲେ, ଆପଣଙ୍କ ମନସ୍କାମନାଟି ପୂର୍ଣ୍ଣ ହେଇଗଲା।
2: ନିଶ୍ଚିତ ମ୍ୟାମ, ମୁଁ ଯେତେବେଳେ ଯିବି ଯଦି ପଣ୍ଡା ବାବାକୁ ଯେକୌଣସି ପଣ୍ଡା ବାବା ହାବୁଡ଼ି ପଡ଼ିବ, ମୁଁ ତାଙ୍କୁ ମୁଣ୍ଡିଆଟା ମାରିବାଟା ସତ, ଆଉ ସେ ଯାହା କହିବେ ତାଙ୍କ କଥା ଶୁଣିବାଟା ସତ, କାରଣ ସେଇ ଜୀବନରେ ମୋ ମଣିଷ ଜୀବନରେ ସେଇ ଜିନିଷଟା ମୋର ଅଦ୍ୟାପ ସୁଦ୍ଧା ସଦାବେଳେ ମନେ ପଡେ। ବୋଲେ ଗୁଣ୍ଡିଯାତ୍ରା ଆଇଲେ ତ ଏଇ 8-10 ଦିନ ଯାକ, ଆଉ ଦିନରାତି ଖାଲି ଏଇ ଗୋଟେ ଦୃଶ୍ୟ ମୋ ଆଖିରେ ଦୁଶୁଥିବ, ତେଣୁ ଆଉ ଅଧିକା କଥା କଣ କହିବେ ଆମ, ସେଇଟା ତ ଜୀବନ ସାରା ଏମିତି ରହିଥିବ, ଆଗକୁ ବି ଭଗବାନଙ୍କ ଦୟାରେ ଏମିତି ଥାଉ।
1: ବିଲକୁଲ ବିଲକୁଲ, ବହୁତ ବଢିଆ ଲାଗିଲା, ଥ୍ୟାଙ୍କ ୟୁ ସୋ ମଚ୍ ପ୍ରଫୁଲ୍ଲ ଭାଇ, ଆଜି କନେକ୍ଟ ହେଲେ, ଆପଣଙ୍କର କଥାକୁ ସେୟାର କଲେ, ବହୁତ ବହୁତ ଧନ୍ୟବାଦ।
2: ଧନ୍ୟବାଦ ବାବୁ, ରହିଲି, ନମସ୍କାର।
1: 0671230353 ଏଇ ନମ୍ବରରେ ଆପଣମାନେ ସ୍ମୃତି ସହିତ କନେକ୍ଟ ହୁଅନ୍ତୁ। ଆଣ୍ଡ ଆଜି ସ୍ମୃତି ଆପଣମାନଙ୍କୁ ପଚାରୁଛି ଆପଣଙ୍କ ଜୀବନର ସେଇ ଭାବପୂର୍ଣ୍ଣ ମୁହୂର୍ତ୍ତ କଥା, ଯୋଉ କଥାରେ ଯୋଉ ସମୟରେ ଆପଣଙ୍କର ଆଖି ଛଳ ଛଳ ହେଇଯାଇଥିଲା, ବା ଆପଣ କୌଣସି କଥାକୁ ନିଜ ହୃଦୟରେ ହୃଦୟଙ୍ଗମ କରିଥିଲେ, ଅନ୍ୟର ଦୁଃଖକୁ ଅନ୍ୟର କଷ୍ଟକୁ ଆପଣ ବୁଝିପାରିଥିଲେ, ଅନେକ କିଛି କଥା ରହିଛି, କେବଳ ଭକ୍ତି ମାର୍ଗ ନୁହେଁ, ଅନେକ ମାର୍ଗରେ ମଧ୍ୟ ସେଇ ଭାବପୂର୍ଣ୍ଣ ମୁହୂର୍ତ୍ତଟି ଆସିଥାଏ, ସେଇ ଭାବପ୍ରବଣତା ମନ ଭିତରେ ଉଙ୍କି ମାରିଥାଏ। ତ ଆପଣମାନେ ମୋ ସହିତ ସେୟାର କରିପାରିବେ ଆପଣମାନଙ୍କର ସେଇ ମନର କଥାକୁ। ତେବେ ଚାଲନ୍ତୁ, ଆଉ ଜଣେ କଲର୍ ଆସିଗଲେଣି, କିଏ ଅଛନ୍ତି ଦେଖିବା। ହ୍ୟାଲୋ
3: ହ୍ୟାଲୋ
1: ହ୍ୟାଲୋ
3: ନମସ୍କାର।
1: ନମସ୍କାର ଉର୍ମିଳା ଭଉଣୀ।
3: ଆଜ୍ଞା।
1: ଆଚ୍ଛା କୁହନ୍ତୁ, ଆପଣ ଆଜି ଆମ ସହିତ କନେକ୍ଟ ହେଇଯାଇଛନ୍ତି, ଆପଣଙ୍କ ଜୀବନର ଭାବପ୍ରବଣ ମୁହୂର୍ତ୍ତ କ'ଣ ଥିଲା?
3: ଭାବପ୍ରବଣ ମୁହୂର୍ତ୍ତ ମାନେ ଅନେକ ଅଛି, କାହାର ଗୋଟେ ଦୁଃଖ ବେଳ ପଡିଥିବ, କିଛି ଲୋକ ଅଛନ୍ତି ପରିହାସ କରିଥିବେ, ସେ ସମୟରେ ତମ ଆଖିରୁ ଆପେ ଆପେ ଲୁହ ପଳେଇ ଆସିଥାଏ, ମତେ ସେଇ ସମୟଟା ଭାରି କଷ୍ଟ ଲାଗିଥାଏ। ଯେମିତିକି ଆମ ଘର ପାଖ ହଉ କିମ୍ବା ଯେକୌଣସି ଜିନିଷ ହଉ, ମାନେ ଅସୁବିଧାର ସମ୍ମୁଖୀନ ହେଇ ତାକୁ ଧର ତମ ପାଖକୁ ଆସିଥିବି ସାହାଯ୍ୟ ପାଇଁ, ତାକୁ ଆଉ କିଛି ଲୋକ କହୁଥିବେ ତମର କଣ ଏତେ ଅସୁବିଧା ପଡୁଛି ଯେ ତମେ ପଳେଇ ଆଉଛ, କିନ୍ତୁ ତାର ସେତେବେଳେ କଣଟା ଚାଲୁଥିବ ସେଟା ନିଜେ ଅନୁଭବ କରିବା କଥା। ମୋ ପାଖକୁ ଜଣେ ଆସିଥିଲା, ମୁଁ ତା କଷ୍ଟଟା ଦେଖି ମୋ ଆଖିରୁ ଛଳଛଳ ହେଇ ପଡିଥିଲା, ମୁଁ ଠାକୁରଙ୍କୁ କହିଥିଲି ଯେ ଜିନିଷଟା କାହାକୁ ନ ଦିଅନ୍ତୁ, ଆଜି ହୁଏତ ଭଲ ଅଛି, କାଲିକି ଆମେ ବି ଖରାପରେ ପଡିପାରିବା, କିନ୍ତୁ କାହାକୁ କହିବା ପୂର୍ବରୁ 10 ଥର ଚିନ୍ତା କରିବାକୁ ପଡିବ ଯେ ମୋର ଦିନେ ନା ଦିନେ ଏମିତି ବେଳ ବି ଆସିପାରେ,
1: ନିଶ୍ଚୟ
3: କାହାକୁ କହିବା ନାହିଁ, ଯେତିକି ତମ ପାଖରେ

0: ସକ୍ଷମ ଅଛି ତମେ ତାଙ୍କୁ ସାହାଯ୍ୟ କରିବା ସେତିକିଟା କରିବାଟା ମୋ ମତରେ ଠିକ ହବ।
1: ହୁଏତ
0: ଅର୍ଥ ଆକାର ନ ହଉ ଅନର୍ଥ ଆକାର ହଉ କି ଅଲଗା ଆକାରର ହଉ ତୁମେ ତାଙ୍କ ପାଖରେ ଠିଆ ହୁଅ ସାନ୍ତ୍ୱନା ଦିଅ କିନ୍ତୁ ପରିହାସ କରନ୍ତୁନି।
1: ପ୍ରକୃତରେ ବିପଦ ବା ଯେକୌଣସି ପରିସ୍ଥିତି ହେଉ ନା କାହିଁକି କାହାର ପରିହାସ କରିବା ଉଚିତ ନୁହେଁ, କାରଣ ସେହି ପରିସ୍ଥିତି ଆମର ବି ଦିନେ ଆସିବନି ସେମିତି କିଛି କହିହବନି। ତେଣୁ ସେଇଥିଲାଗି ଯେତିକି ଆମେ ପାରିପାରିବା ତ ସେତିକି ଆମେ ଅନ୍ୟକୁ ସାହାଯ୍ୟ କରିପାରିବା। ଯଦି କଥାରେ ମାନେ ଯଦି କାମରେ ନ କରିପାରୁଛନ୍ତି କଥାରେ ମଧ୍ୟ ବଚନ କି ଦରିଦ୍ରତା ଯେଉଁ କଥାରେ ଅଛି, ତେଣୁ ବଚନରେ କାହିଁକି ଉଣା କରିବେ। ତେଣୁ ଜଣକୁ ଯଦି ଏହି ସହାନୁଭୂତିର ବିପଦ କଥା ଆପଣ କହିପାରୁଛନ୍ତି ସେଇଟା ହିଁ ବହୁତ ବଡ଼ ଜିନିଷ।
0: ନିଶ୍ଚିନ୍ତ ଯେକୌଣସି କାମ ହଉ ଛୋଟ ହଉ ବଡ ହଉ କିମ୍ବା ତମ ପାଖକୁ ଆସୁଛନ୍ତି ତମେ କିଛିଟା ଜାଣିଛ ବୋଲି ତମକୁ ଆସୁଛନ୍ତି ପଚାରିବୁ, ତମେ ସେଥିପାଇଁ କହିବନି ଯେ ମୁଁ କଣ ଜାଣିଛି ଯେ ତୁ ମୋ ପାଖକୁ ପଳେଇ ଆସୁ, ସେଇଟା କହିବି କାହିଁକି ନା ସେତିକିଟା ତା ଉପରେ ତମ ଉପରେ ଭରସା ଆସୁ ତମ ପାଖକୁ ସେ ପଳେଇ ଆସୁଛି।
1: ବିଲକୁଲ
0: କିଛିଟା ସାନ୍ତ୍ୱନା ମିଳିବ କି କିଛିଟା ଉପାୟ ମିଳିପାରିବ, ବଡ ହଉ ସାନ ହଉ ସମସ୍ତଙ୍କର କିଛି ନା କିଛି ଶିଖିବାର ଅଛି। ଯେକୌଣସି ଜିନିଷ ହଉ ଶିଖିବା ଅନ୍ୟମାନଙ୍କୁ ଶିଖାଇବା, ଯଦି ସେ କିଛି ଖରାପ କରୁଛି ତାକୁ ସୁଧାରିବାର ବାଟ ହିଁ ଦେଖେଇବା, କେବେ ଖରାପ ଆଡ଼କୁ ତାଙ୍କୁ ଟାଣି ନବାନି।
1: ନା ବହୁତ ବଢିଆ ଲାଗିଲା, ଥ୍ୟାଙ୍କ ୟୁ ସୋ ମଚ୍ ଉର୍ମିଳା ଭଉଣୀ, ଆଜି କନେକ୍ଟ ହେଲେ ଆପଣଙ୍କ ମନର କଥା କହିଲେ ବହୁତ ବହୁତ
0: ଧନ୍ୟବାଦ।
1: ସମୟ ଫ୍ରେଣ୍ଡସ୍ କଥାବାର୍ତ୍ତା ତ ଏମିତି ଜାରି ରହିବ, କିନ୍ତୁ ବର୍ତ୍ତମାନ ସମୟ ଗୋଟେ ମ୍ୟୁଜିକାଲ ବ୍ରେକ୍ ର ଆସୁଛି, ଗୋଟେ ବ୍ୟୁଟିଫୁଲ ଟ୍ରାକ୍ ଏଞ୍ଜୟ କରୁଥାନ୍ତୁ ଏଇ ବ୍ୟୁଟିଫୁଲ ମର୍ଣ୍ଣିଂରେ ଆଣ୍ଡ କହୁଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟକ ଦିଲ୍ ସେ ଦିଲ୍ ତକ।

0: ଶୁଣିଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ୍ ସୋ ଚାଲିଛି ଡାଇଲ୍ ଇନ୍ ଲାଇଫ୍ ସ୍ମୃତି ରହିଛି ଆଜିର ସୁନ୍ଦର ସକାଳରେ ଆପଣମାନଙ୍କ ସହିତ ଆଉ ପଚାରୁଛି ଯେ ଆପଣଙ୍କ ଜୀବନର ସେହି ଭାବ ପ୍ରବଣତା ମୁହୂର୍ତ୍ତଟି କ'ଣ ଥିଲା ଦେଖିବା ଆଉ ଜଣେ କଲର୍ ଆସିଲେଣି କିଏ ଅଛନ୍ତି ହ୍ୟାଲୋ
1: ଭାବ ଦଲେ ବନ୍ଧା ମୋର କଳା ଠାକୁର ଭାବରେ ଭାବରେ ସେ ତ ଅଭାବି ସଂସାର ଭାବରେ ଭାବରେ ସେ ତ ଅଭାବି ସଂସାର ଭାବହୀନ ସାଗର ସେ ଭାବହୀନ ସାଗର ଭାବ ଡରେ ବନ୍ଧା ମୋର କଳା ଠାକୁର
0: ନିହାତି ଭାବରେ ଚିହ୍ନିତ ପାରୁଛି କିନ୍ତୁ ଗୀତଟି ଏତେ ସୁନ୍ଦର ସ୍ୱରରେ ଆପଣ ଏତେ ବଢିଆରେ ଗାଇଲେ ବହୁତ ବଢିଆ ଲାଗିଲା ଗୀତଟି ବହୁତ ସୁନ୍ଦର ଲାଗିଲା
2: ଆଜ୍ଞା ବହୁତ ଦିନ ବ୍ୟବଧାନ ପରେ ମୁଁ କଲ୍ କରିଛି କାହିଁକି ନା ଆମର ପ୍ରୋଗ୍ରାମ ରହୁଛି ଆସନ୍ତା କାଲି ମଧ୍ୟ ଥିଲା ଆମର ଜଗତସିଂହପୁର ବାଲିକୁଦାରେ ଥିଲା ପ୍ରୋଗ୍ରାମ ଆମର ବିଶ୍ୱଶାନ୍ତି ଯଜ୍ଞ ହଉଥିଲା ସେଇଠି ଆମର ପ୍ରୋଗ୍ରାମ ଥିଲା କାଲି ଯାଇଥିଲି ଆଉ ବ୍ୟସ୍ତତା ଭିତରେ ଆଜି ସମୟ ଦେଇପାରିଛି ସେଥିପାଇଁ ମୁଁ ନିଜକୁ ଧନ୍ୟ କରୁଛି ମନେ
0: ଓକେ ତ ପରିଚୟ ଟିକେ କହିଦିଅନ୍ତୁ ଆମ ଫ୍ରେଣ୍ଡସ ମାନଙ୍କୁ
2: ମୁଁ ରାଜେନ୍ଦ୍ର ସେଠୀ କହୁଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଘଡିଆମୂଳରୁ
0: ରାଜେନ୍ଦ୍ର ଭାଇ ୱେଲକମ୍ କରୁଛୁ ଏଫ୍ଏମ୍ ରେନ୍ବୋ କୁ ବହୁତ ଦିନ ପରେ ଆପଣ ଆମ ସହିତ କନେକ୍ଟ ହେଲେ ଆମେ ଖୋଜୁଥିଲୁ ମନେ ମନେ ଆପଣଙ୍କୁ ଆମେ ଚାହୁଁଛୁ ଯେ ଆପଣମାନେ ଯୋଉମାନେ ସବୁ ବହୁତ ଦିନ ହେଲାଣି କନେକ୍ଟ ହେଇନାହାନ୍ତି ସେଇମାନେ ହିଁ କନେକ୍ଟ ସମସ୍ତେ ହୁଅନ୍ତୁ ଯାହାଦ୍ୱାରା ସମସ୍ତଙ୍କ ସହିତ ଯୋଗାଯୋଗ ଗୋଟେ ରହିପାରିବ ସୁନ୍ଦର ଭାବରେ ତେବେ କୁହନ୍ତୁ
2: ଯୋଉମାନେ କଲ୍ କରୁଛନ୍ତି ସେମାନେ ଯଦି ଟିକେ ବ୍ରେକ୍ ନିଅନ୍ତି ତାହେଲେ ଶ୍ରୋତା ଭାଇମାନେ ଟିକେ ସୁଯୋଗ ପାଆନ୍ତି
0: ହଁ ଗୋଟେ ଶୃଙ୍ଖଳା ଭିତରେ ସମସ୍ତେ ଆମେ ରହିପାରନ୍ତେ ତେବେ କୁହନ୍ତୁ ଭାବ ପ୍ରବଣତା ବିଷୟରେ ଆଜି ଆମେ କଥା ହେଉଛୁ ଆପଣଙ୍କ ଜୀବନର ସେ ଭାବ ପ୍ରବଣତା ମୁହୂର୍ତ୍ତଟି କ'ଣ ଥିଲା ଭାବପୂର୍ଣ୍ଣ ମୁହୂର୍ତ୍ତ
2: ଏଇ ଟପିକ ଉପରେ ମୁଁ କହିବି ଯେ ମୁଁ ପ୍ରଥମ ଥର ପାଇଁ ପୁରୀ ଯାଇଥିଲି ସମସ୍ତେ ସେଇ ମହାପ୍ରଭୁଙ୍କ କଥା କହିସାରିଲେଣି ତେବେ ମୁଁ କହୁଛି ପ୍ରଥମ ଥର ପୁରୀ ଯାଇଥିଲି ଯେହେତୁ ଆମେ ଦୃଷ୍ଟିହୀନ ଲୋକମାନେ ପୋଲିସ ଯୋଉ ଆମର ରହିଛନ୍ତି କର୍ମଚାରୀ ତ ଭିଡ ଭିତରେ ସେମାନେ ଆମକୁ ନେଇକି ମହାପ୍ରଭୁଙ୍କ ଦର୍ଶନ କରିଥିଲେ ଆଉ ରତ୍ନ ସିଂହାସନ ଆମକୁ ଦେଖିପାରିବୁନି ବୋଲି ହାତ ମାରିକି ଛୁଆଁ ଦେଇଥିଲେ ଆଉ ଖୁସି ଲାଗିଥିଲା ସେ ସମୟରେ ଆଉ ଗୋଟେ କଥା ସେ ନୋଟିସ କରିଥିଲି ଯେ ମୁଁ ଭାବିଲି ଆଉ ଅଜି ଅଭଡ଼ା ବୋଧେ ଖାଇପାରିବିନି ଆଉ ବହୁତ ଭିଡ ଅଛି କିନ୍ତୁ ଆନନ୍ଦ ବଜାର ଭିତରେ ବସିଲି ଯାହା ହଉ ବହୁତ ବଢିଆ ଲାଗିଲା ଅଭଡ଼ା ତ ଖାଇହେଲା କିନ୍ତୁ ଗୋଟେ ଅବିଶ୍ୱାସ ରହିଗଲା ଟଙ୍କ ତରଙ୍ଗୀ ହୁଏ ହେଲାନି ସେ ଯାଉଛି ଗୋଟେ ଦୁଃଖର କଥା ଆଉ ଯାହା ବହୁତ ବଢିଆରେ ପୁରୀରେ କଟିଲି

0: ଯା ମହାପ୍ରଭୁ ଜଗନ୍ନାଥଙ୍କର ଦର୍ଶନ ହେଲା ସେଇଠି ମୁଁ ବହୁତ ଖୁସି ହେଇଥିଲି ଯେ ମୁଁ ଭାବିନଥିଲି କେବେ ଯାଇପାରିବି ବୋଲି ଆଉ ଗୋଟେ ବଡ ସୌଭାଗ୍ୟର କଥା ଯେ ସେ ଜାଗାକୁ ଯିବାର ଗୋଟେ ସବୁଠୁ ବଡ ଖୁସିର କଥା ହଉଛି ମହାପ୍ରଭୁଙ୍କର ପ୍ରୋଗ୍ରାମ କରିପାରିଲୁ ଆଉ ଗୋଟେ ପ୍ରୋଗ୍ରାମ
1: କୋଉଠି କଲେ ବଡ ଦାଣ୍ଡରେ ନା ଆଉ
0: ଆଜ୍ଞା ସେଟା ବହୁତ ସୌଭାଗ୍ୟ ସମସ୍ତଙ୍କ ଭାଗ୍ୟରେ ନଥାଏ ଆଜ୍ଞା
1: ନିଶ୍ଚୟ ନିଶ୍ଚୟ
0: ବଡ ଦାଣ୍ଡରେ ଭଜନ କରିବାର ସୌଭାଗ୍ୟ ସମସ୍ତଙ୍କର ଭାଗ୍ୟରେ ଲେଖା
1: ନଥାଏ ନିଶ୍ଚୟ ତ ସେଇ ମୁହୂର୍ତ୍ତଟି ଆପଣ କେବେ ବି ଆଜି ପର୍ଯ୍ୟନ୍ତ
0: ତାପରେ ଠାରୁ ମୁଁ ବହୁତ ମାନେ ଡେଭଲପ କରିଛି ବହୁତ କଳା ଲାଇନ ଆଗକୁ ଯାଇଛି ବହୁତ ବଡ ବଡ ମଞ୍ଚରେ କାର୍ଯ୍ୟକ୍ରମ କରିଛି ବହୁତ ଭଏସ୍ ମିମିକ୍ରି ପାଇଁ ବହୁତ ପ୍ରଶଂସିତ ହେଇଛି ସମସ୍ତଙ୍କ ପାଖରୁ
1: ଆଚ୍ଛା ନାଇଁ ସତରେ ଆପଣଙ୍କର ମିମିକ୍ରି ଭଏସ୍ଟା ବହୁତ ବଢିଆ ନଟିଆ ଭଏସ୍ଟା ବହୁତ ସୁନ୍ଦର ଭାବରେ ଆପଣ କରୁଛନ୍ତି ରାଜେନ୍ଦ୍ର ଭାଇ ଏମିତି କଳା ଦିଗରେ ଆଗକୁ ବଢ଼ନ୍ତୁ ଆହୁରି ସରସ୍ୱତୀ ପ୍ରଭୁ ଜଗନ୍ନାଥ ଆପଣଙ୍କୁ କଲ୍ୟାଣ କରନ୍ତୁ ଏତିକି କାମନା କରିବୁ ଆପଣମାନେ ବି ଫଟାଫଟ କନେକ୍ଟ ହୁଅନ୍ତୁ 9:19 ଅଲରେଡି ହେଇଗଲାଣି ଆଣ୍ଡ ଆଜି ସ୍ମୃତି ଆପଣମାନଙ୍କୁ ପଚାରୁଛି ଯେ ଆପଣଙ୍କ ଜୀବନର ସେଇ ଭାବପ୍ରବଣ ମୁହୂର୍ତ୍ତଟି କ'ଣ ଥିଲା ବିଭିନ୍ନ କ୍ଷେତ୍ରରେ ଥାଏ ବିଭିନ୍ନ କ୍ଷେତ୍ରରେ ଆପଣମାନେ ସେଇ ଜିନିଷଟିକୁ ଅନୁଭବ ନିହାତି ଭାବରେ କରିଥିବେ ତ ଜୀବନରେ ତେବେ ଆପଣମାନେ ଆମ ସହିତ ସେୟାର କରନ୍ତୁ ଫଟାଫଟ ଦେଖିବା ଆଉ ଜଣେ କଲର୍ ଆସିଗଲେଣି କିଏ ଅଛନ୍ତି ହ୍ୟାଲୋ
2: ହ୍ୟାଲୋ ଶୁଭ ସକାଳ ଅଛନ୍ତି ମ୍ୟାମ୍ ନମସ୍କାର
1: ନମସ୍କାର ଶୁଭ ସକାଳ କୁହନ୍ତୁ
2: ମୁଁ ରେଡିଓ ସମ୍ରାଟ ମୁନା ଭାଇଜାନ ପୋଟିଲ କନ୍ନପୁର ଦଶମପୁର କହୁଥିଲି
1: ବାପା ପୁରା କଣ ଟାଇଟଲ ଫାଇଟଲ ଚେଞ୍ଜ କରିଦେଲେ
2: ନାଇଁ ଆମର ଦଣ୍ଡାବଳଙ୍ଗା ଟିମ୍ର ସବୁ ମେମ୍ବର ମାନେ ଦେଇଛନ୍ତି ଜଣେ ପ୍ରଫୁଲ୍ଲ ପ୍ରଧାନ ଚୈତନ୍ ଚାନ୍ଦ ବାସନ୍ତୀ ଖଟୁଆ ମାଣିଆ ବନ୍ଧରୁ ଜଣେ ସମୀର ଖଟୁଆ ଆଦି ସିଏ ତାପରେ ସଜନୀ ସ୍ୱାଇଁ ଡେଲିଭରି ମ୍ୟାଡମ୍ ମମତା ଅବତା ଏମିତି ସବୁ ନାଁ ଦେଇଛନ୍ତି ମତେ ଆଉ
1: ଦେଇଛନ୍ତି ମୁନା ଭାଇଜାନ
2: ରେଡିଓ ସମ୍ରାଟ ମୁନା ଭାଇଜାନ
1: ବହୁତ ଆରେ ବାହ ଫୋନଟି କଟିଗଲା ଓକେ ନୋ ପ୍ରୋବ୍ଲେମ ଆପଣମାନେ ପୁଣି ଥରେ ଆମ ସହିତ କନେକ୍ଟ ହୁଅନ୍ତୁ ମୁନା ଭାଇ ଆମେ ଚାହିଁବୁ ଆପଣଙ୍କର କଲ୍ଟି ଆଉ ଥରେ ଲାଗିଯାଉ ତେବେ ଦେଖିବା ଆଉ ଜଣେ କଲର୍ ଆସିଗଲେଣି କିଏ ଅଛନ୍ତି ହ୍ୟାଲୋ ହ୍ୟାଲୋ ନେଟୱର୍କ ଟି ପ୍ରୋବ୍ଲେମ ରହୁଛି ହ୍ୟାଲୋ ଟୋଟାଲି ଶୁଣାଯାଉନି ଠିକସେ ନେଟୱର୍କ ବହୁତ ପ୍ରୋବ୍ଲେମ ରହୁଛି କିଏ କହୁଛନ୍ତି ବୁଝି ହଉନି ଓକେ ନେଟୱର୍କ ପ୍ରୋବ୍ଲେମ ରହୁଛି ଫ୍ରେଣ୍ଡସ୍ ତ ଆପଣମାନେ ଯେଉଁମାନେ ବି ଆମ ସହିତ କନେକ୍ଟ ହେଉଛନ୍ତି ସେମାନେ ଟିକେ ନେଟୱର୍କ ଏରିଆକୁ ଆସିକି ପୁରାପୁରି ପ୍ରପର ନେଟୱର୍କରେ ରହିକି ଆମ ସହିତ କଥା ହୁଅନ୍ତୁ ଯାହାଦ୍ୱାରା କି ଆମେ ଆପଣଙ୍କର ଭଏସ୍କୁ କ୍ଲିୟରଲି ଶୁଣିପାରିବୁ ଆଇଡେଣ୍ଟିଫାଏ କରିପାରିବୁ ଆଣ୍ଡ ଅନ୍ୟ ଶ୍ରୋତାମାନେ ମଧ୍ୟ ଶୁଣିପାରିବେ ତ 0671230353 ଏହି ନମ୍ଘରରେ ଆପଣମାନେ ସ୍ମୃତି ସହିତ ଆଜି ସକାଳରେ କନେକ୍ଟ ହୋଇପାରିବେ ଡାଇଲ ଇନ୍ ଲାଇଭ୍ ଶୋ ଚାଲିଛି ଦେଖିବା ଆଉ ଜଣେ କଲର୍ ଆସିଗଲେଣି କିଏ ଅଛନ୍ତି ହ୍ୟାଲୋ

0: ଜୟ ମା ଶାରଳା ସ୍ମୃତିଅପା ନମସ୍କାର
1: ନମସ୍କାର କିଏ କହୁଛନ୍ତି ବହୁତ ସୁନ୍ଦର ମାନେ କଣ କଥା କଣ ଆଜି ସମସ୍ତେ ପୁରା ଗୋଟେ ଗୀତରୁ ଆରମ୍ଭ କରୁଛନ୍ତି ମାନେ ବହୁତ ସୁନ୍ଦର ସୁନ୍ଦର ବି ଗାଉଛନ୍ତି ଏମିତି ନୁହେଁ ଯେ ବେସୁରା ଗାଉଛନ୍ତି ବୋଲି ବହୁତ ସୁନ୍ଦର
0: କଲ ଆପଣଙ୍କ ସ୍ୱରରେ ମୋର ଲାଗିଥିଲା ବୋଧେ ମାର୍ଚ୍ଚ ମାସରେ
1: ଆଚ୍ଛା
0: ଆଉ ଏତେ ଭିଡ଼ ହଉଛି ଆଉ ଆମେ ତ ଆମ କଲ ଲାଗୁନି ଆଜି ବହୁତ ବହୁତ ମତେ ଖୁସି ଲାଗୁଛି ମା ଶାରଳାଙ୍କୁ ଏବଂ ଜଗନ୍ନାଥଙ୍କୁ
1: ନିହାତି ଭାବରେ

0: କି ତେବେ ପରିଚୟ ଟିକେ କହିଦିଅନ୍ତୁ ଭାଇ, କିଏ କହୁଛନ୍ତି?
1: ମୁଁ କହୁଛି ରେଢୁଆ ବନ୍ଧୁ।
0: ଆଜ୍ଞା।
1: ସାରଳା ମନ୍ଦିର ପାଖ କଣ୍ଟାପଡା ଗାଁରୁ।
0: କେବେ ନାଁ ଟିକେ କୁହନ୍ତୁ।
1: ମୁଁ ସାରଦା, ମାନେ ସାରଳା ସାରଦା।
0: ଆଚ୍ଛା, ସାରଦା ଭାଇ ଆମ ସହିତ କନେକ୍ଟ ହେଇଛନ୍ତି କଣ୍ଟାପଡା
1: ମନ୍ଦିର ମା
0: ସାରଳାଙ୍କ ପୀଠରୁ ଆପଣ କନେକ୍ଟ ହେଇଛନ୍ତି ଆମ ସହିତ।
1: କଣ୍ଟାପଡା ପାଖରେ ଲାଗିଛି।
0: ନିହାତି ଭାବରେ। କେମିତି ଅଛନ୍ତି ସାରଦା ଭାଇ କୁହନ୍ତୁ।
1: ହଁ, ମାଙ୍କ ଆଶୀର୍ବାଦରୁ, ଆପଣମାନଙ୍କ ଶୁଭେଚ୍ଛାରୁ, ଶୁଭକାମନାରୁ ଭଲ ଅଛି।
0: ଓକେ, ଠିକ ଅଛି। ତେବେ ଆଜି ବହୁତ ବଢିଆ ଲାଗିଲା ଆପଣଙ୍କ ସହିତ, ଏତେ ଦିନ ପରେ ଆମେ କନେକ୍ଟ ହେଲୁ। ତେବେ କୁହନ୍ତୁ, ଆପଣଙ୍କ ଜୀବନର ସେଇ ଭାବ ପ୍ରବଣ ମୁହୂର୍ତ୍ତଟି କଣ ଥିଲା?
1: ଆଜ୍ଞା, ଦିଟି କଥା ଆପା ମୁଁ କହିବି। ଗୋଟିଏ ହଉଛି 2008ରେ ମୁଁ ପୋଖରୀ ଟିକେ ଯାଇକିରି ସେଠି କୋଦାଳରେ ମାଟି ଆଣି କିଛି ଦାଣ୍ଡରେ ପକେଇ ବୋଲି ଖୋଳୁଥିଲି। ମୋ ବଡ ପୁଅକୁ ସେତେବେଳେ ହେଇଥିଲା 7 ବର୍ଷ କିମ୍ବା 8 ବର୍ଷ ହେଇଥିଲା ବୋଧେ। ମୁଁ ଖୋଳିଲା ଭିତରେ କେତେ 2-3 ଟୋକେ ମାଟି ପକେଇଥିଲେଣି ସେ ସବୁ। ତାପରେ ଗଲା କହିଲା, ବାପା କଣ କରୁଛ? ମୁଁ କହିଲି ମାଟି ଖୋଳୁଛି। ସିଏ ସେତେବେଳେ ମୁଁ କୋଦାଳଟା ଅପା ଉଞ୍ଚେଇଲା ଭିତରେ ସେ ମୁଣ୍ଡଟା ଦେଖିଥିଲା।
0: ଓହୋ, ଆଚ୍ଛା।
1: ମାନେ ଆପଣ ବିଶ୍ୱାସ କରିବେ ନାହିଁ, ମତେ କଣ ଆଉ ଦେଖାଗଲାନି ମତେ କିଛି ବୁଦ୍ଧିବାଟ। ତା ମାଆକୁ ଡାକ ପକେଇଲି, ମୁଁ କହିଲି ଏମିତି ବାଜିଗଲା। ସାଙ୍ଗେ ସାଙ୍ଗେ ଯାହା ଗୋଟେ ଜଣେ ଆମର ଏଠି ଭାଇ ଅଛନ୍ତି, ସେଠି ଆଉ ଗାଡି ତାଙ୍କ ପାଖରେ ନଥିଲା, ସାଇକେଲ ନେଇଗଲେ କନପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ। ସେଠି ଦେଖିଲେ କହିଲେ, ଯଦି ଆପଣ 12 ଘଣ୍ଟା ଭିତରେ ବାନ୍ତି ହବ ତାହେଲେ ଆପଣ ଜାଣିବେ ଯେ ଭେନ୍ ପଡିଯାଇଛି।
0: ଓକେ।
1: ଆଉ ଯଦି ବାନ୍ତି ନ ହବ ତାହେଲେ ଠିକ ଅଛି, ମେଡିସିନ ଦେଇଦଉଛି। ଯାହା ହଉ, ବାପା ଠାକୁରଙ୍କ କୃପାରୁ ଯାହା ହଉ କିଛି ଅସୁବିଧା ହେଲା ନାହିଁ। ଆଉ ଗୋଟେ ଦ୍ୱିତୀୟ ଘଟଣା ହଉଛି ଯେ 2024 ଜାନୁଆରୀ 24 ଦିନ ମିସେଜ ଚାଲିଗଲେ, ସେଇଟା ମତେ ବହୁତ ଭାବ ଇଏ କରିଦେଇଥିଲା, ବହୁତ ଭାଙ୍ଗି ଦେଇଥିଲା ମନକୁ। ବାପା କାହିଁକି ନା ମୋର ଆଖି ତ 2022ରେ ଇଏ ହେଇଗଲା, ନଷ୍ଟ ହେଇଗଲା। ତାପରେ 2024ରେ ଆଜ୍ଞା ସେ ଚାଲିଲା, ସେଇଟା ବାପା ରହିଛି। ତ ଯାହା ହଉ, ମନୋବଳ ବି ଅଧିକା ଅଛି, ଯୋଉଟାକ ଉର୍ମିଳା ଭଣୀ କହିଲେ ଯେ ମୁଁ ଯେକୌଣସି ଗାଁରେ ହଉ, ଯେକୌଣସି ପାଖାପାଖି ହଉ, ଯିଏ ଗୋଟେ ଯାହାର ବିପଦ ପଡିଲା କି କଣ ଏକ୍ସପାୟାର କରିଗଲା, ମୋ ଆଖିରୁ ଦିପଟ ଲୁହ ବୋହିଯାଏ। କାରଣ ସେଇ ଘଟଣା ମୋର ହେଇଛି ନା, ମୁଁ ଏତେ ଗର୍ବରେ କହିବି ନାହିଁ, ମୋର କିଛି ହବ ନାହିଁ। ଆପଣ ଦେଖନ୍ତୁ, ପରଦିନ 600 ଲୋକ ମରିଗଲେ ଆଜ୍ଞା 2 ସେକେଣ୍ଡ ଭିତରେ ବେନଜୁଏଲାରେ। ଆମେ କାହିଁ, ଆମେ ଯେତେ ଦିନ ବଞ୍ଚିବା ପା ସମସ୍ତଙ୍କ ସାଙ୍ଗରେ ଭଲ ସମ୍ପର୍କ, ଭଲ ବ୍ୟବହାର, ଭଲ କଥାବାର୍ତ୍ତା କରିବା, ଏବଂ ଯଦି ପାଉଛେ ତାଙ୍କ ଦାଣ୍ଡରେ ବି ଠିଆ ହବା, ଭଲରେ ବି ଠିଆ ହବା, ମନ୍ଦରେ ବି ଠିଆ ହବା।
0: ନିଶ୍ଚୟ।
1: ଆଜ୍ଞା,
0: ବହୁତ ବଢିଆ, ଥ୍ୟାଙ୍କ ୟୁ ସୋ ମଚ୍ ସାରଦା ଭାଇ, ଆଜି ଆପଣ କଲ୍ କଲେ। ଆପଣଙ୍କ
1: ଜୟ ମା ଶାରଳା, ନମସ୍କାର। ଜୟ ମା ଶାରଳା।
0: ଜିରୋ 6 7 1 2 3 0 3 1 5 3 ଏଇ ନମ୍ବରରେ ଆପଣମାନେ ଆମ ସହିତ କନେକ୍ଟ ହୁଅନ୍ତୁ। ଯେଉଁମାନେ ନୂଆ କରିକି ବି ମଧ୍ୟ ଶୁଣୁଛନ୍ତି ଆମ ସହିତ କନେକ୍ଟ ହେଇପାରିବେ। 0671 କଟକ କୋଡ 2 3 0 3 1 5 3 ଏଇ ନମ୍ବରରେ। ହ୍ୟାଲୋ,
2: ଆଜ୍ଞା ନମସ୍କାର। ଆଜ୍ଞା, ଜୟ ଜଗନ୍ନାଥ।
0: ନମସ୍କାର, ଜୟ ଜଗନ୍ନାଥ। ଦିବାକର ଭାଇ, ୱେଲକମ୍ କରୁଛୁ ଏଫ୍ଏମ୍ ରେନ୍ବୋକୁ। ଆପଣଙ୍କର ହିଁ ଫୋନ୍ ଟି କଟି ଯାଇଥିଲା ନା ଦିବାକର ଭାଇ? ବଢିଆ, କିନ୍ତୁ ବଢିଆ ଗୀତରୁ ଗୋଟେ ଷ୍ଟାର୍ଟ କରିଥିଲେ, ତେଣୁ ଫୋନ୍ ଟି ଜମା ବି ଶୁଣା ଗଲାନି ଠିକ ସେ।
2: ଫୋନ୍ ହେଇଛି, ମୁଁ ଇୟର କର୍ତ୍ତା ଲଗେଇ ଦେଇଛି କାନରେ, ମୁଁ ବ୍ଲୁଟୁଥ ରେ କଥା ହଉଛି।
0: ଓହୋ, ସେଥିପାଇଁ ବେଳେବେଳେ ରେଞ୍ଜ ପାଇଲାନି।
2: ରେଞ୍ଜ ପାଇଲାନି, ଫୋନ୍ ଟା ରହିଗଲା ଭିତରେ। ମୁଁ ଖାଲି ଖାଲି ପଳେଇ ଯାଇଛି, କିଛି ବାଟ ଯାଇକି ଟିକେ ଦୋକାନ ଠାରୁ ଦୂରକୁ ଗଲି। ଆଉ ଜଣେ ଦୁଇ ଜଣ ବନ୍ଧୁ ହେଇଠି ଶୁଣୁଥିଲେ ରେଡିଓ, ଆଉ ସେମାନେ ଶୁଣିବା ଭିତରେ ମୁଁ ଆଉ ହଠାତ୍ ପଳେଇ ଯାଇଛି ତ ବାହାରକୁ, ଫୋନ୍ ଟା ନେଇନି ସାଙ୍ଗରେ, ରେଞ୍ଜ ପାଇଲାନି, କଟିଗଲା ଆଉ।
0: ଓକେ, କିନ୍ତୁ ତାପରେ ବି ଆପଣଙ୍କ ଫୋନ୍ ଟି ଲାଗିଯାଇଛି, ସେଇଟା ବଡ କଥା। ତେବେ କୁହନ୍ତୁ, ଆଜି ଆପଣ
2: ଚେଷ୍ଟା କରୁଥିଲି, ଚେଷ୍ଟା ଛାଡ଼ିନି, ମୁଁ ଯୋଉ 10-15 ମିନିଟ୍ ଲାଗିଯାଇଛି ପୁରା ଫୋନ୍ ପଛରେ।
0: ତେବେ କୁହନ୍ତୁ ଦିବାକର ଭାଇ, ଆଜି ଆପଣ ଆମ ସହିତ କନେକ୍ଟ ହେଇଛନ୍ତି, ଆପଣଙ୍କ ଜୀବନର ଭାବ ପ୍ରବଣ ସେଇ ମୁହୂର୍ତ୍ତଟି କଣ ଥିଲା?
2: ବହୁତ ବଢିଆ କଥା, ଭାବପ୍ରବଣତା ବିଷୟରେ ମୁଁ କହିବା ପାଇଁ ଦୁଇଟ ନିଶ୍ଚିତ ଭାବରେ ଲାଗିଛି ସେଥିପାଇଁ। ଆଉ ଆମ ତ ଶ୍ରୋତା ଭାଇ ଭଉଣୀମାନେ ନିଶ୍ଚିତ ଭାବରେ ଆମ ବଡ ଠାକୁର ଜଗନ୍ନାଥଙ୍କ ବିଷୟରେ କିଛି ଆଲୋଚନା କଲେ, ଆଉ କିଛି ନିଜର ସ୍ମୃତି ଅନୁଭୂତି ବାଟିଲେ ମିଶିଗୁଡା।

0: ଶୁଣୁଛି କିନ୍ତୁ ମୁଁ ଟିକେ କହିବି ଭିନ୍ନ କଥା ଯୋଉଟା କି ଆମ ଓଡ଼ିଶା ବାହାରର କଥା ମୁଁ କହିବି ସେ ସମୟରେ ମୁଁ ମାନେ ଟିକେ ଛୋଟ ଥାଏ ଯଦିଓ ମୁଁ କାଲକାଟାରେ ରହୁଥାଏ ମୋ ମାମୁଙ୍କ ସାଙ୍ଗରେ ମୁଁ କାଲକାଟା ଯାଇଥିଲି କାଲକାଟାରେ ରହୁଥିଲି କାଲକାଟାରେ 2 ବର୍ଷ ରହିବା ପରେ ସେ ମାମୁଁ ଯୋଉ ଝୁଟିମିଲିରେ ରହୁଥିଲେ ସେ ଝୁଟିମିଲିଟି କୌଣସି ଅସୁବିଧାରୁ ଲକଡାଉନ ହେଇଗଲା ବା ବନ୍ଦ ହେଇଗଲା ସେ ଯେତେବେଳେ ବନ୍ଦ ହେଇଗଲା ୟୁନିୟନ କାରଣରୁ ହଉ କୌଣସି ଅବସ୍ଥା ସେ ବନ୍ଦ ହେଇଗଲା ସେତେବେଳେ ବନ୍ଦ ହେଇଗଲା 2 ବର୍ଷ ପରେ ମୁଁ ଗୋଟେ ମାସ ହେଲା ମାତ୍ର ସେତେବେଳକୁ ଘରୁ ଗାଁକୁ ଯାଇଥାଏ ତ ସେଠି 2 ବର୍ଷ ରହିଲା ପରେ ସେଠିକାର ଲେବର ସାହେବ ଆଉ ସାର୍ ମାନେ ନନୁଡିଆ ସବୁ ଅଛନ୍ତି ନା ବିହାରୀ ଆଉ ବେଙ୍ଗଲୀ ମାରୋଡି ଏମାନେ ସବୁ ଅଛନ୍ତି ସେମାନେ ସବୁ ମାମୁଙ୍କୁ ଜାଣନ୍ତି ମୁଁ ଯେହେତୁ ଗୋଟେ ଫାର୍ଷ୍ଟ ପ୍ରଥମେ ଗୋଟେ ରୋଷେଇ କାମରେ ଯାଇ ରହିଯାଇଥିଲି ଝୁଟିମିଲିରେ ନଥିଲି ତ ସେଠି ଯୋଉ ସାର୍ ମାନେ ଖାଇବା ପିଇବା କରନ୍ତି ସେମାନେ ସବୁ ଜାଣନ୍ତି ଦିବାକର ବି ଜାଣନ୍ତି ସେମାନେ ତ ଛୋଟ ପିଲା ମୁଁ ଆଚ୍ଛା ସେ ସମୟରେ ତ ବନ୍ଦ ହେଇଯାଇଛି ସଂସ୍ଥା ସବୁ ଯିଏ ଯାହାଠୁ ମୋ ମାମୁଁ ଆଉ ଅନ୍ୟମାନେ ଯିଏ ସବୁ ଥିଲେ ସେମାନେ ସବୁ ଗାଁକୁ ଆସିଲେ ସିଏ ଲେବର ସାହେବ ଯେତେବେଳେ ସିଏ ତାଙ୍କର ବନ୍ଦ ବନ୍ଦ ହେଲା 6 ମାସ ପାଇଁ ଯେତେବେଳେ ବନ୍ଦ ହେଇଗଲା ଲକଡାଉନ ହେଇଗଲା ତ ସେମାନେ ରାଜସ୍ଥାନୀ ଥିଲେ ମାରୱାଡି ଲୋକ ସେମାନେ ତ ଯେତେବେଳେ ଯିବା କଥା ଗାଁକୁ ସେ ଗଲେ ରାଜସ୍ଥାନ ଯିବେ ଯିବା ପାଇଁ ତାଙ୍କ ସାଙ୍ଗରେ ଗୋଟେ ଛୋକରା ଦରକାର ଛୋଟ ପିଲା ଦରକାର ତାଙ୍କ ଭାଷାରେ ତ ମୋ ମାମୁଁ ସାଙ୍ଗରେ ସେମାନେ କଥାବାର୍ତ୍ତା ହେଇକିରି ମାମୁଁ ସାଙ୍ଗରେ କଥାବାର୍ତ୍ତା ହେଇ ମାମୁଁ ମତେ ପଚାରିକିରି କନେକ୍ସନ ହେଇସାରିଛି ମୁଁ ତ ଏବେ ମାସେ ଆସିଛି ମୁଁ ଆଉ କାହିଁକି ଗାଁ ଯିବି ମୁଁ ତ ଯାଏଁ ବୁଲି ଆସେ ସେମାନଙ୍କ ସାଙ୍ଗରେ ତ ସେମାନଙ୍କ ସାଙ୍ଗରେ ସେ ଲେବର ସାହେବ ନିଜେ କଥାବାର୍ତ୍ତା କଲେ ଦିବାକର ତୁ ଡେଟ୍ ଯାଇଗା କ୍ୟା ତ କାହା ଯାଇଁ ଆମ ନା ରାଜସ୍ଥାନ ଯାଇଗା କ୍ୟା ଆମକୁ ସେଠିକିରି ହଁ ମୁଁ ଯିବି ଆଉ ଠିକ ତ ପରଶୁ ଦିନ ଆମର ଚାଲେ ପ୍ରସ୍ତୁତ ହୋଇ ଯାଅ ଆମର ସାଥ ମୁଁ ଚଲେଇବେ ରାଜସ୍ଥାନ ଠିକ କଥାବାର୍ତ୍ତା ଏମିତି ହେଇଗଲା ତାପରେ ମୁଁ ଭାବପ୍ରବଣତା ଏଇଥିପାଇଁ ହେଲି ସେମାନଙ୍କର ଟିକେଟ ହେଲା କାଲକାଟାରୁ ନ୍ୟୁ ଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ସେ ସମୟ ରାଜଧାନୀ ଏକ୍ସପ୍ରେସ ପୁରା ହୋଇଛି ମତେ ଥାଏ ମୁଁ ଯୋଉ କହୁଛି 1994-95 ମସିହା କଥା କହୁଛି ଆପଣଙ୍କୁ 94-95 ମସିହା କଥା କହୁଛି ଆଉ ହଁ ମୁଁ ଯିବି ଆଉ ମୁଁ ସେମାନଙ୍କ ସାଙ୍ଗରେ ତ ରାଜି ହେଇଗଲି ମତେ ବହୁତ ଖୁସି ଲାଗିଲା ଆଉ ଯୋଉଠି 24 ଘଣ୍ଟା ଯାଉଛି ଅଲଗା ଟ୍ରେନ ଗୁଡାକ କାଲକାଟା ନ୍ୟୁ ଦିଲ୍ଲୀ ଆଉ ଯଦି ରାଜଧାନୀ ଏକ୍ସପ୍ରେସରେ ଯିବା ସେ ଗୋଟେ କଥା ଅଲଗା ତା ଛଡା ରାଜସ୍ଥାନ ଗଲା ପରେ ରାଜସ୍ଥାନରେ ସେ ସବୁ ଜାଗା ବୁଲିଲେ ତାଙ୍କର ଏମିତି କଣ ଗୋଟେ ମାନସିକ ଥିଲା ଯେ ନୌକା ଗଲେ ତାଲାସର ଗଲେ ବିକାନେର ଗଲେ ଯୋଧପୁର ଗଲେ ଟୋଟାଲ ରାଜସ୍ଥାନ ବୁଲିଲେ ସ୍ପିକର ଗଲେ ସେ ଜୁଆର ଜୁଆର ଚାଲିଲେ ମୁଁ ତାଙ୍କ ସାଙ୍ଗରେ ଚାଲିଲି ଆଉ ଏମିତି ହେଇକିରି ସେ ଗୋଟେ ଏତେ ବଢିଆ ସମୟ ଥିଲା ଯାହାଫଳରେ ମୁଁ ହିନ୍ଦୀ ବି ବହୁତ ସୁନ୍ଦର ଭାବରେ ଜାଣିଯାଇଛି ବେଙ୍ଗଲୀ ଜାଣିଥିଲି 2 ବର୍ଷ କାଲକାଟାରେ ରହିଲା ପରେ ମୋର ଟିକେ ସେଠିକାର ଏକ୍ସପିରିଏନ୍ସ ଆସିଗଲା ମୁଁ ବି ଟିକେ ବଡ ହେଇଯାଇଛି 18-20 ବର୍ଷ ହେଇଯାଇଛି ଆଉ ସେମାନଙ୍କ ସାଙ୍ଗରେ ଯିବାର ଯେତେବେଳେ ସୁଯୋଗଟା ପାଇଲି ଅତି ସୁନ୍ଦର ଆଉ ଭାରି ବଢିଆ ଲାଗିଲା ମତେ ଆଉ ସେ ଯୋଉ ଟ୍ରେନରେ ଯୋଉ ଯିବା କଥା ଆମେ ତ କାଲକାଟାରୁ କଟକ ଯୋଉ ଆସିଥିଲୁ ଆମ ଗାଁକୁ ଆସି ମାଛ ବସ୍ରେ ହିଁ ଯିବା ଆସିବା କରୁ ମୁଁ ଟ୍ରେନରେ ଜମା ଯାଇନଥିଲି ଡାଇରେକ୍ଟ ଯେତେବେଳେ ରାଜଧାନୀ ଏକ୍ସପ୍ରେସରେ ଚଢୁଛି ଆଉ ସିଏ ଯୋଉ କଥା ମୁଁ ସବୁ ଜାଣିଛି ମାତ୍ର ଟ୍ରେନରେ ଯିବା ଆସିବା ହେଇନି ମତେ ବହୁତ ଖୁସି ଲାଗିଥିଲା ସିଏ ନିଶ୍ଚିତ ଭାବରେ ସିଏ ଗୋଟେ ବହୁତ ବଡ କଥା ଫେରିଲା ବେଳକୁ ତ ଫେରିଲା ବେଳକୁ ଆଉ ରାଜଧାନୀ ଏକ୍ସପ୍ରେସରେ ଆସିଲେନି ସେମାନେ ଆସିଲେ ସେତେବେଳେ ସେଇ ଏକ୍ସପ୍ରେସରେ କାଲକା ଏକ୍ସପ୍ରେସ ଟ୍ରେନ ସେଇ ଟ୍ରେନରେ କେତେ ଘଟଣା ଦୁର୍ଘଟଣା ଘଟିଥିଲା ସେଟା ସ୍ମୃତି ରହିଛି ସେଟା ମୁଁ କହିଛି ଆଗରୁ ରେଡିଓ ମାଧ୍ୟମରେ କହିଛି ଚୋରି ଚାପଟ ଭଲ ମନ୍ଦ ଏସବୁ ଅଲଗା ଟପିକରେ କୁହା ହେଇଥିଲା
1: ବିଲକୁଲ ବହୁତ ସୁନ୍ଦର ବହୁତ ବଢିଆ ଏତେ ସାନ ବେଳୁ ଆପଣ ଏତେ ଦୂର ଜାଗାକୁ ଜର୍ନି କରିଛନ୍ତି ପୁଣି ମାନେ ନିଚ୍ଛକ ମାନେ ପୁରା ନିଡର ଭାବରେ ଯାଇଛନ୍ତି ସାର୍ ଚାରିଆଡେ ବୁଲିକି ଆସିଛନ୍ତି ସେଇଟା ବହୁତ ବଢିଆ ଲାଗିଲା ଶୁଣିକି ବହୁତ ବହୁତ ଧନ୍ୟବାଦ
0: ବହୁତ ଭଲ ଲାଗିଲା
1: ଦିବାକର ଭାଇ ଆଜି କଲ୍ କରିଥିବାରୁ

0: सुनिछंदी आकाशवाणी एफएम रेनबो कटक 100.4 दिल से दिल तक सो चली छि डायल इन लाइव आपनक साथी स्मृति जोड़ी हि जाय छि एंड पजरु छि आपन मानको आपनकर सेही भाव प्रवणता मुहूर्तटी कोन थिला आपनक जीवन रे देखिबा अजने कॉल एसिलिनी किया छंदी हेलो
1: हेलो सत्य मैम नमस्कार मैं कॉल डा कटि आइ थला
0: निहाति बाबा जाहु आपन को कॉल लागी जाई छी मुन्ना भाई
1: त लागो त हम रेडो सम्राट मुन्ना भाई जान मान म कॉल त लागो
0: निहाति तले ठीक अछि मुन्ना भाई कोन त आपन को जीवन रो से भावपूर्ण मुहूर्त टी कोन थला
1: हां मैडम त मूल सुन देखन म जान सब बड भाव प्रवण दाय थला एटा चलचित्र उपर म कहि समतल समतल दा कहि हां ଲୋକ କାଦା ହେଲେ କାନ୍ଦୁଛି
0: ମୂଳରୁ ଶେଷ ପର୍ଯ୍ୟନ୍ତ ତାର ଏଭ୍ରି ଡାଇଲଗ ଏଭ୍ରି ଷ୍ଟୋରୀ ଯୋଉ କାଷ୍ଟିଂ ସବୁ କିଛି ମାନେ ଗୋଟେ ପରିବାରର ଭିତରର ହିଁ ଘଟଣାକୁ ଦର୍ଶେଇଛି
1: କରିବା ପାଇଁ କଣ କରୁଛି ଶେଷରେ ତା ନିଜ କର୍ତ୍ତବ୍ୟ କରିକି ବି ଏତେ ଇଏ ଭାବ ପ୍ରବଣତା ଏତେ ହେଇଥିଲା ମୋ ମନରେ ମୁଁ କାନ୍ଦିବାକୁ ଦେଲା ସେଇଦିନ ମୁଁ ଗୋଟେ ସଫର କରିଥିଲି ମୋ ଜୀବନ କେବେ ମ୍ୟାରେଜ କରିବି ହେଲେ ପିଲାମାନେ ଏମିତି ଧୋକା ଦିଅନ୍ତେ ବାପା ମାଙ୍କୁ ସେ ସିନ୍ଟା ମୁଁ ଆଜି ପର୍ଯ୍ୟନ୍ତ ପୁରା ମୋ ହୃଦୟରେ ବସି ଯାଇଛି ଏବଂ ସେ ବାରମ୍ବାର ଟିଭିରେ ତେଲ ମୁଁ ସେ ସିନ୍ଟା ଅପେକ୍ଷା କରେ ସବୁବେଳେ ଆଜି ପର୍ଯ୍ୟନ୍ତ ତାକୁ ଯେତେବେଳେ ମୁଁ ଶୁଣେ ଟିଭିରେ ମୋ ଆଖିରୁ ଲୁହ ବାହାରି ଆସେ
0: ଆପଣଙ୍କ ହୃଦୟକୁ ସେଇ ସିନ୍ ଟି ଛୁଇଁ ଯାଇଛି ପୁରାପୁରି ବହୁତ ବଢିଆ ଲାଗିଲା ଥ୍ୟାଙ୍କ ୟୁ ସୋ ମଚ୍ ମୁନା ଭାଇ ଆପଣଙ୍କ କଲ୍ ଲାଗିଲା ଆଣ୍ଡ ଆପଣ ପୁଣି ଥରେ
1: ନମସ୍କାର
0: ସୋ ମାଇ ଫ୍ରେଣ୍ଡସ୍ ଆପଣମାନେ ବି

0: ଏଫର୍ଟ କଲ୍ରେ ଲାଗି ପଡ଼ନ୍ତୁ। 0671-230-0315। କେତେ ସୁନ୍ଦର କଥା, କେତେବେଳେ ଭଗବାନଙ୍କ କଥା, କେତେବେଳେ ନିଜ ପରିବାରର କଥା, କେତେବେଳେ କୌଣସି ଚଳଚ୍ଚିତ୍ରକୁ ନେଇ, ଏମିତି ଅନେକ କିଛି ଜିନିଷ ରହିଛି ଯେଉଁଥିରେ କି ଆମେ ଭାବପ୍ରବଣ ହେଇ ପଡ଼ିଥାଉ। ଭାବପ୍ରବଣ ହେଉଛି ଆମ ମନ ଭିତରର ସେଇ ଆଇନା ଯେଉଁଥିରେ ମଣିଷର ପ୍ରକୃତ ମନଟି ଦେଖାଯାଇଥାଏ। ଯାହା ହୃଦୟରେ ଭାବନା ଅଛି ସେ ଛୋଟ ଛୋଟ ଖୁସିରେ ମଧ୍ୟ ଆନନ୍ଦ ଖୋଜି ନିଏ। ଅତ୍ୟଧିକ ଭାବପ୍ରବଣତା କେବେ କେବେ କଷ୍ଟ ଦେଇପାରେ, କିନ୍ତୁ ମଣିଷତ୍ୱର ପରିଚୟ ମଧ୍ୟ ଦେଇଥାଏ ତା ସହିତ। ହ୍ୟାଲୋ,
1: ହ୍ୟାଲୋ,
0: କିଏ କହୁଛନ୍ତି?
1: ହ୍ୟାଲୋ
0: ହ୍ୟାଲୋ, କିଏ କହୁଛନ୍ତି?
1: ଶୁଭ ସକାଳ, ମା ସାରାଙ୍ଗା ସହିତ ସହକରିବାର ଘରେ ଅଛନ୍ତି ଶ୍ରୁତି ମ୍ୟାଡମ।
0: ଆପଣଙ୍କୁ ନିହାତି ଭାବରେ ଟୁନା ଭାଇନା ଆମ ସହିତ କନେକ୍ଟ ହେଇଛନ୍ତି ଆଜି। କେମିତି ଅଛନ୍ତି ଟୁନା ଭାଇନା?
1: ଆପଣଙ୍କ ଭଲ ପାଇବା ମା ସାରାଙ୍ଗା ସହିତ ମୁଁ ନିଶ୍ଚିନ୍ତ ଭଲ ଅଛି। ଆଶାରେ ମା ସାରା ଆପଣଙ୍କୁ ନିଶ୍ଚିନ୍ତ ଭଲ ରଖିଥିବେ।
0: ସେଇଥିଲାଗି ଟିକେ ଆଶ୍ଚର୍ଯ୍ୟ ହେଇଗଲେ ନା ଫାଷ୍ଟ
1: ଖରାପ ହେଇଗଲା ମୁଁ କହୁଛି ଆମ ଜଗତସିଂହ ତ ସାଧ ଭାଇ
0: ମୁନା ଭାଇଜାନ। ଆଚ୍ଛା ଠିକ ଅଛି ଟୁନା ଭାଇ, ଆପଣ ଆମ ସହିତ କନେକ୍ଟ ହେଇଛନ୍ତି। କୁହନ୍ତୁ ଆପଣଙ୍କ ଜୀବନର କଣ ଭାବପୂର୍ଣ୍ଣ ମୁହୂର୍ତ୍ତଟି କଣ ଥିଲା?
1: ଭାବପୂର୍ଣ୍ଣ ମୁହୂର୍ତ୍ତ କଣ, ମୁଁ ମାନେ ଭାବ ବିହଳ ହେଇଯାଏ। ଦେଖନ୍ତୁ ମୁଁ ରେଡିଓ ମାଧ୍ୟମରେ ଯେତେ ଶ୍ରୋତା ଭାଇ ଭଉଣୀ ମାନେ ଏବଂ ଆର୍ଯ୍ୟ ମାନଙ୍କୁ ସବୁ ପାଇଛି, ଦେଖା ହେଇଯାଏ ଯୋଉ ଶ୍ରୋତା ସମୟ ନେଉଛି କିମ୍ବା କୋଉଠି ଦେଖା ହେଇଛି, ମୁଁ ବହୁତ ଭାବ ବିହଳ ହେଇଯାଏ। ଏତେ ଖୁସି ଲାଗେ ମାନେ ମୁଁ ଜୀବନ କଳ୍ପନା କରିପାରେନି। ଆଉ ସମସ୍ତଙ୍କ ମୁଁ ଶୁଣୁଥିଲି, ସମସ୍ତ ଭଗବାନ ପ୍ରଭୁ ଜଗନ୍ନାଥ ପ୍ରଭୁ ଶାରଳା ସମସ୍ତଙ୍କ କଥା ଶୁଣୁଥିଲି। ଭୂମିଳା ଭଉଣୀ କହୁଥିଲେ ତାଙ୍କର ସାହାଯ୍ୟ ସହାନୁଭୂତି, ସେଇଟା ବହୁତ ସୁନ୍ଦର କଥାଟି ବି କହିଲେ। ଆଉ ଯାହା ସବୁ ଏମିତି ମୁଁ ନିଜେ ବିଷୟ କହିଲେ ମତେ ଭଲ ଲାଗେ। ଶ୍ରୋତା ଭାଇ ଭଉଣୀ ମାନେ ଏବଂ ଆର୍ଯ୍ୟ ଯେତିକି ଅଲ୍ ଓଡ଼ିଶା ଯେତିକି ଆର୍ଯ୍ୟ ଭାଇ ଭଉଣୀ ମାନେ ଅଛନ୍ତି, ଯଦି କୌଣସି ମୁହୂର୍ତ୍ତରେ ଦେଖା ହେଇଯାଏ ମୁଁ ଏତେ ଖୁସି ହେଇଯାଏ, ଭାବପୂର୍ଣ୍ଣ ହେଇଯାଏ, ମୁଁ ଆଉ କିଛି ପାଟିରୁ କଥା ବାହାରେ।
0: ନିହାତି ଭାବରେ ଯାହାଙ୍କୁ ଆମେ ସବୁବେଳେ ଶୁଣୁ, ଯାହାଙ୍କ ସହିତ ଆମର ଏମିତି ଫୋନ ମାଧ୍ୟମରେ ବର୍ତ୍ତମାନ ଯେମିତି ଯୋଗାଯୋଗ ରହିଛି, ତ ତାଙ୍କୁ ଯେତେବେଳେ ଆମେ ସାମ୍ନାସାମ୍ନି ଦେଖୁ ବା ପାଉ, ପାଖରେ ପାଉ, ତ ସେତେବେଳେ ପ୍ରକୃତରେ ଗୋଟେ ଇମୋସନାଲ ମୁହୂର୍ତ୍ତ ଆସିଯାଇଥାଏ। ବହୁତ ଭଲ ଲାଗିଲା, ଥ୍ୟାଙ୍କ ୟୁ ସୋ ମଚ୍।
1: ମୋ ପକେଟରେ ଗୋଟେ ଚକୋଲେଟ୍ ଛୋଟିଆ ଜିନିଷ, ପାଞ୍ଚ ଟଙ୍କିଆ ହଉ କି ଦଶ ଟଙ୍କିଆ ହଉ କି ଟଙ୍କିକିଆ ହଉ, ଚକୋଲେଟ୍ ଖାଇବୁ ନିଶ୍ଚିତ।
0: ବିଲକୁଲ, ଏମିତି ସ୍ନେହ ଭଲ ପାଇବା ଆଶୀର୍ବାଦ ରହିଥାଉ ଆପଣଙ୍କର। ବହୁତ ବହୁତ ଧନ୍ୟବାଦ ଆଜି କଲ୍ କରିଥିବାରୁ।
1: ରହିଲି ଆଜ୍ଞା, ନମସ୍କାର, ମାଙ୍କ ସହିତ ସହପରିବାର ଭଲ ରହିବ।
0: ଜୀବନର ସେଇ ଭାବପ୍ରବଣ ମୁହୂର୍ତ୍ତ କଣ ଥିଲା? ଜୀବନରେ ଅନେକ କିଛି ଭାବପ୍ରବଣ ମୁହୂର୍ତ୍ତ ଘଟିଥାଏ। ଭାବନା ମଣିଷକୁ କୋମଳ କରେ କିନ୍ତୁ ଦୁର୍ବଳ କରେନି। ଭାବପ୍ରବଣତା ହେଉଛି ମଣିଷ ହୃଦୟର ଗୋଟିଏ ସୁନ୍ଦର ଶକ୍ତି, ଯାହାକି ମଣିଷକୁ ମଣିଷ ସହ ଯୋଡ଼ି ରଖିଥାଏ। ଏଇ ଯେମିତି ଆପଣଙ୍କ କଲ୍ ମାଧ୍ୟମରେ ଆମେ ମଧ୍ୟ ଆପଣଙ୍କ ସହିତ ଯୋଡ଼ି ହେଉଛୁ। 0671-230-0315 ଏଇ ନମ୍ବରରେ ସ୍ମୃତି ସହିତ ଆଜି ସକାଳରେ ଆପଣମାନେ କଥା ହେଉଛନ୍ତି। ଦେଖିବା ଆଉ ଜଣେ କଲର୍ ଆସିଗଲେଣି କିଏ ଅଛନ୍ତି। ହ୍ୟାଲୋ, ରାଜେନ୍ଦ୍ର ନନା କଟକରୁ ଆମ ସହିତ, ନୂଆ ଗାଁ କଟକ ନାଇଁ କି?
2: ଆଚ୍ଛା, ଗୀତ ବୋଲେନି ଆଉ ସେଟା ମାନେ ମୁଁ ଗୋଟା ସୁନ୍ଦର ଭଗବାନ ପ୍ରଭୁ ଜଗନ୍ନାଥଙ୍କର ପୁରା ଗୀତ କହୁଛି, ସୁନ୍ଦର ଦିଶ ବସି ରତ୍ନ ସିଂହାସନ, ପାପୀ ମାନେ ତରିଗଲେ କରିଥବ ଦର୍ଶନ। କେମିତି ତୁଳସୀଦାସ ମହାରାଜ ଦେଖି ଦେଇଛନ୍ତି, ଯେତ ପୁଞ୍ଜ ରଥ ଦିବ୍ୟ ଅନୁତା ପଡ଼ୋଶୀ କଲେ କୁଶଳପୁର ଭୂପା ଆତ୍ମାରାମ। ପ୍ରଭୁ ଜଗନ୍ନାଥ ଯେତେ ରଥରେ ବସି ବୁଲନ୍ତି ସବୁ ସିଏ ଭଲ ପାଆନ୍ତି, ନର ରୂପୀ ରଥକୁ ମନୁଷ୍ୟ ରୂପୀ ରଥକୁ ଭଲ ପାଆନ୍ତି।
0: ବିଲକୁଲ,
2: ଗୀତାରେ କହିଛନ୍ତି ଭୁକ୍ତାରଂ ଯଜ୍ଞତପ ତାଙ୍କୁ ସର୍ବଲୋକ ମହେଶ୍ୱରମ୍ ତ୍ରିଭୁଗମ ସର୍ବଭୂତାନମ ଜନ୍ତା ମାଙ୍କ ଶାନ୍ତି ମୃତ୍ୟୁ କହିଲେ, ତୁ ଯାହା କରୁଛୁ ଯାହା ଉପଭୋଗ କରୁଛୁ ତାର ଉପଭୋକ୍ତା ହଉଛି ମୁଁ ନିଜେ। ତୁ ପନିର ତରକାରୀ ଖାଲି ଖାଇକିରି ପାଟିରେ ଜିଭେରେ କହୁଛି ଭଲ ଲାଗୁଛି, କିନ୍ତୁ ତା ପ୍ରକୃତ ଭୟ ତଥ୍ୟକୁ ଉପଭୋଗ କରୁଛୁ ପାଖରେ ବସି ମୁଁ। ଆଉ ସବୁରେ କହୁଛି ମୁଁ ଯାହା କରୁଛି କେହି ଜାଣିନାହାନ୍ତି, ଆରେ ତୁ ପା ନିଜେ ଜାଣିଛୁ ମୁଁ ତୋ ପାଖରେ ଅଛି। ତାପରେ ତତ୍ତ୍ୱ ମୁଁ ଏମିତି କରିଦେବି ତୁ ଆପେ ଆପେ ଲୋକ ସମାଜରେ କହିଦେବୁ। ତେଣୁ ସବୁଠୁ ଭଲ ପାଆନ୍ତି ନର ରୂପୀ ରଥ।

0: ୱେଲକମ୍ ବ୍ୟାକ୍ ଶୁଣିଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ସୋ ଚାଲିଛି ଡାର୍ଲିନ୍ ଲାଇଫ୍ ଭାବନାବିହୀନ ଜୀବନ ଏକ ଶୁଷ୍କ ନଦୀ ପରି ଯେଉଁଠି ପ୍ରଭାବ ନାହିଁ ପ୍ରବାହ ନାହିଁ ଭାବପ୍ରବଣ ମଣିଷ ଶବ୍ଦଠାରୁ ଅଧିକ ହୃଦୟକୁ ବୁଝିଥାଏ ଯାହାର ମନ କୋମଳ ତା'ର ଭାବନା ଗଭୀର ହୋଇଥାଏ ଭାବପ୍ରବଣତା ମଣିଷକୁ ଅନ୍ୟର କଷ୍ଟ ଅନୁଭବ କରିବାର ଶକ୍ତି ଦେଇଥାଏ ବନ୍ଧୁ କେବେ କେବେ ଆଖିର ଲୁହ ମନର ଭାବନାକୁ ଶବ୍ଦଠାରୁ ଭଲଭାବେ ପ୍ରକାଶ କରିଥାଏ ଆପଣଙ୍କ ଜୀବନର ସେହି ଭାବପ୍ରବଣ ମୁହୂର୍ତ୍ତଟି କ'ଣ ଥିଲା ସେ ବିଷୟରେ ଆପଣମାନେ ବହୁତ ସୁନ୍ଦର ସୁନ୍ଦର କଥା ଆମ ସହିତ ସେୟାର କରୁଛନ୍ତି ଦେଖିବା ଫୋନ୍ ଲାଇନ୍ରେ ଆଉ ଜଣେ କଲର୍ ଆସିଗଲେଣି କିଏ ଅଛନ୍ତି ହ୍ୟାଲୋ ସମସ୍ତଙ୍କର କଲ୍ ଲାଗୁନି ସମସ୍ତେ ସେଇ କଥା କହୁଛନ୍ତି କଣ କରିବା ସମସ୍ତ ମାନେ
1: ଆଇଲେ କଣ ପାଇଁ ଆପଣ ଆଇଲେ ଏତେ ଭିଡ
0: କଣ ପାଇଁ ହଉଛି ମୁଁ ବି ଜାଣିନି
1: ଖାଲି ଭାଇ ମାନଙ୍କର ହିଁ ଭିଡ ଲାଗୁଛି ଭଉଣୀ ମାନଙ୍କର ବିଲକୁଲ ଫୋନ୍
0: ଆଚ୍ଛା ତାହେଲେ କିଏ କହୁଛନ୍ତି ଭଉଣୀ ଆପଣଙ୍କ ନାଁ ଟିକେ ପରିଚୟ କହିଦିଅନ୍ତୁ ଆଚ୍ଛା ଆମ କୋଚିଲା ଘାଇ ଭଉଣିଆ ଉଷାଲତା ଭଉଣୀ ଆମ ସହିତ କନେକ୍ଟ ହେଇଯାଇଛନ୍ତି ଓକେ ୱେଲକମ୍ କରୁଛୁ ଏଫ୍ଏମ୍ ରେନ୍ବୋକୁ କେମିତି ଅଛନ୍ତି ବହୁତ ଦିନ ପରେ ଆପଣଙ୍କ ସହିତ ଆମେ କଥା ହଉଛୁ ନା ଆଚ୍ଛା ତେବେ କୁହନ୍ତୁ ଆଜି ଆପଣ ଆମ ସହିତ କନେକ୍ଟ ହେଇଛନ୍ତି କୁହନ୍ତୁ ଆପଣଙ୍କ ଜୀବନର
1: କାଲି ଯାଇଥିଲି ଜଣଙ୍କ ଘରକୁ ତା ଗୋଡଟି ଭାଙ୍ଗି ଯାଇଛି ଜାଣିଲ ଗୋଡ ଭାଙ୍ଗି ଯାଇଛି ଦେଖିଲା କଣ ଭୟ ମତେ କାନ୍ଦିଲା ତା ମୁଣ୍ଡ ମୁଣ୍ଡ ଗୋଟେ କୁଣ୍ଡା କୁଣ୍ଡେଇ କରିଦେଲି ତା ଗୋଟେ ଘଷା ଘୁଷି କରିଦେଲି ତା ମୁଣ୍ଡ ତେଲ ଲଗେଇ କୁଣ୍ଡେଇ କାନ୍ଦିଦେଲି ଯେତିକି କାନ୍ଦିଲା ମୁଁ ସେତିକି କାନ୍ଦିଲି ମତେ ମୁଁ କାହା ସହିପାରିବି ମୁଁ କଣ କରିବି ମତେ କଣ ଆସିଛି କେମିତି କଣ ଗୋଟେ ସ୍ତ୍ରୀ ଟି ଆସିଛି ମୁଁ କାନ୍ଦି ପକାଏ ଆଉ ରାତ ଯାତ୍ରା ଦେଖିଲେ ମୁଁ ଦୁଃଖ ଚିହ୍ନ ପଡ଼ିଲେ ମୁଁ କାନ୍ଦେ
0: ହୃଦୟଟି ବହୁତ କୋମଳ ସେଥିପାଇଁ
1: ଯାହାର ବି ଦେହ ପା ଭଲ ବନ୍ଧ ହବ ମୁଁ ଆଗ ଯିବି ସେଇ ଯାଉ ନ ଯାଉ ମୁଁ ଯିବି ନାଇଁ ତା ସେପାଟି କରିଦେବି ତା ଲୁଗାପଟ ଧୋଇଦେବି ତାକୁ ଘସି ଘାସି ଦେବି
0: ମାନେ କୁହାଯାଏ ଯେ ଭାବପ୍ରବଣ ହୃଦୟ ସବୁବେଳେ ଭଲ ପାଇବା ବାଣ୍ଟିବାକୁ ଚାହିଁଥାଏ ତ ସେଇ ଜିନିଷଟି ରହିଛି ଆପଣଙ୍କ ଭିତରେ ଯେଉଁଥିରେ କି ଆପଣ ଅନ୍ୟର ଦୁଃଖକୁ ସହିପାରନ୍ତିନି ନିଜର ମଣିଷ ଭଳିଆ ନିଜ ଦୁଃଖ ଭଳିଆ ହିଁ ଆପଣ ସେଇଟା
1: ଦୁଃଖ ଭଳିଆ ତ କାହାର ସାଥି ହେଇପାରିବାନି ସୁଖରେ କାହିଁକି
0: ବିଲକୁଲ
1: ସାଥି ହେବା ସୁଖରେ ହେବା ଦୁଃଖରେ ହେବା
0: ଦୁଃଖରେ ହେବା ପ୍ରକୃତରେ ପ୍ରଥମେ ଦୁଃଖରେ ହୁଅ ତାପରେ ଯାଇକି ତା ସୁଖରେ ଆମେ ସାଥି ହେବା ନା ସେଇଥିରେ ଗୋଟେ ଆତ୍ମସନ୍ତୋଷ ଲାଗେ ଯେତେବେଳେ ଆମେ ଦୁଃଖରେ କାହା ପାଖରେ ଯାଇ ଛିଡ଼ା ହେଇଥାଉ ବିଲକୁଲ ଥ୍ୟାଙ୍କ ୟୁ ସୋ ମଚ୍ ଆଜି କଲ୍ କରିଥିବାରୁ ଶୁଣିଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ୍ ସୋ ଚାଲିଛି ଡାଇନ୍ ଲାଇଭ୍ ଆଣ୍ଡ ସ୍ମୃତି ଆଜି ପଚାରୁଛି ଆପଣଙ୍କ ଜୀବନର ସେହି ଭାବପୂର୍ଣ୍ଣ ମୁହୂର୍ତ୍ତ ବିଷୟରେ ଆପଣମାନେ ଆମ ସହିତ ସେୟାର କରୁଛନ୍ତି ବିଭିନ୍ନ ପ୍ରକାର ବିଭିନ୍ନ ଯିଏ ଯେମିତି ବୁଝିଛି କଥାଟିକୁ ସେ ସେହିଭଳି ଭାବରେ ସେଟାକୁ ପ୍ରେଜେଣ୍ଟ କରୁଛି ବହୁତ ବଢ଼ିଆ ଲାଗୁଛି ଦେଖିବା ଆଉ ଜଣେ କଲର୍ ଆସିଯାଇଛନ୍ତି କିଏ ଅଛନ୍ତି

0: ପାଞ୍ଚ ବର୍ଷ ଚାରି ପାଞ୍ଚ ବର୍ଷର ତାକୁ ଆମର ଗୋଟେ ଇଲେକ୍ସନ ମିଟିଂ ଥିଲା ମୁଁ ଯାଇଥିଲି ମାନେ ଫେରିବାକୁ ଭଲ ଭଲ ଦର୍ଶନ ହେଇଗଲା ସବୁ ହେଲା ମାଙ୍କୁ ଦର୍ଶନ କଲୁ ସେଠି ରହିଲୁ କିଛି ସମୟ ତାପରେ ଫେରୁଛି ମୁଁ ଆମେ ସବୁ ଡଙ୍ଗାରେ ଫେରୁଛୁ ଟିକେ ଆଉ କୂଳଟା ଅଛି ଗୋଟେ କିଲୋମିଟର ଆସିଲା ବର୍ଷା ପବନ ଆଉ ବର୍ଷା ଏମିତି ପବନ ବର୍ଷା ଏମିତି ହେଲା ଯେ ପୁରା ମାନେ 99% ଆମେ କହିଲୁ ଆମେ ନୂଆ ଆମେ ମଲୁ ମାନେ ପ୍ରତିଦିନ ମାନେ ପହଣା ଫଣି କରିବାକୁ ଯାହା ମା କାଳୀ ଜାଇଙ୍କର ଆଶୀର୍ବାଦ ଏବଂ ଜଗନ୍ନାଥଙ୍କ ଆଶୀର୍ବାଦ ପିତାମାତାଙ୍କ ଆଶୀର୍ବାଦ ଆମେ ସେଠି ବର୍ତ୍ତିକି ଆସିଲୁ
1: ବାପରେ ହଁ ନିହାତି
0: ପଛରେ ଜାଣିବାକୁ ପାଇଲି ଯେ ବାପ ଝିଅ ସେଠିକି ଯାଆନ୍ତିନି ବୋଲି
1: ହଁ ସେଠି ଷ୍ଟୋରି ଅଛି ସେଇ ଜିନିଷଟି
0: ଜାଣିନଥିଲି
1: ମୁଁ ବି ଜାଣିନଥିଲି କଥା ଆପଣ ଷ୍ଟୋରିଟା ଜାଣିଛି ମୁଁ ସେଇ ଜିନିଷଟା
0: ବାପା ଝିଅ ସେ କାଳିଜା ଦର୍ଶନ କରନ୍ତି ବୋଲି ମୁଁ ଜାଣିନି
1: ଆଚ୍ଛା
0: ବାପା ଝିଅ ଯାଇଥିଲେ ସେଠି ଝିଅ ଗଲା ନା ସେଇଥିପାଇଁ ନା କାଳିଜା ମନ୍ଦିର ହେଇଛି ସେଥିପାଇଁ ସେଠି ବାପା ଝିଅ ଯାଆନ୍ତିନି ବୋଲି ମୁଁ ଜାଣିଥିଲି ମୁଁ ଆସିଲା ପରେ ମୁଁ ଜଣକୁ ପଚାରିଲି ବୋଲି ଆମେ ଏମିତି ଏମିତି କରୁଥିଲୁ ଜଗନ୍ନାଥ ଆମକୁ ବଞ୍ଚେଇଦେଲେ
1: ନିହାତି ଭାବରେ
0: ମା କାଳି ଯାଇ ଜଗନ୍ନାଥ ଆମକୁ ବଞ୍ଚେଇଦେଲେ ସେଠି ବଞ୍ଚିବାଟା ମାନେ ନଥିଲା ମାନେ ଝିଅ କଥା ଛାଡନ୍ତୁ ନିଜେ ନିଜକୁ ବଞ୍ଚେଇବାକୁ ବର୍ତ୍ତମାନ ମାନେ ମାନେ କଷ୍ଟ
1: ନିହାତି ଭାବରେ ସେଠି ଜୀବନ ମାନେ ନିଜକୁ ବଞ୍ଚେଇଲେ ପରିବାରକୁ ବଞ୍ଚେଇକି ଝିଅକୁ ବଞ୍ଚେଇକି ନେଇକି ଆସିଲେ ସେଟା ଗୋଟେ ବହୁତ ବଡ ବିପଦ ଟଳିଗଲା ବହୁତ
0: ତାପରେ ମୁଁ ମୋର ଟିକେ ବି ଧାରଣା ନାହିଁ ଯେ ମୁଁ ମା କାଳିଜାଙ୍କୁ ଏମିତି ବାପା ଝିଅ ଦର୍ଶନ କରନ୍ତି ବୋଲି ତାପରେ ବାପା ଆସି ବହୁତ ବିରକ୍ତ ହେଲେ ତୁ କହିଲି ମତେ ପଚାରିଲୁନୁ ପଳେଇଲୁ ନହେଲେ ଏଇଟା ଏମିତି ମିଟିଂ ଥିଲା ମୁଁ ତ ଝିଅକୁ ନେଇକି ପଳେଇଲି ଆଉ ସେ ଛୋଟ ପିଲାଟା ସେ ଗାଁ ଜିତିଦେଲା ହେଲେ ମୁଁ ଯିବି ଆମେ କହିଲେ ହଉ ଚାଲ ଯିବେ ବୁଲିବାକୁ ତାପରେ ପଛ ମୁଁ ଜାଣିଲି ଏମିତି ଏମିତି ଘଟଣା
1: ଓକେ ବହୁତ ବହୁତ ଧନ୍ୟବାଦ ଆଜି କଲ୍ କରିଥିବାରୁ
0: ଜୟ ଜଗନ୍ନାଥ
1: ଜୟ ଜଗନ୍ନାଥ

ୱେଲକମ୍ ବ୍ୟାକ୍ ମାଇ ଫ୍ରେଣ୍ଡ ଆଫ୍ଟର ଦିସ୍ ବ୍ୟୁଟିଫୁଲ୍ ଟ୍ରାକ୍ ଏଞ୍ଜୟ କରୁଛନ୍ତି ଆପଣଙ୍କ ମନପସନ୍ଦର ଗୀତ ଆମକୁ ରିକ୍ୱେଷ୍ଟ କରୁଛନ୍ତି ଆଣ୍ଡ ଆମେ ପ୍ଲେ କରୁଛୁ ଆପଣଙ୍କ ମନପସନ୍ଦର ଗୀତ ଏଫ୍ଏମ୍ ରେନ୍ବୋରେ ରେନ୍ବୋ ଏସ୍ଏମ୍ଏସ୍ ସୋରେ ସୋ ଆମ ସହିତ କନେକ୍ଟ ହୋଇଛନ୍ତି ହ୍ୱାଟ୍ସଆପ୍ରେ ସୁଚିତ୍ରା ସେନାପତି ଶହୀଦନଗର ଭୁବନେଶ୍ୱରରୁ ଲେଖିଲେ ଗୁଡ୍ ମର୍ଣ୍ଣିଂ ଅପା ଆଜିର ପ୍ରୋଗ୍ରାମ୍ରେ ସୁନ୍ଦର ଟପିକ୍ ଆଣ୍ଡ ବ୍ୟୁଟିଫୁଲ୍ ସଙ୍ଗସ୍ ବହୁତ ଭଲ ଲାଗିଲା ଥ୍ୟାଙ୍କ ୟୁ ଅପା ଲଭ୍ ୟୁ ଅପା ଥ୍ୟାଙ୍କ ୟୁ ସୋ ମଚ୍

ଆଇ ହୋପ୍ ନିହାତି ଭାବରେ ଏହି ଗୀତଟି ଆପଣଙ୍କୁ ପସନ୍ଦ ଆସିଥିବ। ତେବେ ଚାଲନ୍ତୁ ନେକ୍ସଟ ଏସ୍ଏମ୍ଏସ୍ ହ୍ୱାଟ୍ସଆପ୍ରେ କିଏ କରିଛନ୍ତି ଦେଖିବା। ଆମ ସହିତ କନେକ୍ଟ ହୋଇଛନ୍ତି ପ୍ରମୋଦ କୁମାର ସାହୁ ଡିହସାହି କାଦପଦା ଜଗତସିଂହପୁରରୁ, ଏଣ୍ଡ ଶୁଣିବା ପାଇଁ ଚାହିଁଛନ୍ତି ମୋହରା ଫିଲ୍ମର ଗୀତ ଟିପ୍ ଟିପ୍ ବର୍ଷା ପାନି।

ସୋ ନେକ୍ସଟ ସଙ୍ଗ କିଏ କରିଛନ୍ତି ଦେଖିବା, କାରଣ ସ୍ୱଳ୍ପ ସମୟ ଭିତରେ ସମସ୍ତଙ୍କର ଗୀତକୁ ପ୍ଲେ କରାଇବା ପସିବଲ୍ ନୁହେଁ, ବଟ୍ ଟ୍ରାଏ କରିପାରିବା ସମସ୍ତଙ୍କର ଗୀତକୁ କିଛି ନା କିଛି ଟିକେ ଟିକେ କରିକି ପ୍ଲେ କରାଇବା ପାଇଁ. ଆମ ସହିତ କନେକ୍ଟ ହୋଇଛନ୍ତି ସୁମନ୍ତ କୁମାର ରାଉତ, ପୁତୁରା କାହ୍ନା, ଓସ୍ତିଆ ବାଙ୍କି ଆଠଗଡ଼ କଟକରୁ. ଶୁଣିବା ପାଇଁ ଚାହିଁଛନ୍ତି ଗୋଟିଏ ଆଲବମ୍ ରୂପା ଚହ୍ନ, ଏଇ ଗୀତ ଏଇ ଫିଲ୍ମର ଏଇ ଆଲବମ୍ର ଗୀତ ରୂପା ଚହ୍ନରେ ଏଇ ଗୀତଟିକୁ. ଆଣ୍ଡ ଗୁଡ୍ ମର୍ଣ୍ଣିଂ ଟୁ ଅଲ୍ ଆର୍ଜେ ବୋଲି ଲେଖିଛନ୍ତି. ଥ୍ୟାଙ୍କ ୟୁ ସୋ ମଚ୍, ଭେରି ଗୁଡ୍ ମର୍ଣ୍ଣିଂ ଟୁ ୟୁ ଅଲ୍ସୋ. ତେବେ ପହଞ୍ଚଉଛି ଆପଣଙ୍କୁ ଆପଣଙ୍କ ମନପସନ୍ଦର ଏହି ସୁନ୍ଦର ଗୀତ.

ୱେଲକମ୍ ବ୍ୟାକ୍ ମାଇ ଫ୍ରେଣ୍ଡ୍, ଶୁଣୁଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ 100.4 ଫ୍ରିକ୍ୱେନ୍ସିରେ ଆମେ ପହଞ୍ଚୁଛୁ ଆପଣମାନଙ୍କ ପାଖକୁ। ଆଣ୍ଡ ଯେଉଁମାନେ ଫ୍ରିକ୍ୱେନ୍ସି ବାହାରେ ଆମକୁ ଶୁଣୁଛନ୍ତି ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଲାଇଭ୍ ଷ୍ଟ୍ରିମିଂରେ ଶୁଣୁଛନ୍ତି, ସମସ୍ତଙ୍କୁ ୱେଲକମ୍। ଆଣ୍ଡ ସୋ ଚାଲିଛି ରେନ୍ବୋ ଏସ୍ଏମ୍ଏସ୍, ସ୍ମୃତି ପଢୁଛି ଆପଣମାନଙ୍କର ମିଠା ମିଠା ଲଭ୍ ଲେଟର୍ସ। ଆମ ସହିତ କନେକ୍ଟ ହୋଇଛନ୍ତି ସମୀର ସଙ୍ଗୀତା ପଣ୍ଡା, ତେଲେଙ୍ଗା ପେଣ୍ଠ କଟକରୁ। ମୋହରା ଫିଲ୍ମର ଗୀତ ଏକାଶ କହିଁ ଏସା ହୋତା ଗୀତଟିକୁ ଶୁଣିବା ପାଇଁ ଚାହିଁଛନ୍ତି। ତା ସହିତ ବହୁତ ସୁନ୍ଦର ଭାବରେ କାର୍ଯ୍ୟକ୍ରମ ସମ୍ପର୍କିତ କଥା କିଛି ଲେଖିଛନ୍ତି। ଲେଖିଲେ ସ୍ମୃତି ମ୍ୟାମ୍ ନମସ୍କାର, ଆଜିର କାର୍ଯ୍ୟକ୍ରମ ବହୁତ ଭଲ ଲାଗିଲା। ଭାବପ୍ରବଣତାକୁ ନେଇ ଆଜିର ଡାଇଲିନ୍ ଅତ୍ୟନ୍ତ ହୃଦୟସ୍ୱର୍ଶୀ। ଭାବପ୍ରବଣ ଭାବାବେଗ ବିନା ଜୀବନ ଅଧୁରା। ମହାପ୍ରଭୁଙ୍କ ସହିତ ମୋର ଅନେକ ଭାବାବେଗ ଏବଂ ଭାବଗର୍ଭକ କଥା, ଅନୁଭବ, ଅନୁଭୂତି, ଜିଜ୍ଞାସା ରହିଛି। ଆଉ ଯେବେ ଡାକିଛି, ଯେବେ ସ୍ମରଣ କରିଛି, ସାଆନ୍ତେ ଶୁଣିଛନ୍ତି। କ୍ୟା ବାତ୍ ହେ, ଜୟ ଜଗନ୍ନାଥ। ଲେଖିଲେ ସ୍ମୃତି ମ୍ୟାମ୍, ଆଜି ଇମୋସନାଲ୍ ଗୀତ ବଜାଇ କାର୍ଯ୍ୟକ୍ରମର ଚାର ଚାନ୍ଦ ଲଗାଇ ଦେଇଛନ୍ତି। କେବେ ବେଳେ ଇମୋସନାଲ୍ ଗୀତ ଶୁଣୁଥିବା ବେଳେ ମୋର କିଛି ଅଖାଡ଼ୁଆ ସାଙ୍ଗ ଅଛନ୍ତି, ଆସି ପଚାରିବେ କ'ଣ ହେଇଛି କିରେ ଦୁଃଖିଆ ଗୀତ। ମୁଁ କହେ, ତୁ କ'ଣ ବୁଝିବୁ ରେ ସାଙ୍ଗ, କର୍ପୂର ଗୁଣ ଶୁଙ୍ଘି ଶୁଙ୍ଘି କହୁ ସନ୍ଦେହ ନୁଣ। ପ୍ରକୃତରେ ଭାବପ୍ରବଣତାର ଆବେଗ ନିଆରା, ହୃଦୟର ପରିଭାଷା ଇମୋସନାଲ୍। କ୍ୟା ବାତ୍ ହେ, ବହୁତ ବଢ଼ିଆ ଲାଗିଲା। ଥ୍ୟାଙ୍କ ୟୁ ସୋ ମଚ୍। ମେସେଜ୍ ମାଧ୍ୟମରେ ମଧ୍ୟ ଆପଣ ଆପଣଙ୍କର ଭାବନାକୁ ପରିପ୍ରକାଶ କରିଛନ୍ତି, ସେଥିପାଇଁ ଦିଲ୍ସେ ଧନ୍ୟବାଦ। ମୋହରାର ଏହି ସୁନ୍ଦର ଗୀତଟି ପହଞ୍ଚୁଛି ଆପଣଙ୍କ ପାଖକୁ।

ଅଫ୍ କରିବାର ଟାଇମ୍ ମଧ୍ୟ ହୋଇଗଲାଣି। ତେବେ ଆଜିର ଶେଷ ବର୍ତ୍ତମାନର ରେନ୍ବୋ ଏସ୍ଏମ୍ଏସ୍ର ଗୋଟିଏ ଶେଷ ଅନୁରୋଧର ଗୀତ ନିହାତି ପ୍ଲେ କରିବି। ହାଲୁ ଭାଇ ଆଣ୍ଡ ପାୱାର କିଙ୍ଗ ତପନ ସିଆ ନାଠଗଡ଼ରୁ ଆମ ସହିତ କନେକ୍ଟ ହୋଇଛନ୍ତି। ଲେଖିଲେ ଜୟ ଜଗନ୍ନାଥ, ଗୁଡ୍ ମର୍ଣ୍ଣିଂ ଅପା ନମସ୍କାର। ଆଜି ଶନିବାର ସକାଳରେ ଅଲ୍ ଆର୍ଜେ ସବୁ ଶ୍ରୋତାମାନଙ୍କୁ ମୋର ଶୁଭକାମନା। ଆଜି ଆପଣଙ୍କର ପ୍ରତ୍ୟେକଟି ଉପସ୍ଥାପନା ବେଶ୍ ସ୍ୱାଗତଯୋଗ୍ୟ। ଆଜି ମୋ ପସନ୍ଦର ଗୋଟିଏ ଗୀତ ସେ ଶୁଣିବାକୁ ଅନୁରୋଧ କରିଛନ୍ତି। ବାବୁ ପର୍ଶୁରାମ ଚଳଚ୍ଚିତ୍ରର ଗୀତ ନଈ କୂଳେ ମୋ ଘର ଏହି ଗୀତଟି ଶୁଣିବା ପାଇଁ ଅନୁରୋଧ କରିଛନ୍ତି। ତେବେ ଶୁଣାଉଛି ଆପଣଙ୍କୁ ଆପଣଙ୍କ ମନପସନ୍ଦର ଗୀତ ଆଣ୍ଡ ସମସ୍ତଙ୍କୁ ଦିଲ୍ସେ ଧନ୍ୟବାଦ ଜଣାଉଛି ଯେଉଁମାନେ ଆମକୁ ଏସ୍ଏମ୍ଏସ୍ କରିଛନ୍ତି, ଧୈର୍ଯ୍ୟର ସହ ଶୁଣୁଛନ୍ତି, ଭଲ ପାଉଛନ୍ତି। ତେବେ ସ୍ୱଳ୍ପ ସମୟ ଭିତରେ ସମସ୍ତଙ୍କର ଗୀତକୁ ପ୍ଲେ କରିବା ତ ପସିବଲ୍ ନୁହେଁ, ସେଥିପାଇଁ କ୍ଷମା ଚାହୁଁଛି। ଆଣ୍ଡ ଆପଣମାନେ ଏମିତି ଭଲ ପାଉଥାନ୍ତୁ, ଏମିତି ମେସେଜ୍ କରୁଥାନ୍ତୁ, ଏମିତି କାର୍ଯ୍ୟକ୍ରମକୁ ଶୁଣୁଥାନ୍ତୁ ଆଣ୍ଡ କହୁଥାନ୍ତୁ। 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସ୍ମୃତିକୁ ଏଇଠୁ ଦିଅନ୍ତି ବିଦାୟ। ଆଣ୍ଡ ପରବର୍ତ୍ତୀ ଆର୍ଜି ଆପଣଙ୍କ ସହିତ କିଛି ସମୟ ପରେ ଯୋଡ଼ି ହୋଇଯିବେ।

ନିଜର ସ୍ୱପ୍ନକୁ କେବେ ଛାଡ଼ି ନଥିଲେ। ସଂଘର୍ଷ ପରିଶ୍ରମର ଫଳସ୍ୱରୂପ ସେ ବଲିଉଡ଼ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ତୁମ୍ ହିଓ ଗୀତ ତାଙ୍କୁ ରାତାରାତି ଲୋକପ୍ରିୟତାର ଶିଖରକୁ ନେଇଯାଇଥିଲା। ଏହାପରେ ଚେନ୍ନା ମାରିଆ, କେସରିଆ, ରପ୍ତା, ଅଗର ତୁମ ସାଥ ଭଳି ଅନେକ ଗୀତ ଶ୍ରୋତାଙ୍କ ହୃଦୟରେ ଚିରସ୍ଥାୟୀ ହୋଇ ରହିଛି।

ଫ୍ରେଣ୍ଡସ୍, ଅରିଜିତ ସିଂଙ୍କର ସ୍ୱରର ବିଶେଷତା ହେଉଛି ତାଙ୍କର ସରଳତା ଆଉ ଭାବପ୍ରବଣତା। ସେ ଯେକୌଣସି ଗୀତକୁ ନିଜର ଅନୁଭୂତିରେ ଭରି ଦିଅନ୍ତି। ତେଣୁ ପ୍ରେମ ହେଉ, ବିରହ ହେଉ, ଆନନ୍ଦ ହେଉ କିମ୍ବା ପ୍ରତ୍ୟେକ ଭାବନାକୁ ତାଙ୍କ କଣ୍ଠ ସୁନ୍ଦର ଭାବେ ପ୍ରକାଶ କରିଥାଏ। ସଫଳତାର ଶୀର୍ଷରେ ଥାଇ ମଧ୍ୟ ସେ ନିଜର ସରଳ ଜୀବନଶୈଳୀ ପାଇଁ ବେଶ୍ ପରିଚିତ। ତାଙ୍କ ନମ୍ରତା, ଭଦ୍ର ବ୍ୟବହାର ତାଙ୍କୁ ଜଣେ ଭଲ କଳାକାର ସହିତ ଜଣେ ଭଲ ମଣିଷ ଭାବେ ମଧ୍ୟ ପ୍ରତିଷ୍ଠା କରିଛି।

ଫ୍ରେଣ୍ଡସ୍ କେତେ ଗୀତ ଆସେ କେତେ ଗୀତ ଯାଏ, କିନ୍ତୁ କିଛି ସ୍ୱର ହୃଦୟରେ ରହିଯାଏ, ଆଉ ସେହି ସ୍ୱରମାନଙ୍କ ମଧ୍ୟରେ ଗୋଟିଏ ସ୍ୱର ଅରିଜିତ ସିଂ, ଯାହାଙ୍କ ଗୀତରେ ଅଛି ଭାବନା, ଅନୁଭୂତି ଆଉ ଜୀବନର ସ୍ୱର। ତ ଫ୍ରେଣ୍ଡସ୍, ଏଇଠି ଶେଷ କରୁଛୁ ଆଜିର କଳାକାର ପ୍ରୋଗ୍ରାମ। ଷ୍ଟେ ଟ୍ୟୁନ୍ଡ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ ବୋକାଟାକ୍ ଦିଲ୍ ସେ ଦିଲ୍ ତାକ୍।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦେଲଚା ଦେଲ ତକରେ ରେଡିଓ ହମ୍ସ ବର୍ଷାଗର ଅଛି ଆପଣଙ୍କ ସହିତ କିଛି କଥା କିଛି ଗୀତ ଫ୍ରେଣ୍ଡସ୍ ଜୀବନର ପଥ କେବେ ସରଳ ହୋଇନଥାଏ ପ୍ରତ୍ୟେକ ମଣିଷ ଜୀବନରେ କିଛି ନା କିଛି ପ୍ରତିବନ୍ଧକ ନିହାତି ଭାବରେ ଆସିଥାଏ କେବେ ଅଭାବ ହେଉ କେବେ ବିଫଳତା ହେଉ କିମ୍ବା ଶାରୀରିକ ଅସୁବିଧା କିନ୍ତୁ ଏସବୁ ପ୍ରତିବନ୍ଧକ ମଧ୍ୟରେ ଗୋଟିଏ ଶକ୍ତି ଅଛି ଯାହା ସବୁକିଛିକୁ ପରାସ୍ତ କରିପାରେ ଆଉ ସେହି ଶକ୍ତି ହେଉଛି ଇଚ୍ଛା ଶକ୍ତି ଯେଉଁମାନେ ନିଜ ଇଚ୍ଛା ଶକ୍ତିକୁ ଦୃଢ଼ ରଖିଛନ୍ତି ସେମାନେ ଅସମ୍ଭବକୁ ମଧ୍ୟ ସମ୍ଭବ କରିଦେଇଛନ୍ତି ଜୀବନରେ ହାରିଯିବା ସହଜ ପରିସ୍ଥିତିକୁ ଦୋଷ ଦେବା ସହଜ କିନ୍ତୁ ସେହି ପରିସ୍ଥିତିକୁ ସାମ୍ନା କରି ଆଗକୁ ବଢ଼ିବା ପାଇଁ ଯେଉଁ ସାହସ ଦରକାର ତାହାର ନାମ ହେଉଛି ଇଚ୍ଛା ଶକ୍ତି ଆଜି ଆମେ କଥା ହେବା ସେହି ଅଦୃଶ୍ୟ ଶକ୍ତି ବିଷୟରେ ଯାହା ମଣିଷକୁ ଅସମ୍ଭବକୁ ସମ୍ଭବ କରିବାର ସାହସ ଦେଇଥାଏ କଥା ହେବା କିନ୍ତୁ ତା ପୂର୍ବରୁ ଶୁଣିନେବା ଏଇ ବ୍ୟୁଟିଫୁଲ୍ ଟ୍ରାକ୍ଟି ଷ୍ଟେ ଟ୍ୟୁନ୍ଡ

କେବେ କେବେ ରାତାରାତି ଆସେ ନାହିଁ। ଏହା ଆସେ ଧୈର୍ଯ୍ୟ, ପରିଶ୍ରମ ଏବଂ ଅଦମ୍ୟ ଇଚ୍ଛା ଶକ୍ତିର ଫଳସ୍ୱରୂପରେ। ଜୀବନ ଗୋଟିଏ ଲମ୍ବା ଯାତ୍ରା, କିନ୍ତୁ ଯେଉଁ ମଣିଷର ମନ ଭିତରେ ଆଗକୁ ବଢ଼ିବାର ଇଚ୍ଛା ଥାଏ ତାକୁ କୌଣସି ଝଡ଼ କେବେ ହେଲେ ବି ଅଟକାଇ ପାରେ ନାହିଁ।

वेलकम बैक टू उनको चुन म्यूजिकल योर 100.4 आगस्ट फणे एफएम रेन बकाटक दे चदेल तक रे रेडियो वन सफर सागर अछि आपन को सहित सो चल छी किछ कथा किछ गीता फ्रेंड्स अनेक समय रे आमे निज को अन्य मानन को सह तुलना करू भाबो से मोठर भलो से अधिक सफल किंतु प्रत्येक मनुष्यर यात्रा अलग होई थाए ଗତକାଲିର ନିଜ ସହ ଆଜିର ନିଜକୁ ତୁଳନା କରନ୍ତୁ ଯଦି ଆପଣ ଟିକେ ବି ଆଗକୁ ବଢ଼ିଛନ୍ତି ନା ତେବେ ଆପଣ ସଫଳତା ପଥରେ ଅଛନ୍ତି ମନେ ରଖନ୍ତୁ ବଡ଼ ପରିବର୍ତ୍ତନ ସବୁବେଳେ ଛୋଟ ଛୋଟ ପଦକ୍ଷେପରୁ ଆରମ୍ଭ ହୁଏ ଯେତେବେଳେ ଜୀବନ ଆପଣଙ୍କୁ କୁହେ ଆଉ ହେବନି ସେତେବେଳେ ନିଜ ମନକୁ କୁହନ୍ତୁ ଆଉଥରେ ଚେଷ୍ଟା କରିବି ଦେଖିବେ ଯେତେବେଳେ ପରିସ୍ଥିତି କହେ ରାସ୍ତା ବନ୍ଦ ହୋଇଯିବ ସେତେବେଳେ ନିଜକୁ ବିଶ୍ୱାସ କୁହନ୍ତୁ ନୂଆ ରାସ୍ତା ଖୋଜିବି ଆଉ ଯେତେବେଳେ ବିଫଳତା କହେ ତୁମେ ହାରିଗଲ ସେତେବେଳେ ନିଜ ଇଚ୍ଛା ଶକ୍ତିକୁ କୁହନ୍ତୁ ଏଇଟା ଶେଷ ନୁହେଁ ଏହା ଏକ ନୂଆ ଆରମ୍ଭ ଆଉ ଏଇଟା ତ ହେଉଛି ଇଚ୍ଛା ଶକ୍ତି

ଫ୍ରେଣ୍ଡସ୍, ଜୀବନରେ ସବୁକିଛି ହରାଯାଇପାରେ, କିନ୍ତୁ ଯଦି ଆତ୍ମବିଶ୍ୱାସ ଆଉ ଇଚ୍ଛାଶକ୍ତି ରହିଥାଏ ତେବେ ପୁଣି ଥରେ ସବୁକିଛି ଗଢ଼ି ହୋଇଯାଇପାରେ। ସେଥିପାଇଁ ଯେତେ ବଡ଼ ପ୍ରତିବନ୍ଧକ ଆସୁ ମନେ ରଖନ୍ତୁ, ପାହାଡ଼ର ଉଚ୍ଚତା ନୁହେଁ, ଚଢ଼ିବାର ସାହସ ମଣିଷକୁ ଶିଖରରେ ପହଞ୍ଚାଇଥାଏ। ଆଉ ଇଚ୍ଛାଶକ୍ତି, ଇଚ୍ଛାଶକ୍ତି ଯେତେବେଳେ ଦୃଢ଼ ହୁଏ ପ୍ରତିବନ୍ଧକ ନିଜେ ନିଜେ ରାସ୍ତା ଛାଡ଼ିଦିଏ। ତ ଫ୍ରେଣ୍ଡସ୍, ଏଇଠି ଶେଷ କରୁଛୁ ଆଜିର କିଛି କଥା କିଛି ଗୀତ ପ୍ରୋଗ୍ରାମ। ଷ୍ଟେ ଟ୍ୟୁନ୍ଡ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ ବୋକାଟା ଦେଲ୍ ସେ ଦେଲ୍ ଥାକ।

ସତ୍ୟାଗ୍ରହ ଓ ସଂଗ୍ରାମୀମାନେ। କିନ୍ତୁ ଏହି ଆନ୍ଦୋଳନରେ ଆଉ ଏକ ଶକ୍ତିଶାଳୀ ଅସ୍ତ୍ର ଥିଲା ସାହିତ୍ୟ। ଯେଉଁଠି ତଲୱାର ବିଫଳ ହେଉଥିଲା, ସେଠି କଲମ ଜାଗ୍ରତ କରୁଥିଲା ଲକ୍ଷ ଲକ୍ଷ ହୃଦୟକୁ। ବ୍ରିଟିଶ ଶାସନ କାଳରେ ଅନେକ ସାହିତ୍ୟିକ ନିଜ ରଚନା ମାଧ୍ୟମରେ ଦେଶବାସୀମାନଙ୍କ ମଧ୍ୟରେ ସ୍ୱାଧୀନତାର ଚେତନା ଜାଗ୍ରତ କରିଥିଲେ। ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ରଚିତ ବନ୍ଦେ ମାତରମ୍ ଗୀତ ଭାରତୀୟମାନଙ୍କ ପାଇଁ ଏକ ପ୍ରେରଣାର ମନ୍ତ୍ର ପାଲଟି ଯାଇଥିଲା। ଏହି ଗୀତ ଶୁଣି ଅନେକ ଯୁବକ ଦେଶ ପାଇଁ ସଂଗ୍ରାମରେ ଝାପ ଦେଇଥିଲେ। ସେହିପରି ରବୀନ୍ଦ୍ରନାଥ ଠାକୁରଙ୍କ କବିତା ଓ ଗୀତ ଭାରତୀୟମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଭରିଥିଲା। ତାଙ୍କ ରଚନା ଲୋକଙ୍କୁ ନିଜ ସଂସ୍କୃତି ଓ ପରିଚୟ ପ୍ରତି ଗର୍ବ ଅନୁଭବ କରିବା ଶିଖାଇଥିଲା। ସେହିପରି ଓଡ଼ିଶାରେ ମଧ୍ୟ ସାହିତ୍ୟ ସ୍ୱାଧୀନତା ଆନ୍ଦୋଳନକୁ ଶକ୍ତି ଦେଇଥିଲେ ଫକୀରମୋହନ ସେନାପତି, ଗଙ୍ଗାଧର ମେହେର ଓ ଅନ୍ୟାନ୍ୟ ସାହିତ୍ୟିକଙ୍କ ରଚନା ଲୋକମାନଙ୍କ ମଧ୍ୟରେ ଜାତୀୟ ଚେତନାର ବୀଜ ବୁଣିଥିଲା।

वेलकम बैक टू उनको चंद म्यूजिकल योर 100.4 आकाशवाणी एफएम रेन बोकाटक देश दिल तक रे रेडियो हम सबर सागर अछि आपन को सहित सो चलची मो देश फ्रेंड्स ब्रिटिश शासन काल रे अनेक साहित्यक निजर रचना माध्यम रे देशवासी को मन रे स्वाधीनता चेतना जागृत करथिले बंकिम चंद्र चट्टोपाध्याय रचित वंदे मातरम गीत ଭାରତୀୟଙ୍କ ପାଇଁ ଏକ ପ୍ରେରଣାର ମନ୍ତ୍ର ପାଲଟି ଯାଇଥିଲା ଏ ଗୀତ ଶୁଣି ଅନେକ ଯୁବକ ଦେଶ ପାଇଁ ସଂଗ୍ରାମର ଛାପ ଦେଇଥିଲେ ସେହିପରି ରବୀନ୍ଦ୍ରନାଥ ଠାକୁରଙ୍କ କବିତା ଓ ଗୀତ ଭାରତୀୟମାନଙ୍କ ମନରେ ଆତ୍ମବିଶ୍ୱାସ ଭରି ରଖିଥିଲା ତାଙ୍କ ରଚନା ଲୋକଙ୍କୁ ନିଜ ସଂସ୍କୃତି ଓ ପରିଚୟ ପ୍ରତି ଗର୍ବ ଅନୁଭବ କରିବାକୁ ଶିଖାଇଥିଲା ଓଡ଼ିଶାରେ ମଧ୍ୟ ସାହିତ୍ୟ ଆନ୍ଦୋଳନର ବହୁତ ଅନନ୍ୟ ପ୍ରତିଭା ଥିଲେ ସେମାନଙ୍କ ମଧ୍ୟରେ ଫକୀରମୋହନ ସେନାପତି ଗଙ୍ଗାଧର ମେହେର ଏମିତି ଅନେକ କିଛି ସେମାନେ ଲୋକମାନଙ୍କ ମଧ୍ୟରେ ଜାତୀୟ ଚେତନାର ବୀଜ ବୁଣିଥିଲେ ସାହିତ୍ୟ କେବଳ ଗୋଟିଏ ମନୋରଞ୍ଜନର ମାଧ୍ୟମ ନୁହେଁ ଏହା ସମାଜକୁ ଦିଗ୍ଦର୍ଶନ ଦେଇଥାଏ ଅନ୍ୟ

வெல்கம் பேக் டூன் கிருஷ்ணன் மியூசிக்கல் யூர் 100.4 ஆகாஷவாணி எஃப்எம் ரெயின்போ கடக் தேசலில் தக்கரி ரேடியோ ஹம்ச பரிசாகர் அச்சு ஆப்பனுக்கு சைத்த சுச்சல்ச்சி மோதேசா. ଫ୍ରେଣ୍ଡସ୍, ଆଜି ଆମେ ସ୍ୱାଧୀନ ଭାରତରେ ବାସ କରୁଛେ. ଏହି ସ୍ୱାଧୀନତା ପଛରେ ଯେପରି ବୀର ସଂଗ୍ରାମୀଙ୍କ ଅବଦାନ ରହିଛି, ସେହିପରି ସାହିତ୍ୟିକମାନଙ୍କର ଲେଖନୀର ଶକ୍ତି ମଧ୍ୟ ରହିଛି. ସେମାନଙ୍କ ରଚନା ଆଜି ମଧ୍ୟ ଆମକୁ ଦେଶପ୍ରେମ, ସାହସ ଓ ମାନବିକତାର ପାଠ ପଢ଼ାଏ. ଆଜିର ଯୁବପିଢ଼ିମାନଙ୍କ ପାଇଁ ମଧ୍ୟ ଏହି ସାହିତ୍ୟ ନିହାତି ଭାବରେ ଗୋଟିଏ ପ୍ରେରଣା ହୋଇ ରହିବ. ତ ଫ୍ରେଣ୍ଡସ୍, ଏଇଠି ଶେଷ କରୁଛୁ ଆଜିର ମୋ ଦେଶ ପ୍ରୋଗ୍ରାମ୍. ମୋ ପରିବାର ଯୋଡ଼ି ହେଇଯାଉଛନ୍ତି ଆର୍ଜେସିବି, ଯେ ଆପଣଙ୍କ ଆଫ୍ଟରନୁନ୍କୁ କରିବେ ପୁରା ସରିଲା. ଟିଲ୍ ଦେନ୍ ଟେକ୍ କେୟାର, ହାଭ୍ ଏ ନାଇସ୍ ଡେ. ସାଗରେଜ ସାଇନିଂ ଅଫ୍. ଷ୍ଟେ ଟ୍ୟୁନ୍ଡ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ ବୋକାଟକ୍ ଦିଲ୍ ସେ ଦିଲ୍ ଥାକ୍.

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଆରମ୍ଭ ହୋଇଯାଇଛି ଶୋ ସନ୍ଧ୍ୟା ଆସର ସନ୍ଧ୍ୟା ଆସରରେ ଜ୍ୟୋତି ଅଛି ଆପଣଙ୍କ ସହିତ ତେବେ ସନ୍ଧ୍ୟା ଆସରେ ଆପଣ ଜଣାଇପାରିବେ ନିଜର ନିୟର ଆଣ୍ଡ ଡିୟର ୱାନ୍ସକୁ ଗୁଡ୍ ୱିଶେସ୍ ଯଦି କାହାର ଜନ୍ମଦିନ ରହିଛି ବିବାହ ବାର୍ଷିକୀ ରହିଛି ବା ନିଜର କିଛି ଗୁଡ୍ ୱିଶେସ୍ ନିଜର ନିୟର ଆଣ୍ଡ ଡିୟର ୱାନ୍ସଙ୍କ ପାଖକୁ ପଠାଇବା ପାଇଁ ଚାହୁଁଛନ୍ତି ତେବେ ନିହାତି ଭାବରେ ଆମକୁ ଏସ୍ଏମ୍ଏସ୍ କରିପାରିବେ ନମ୍ବରଟି ହେଉଛି 09495968210 ଏବଂ ଅଫିସିଆଲ ହ୍ୱାଟ୍ସଆପ୍ ନମ୍ବର ହେଉଛି 8895254200 ତେବେ ପ୍ରଥମ ଏସ୍ଏମ୍ଏସ୍ଟି ସନ୍ଧ୍ୟା ଆସରରେ କରିଛନ୍ତି ଟୁନା ଭାଇନା ମେଡିକାଲ କଲୋନୀ ଜଗତସିଂହପୁରରୁ ଲେଖିଛନ୍ତି ଶୁଭ ସନ୍ଧ୍ୟା ଜ୍ୟୋତି ଭଉଣୀ ଆଜି ପବିତ୍ର ଦିନରେ ପ୍ରଭୁ ଜଗନ୍ନାଥ ଓ କରୁଣାମୟୀ ମା ସାରଳା ଆପଣଙ୍କୁ ଭଲରେ ଓ ଖୁସିରେ ରଖନ୍ତୁ ଏତିକି ପ୍ରାର୍ଥନା କରୁଛି ଶୁଭ ସନ୍ଧ୍ୟାରେ ପବିତ୍ର ଦିନରେ ରେନ୍ବୋର ସମସ୍ତ ସଦସ୍ୟ ରେନ୍ବୋ ଶୁଣୁଥିବା ସମସ୍ତ ସଦସ୍ୟମାନଙ୍କୁ ଶ୍ରୋତାମାନଙ୍କୁ ଶୁଭେଚ୍ଛା ଦେବା ସହ ପ୍ରଭୁ ଜଗନ୍ନାଥ ଓ କରୁଣାମୟୀ ମା ସାରଳା ଭଲରେ ଖୁସିରେ ରଖନ୍ତୁ ବୋଲି ପ୍ରାର୍ଥନା କରୁଛି ଆପଣଙ୍କୁ ମଧ୍ୟ ଶୁଭ ସନ୍ଧ୍ୟା ଆପଣ ମଧ୍ୟ ସୁସ୍ଥ ରୁହନ୍ତୁ ସବୁବେଳେ ଏମିତି ଆମ ପାଇଁ ପ୍ରାର୍ଥନା କରୁଥାନ୍ତୁ ଆମେ ସମସ୍ତେ ମଧ୍ୟ ଆପଣଙ୍କ ପାଇଁ ପ୍ରାର୍ଥନା କରୁଛୁ ଆପଣ ସବୁବେଳେ ଖୁସିରେ ରୁହନ୍ତୁ ଭଲରେ ରୁହନ୍ତୁ ସୁସ୍ଥ ରୁହନ୍ତୁ ବିନ୍ଦାସ୍ ରୁହନ୍ତୁ ଏମିତି ଆମ ସହିତ କନେକ୍ଟ ହେଉଥାନ୍ତୁ ଏସ୍ଏମ୍ଏସ୍ କରୁଥାନ୍ତୁ କଲ୍ କରୁଥାନ୍ତୁ

ନେକ୍ସଟ ଏସ୍ଏମ୍ଏସ୍ ଟି କରିଛନ୍ତି ଅବିନାଶ ମିଶ୍ର ଭୁବନେଶ୍ୱରରୁ ଲେଖିଛନ୍ତି ଗୁଡ୍ ଇଭିନିଂ ଆଣ୍ଡ ନମସ୍କାର ମ୍ୟାଡମ୍ ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଇଭିନିଂ ନମସ୍କାର ଲେଖିଛନ୍ତି ଯେତେବେଳେ ମୋ ସ୍କୁଲ ଛୁଟି ହୁଏ ସେତେବେଳେ ମୋ ନନା ଅଫିସରୁ ଆସିକି ମୋତେ ସ୍କୁଲ ଗେଟ୍ ପାଖେ ଠିଆ ହୋଇଥାନ୍ତି ଘର କଣିବା ପାଇଁ ମୁଁ ସେତେବେଳେ ମନ ଖୁସିରେ ମୋ ନନାଙ୍କ ମୋଟର ସାଇକେଲରେ ବସିକି ଘରକୁ ଗଲାବେଳେ ବର୍ଫି ବିସ୍କୁଟ ଖାଇ ଘରକୁ ଯାଏ ଆଣ୍ଡ ଏ ବର୍ଫି ବିସ୍କୁଟ ମୋ ନନା ସବୁବେଳେ ଅଫିସରୁ ଆସିଲା ବେଳେ ମୋ ପାଇଁ ଯେମିତି ହେଲେ ଆଣିକି ଆସନ୍ତି ଆଜି ବି ସବୁବେଳେ ମୋର ଏଇ କଥା ମନେ ପଡ଼େ ଜୟ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଆପଣ ସବୁବେଳେ ନିଜର ଏତେ ସୁନ୍ଦର ଛୋଟିଆ ଛୋଟିଆ ଏସ୍ଏମ୍ଏସ୍ କରୁଛନ୍ତି ଏତେ ସୁନ୍ଦର ମେମୋରୀ ସେୟାର କରୁଛନ୍ତି ନାନାଙ୍କ ସହିତ ମାଙ୍କ ସହିତ ବହୁତ ଭଲ ଲାଗୁଛି ଆପଣଙ୍କର ଏଇ ଏସ୍ଏମ୍ଏସ୍ ଗୁଡ଼ିକ ଦେଖି ତେବେ ଏସ୍ଏମ୍ଏସ୍ କରିଥିଲେ ଅବିନାଶ ମିଶ୍ର ଭୁବନେଶ୍ୱରରୁ ଆପଣ ଚାହିଁଲେ ନିଜର ଗୁଡ୍ ୱିସେସ୍ ଜଣାଇ ପାରିବେ ନିହାତି ଭାବରେ ନମ୍ବରଟି ହେଉଛି 09495963210 ଏବଂ ଅଫିସିଆଲ ହ୍ୱାଟ୍ସଆପ୍ ନମ୍ବର ହେଉଛି 8895254200 ପହଞ୍ଚୁଛି ଆଉ କିଛି ସୁନ୍ଦର ଗୀତ ଆପଣଙ୍କ ପାଖକୁ ଓନ୍ଲି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦରତାକରେ ଷ୍ଟେ ଟ୍ୟୁନ୍ଡ ଆଣ୍ଡ ଏଞ୍ଜୟ